ଆକାଶବାଣୀ ସମ୍ବଲପୁର ବର୍ତ୍ତମାନ ସମୟ ସକାଳ 5:56:30 ଆଜି ମଙ୍ଗଳବାର 1948 ଶତାବ୍ଦ ଜ୍ୟେଷ୍ଠ 25 ଦିନ 2026 ମସିହା ଜୁନ୍ ମାସର 16 ତାରିଖ ଶ୍ରୋତାମାନଙ୍କୁ ଅଭିବାଦନ ଜଣାଇ ଆରମ୍ଭ କରୁଛୁ ଆଜିର ଅଧିବେଶନ। କାର୍ଯ୍ୟକ୍ରମ ପ୍ରସାରିତ ହେଉଛି ମିଡିୟମ୍ ୱେବ୍ରେ 317.5 meter ତଥା 945 kHz ଓ FM 101 MHz ଯୋଗେ ଏବଂ ନ୍ୟୁଜ୍ ଅନ୍ AIR ମୋବାଇଲ୍ ଆପ୍ ମାଧ୍ୟମରେ। ମାଙ୍ଗଳିକ

କାର୍ଯ୍ୟକ୍ରମରେ ଏଥର ଅଶ୍ୱିନୀ କୁମାର ପାତ୍ରଙ୍କ ରଚନା ଶୁଣନ୍ତୁ ଏହି ଗୀତଟି, କଣ୍ଠଶିଳ୍ପୀ ନସରିନ୍ ଖାନ୍।

ଶ୍ରୋତାମାନେ ଶୁଣୁଛନ୍ତି ଭକ୍ତି ସଙ୍ଗୀତର କାର୍ଯ୍ୟକ୍ରମ ବନ୍ଦନା। କାର୍ଯ୍ୟକ୍ରମରେ ଏଥର ଦୀନକୃଷ୍ଣ ଦାସଙ୍କ ରଚନାରେ ଶୁଣନ୍ତୁ ଏହି ଭକ୍ତି ଗୀତଟି। କଣ୍ଠଶିଳ୍ପୀ ନିଶି ପଦ୍ମା ଦାସ।

କାର୍ଯ୍ୟକ୍ରମରେ ଏଥର ଗୌରାଙ୍ଗ ମଲ୍ଲିକଙ୍କ କଣ୍ଠରେ ଶୁଣନ୍ତୁ ଏହି ଗୀତଟି, ଗୀତ ରଚନା ପରଶୁରାମ ନାଥ।

ଏଇଠି ଶେଷ ହେଲା ଭକ୍ତି ସଙ୍ଗୀତର କାର୍ଯ୍ୟକ୍ରମ ବନ୍ଦନା। ଆଜିର କଣ୍ଠଶିଳ୍ପୀମାନେ ଥିଲେ ଆଶାଳତା ଷଡ଼ଙ୍କୀ, ନସରିନ୍ ଖାନ୍, ନିଶିପଦ୍ମା ଦାସ, ଗୌରାଙ୍ଗ ମଲ୍ଲିକ ଓ ମଦନ ବାଗ। ଗୀତଗୁଡ଼ିକୁ ରଚନା କରିଥିଲେ ଅଞ୍ଜଳି ନାୟକ, ଅଶ୍ୱିନୀ କୁମାର ପାତ୍ର, ଦୀନକୃଷ୍ଣ ଦାସ, ପରଶୁରାମ ନାଥ ଓ ପ୍ରହଲ୍ଲାଦ ନାୟକ। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ସମ୍ବଲପୁର କେନ୍ଦ୍ରରୁ। ଶୁଣନ୍ତୁ ଆଜିର ଭାବନା, ଉପସ୍ଥାପନା ପ୍ରଫୁଲ୍ଲ କୁମାର ମାଝୀ।

ସୃଷ୍ଟିର ରହସ୍ୟ ସମ୍ପର୍କରେ ମଣିଷ ଅବଗତ ହେବା ପାଇଁ ଅନବରତ ଉଦ୍ୟମ ଜାରି ରଖିଛି। କିଛି ବର୍ଷ ତଳେ ବୃଦ୍ଧାବସ୍ଥା ଓ ମୃତ୍ୟୁକୁ କିଭଳି ରୋକାଯାଇପାରିବ ସେ ସମ୍ପର୍କରେ ଆମେରିକାରେ ଗବେଷଣା ଚାଲିଥିବାର ଖବର ପ୍ରକାଶିତ ହୋଇଥିଲା। କାରଣ ଦର୍ଶାଯାଇଥିଲା, ମଣିଷ ଦେହରେ ଥିବା ଅସଂଖ୍ୟ କୋଷଗୁଡ଼ିକରେ ଧୀରେ ଧୀରେ ଆସ୍ତରଣ ଜମିଯାଉଥିବାରୁ ସେଗୁଡ଼ିକ ଦୁର୍ବଳ ହୋଇପଡ଼ୁଛି ଏବଂ ବୃଦ୍ଧାବସ୍ଥା ସହିତ ମଣିଷ ମୃତ୍ୟୁର ସମ୍ମୁଖୀନ ହେଉଛି। ଜଣେ ଡାକ୍ତର ବନ୍ଧୁଙ୍କ ସହିତ ଏ ସମ୍ପର୍କରେ ଚର୍ଚ୍ଚା କରୁ କରୁ ଏ ଗବେଷଣା କେତେଦୂର ଆଗେଇଛି ଜାଣିବା ପାଇଁ ଚାହିଁଲି। ତା ସହିତ ଚିକିତ୍ସା ବିଜ୍ଞାନ ଏତେ ଉନ୍ନତ ହେଲା ପରେ ବି ମଣିଷ କାହିଁକି ଏଯାଏଁ କିଡ଼ନୀ କିମ୍ବା ଲିଭରଟିଏ ପ୍ରସ୍ତୁତ କରିପାରୁନାହିଁ ସେ ସମ୍ପର୍କରେ ପ୍ରଶ୍ନ କଲି। ବନ୍ଧୁ ଜଣକ କହିଲେ, ଗବେଷଣା ସବୁବେଳେ ଜାରି ରହିଛି ଏବଂ ଆଗକୁ ନିଶ୍ଚିତ ଭାବରେ କିଛି ନା କିଛି ବାଟ ବାହାରିବ। ଭାବିଲି ଭଲ କଥା, ଯାହାଫଳରେ ଲକ୍ଷ ଲକ୍ଷ ଲୋକ ମୃତ୍ୟୁମୁଖରୁ ବଞ୍ଚିଯାଆନ୍ତେ। ମଣିଷ ଆଶାବାଦୀ ଏବଂ ସବୁବେଳେ ଉଦ୍ୟମ ଜାରି ରଖେ କିଛି ନା କିଛି ବାଟ ବାହାର କରିବା ପାଇଁ। ନିକଟ ଅତୀତରେ ଆମେ ଅନେକ ସିନେମା ଦେଖିଛୁ ଯେଉଁଥିରେ କି ଦର୍ଶାଯାଇଛି ଖେଳ ଖେଳରେ କମ୍ପ୍ୟୁଟରରୁ ମଧ୍ୟ ଏଭଳି ମଣିଷ ବାହାରିବ ଯିଏ ପ୍ରାକୃତିକ ମଣିଷ ଭଳି ହସୁଥିବ, କାନ୍ଦୁଥିବ, ଭାବିପାରୁଥିବ ଏବଂ ପ୍ରେମ ମଧ୍ୟ କରିପାରୁଥିବ। ସମ୍ପ୍ରତି ଏହା ପିଲାଙ୍କ ପାଇଁ ଉଦ୍ଦିଷ୍ଟ ସିନେମା ହୋଇପାରେ, କିନ୍ତୁ ମଣିଷ ଯେ ଏଭଳି ଏକ ସ୍ଥିତି ସମ୍ପର୍କରେ କଳ୍ପନା କରିସାରିଛି ଏବଂ ଭବିଷ୍ୟତରେ ଯେ ଏହାର ସଫଳ ରୂପାୟନ ନ ହୋଇପାରିବ କିଏ କହିବ। କିନ୍ତୁ ମଣିଷର କଳ୍ପନା ଜଳ୍ପନା ବାହାରେ ବି ଏମିତି ଏକ ଶକ୍ତି ଅଛି ଯାହାର ସ୍ଥିତିକୁ ସାଧାରଣ ଭାବରେ ଅସ୍ୱୀକାର କରାଯାଇପାରିବ ନାହିଁ। ବିଜ୍ଞାନରେ ବିଶ୍ୱାସ ରଖୁଥିବା ବ୍ୟକ୍ତିବିଶେଷ କିମ୍ବା ନାସ୍ତିକମାନେ ହୁଏତ ରାଜି ନ ହୋଇପାରନ୍ତି ଏବଂ ଏଭଳି ଏକ ଶକ୍ତିର ସ୍ଥିତି ବିପକ୍ଷରେ ଯୁକ୍ତି ବାଢ଼ିପାରନ୍ତି, କିନ୍ତୁ ସେମାନଙ୍କ କଥାକୁ ମଧ୍ୟ ଗ୍ରହଣ କରାଯାଇପାରିବ ନାହିଁ। ବିଶ୍ୱାସ କରାଯାଏ ମହାଶୂନ୍ୟରୁ ଅନ୍ଧକାରରୁ ହିଁ ସୃଷ୍ଟି ଆରମ୍ଭ ହୋଇଛି। ଯୁକ୍ତି ହୁଏ ବୀଜରୁ ଗଛ ନା ଗଛରୁ ବୀଜ, ଅଣ୍ଡାରୁ କୁକୁଡ଼ା ନା କୁକୁଡ଼ାରୁ ଅଣ୍ଡା, କିନ୍ତୁ ମୂଳତତ୍ତ୍ୱ ହେଉଛି ଜୀବନ, ସୃଷ୍ଟି ଓ ସ୍ରଷ୍ଟା। ବୀଜ, ଅଣ୍ଡା, ଗଛ ଓ କୁକୁଡ଼ା ସବୁଠି ଜୀବନ ଅଛି, ଆଉ ଯେଉଁଠି ଜୀବନ ଅଛି ସେଇଠି ସୃଷ୍ଟି ଅଛି, ଏବଂ ବିନା ଏକ ସ୍ରଷ୍ଟାରେ ସୃଷ୍ଟି ସମ୍ଭବ ନୁହେଁ। ଆମେ ଚିତ୍ର କରୁ, ଆବଶ୍ୟକ ସ୍ଥଳେ ବିଭିନ୍ନ ଉପକରଣର ସାହାଯ୍ୟ ନେଉ, ବୃତ୍ତ ଆଙ୍କୁ, କିନ୍ତୁ ଜଣେ ଚିତ୍ରକର ଭାବରେ ଉଦୟ ଓ ଅସ୍ତ ହେଉଥିବା ଲାଲ ସୂର୍ଯ୍ୟକୁ କେବେ ଦେଖିବାକୁ ଚେଷ୍ଟା କରିଛୁ? ଆକାଶରେ ଏ ବୃତ୍ତାକାର ସୂର୍ଯ୍ୟକୁ କିଏ ଆଙ୍କିଛି? ବିଜ୍ଞାନ ବିଗ୍ ବ୍ୟାଙ୍ଗ ଥିଓରିରୁ ସୃଷ୍ଟିରୁ ରହସ୍ୟ ଖୋଜିବା ଆରମ୍ଭ କରେ, କିନ୍ତୁ ସୃଷ୍ଟି କ'ଣ କେବଳ ଏ ପୃଥିବୀକୁ ସୀମିତ? କିଛିଦିନ ତଳେ ମଣିଷ ଈଶ୍ୱରୀୟ କଣିକାର ସନ୍ଧାନ ପାଇଥିଲା ଏବଂ ସୃଷ୍ଟିର ରହସ୍ୟ ଉନ୍ମୋଚିତ ହୋଇଗଲା ବୋଲି ଘୋଷଣା ମଧ୍ୟ କଲା, କିନ୍ତୁ ତାପରେ ସବୁ ବନ୍ଦ, ପୁଣି ଗବେଷଣା ଚାଲିବ, ନୂତନ ତଥ୍ୟ ଓ ରହସ୍ୟ ଉନ୍ମୋଚିତ ହେବ, ଏହା ସ୍ୱାଗତଯୋଗ୍ୟ। କିନ୍ତୁ ମଣିଷର ଶକ୍ତିର ବାହାରେ ଯେ ଆହୁରି ଏକ ପ୍ରଚଣ୍ଡ ଶକ୍ତି ଲୁଚି ରହିଛି ତାକୁ ଉପେକ୍ଷା କରିବା ଉଚିତ ହେବ ନାହିଁ। ଏ ବିଶ୍ୱବ୍ରହ୍ମାଣ୍ଡରେ ସାମାନ୍ୟ ଏକ ଗ୍ରହରେ ଜୀବନ ଜିଉଁଥିବା ଜୀବ ହେଉଛି ମଣିଷ। ପୃଥିବୀ ଏକ ପ୍ରକାଣ୍ଡ ସୃଷ୍ଟିର ସାମାନ୍ୟ ଅଂଶବିଶେଷ ମାତ୍ର। ବେଳେବେଳେ କେଉଁ ମୁହୂର୍ତ୍ତରେ ଆକାଶରେ ଘୁରି ବୁଲୁଥିବା ପିଣ୍ଡ ଯେ ଆସି ପୃଥିବୀକୁ ଧୂଳିସାତ୍ କରିଦେବ ଆକଳନ କରିବା ମୁସ୍କିଲ। ଯେଭଳି ବିଗ୍ ବ୍ୟାଙ୍ଗ ସମୟରେ ପିଣ୍ଡ ପଡ଼ି ବଡ଼ ବଡ଼ ଜୀବଙ୍କୁ ଧ୍ୱଂସ କରିବା ସମୟରେ ମଣିଷର ସ୍ଥିତି ନଥିଲା, ଠିକ୍ ସେହିଭଳି କୌଣସି ମୁହୂର୍ତ୍ତରେ ସେ ଯେ ତାର ସ୍ଥିତି ହରାଇବ ଆକଳନ କରିବା କଷ୍ଟ। ତେଣୁ ଏକ ପ୍ରଚଣ୍ଡ ଶକ୍ତିର ଅବସ୍ଥିତିକୁ ତାକୁ ସ୍ୱୀକାର କରିବାକୁ ହେବ, ନିଜର ସାମର୍ଥ୍ୟ ବାହାରେ, ନିୟନ୍ତ୍ରଣ ବାହାରେ ଯେ ଆହୁରି ଏକ ବଡ଼ ଶକ୍ତି ଅଛି ତାକୁ ସ୍ୱୀକାର କରିବାକୁ ହେବ। ତେବେ ଯାଇ ସେ ତାର ଗବେଷଣାରେ, ରହସ୍ୟର ଉନ୍ମୋଚନରେ ସଫଳ ହୋଇପାରିବ।

ଏକଦା କୃଷ୍ଣଙ୍କ ପୁତ୍ରଗଣ ବନ ମଧ୍ୟରେ ଜଳଶୂନ୍ୟ କୂପରେ କୃକଲାସ ନାମକ ଏକ ବିରାଟ ପ୍ରାଣୀକୁ ଦେଖିଛନ୍ତି ଏବଂ ତାହାକୁ ଉଦ୍ଧାର କରିବାକୁ ଅସମର୍ଥ ହୋଇ ଶ୍ରୀକୃଷ୍ଣଙ୍କୁ ଜଣାଇଛନ୍ତି। ଶ୍ରୀକୃଷ୍ଣ କୃକଲାସକୁ କୂପରୁ ଉତ୍ତୋଳନ କରିଛନ୍ତି। ତାଙ୍କର କରସ୍ପର୍ଶରେ ପ୍ରାଣୀଟିଏ ଏକ ଦିବ୍ୟ ପୁରୁଷରେ ପରିଣତ ହୋଇଛି। ପରିଚୟ ଜିଜ୍ଞାସା କରିବାରୁ ଆତ୍ମପରିଚୟ ଦେଇ ସେ କହିଛନ୍ତି, ସେ ଇକ୍ଷ୍ୱାକୁ ବଂଶର ନୃଗ ରାଜା। ବ୍ରାହ୍ମଣକୁ ଯଥେଷ୍ଟ ଗାଈ ଦାନ କରି ସେହି ଦାନ ଉପଲକ୍ଷେ ଧର୍ମ ସଙ୍କଟରେ ପଡ଼ିଛନ୍ତି।

ଆକାଶବାଣୀ ସମ୍ବଲପୁର ଜୁହାର ଆଞ୍ଚଳିକ ଖବର ପଢୁଛନ୍ ସୁପ୍ରୀତି ମିଶ୍ର। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଇବା 20 ତାରିଖ ଦିନିକିଆ ଓଡ଼ିଶା ଗସ୍ତଥି ଆସିବେ। ପ୍ରଧାନମନ୍ତ୍ରୀ ପଶ୍ଚିମବଙ୍ଗ କଲେଇକୁଣ୍ଡାନୁ ବାୟୁସେନାର ଖାସ୍ ହେଲିକପ୍ଟରଥି ଆସିକରି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କର ଗାଁ ପାହାଡ଼ପୁରକେ ଯିବେ। ସେଠାରେ ପ୍ରଧାନମନ୍ତ୍ରୀ ସ୍ଥାନୀୟ ବାସିନ୍ଦାଙ୍କର ପୂଜାସ୍ଥଳୀ ଗୋଷାଣୀପୀଠକେ ଯାଇକରି ପୂଜାର୍ଚ୍ଚନା କରିବେ। ପ୍ରଧାନମନ୍ତ୍ରୀ ପାଖାପାଖି ଘଣ୍ଟେ ରାଷ୍ଟ୍ରପତିଙ୍କର ଗାଁ ନ ରହିବେ। ତା'ର ଉତ୍ତର ପ୍ରଧାନମନ୍ତ୍ରୀ ରାଜ୍ୟ ସରକାରଙ୍କ 2 ବର୍ଷ ପୂର୍ତ୍ତି ଅବସରରେ ହେବାର୍କେ ଥିବା ରାଜ୍ୟସ୍ତରୀୟ କାର୍ଯ୍ୟକ୍ରମଟି ଯୋଗ ଦେଇକରି ବହୁଟେ ପ୍ରକଳ୍ପର ଉଦ୍ଘାଟନ ଆଉ ଶିଳାନ୍ୟାସ କରବାର ସହିତ ଗୋଟେ ସାଧାରଣ ସଭାକେ ବିଲ୍ ଉଦ୍ବୋଧନ ଦେବାର କାର୍ଯ୍ୟକ୍ରମ ରହିଛି। ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀଙ୍କର ଗସ୍ତକେ ନଜରଟି ରଖିକରି ରାଜ୍ୟ ସରକାରଙ୍କ ତରଫ ପ୍ରସ୍ତୁତି ଜୋରଦାର ହୋଇଛି। ପଶ୍ଚିମବଙ୍ଗର ଦୀଘା ଶ୍ରୀଜଗନ୍ନାଥ ମନ୍ଦିର ନାଁନୁ ଧାମ ଶବ୍ଦ ହଟାଯିବାର ଉତ୍ତରୁ ଗଲାକାଲି ପୁରୀ ଟାଉନ୍ ହଲ୍ନ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଶ୍ରୀଜଗନ୍ନାଥ ଭକ୍ତ ସେବା ସଂସ୍ଥାନ ତରଫୁ ଗଣସମ୍ବର୍ଦ୍ଧନା ଦିଆଯାଇଛି। ସନାତନ ସଂସ୍କୃତି ଓ ଶାସ୍ତ୍ରୀୟ ବିଧିବିଧାନ ଅନୁସାରେ ସାରା ପୃଥିନ ଖାଲି ପୁରୀ ହିଁ ଗୁଟେନ ଶ୍ରୀଜଗନ୍ନାଥ ଧାମ ବୋଲି ଏ ଅବସରରେ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ କହିଛନ୍। ରାଜ୍ୟ ସରକାରଙ୍କ ହସ୍ତକ୍ଷେପ ଜରି ପଶ୍ଚିମବଙ୍ଗର ନୂଆ ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀଙ୍କ ସହିତ ଆଲୋଚନା ଉତ୍ତରୁ ଦୀଘା ମନ୍ଦିର ନାଁନୁ ଧାମ ଶବ୍ଦକେ ପୂରାପୂରି ହଟାଯାଇଛି। ଶ୍ରୀଜଗନ୍ନାଥ ସଂସ୍କୃତିର ସୁରକ୍ଷା ପ୍ରସାର ଆଉ ଶ୍ରୀମନ୍ଦିରର ଶାସ୍ତ୍ରୀୟ ପରମ୍ପରାର ସଂଗଠନ ଲାଗି ରାଜ୍ୟ ସରକାର ସବୁବେଳେ ତତ୍ପର ରହିଥିବେ ବୋଲି ମୁଖ୍ୟମନ୍ତ୍ରୀ ଏ ଅବସରରେ କହିଛନ୍। ଭୋଟର ତାଲିକାକେ ନିର୍ଭୁଲ ଆଉ ସ୍ୱଚ୍ଛ କରବାର୍ ଲାଗି ରାଜ୍ୟ ଚାଲିଥିବା ସ୍ୱତନ୍ତ୍ର ସଘନ ସଂଶୋଧନ ଏସ୍ଆଇଆର୍ ଅଭିଯାନ ରେକର୍ଡ ସଂଖ୍ୟକ 99.14% ପହଞ୍ଚିଛି। ସେନ୍ତା ଏପ୍ତକ ରାଜ୍ୟର 1,43,16,29 ଛନ୍କର ଡିଜିଟାଇଜେସନ୍ କରାଯାଇଛି। ଏହି ସଂଶୋଧନ ପ୍ରକ୍ରିୟାଥି ଫର୍ମ ବାଣ୍ଟବାର ଆଉ ଦାଖଲ ସମିଆ ଜୁନ୍ 28 ରହିଛି। ଏଥିଲାଗି ସବୁ ଯୋଗ୍ୟ ହିତାଧିକାରୀମାନଙ୍କୁ ନିଜର ପରିଗଣନା ଫର୍ମ ଜଲ୍ଦି ଦାଖଲ କରବାର୍କେ କୁହାଯାଇଛି। ରାଜ୍ୟ ସରକାର ସଫେଇ କର୍ମଚାରୀମାନଙ୍କର ସୁରକ୍ଷା ମର୍ଯ୍ୟାଦା ଓ ସାମଗ୍ରିକ କଲ୍ୟାଣକେ ସୁନିଶ୍ଚିତ କରିବା ଲାଗି ବହୁଟେ ପଦକ୍ଷେପ ନେଉଛନ୍ ବୋଲି ଗୃହନିର୍ମାଣ ଓ ନଗର ଉନ୍ନୟନ ବିଭାଗ ତରଫ କୁହାଯାଇଛି। ଗରିମା ଯୋଜନାଥି ସଫେଇ କର୍ମଚାରୀମାନଙ୍କର ସୁରକ୍ଷା ଓ ସାମାଜିକ ସୁରକ୍ଷାକେ

ଡିଆର୍ଡିଓ ତରଫରୁ ସୂଚନା ଦିଆଯାଇଛି। ଓଡ଼ିଶାର ଗଣପର୍ବ ରଜ ପଶ୍ଚିମ ଓଡ଼ିଶାର ଲୋକମାନଙ୍କୁ ଭିଲ୍ ଆକର୍ଷିତ କରୁଛି। ରାଜ୍ୟର ସମୁଦ୍ର ଖଣି ଇଲାକାନ ଇ ପର୍ବ ଘରେ ଘରେ ପାଳନ କରାଯାଉଥିବା ବେଳେ ଇ ଇଲାକାନ ଗଲା କେତେ ବଛର ହେଲା ରଜ ଉତ୍ସବକେ ସରକାରୀ ସ୍ତରଥି ସମ୍ବଲପୁର ପାନ୍ଥ ନିବାସନ ଆୟୋଜନ କରାଯାଉଛି। ରଜ ପର୍ବଥି ଗଲାକାଲି ରଜ ସଂକ୍ରାନ୍ତି କରାଯାଇଛି। ଘରେ ଘରେ ପିଠାପନା ତିଆର ସାଙ୍ଗେ ଟୁକେଲ ଛୁଆମାନେ ରଜ ଦୁଲି ଖେଳିଛନ୍। ରଜ ପର୍ବ ତିନ ନମ୍ବର ଦିନେ ଆଜଭୂମି ଦହନ ହେବ, ସେଥିର୍ଲାଗି ତିନି ଦିନ ଜମିକେ ଜୁତା କୁଡ଼ା ନାଇଁ କରନ୍। ଆଇବାକାଲି ବସୁମତୀ ସ୍ନାନ ପାଳନ ସହିତ ରଜ ପର୍ବ ଶେଷ ହେବା। ସମ୍ବଲପୁରର ଶୀତଳଷଷ୍ଠୀ ଯାତ୍ରା ଅବସରରେ ଝାଡ଼ୁଆପଡ଼ାର ଶ୍ରୀ ଲୋକନାଥ ବାବା ଆର୍ ମୁଦିପଡ଼ାର ଶ୍ରୀ ଜାଗେଶ୍ୱର ବାବା ଆଉ ବଡ଼ବଜାର ଶୀତଲେଶ୍ୱର ବାବାଙ୍କ ସହିତ ଅଲଗା ଶୀତଳଷଷ୍ଠୀ ଯାତ୍ରା କମିଟି ତରଫରୁ ପତରପେଣି ନୀତି ଆୟୋଜ କରାଯିବା। ଇତାର ଉତ୍ତରୁ ଆଇବାକାଲି କମିଟିମାନଙ୍କର ଦେବ ନିମନ୍ତ୍ରଣ କାର୍ଯ୍ୟକ୍ରମ ରହିଛି। ନନ୍ଦପଡ଼ାର ବମ୍ବରାଡ ବାଲୁଙ୍କେଶ୍ୱର ବାବାଙ୍କର ବିହାଥି ଯୋଗ ଦେବାର ଲାଗି ଗଲାକାଲି ରାତି ସହରର ଦେ ଦେବତାମାନଙ୍କୁ ନିୟୁତା ଦେବାର ଲାଗି ନର୍ସିଂ ନିୟୁତା ହୋଇଯାଇଛି। ବାଲିବନ୍ଧା ସୋମନାଥ ମନ୍ଦିରର ପତରପେଣି ଯାତ୍ରା ଭିଲ୍ ଗଲାକାଲି ଶେଷ ହୋଇଛି। ଶୀତଳଷଷ୍ଠୀ ଯାତ୍ରା ସମୟଥି ଜବର ଭିଡ଼କେ ନଜରଥି ରଖିକରି ପୁଲିସ ପ୍ରଶାସନ ତରଫୁ ବ୍ୟାପକ ପ୍ରସ୍ତୁତି କରାଯାଇଛି। ଲାଖ ଲାଖ ଶ୍ରଦ୍ଧାଳୁଙ୍କ ସମାଗମକେ ଅତକା ସୁରକ୍ଷିତ କରବା ଲାଗି ଆରକ୍ଷୀ ଅଧୀକ୍ଷକ ମୁକେଶ ଭାମୁ ନିଜେ ଭିନ୍ ଭିନ୍ ପଡ଼ା ବୁଲିକରି ସ୍ଥିତିର ସମୀକ୍ଷା କରିଛନ୍। ଶୀତଳଷଷ୍ଠୀ ସମୟଥି 80 ପ୍ଲାଟୁନ୍ ପୁଲିସ ଫୋର୍ସ ସୁରକ୍ଷା ଦାୟିତ୍ୱଥି ରହିବେ। ଇତାର ଛଡ଼ା ଟ୍ରାଫିକ୍ ବ୍ୟବସ୍ଥାକେ ଭିଲ୍ ଶୃଙ୍ଖଳିତ କରବା ଲାଗି ସହରର 5 ଜାଗାନ ପାର୍କିଂ ବ୍ୟବସ୍ଥା କରାଯାଇଛି। ପାଣିପାଗ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ରାଜ୍ୟର ସମୁଦ୍ର ଖଣି ଜିଲ୍ଲାମାନଙ୍କେ ପହଞ୍ଚିଛି। ଆଇବା 3-4 ଦିନ ଭିତରେ ମୌସୁମୀ ରାଜ୍ୟର ଅଲଗା ଜାଗାମାନଙ୍କେ ପହଞ୍ଚିବା ବୋଲି ପାଣିପାଗ ବିଭାଗ ତରଫରୁ ଅନୁମାନ କରାଯାଇଛି। ଏହି ହପ୍ତା ଶେଷ ତ କାଲବୈଶାଖୀର ପ୍ରଭାବ ରହିବା। ଆଇବା 24 ଘଣ୍ଟା ଭିତରେ ସମ୍ବଲପୁର ସୁନ୍ଦରଗଡ଼ ଝାରସୁଗୁଡ଼ା ବରଗଡ଼ ଦେବଗଡ଼ ଅନୁଗୁଳ ଢେଙ୍କାନାଳ କେନ୍ଦୁଝର ମୟୂରଭଞ୍ଜ ଆଉ ବାଲେଶ୍ୱର ଜିଲ୍ଲାର ଧୁକାଗଡ଼ି ଆଉ ବିଜୁଳି ମାରିକରି ବର୍ଷା ହେବାର ସମ୍ଭାବନା ଅଛି ବୋଲି ପାଣିପାଗ କେନ୍ଦ୍ର ତରଫରୁ ସତର୍କ ସୂଚନା ଜାରି କରାଯାଇଛି। ଏଛିନ୍ ଆଞ୍ଚଳିକ ଖବର ଇନ ଶେଷ ହେଲା। ଆରବଲର ଆଞ୍ଚଳିକ ଖବର ଶୁଣିପାରିବେ ରାତି 7:02। ଜୁହାର।

ବନସ୍ତିଡାକିଲା ଗଜ ଗାଁଠୁ ସହରେ ରଜ ମଉଜ ରଜ ଦୋଳି ମା ମାନଙ୍କ ହାତ ତିଆରି ପିଠା ପସରା ମିଠା ପାନର ନିଆରା ସ୍ୱାଦ ଏସବୁକୁ ଏଥରର ରଜରେ ସୁଭଦ୍ରା ଶକ୍ତି କରିଛି ଆହୁରି ସମୃଦ୍ଧ। ଏସେଛି ମା ମାନଙ୍କ ହାତ ତିଆରି ଆରିସା କାକରା ମଣ୍ଡା ଚକୁଳି ଓ ଅନ୍ୟାନ୍ୟ ସୁସ୍ୱାଦୁ ପିଠାର ମହକ ରଜରେ ପହଞ୍ଚୁଛି ଆପଣଙ୍କ ନିକଟରେ। June 12-16 ପର୍ଯ୍ୟନ୍ତ ଭୁବନେଶ୍ୱରର ଶହୀଦ ନଗରଠୁ ନେଇ ଏସ୍ପ୍ଲାନେଟ୍ ଇନ୍ଫୋସିଟି ନନ୍ଦନକାନନ ଓ ସହରର ପ୍ରମୁଖ ସ୍ଥାନରେ ବୁଲୁଛି ପିଠା ଅନ୍ ହ୍ୱିଲ। ଏହା କେବଳ ପିଠାର ସମ୍ଭାର ନୁହେଁ, ଏହା ହେଉଛି ଆମ ପରମ୍ପରା ଓ ନାରୀ ସଶକ୍ତିକରଣର ପରିଚୟ। ଆସନ୍ତୁ ଏହି ରଜରେ ଓଡ଼ିଶାର ଖାଣ୍ଟି ପାରମ୍ପରିକ ପିଠାର ମଜା ନିଅନ୍ତୁ ଏବଂ ସୁଭଦ୍ରା ଶକ୍ତିର ପ୍ରୟାସକୁ ସମର୍ଥନ କରନ୍ତୁ।

ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢ଼ୁଛନ୍ତି ମଳୟରଞ୍ଜନ ମିଶ୍ର। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତା ଶନିବାର ଦିନ ଓଡ଼ିଶା ଗସ୍ତରେ ଆସୁଛନ୍ତି। ଗସ୍ତ ଅବସରରେ ଶ୍ରୀ ମୋଦି ରାଜ୍ୟ ସରକାରଙ୍କ ଦୁଇବର୍ଷ ପୂର୍ତ୍ତି ପାଳନ ଅବସରରେ ମୟୂରଭଞ୍ଜ ଜିଲ୍ଲା ଦାଣ୍ଡବୋଷଠାରେ ଆୟୋଜିତ ହେବାକୁ ଥିବା ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଯୋଗଦେବେ। ତେବେ ଏହା ପୂର୍ବରୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଗାଁ ପରିଦର୍ଶନ କରିବାର କାର୍ଯ୍ୟସୂଚୀ ରହିଛି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଶୁକ୍ରବାର ଦିନ ଓଡ଼ିଶା ଗସ୍ତରେ ଆସୁଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସ୍ଲୋଭାକିଆର ସର୍ବୋଚ୍ଚ ନାଗରିକ ସମ୍ମାନ ଦ ଅର୍ଡର ଅଫ୍ ଦ ହ୍ୱାଇଟ୍ ଡବଲ୍ କ୍ରସ୍ ଫାଷ୍ଟ କ୍ଲାସ୍ରେ ସମ୍ମାନିତ ହୋଇଛନ୍ତି। ସ୍ଲୋଭାକିଆ ଗସ୍ତ ଅବସରରେ ଶ୍ରୀ ମୋଦିଙ୍କୁ ରାଷ୍ଟ୍ରପତି ପିଟର ପେଲେଗ୍ରିନି ଏହି ସମ୍ମାନ ପ୍ରଦାନ କରିଛନ୍ତି। ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି ସମ୍ମାନ ପାଇଁ ସ୍ଲୋଭାକିଆର ଶୀର୍ଷ ନେତୃତ୍ୱ ଏବଂ ଜନସାଧାରଣଙ୍କୁ କୃତଜ୍ଞତା ଜ୍ଞାପନ କରିଛନ୍ତି। ଏହି ସମ୍ମାନ 140 କୋଟି ଭାରତୀୟଙ୍କର ଏବଂ ଦୁଇ ଦେଶ ମଧ୍ୟରେ ଦୃଢ଼ ବନ୍ଧୁତ୍ୱର ଏକ ପ୍ରତିଫଳନ ବୋଲି ପ୍ରଧାନମନ୍ତ୍ରୀ ବର୍ଣ୍ଣନା କରିଛନ୍ତି। ପୁରୀ ଶ୍ରୀମନ୍ଦିରର ଶାସ୍ତ୍ରୀୟ ପରମ୍ପରା ଏବଂ ମହାପ୍ରଭୁଙ୍କ ମର୍ଯ୍ୟାଦା ରକ୍ଷା ପାଇଁ ସରକାର ଗୁରୁତ୍ୱ ପ୍ରଦାନ କରୁଛନ୍ତି ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି। ପୁରୀ ଟାଉନ୍ହଲ୍ଠାରେ ଗତକାଲି ଅନୁଷ୍ଠିତ ଏକ ନାଗରିକ ସମ୍ବର୍ଦ୍ଧନା ସମାରୋହରେ ଯୋଗଦେଇ ଶ୍ରୀ ମାଝୀ ଦୀଘା ଜଗନ୍ନାଥ ମନ୍ଦିରରୁ ଧାମ ଶବ୍ଦ ପ୍ରତ୍ୟାହାରକୁ ସ୍ୱାଗତ କରିଛନ୍ତି। ଏହି ଶବ୍ଦର ବ୍ୟବହାର ଆଧ୍ୟାତ୍ମିକତା ପ୍ରତି କୁଠାରଘାତ ଥିଲା ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ଦୀଘା ଜଗନ୍ନାଥ ମନ୍ଦିରରୁ ଧାମ ଶବ୍ଦ ପ୍ରତ୍ୟାହାର ପରେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏହି ସମ୍ବର୍ଦ୍ଧନା ସମାରୋହ ଆୟୋଜିତ ହୋଇଥିଲା। ରାଜ୍ୟ ସରକାରଙ୍କ ଦୁଇବର୍ଷ ପୂର୍ତ୍ତି ପାଳନ ଅବସରରେ ଭଦ୍ରକ ଶହୀଦ ସ୍ମୃତି ଭବନ ଟାଉନ୍ହଲ୍ଠାରେ ଏକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଏଥିରେ ଯୋଗଦେଇ ସରକାରଙ୍କ ପକ୍ଷରୁ ଗ୍ରହଣ କରାଯାଇଥିବା ବିଭିନ୍ନ ଜନକଲ୍ୟାଣକାରୀ ପଦକ୍ଷେପଗୁଡ଼ିକ ଉପରେ ଆଲୋକପାତ କରିଥିଲେ। ଏହି ଅବସରରେ ବିକାଶର ଧାରା ଶୀର୍ଷକ ପ୍ରଦର୍ଶନୀକୁ ଶ୍ରୀମତୀ ପରିଡ଼ା ଉଦ୍ଘାଟନ କରିଥିଲେ। ରାଜ୍ୟରେ ଭୋଟର ତାଲିକାର ସ୍ୱତନ୍ତ୍ର ସଘନ ସଂଶୋଧନ ଏସ୍ଆଇଆର୍ ପ୍ରକ୍ରିୟାରେ ଗତକାଲି ସୁଦ୍ଧା 99.14% ପରିଗଣନା ଫର୍ମ ବଣ୍ଟନ କରାଯାଇସାରିଛି। ଏପର୍ଯ୍ୟନ୍ତ 42.86% ଅର୍ଥାତ୍ 1,43,16,29 ଜଣ ଭୋଟରଙ୍କର ଡିଜିଟାଇଜେସନ୍ କରାଯାଇସାରିଛି ବୋଲି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି। ଭଦ୍ରକ ଜିଲ୍ଲା ଧାମରାର ଏପିଜେ ଅବଦୁଲ କଲାମ ଦ୍ୱୀପରୁ ଗତକାଲି ଦୂରଗାମୀ କ୍ରୁଜ୍ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ କରାଯାଇଛି। ଚାନ୍ଦିପୁରସ୍ଥିତ ପ୍ରତିରକ୍ଷା ଗବେଷଣା ଓ ବିକାଶ ପ୍ରତିଷ୍ଠାନ ଦେଇଥିବା ସୂଚନା ଅନୁଯାୟୀ ସ୍ୱଦେଶୀ ଜ୍ଞାନକୌଶଳରେ ପ୍ରସ୍ତୁତ ଏହି କ୍ଷେପଣାସ୍ତ୍ର ବିଭିନ୍ନ ସ୍ତରରେ ପରୀକ୍ଷଣକୁ ସଫଳତାର ସହ ସମ୍ପନ୍ନ କରିଛି। ପରୀକ୍ଷଣ ସମୟରେ ଡିଆର୍ଡିଓ, ଭାରତୀୟ ନୌସେନା ଏବଂ ବାୟୁସେନାର ବରିଷ୍ଠ ଅଧିକାରୀ ଯୋଗ ଦେଇଥିଲେ। ଚଳିତ ବର୍ଷର ସିଭିଲ୍ ସର୍ଭିସେସ୍ ପ୍ରିଲିମିନାରୀ ପରୀକ୍ଷା ଫଳାଫଳ ପ୍ରକାଶ ପାଇଛି। କେନ୍ଦ୍ରୀୟ ଲୋକସେବା ଆୟୋଗ ୟୁପିଏସ୍ସି ଦେଇଥିବା ସୂଚନା ଅନୁଯାୟୀ 13,000 ଅଧିକ ପ୍ରାର୍ଥୀ ମୁଖ୍ୟ ପରୀକ୍ଷା ପାଇଁ ମନୋନୀତ ହୋଇଛନ୍ତି। ୟୁପିଏସ୍ସିର ସରକାରୀ ୱେବ୍ସାଇଟ୍ upsc.gov.in ପରୀକ୍ଷା ଫଳ ଅପଲୋଡ୍ କରାଯାଇଛି। ପରୀକ୍ଷାର୍ଥୀ ଡାଉନ୍ଲୋଡ୍ କରି ଏ ସମ୍ପର୍କିତ ସୂଚନା ପାଇପାରିବେ ବୋଲି ୟୁପିଏସ୍ସି ପକ୍ଷରୁ ସୂଚନା ଦିଆଯାଇଛି। ସୁରକ୍ଷିତ ନିଟ୍ ୟୁଜି ପୁନଃ ପରୀକ୍ଷା ଏବଂ ପରିଚାଳନାଗତ ପ୍ରସ୍ତୁତି ନେଇ ସ୍ୱରାଷ୍ଟ୍ର ସଚିବ ଗୋବିନ୍ଦ ମୋହନଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି। ପରୀକ୍ଷା କେନ୍ଦ୍ରରେ ମୌଳିକ ସୁବିଧା ସୁଯୋଗ ଏବଂ ରାଜ୍ୟ ସରକାରଙ୍କ ପ୍ରସ୍ତୁତି ନେଇ ଶ୍ରୀ ମୋହନ ସମୀକ୍ଷା କରିଛନ୍ତି। ଛାତ୍ରଛାତ୍ରୀଙ୍କ ଯାତ୍ରାକୁ ସୁବ୍ୟବସ୍ଥିତ କରିବା ଏବଂ ପରୀକ୍ଷା କେନ୍ଦ୍ରରେ ସୁରକ୍ଷା ମାର୍ଗଦର୍ଶିକାର ଦୃଢ଼ ଅନୁପାଳନ ଉପରେ ଶ୍ରୀ ମୋହନ ସବୁ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକୁ ପରାମର୍ଶ ଦେଇଛନ୍ତି। ରାଜ୍ୟର କୃଷିଭିତ୍ତିକ ରଜପର୍ବର ତୃତୀୟ ଦିନରେ ଆଜି ଭୂମି ଦହନ ପାଳନ କରାଯାଉଛି। ଆସନ୍ତାକାଲି ବସୁମତୀ ସ୍ନାନ ସହ ରଜପର୍ବ ଶେଷ ହେବ। ରାଜ୍ୟର ବିଭିନ୍ନ ପ୍ରାନ୍ତରେ ରଜପର୍ବ ଅତ୍ୟନ୍ତ ଆନନ୍ଦ ଉଲ୍ଲାସର ସହ ପାଳନ କରାଯାଉଥିବା ବେଳେ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଏବଂ ପ୍ରତିଯୋଗିତାମାନ ଅନୁଷ୍ଠିତ ହେଉଛି। ଲିଙ୍କ ଟ୍ରେନ୍ ବିଳମ୍ବ ଯୋଗୁଁ ଆଜି ପୁରୀ ହାଉଡ଼ା ଶତାବ୍ଦୀ ଏକ୍ସପ୍ରେସ୍ ଟ୍ରେନ୍ର ଉଭୟପଟ ଚଳାଚଳକୁ ବାତିଲ କରାଯାଇଛି। ଏହାକୁ ଦୃଷ୍ଟିରେ ରଖି ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବାକୁ ଯାତ୍ରୀଙ୍କୁ ରେଳବାଇ ପକ୍ଷରୁ ପରାମର୍ଶ ଦିଆଯାଇଛି। ଏଲ୍ନିନୋ ପ୍ରଭାବକୁ ଦୃଷ୍ଟିରେ ରଖି ସମ୍ପୂର୍ଣ୍ଣ ପ୍ରସ୍ତୁତ ରହିବାକୁ ବିଭାଗୀୟ ଅଧିକାରୀଙ୍କୁ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ ନିର୍ଦ୍ଦେଶ ଦେଇଛନ୍ତି। ଲୋକସେବା ଭବନରେ ଗତକାଲି ଅନୁଷ୍ଠିତ ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକରେ ଅଧ୍ୟକ୍ଷତା କରି ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଗର୍ଗ ଏଲ୍ନିନୋ ପ୍ରଭାବରେ ବର୍ଷାର ସ୍ଥିତି, ଜଳଭଣ୍ଡାରର ଜଳସ୍ତର, କୃଷି କାର୍ଯ୍ୟକଳାପ ଏବଂ ଜଳସମ୍ପଦର ନିରନ୍ତର ସମୀକ୍ଷା କରି ଆବଶ୍ୟକ ପୂର୍ବ ପ୍ରସ୍ତୁତି ପଦକ୍ଷେପ ଗ୍ରହଣ କରିବାକୁ ପରାମର୍ଶ ଦେଇଛନ୍ତି। ପାଗ ଅନୁକୂଳ ଥିବାରୁ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ରାଜ୍ୟର ଆଉ କେତେକ ଅଞ୍ଚଳକୁ ଗତକାଲି ସ୍ପର୍ଶ କରିଛି। ତେବେ ଆସନ୍ତା 5 ଦିନ ମଧ୍ୟରେ ଅନ୍ୟ ଜିଲ୍ଲାଗୁଡ଼ିକୁ ସ୍ପର୍ଶ କରିବା ନେଇ ଭୁବନେଶ୍ୱରସ୍ଥିତ ଆଞ୍ଚଳିକ

0: ପାଣିପାଗ ବିଜ୍ଞାନ କେନ୍ଦ୍ର ଆକଳନ କରିଛି। ଚଳିତ ସପ୍ତାହ ଶେଷ ପର୍ଯ୍ୟନ୍ତ ବିଭିନ୍ନ ସ୍ଥାନରେ କାଳବୈଶାଖୀର ପ୍ରଭାବ ଦେଖିବାକୁ ମିଳିପାରେ। ଗତକାଲି ରାଜ୍ୟର ସର୍ବାଧିକ ଦିନ ତାପମାତ୍ରା 42.5 ଡିଗ୍ରୀ ସେଲସିୟସ୍ ବୌଦ୍ଧଠାରେ ରେକର୍ଡ କରାଯାଇଛି। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକିରେ ଶେଷ ହେଲା। ଆମର ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ଅପରାହ୍ନ 2:32।
1: ଶୁଣିଲେ ଆଞ୍ଚଳିକ ସମ୍ବାଦ ଆକାଶବାଣୀ କଟକ କେନ୍ଦ୍ରରୁ, ଆକାଶବାଣୀ ସମ୍ବଲପୁର। ଏଥର ଶୁଣନ୍ତୁ ସ୍ୱାସ୍ଥ୍ୟ ସୂଚନା। ଆଜି ଏଥିରେ ଶୁଣନ୍ତୁ ନିଦ୍ରାଜନିତ ଶ୍ୱାସରୋଧ, ଘୁଙ୍ଗୁଡ଼ି କାହିଁକି ହୁଏ ଓ ତାର ପ୍ରତିକାର, କହିଛନ୍ତି ଡାକ୍ତର ସତ୍ୟଜିତ ମିଶ୍ର।
2: ଆଜି ଆମେ ଆଲୋଚନା କରିବା ଏମିତି ଏକ ଗମ୍ଭୀର ସ୍ୱାସ୍ଥ୍ୟ ସମସ୍ୟା ବିଷୟରେ ଯାହାକୁ ଆମେ ଅତି ସାଧାରଣ ଭାବି ଅଣଦେଖା କରିଦେଇଥାଉ, ହେଲେ ଏହା ଆମ ଜୀବନ ପ୍ରତି ଏକ ବଡ଼ ବିପଦ ସଦୃଶ ସାବ୍ୟସ୍ତ ହୋଇପାରେ। ଆପଣମାନେ କେବେ ଲକ୍ଷ୍ୟ କରିଛନ୍ତି କି ଆପଣଙ୍କ ଘରେ ବା ପାଖରେ କେହି ଶୋଇବା ସମୟରେ ପ୍ରବଳ ଘୁଙ୍ଗୁଡ଼ି ମାରୁଛନ୍ତି ଓ ହଠାତ୍ କିଛି ସେକେଣ୍ଡ ପାଇଁ ତାଙ୍କର ନିଶ୍ୱାସ ସମ୍ପୂର୍ଣ୍ଣ ବନ୍ଦ ହୋଇଯାଉଛି, ଆଉ ତାପରେ ଏକ ଜୋରଦାର ବିକଳ ଶବ୍ଦ ବା ଗ୍ୟାସ୍ପିଂ ପରି ଶବ୍ଦ କରି ସେ ପୁଣି ଚମକି ପଡ଼ି ନିଶ୍ୱାସ ନେବାକୁ ଚେଷ୍ଟା କରୁଛନ୍ତି। ଡାକ୍ତରୀ ଭାଷାରେ ଏହି ଗମ୍ଭୀର ଅବସ୍ଥାକୁ ସ୍ଲିପ୍ ଆପ୍ନିଆ କୁହାଯାଏ। ଏଥିରେ ଶୋଇବା ସମୟରେ ଆମ ଗଳାର ମାଂସପେଶୀଗୁଡ଼ିକ ଅଧିକ ଶିଥିଳ କିମ୍ବା ଢିଲା ହୋଇଯିବା ଯୋଗୁଁ ବାୟୁ ଚଳାଚଳ କରୁଥିବା ଶ୍ୱାସନଳୀଟି ସଙ୍କୁଚିତ ବା ସମ୍ପୂର୍ଣ୍ଣ ଭାବରେ ବନ୍ଦ ହୋଇଯାଏ, ଫଳରେ ଆମ ଫୁସ୍ଫୁସ୍ ବା ଲଙ୍ଗସ୍କୁ ସଠିକ୍ ଭାବରେ ବାୟୁ ଯାଇପାରେ ନାହିଁ ଏବଂ ଶରୀର ତଥା ମସ୍ତିଷ୍କ କିଛି ସେକେଣ୍ଡ ପାଇଁ ଅମ୍ଳଜାନ ପାଇବାରୁ ବଞ୍ଚିତ ହୁଏ। ଯେତେବେଳେ ରକ୍ତରେ ଅମ୍ଳଜାନର ସ୍ତର ହଠାତ୍ କମିଯାଏ, ଆମ ମସ୍ତିଷ୍କ ଏକ ସୁରକ୍ଷା ସଙ୍କେତ ପଠାଇ ଆମକୁ ତୁରନ୍ତ ନିଦରୁ ଜଗାଇ ଦିଏ, ଯାହାଦ୍ୱାରା ଗଳାର ମାଂସପେଶୀ ପୁଣି ଟାଣ ହୋଇ ଶ୍ୱାସପଥ ଖୋଲିଯାଏ। କିନ୍ତୁ ରାତିସାରା ଶ୍ୱାସକ୍ରିୟାରେ ଏଭଳି ପ୍ରତିବନ୍ଧକ ଯୋଗୁଁ ସକାଳୁ ଉଠିଲା ବେଳକୁ ତାର ମୁଣ୍ଡ ଭାରି ଲାଗେ, ପାଟି ଶୁଖିଯାଇଥାଏ, ଦିନସାରା ପ୍ରବଳ କ୍ଲାନ୍ତି ଓ ନିଦୁଆ ସ୍ୱଭାବ ଲାଗିରହେ। ତତ୍ସହିତ ରୋଗୀର ମନୋଭାବରେ ଚିଡ଼ିଚିଡ଼ାପଣ ବା ଅବସାଦ ଦେଖାଦେଇଥାଏ। ସବୁଠାରୁ ଚିନ୍ତାଜନକ କଥା ହେଉଛି, ଯଦି ଏହି ସ୍ଲିପ୍ ଆପ୍ନିଆ ରୋଗର ସଠିକ୍ ସମୟରେ ସଠିକ୍ ଚିକିତ୍ସା ନ କରାଯାଏ, ତେବେ ଏହା ଆମ ସ୍ୱାସ୍ଥ୍ୟ ଉପରେ ଦୀର୍ଘସ୍ଥାୟୀ ଓ ମାରାତ୍ମକ ପ୍ରଭାବ ପକାଇଥାଏ। ପ୍ରତି ରାତ୍ରିରେ ଅମ୍ଳଜାନର ତୀବ୍ର ଅଭାବ ଓ ବାରମ୍ବାର ନିଦ ଭାଙ୍ଗିବା ଯୋଗୁଁ ଶରୀରର ହୃଦ୍ରୋଗ ପ୍ରଣାଳୀ ଉପରେ ମଧ୍ୟ ପ୍ରବଳ ଚାପ ପଡ଼ିଥାଏ, ଯାହାଫଳରେ ଉଚ୍ଚ ରକ୍ତଚାପ ବା ହାଇପରଟେନସନ୍ ଏବଂ ହୃତ୍ସ୍ପନ୍ଦନର ଅନିୟମିତତା ହେବା, ହାର୍ଟ ଆଟାକ୍ ହେବା ଓ ବ୍ରେନ୍ ଷ୍ଟ୍ରୋକ୍ ହେବା ଭଳି ଜୀବନ ପ୍ରତି ତୀବ୍ର ବିପଦ ଥିବା ରୋଗର ଆଶଙ୍କା ବହୁ ଗୁଣରେ ବଢ଼ିଯାଇଥାଏ। ଏହା ଶରୀରରେ ଇନ୍ସୁଲିନ୍ର କାର୍ଯ୍ୟକ୍ଷମତାକୁ ପ୍ରଭାବିତ କରି ଟାଇପ୍ 2 ଡାଇବେଟିସ୍ ବା ମଧୁମେହ ରୋଗର କାରଣ ସାଜିଥାଏ। ଦିନସାରା ଅତ୍ୟଧିକ ଶାରୀରିକ କ୍ଲାନ୍ତି ଓ ହଠାତ୍ ଆଖିବୁଜି ହୋଇଯିବା ଆଦି ଅବସ୍ଥା ଯୋଗୁଁ ଗାଡ଼ି ଚଳାଇବା କିମ୍ବା କୌଣସି କାରଖାନାର ମେସିନ୍ ଆଦିରେ କାମ କରିବା ସମୟରେ ଭୟଙ୍କର ସଡ଼କ କିମ୍ବା ଶିଳ୍ପ ଦୁର୍ଘଟଣାର ଆଶଙ୍କା ମଧ୍ୟ ସୃଷ୍ଟି ହୁଏ। ତେବେ ଏଥିରୁ ରକ୍ଷା ପାଇବାର ଉପାୟ କ'ଣ ଓ ଏହା ଆମେ କିପରି କରିପାରିବା? ଏହାର ଚିହ୍ନଟ ପାଇଁ ପ୍ରଥମେ ଜଣେ ବିଶେଷଜ୍ଞଙ୍କ ପରାମର୍ଶ ଅନୁସାରେ ସ୍ଲିପ୍ ଷ୍ଟଡି ବା ପଲିସମ୍ନୋଗ୍ରାଫି ନାମକ ଏକ ଯାଞ୍ଚ କରାଯାଏ, ଯାହା ଆଜିକାଲି ଘରେ ରହି ପୋର୍ଟେବୁଲ୍ ମେସିନ୍ ସାହାଯ୍ୟରେ ଅତ୍ୟନ୍ତ ସୁବିଧାଜନକ ଭାବରେ କରାଯାଇପାରୁଛି। ଏହି ରୋଗର ସବୁଠାରୁ ସଫଳ ଓ ନିରାପଦ ଡାକ୍ତରୀ ଚିକିତ୍ସା ହେଉଛି ସିପାପ୍ ନାମକ ବା କଣ୍ଟିନ୍ୟୁଅସ୍ ପଜିଟିଭ୍ ଏୟାରୱେ ପ୍ରେସର୍ ନାମକ ମେସିନ୍, ଯାହାକି ଶୋଇବା ସମୟରେ ଏକ ସ୍ୱତନ୍ତ୍ର ପାଇପ୍ ଓ ମାସ୍କ ଜରିଆରେ ନାକରେ ନିରନ୍ତର ଏକ ନିର୍ଦ୍ଦିଷ୍ଟ ବାୟୁଚାପ ପ୍ରଦାନ କରି ଶ୍ୱାସପଥକୁ ସମ୍ପୂର୍ଣ୍ଣ ଖୋଲା ରଖେ। ସାମାନ୍ୟ ସମସ୍ୟା ଥିଲେ କେତେକ କ୍ଷେତ୍ରରେ ଡେଣ୍ଟିଷ୍ଟଙ୍କ ଦ୍ୱାରା ବା ଦନ୍ତରୋଗ ବିଶେଷଜ୍ଞଙ୍କ ଦ୍ୱାରା ପ୍ରସ୍ତୁତ ବିଶେଷ ମାଉଥ୍ ଗାର୍ଡ଼ ମଧ୍ୟ ବ୍ୟବହାର କରାଯାଏ। ତତ୍ସହିତ ନିଜ ଜୀବନଶୈଳୀରେ ସୁଧାର ଆଣିବା, ଓଜନ ନିୟନ୍ତ୍ରଣ କରିବା, ଚିତ୍ ହୋଇ ଶୋଇବା ବଦଳରେ କଡ଼େଇ ହୋଇ

0: ও শোইবা পূর্বরু
1: শুনিলে স্বাস্থ্য সূচনা
2: আকাশবাণী। ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା। ଦୁଇ ଦେଶ ଗସ୍ତର ତୃତୀୟ ପର୍ଯ୍ୟାୟରେ ଆଜି ଫ୍ରାନ୍ସରେ ପହଞ୍ଚିବେ ପ୍ରଧାନମନ୍ତ୍ରୀ। ସ୍ଲୋଭାକିଆର ସର୍ବୋଚ୍ଚ ରାଷ୍ଟ୍ରୀୟ ସମ୍ମାନକୁ 140 କୋଟି ଭାରତୀୟ ଓ ଭାରତ ସ୍ଲୋଭାକିଆ ସମ୍ପର୍କ ପ୍ରତି ସମ୍ମାନ ବୋଲି କହିଲେ ଶ୍ରୀ ମୋଦି। ଅଯୋଧ୍ୟା ରାମ ମନ୍ଦିରରେ ଦାନ ଓ ମୂଲ୍ୟବାନ ସାମଗ୍ରୀର ଆତ୍ମସାତ ସମ୍ପର୍କରେ ଆଜିଠାରୁ ଆରମ୍ଭ ହେବ ତଦନ୍ତ। ପ୍ରକାଶ ପାଇଲା ଚଳିତ ବର୍ଷର ସିଭିଲ୍ ସର୍ଭିସ୍ ପ୍ରିଲିମିନାରୀ ପରୀକ୍ଷା ଫଳ ଏବଂ ଫିଫା ବିଶ୍ୱକପ୍ରେ ସ୍ପେନ୍ ସହ ମ୍ୟାଚ୍ ଅମୀମାଂସିତ ରଖିଲା କ୍ଷୁଦ୍ର ଦେଶ କେପ୍ ଭର୍ଦେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କ ଦୁଇ ଦେଶ ଗସ୍ତର ତୃତୀୟ ପର୍ଯ୍ୟାୟରେ ଆଜି ଫ୍ରାନ୍ସର ଏଭିଆନ୍ରେ ପହଞ୍ଚିବେ। ସେଠାରେ ସେ G7 ସମ୍ମିଳନୀରେ ଅଂଶଗ୍ରହଣ କରିବେ। ଫ୍ରାନ୍ସରେ ପହଞ୍ଚିବା ପରେ ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ୍ ମାକ୍ରନ୍ ଶ୍ରୀ ମୋଦିଙ୍କୁ ଔପଚାରିକ ଭାବେ ସ୍ୱାଗତ କରିବେ। ଏହି ସମ୍ମିଳନୀ କାଳରେ ପ୍ରଧାନମନ୍ତ୍ରୀ କାନାଡ଼ା ଓ ଯୁକ୍ତରାଷ୍ଟ୍ରର ପ୍ରଧାନମନ୍ତ୍ରୀଙ୍କ ସମେତ ଅନ୍ୟ ବିଶ୍ୱ ନେତୃବୃନ୍ଦଙ୍କ ସହ ଦ୍ୱିପାକ୍ଷିକ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି। ଫ୍ରାନ୍ସର ଏଭିଆନ୍ଠାରେ 52ତମ G7 ଶିଖର ସମ୍ମିଳନୀ ଗତକାଲି ଆରମ୍ଭ ହୋଇଛି। ବିଶ୍ୱର ଅଗ୍ରଣୀ ଅର୍ଥନୀତି ସମ୍ପନ୍ନ ଦେଶଗୁଡ଼ିକର ନେତାମାନେ ଏଥିରେ ବିଭିନ୍ନ ପ୍ରମୁଖ ଆନ୍ତର୍ଜାତିକ ଆହ୍ୱାନ ଉପରେ ଆଲୋଚନା କରୁଛନ୍ତି। ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ୍ ମାକ୍ରନ୍ ପ୍ରମୁଖ ଆନ୍ତର୍ଜାତିକ ଆହ୍ୱାନର ମୁକାବିଲା ପାଇଁ ମିଳିତ ଭାବେ କାର୍ଯ୍ୟ କରିବା ଶୀର୍ଷକ ବିଷୟବସ୍ତୁ ଉପରେ ଆଲୋଚନା କରିଥିବା ଜଣାପଡ଼ିଛି। ଶ୍ରୀ ମାକ୍ରନ୍ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ଏବଂ ବ୍ରିଟେନ୍ ପ୍ରଧାନମନ୍ତ୍ରୀ କିର୍ ଷ୍ଟାର୍ମର୍ଙ୍କ ସମେତ G7 ଦେଶଗୁଡ଼ିକର ନେତାମାନଙ୍କୁ ଔପଚାରିକ ଭାବେ ସ୍ୱାଗତ କରିଥିଲେ। ଏହି ସମ୍ମିଳନୀରେ ୟୁରୋପୀୟ କମିଶନର ଅଧ୍ୟକ୍ଷା ଉର୍ସୁଲା ୱନ୍ ଡେର୍ ଲେୟନ୍ ଏବଂ ୟୁରୋପୀୟ ପରିଷଦର ଅଧ୍ୟକ୍ଷ ଆଣ୍ଟୋନିଓ କୋଷ୍ଟା ମଧ୍ୟ ଯୋଗ ଦେଇଛନ୍ତି। ଏହି ତିନିଦିନିଆ ଶିଖର ସମ୍ମିଳନୀରେ ବିଶ୍ୱସ୍ତରୀୟ ଅସନ୍ତୁଳନ ହ୍ରାସ, ପ୍ରମୁଖ ଭୂ ରାଜନୈତିକ ସଙ୍କଟର ସମାଧାନ, ଶିଶୁମାନଙ୍କ ସମ୍ବନ୍ଧୀୟ ପ୍ରସଙ୍ଗ ଏବଂ ସଂଗଠିତ ଅପରାଧ ଓ ଅବୈଧ ଆର୍ଥିକ ପ୍ରଭାବ ବିରୋଧୀ ଲଢ଼େଇକୁ ସୁଦୃଢ଼ କରିବା ନେଇ ବିଚାର ବିମର୍ଶ କରାଯିବ ବୋଲି ଜଣାପଡ଼ିଛି। ସ୍ଲୋଭାକିଆର ରାଷ୍ଟ୍ରପତି ପିଟର୍ ପେଲିଗ୍ରିନି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସ୍ଲୋଭାକିଆର ସର୍ବୋଚ୍ଚ ରାଷ୍ଟ୍ରୀୟ ସମ୍ମାନ ଦ ଅର୍ଡର୍ ଅଫ୍ ଦ ହ୍ୱାଇଟ୍ ଡବଲ୍ କ୍ରସ୍ ଫାର୍ଷ୍ଟ କ୍ଲାସ୍ ପ୍ରଦାନ କରିଛନ୍ତି। ଏହି ବିଶିଷ୍ଟ ସମ୍ମାନ ପାଇଁ ପ୍ରଧାନମନ୍ତ୍ରୀ ସ୍ଲୋଭାକିଆର ରାଷ୍ଟ୍ରପତି, ସରକାର ଏବଂ ସେଠାକାର ଜନସାଧାରଣଙ୍କ ପ୍ରତି ଆନ୍ତରିକ କୃତଜ୍ଞତା ଜ୍ଞାପନ କରିଛନ୍ତି। ସମ୍ମାନ ଗ୍ରହଣ ଅବସରରେ ପ୍ରଧାନମନ୍ତ୍ରୀ କହିଛନ୍ତି, ଭାରତର 140 କୋଟି ଜନତା ଏବଂ ଭାରତ ସ୍ଲୋଭାକିଆ ମଧ୍ୟରେ ରହିଥିବା ଦୀର୍ଘସ୍ଥାୟୀ ବନ୍ଧୁତ୍ୱ ପ୍ରତି ଏହା ଏକ ସମ୍ମାନ। ପ୍ରଧାନମନ୍ତ୍ରୀ କହିଛନ୍ତି, ଏହି ପୁରସ୍କାର ଭାରତ ଓ ସ୍ଲୋଭାକିଆର ଜନସାଧାରଣଙ୍କ ମଧ୍ୟରେ ଥିବା ବିଶ୍ୱାସ ଓ ସ୍ନେହର ପ୍ରତୀକ। ଅଯୋଧ୍ୟା ରାମ ମନ୍ଦିରରେ ଦାନ ଓ ମୂଲ୍ୟବାନ ସାମଗ୍ରୀର ଆତ୍ମସାତ ସମ୍ପର୍କିତ ଅଭିଯୋଗର ତଦନ୍ତ ପାଇଁ ଗଠିତ ସ୍ୱତନ୍ତ୍ର ତଦନ୍ତକାରୀ ଦଳ ଆଜିଠାରୁ ତଦନ୍ତ ଆରମ୍ଭ କରିବ। ଲକ୍ଷ୍ନୌର ଡିଭିଜନାଲ କମିଶନର ବିଜୟ ବିଶ୍ୱାସ ପନ୍ତଙ୍କ ନେତୃତ୍ୱରେ ଗଠିତ ଏହି ଏସ୍ଆଇଟିରେ ପୁଲିସ୍ ମହାନିରୀକ୍ଷକ କିରଣ ଏସ୍ ଏବଂ ଅର୍ଥ ବିଭାଗର ସ୍ୱତନ୍ତ୍ର ସଚିବ ନୀଲ ରତନ ସଦସ୍ୟ ଅଛନ୍ତି। ଦଳର ସମସ୍ତ ସଦସ୍ୟ ଗତକାଲି ଅଯୋଧ୍ୟାରେ ପହଞ୍ଚିସାରିଛନ୍ତି। ଗତକାଲି ସେମାନେ ଅଯୋଧ୍ୟାର କମିଶନର ଓ ଜିଲ୍ଲାପାଳଙ୍କ ସହ ରାମମନ୍ଦିର ପରିସର ପରିଦର୍ଶନ କରିଥିଲେ। ରାମମନ୍ଦିରରେ ଅର୍ପଣ କରାଯାଉଥିବା ଦାନ ଏବଂ ମୂଲ୍ୟବାନ ସାମଗ୍ରୀର ପରିଚାଳନାରେ ଅନିୟମିତତା ସମ୍ପର୍କିତ ଅଭିଯୋଗ ହେବା ପରେ ରାଜ୍ୟ ସରକାର ଏହି ଏସ୍ଆଇଟି ଗଠନ କରିଛନ୍ତି। ତଦନ୍ତ ଏବେ ପ୍ରାଥମିକ ପର୍ଯ୍ୟାୟରେ ଥିବାବେଳେ କୌଣସି ତଥ୍ୟ ସାର୍ବଜନୀନ କରାଯାଇ ନାହିଁ। କମିଟିକୁ 7 ଦିନ ମଧ୍ୟରେ ପ୍ରାଥମିକ ରିପୋର୍ଟ ଏବଂ 15 ଦିନ ମଧ୍ୟରେ ଚୂଡ଼ାନ୍ତ ରିପୋର୍ଟ ଦାଖଲ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଅନ୍ୟପକ୍ଷରେ ରାମମନ୍ଦିର ନିର୍ମାଣ କମିଟିର ଅଧ୍ୟକ୍ଷ ନୃପେନ୍ଦ୍ର ମିଶ୍ର ମଧ୍ୟ ଅଯୋଧ୍ୟାରେ ଅବସ୍ଥାନ କରୁଛନ୍ତି। ଗଣମାଧ୍ୟମ ସହ ଆଲୋଚନା ବେଳେ ସେ କହିଛନ୍ତି ଯେ ତଦନ୍ତ ପ୍ରକ୍ରିୟାରେ କୌଣସି ପ୍ରକାର ବିଳମ୍ବ ହେବାକୁ ଦିଆଯିବ ନାହିଁ। ଜିଲ୍ଲା ପ୍ରଶାସନ ଏବଂ ମନ୍ଦିର ପ୍ରଶାସନ ପକ୍ଷରୁ ଏସ୍ଆଇଟିକୁ ସମସ୍ତ ସହଯୋଗ ଯୋଗାଇ ଦିଆଯିବ ବୋଲି ସେ କହିଛନ୍ତି। କେନ୍ଦ୍ର ସ୍ୱରାଷ୍ଟ୍ର ସଚିବ ଗୋବିନ୍ଦ ମୋହନ ନିଟ୍ UG ପୁନଃ ପରୀକ୍ଷା 2026 ପୂର୍ବରୁ ଗତକାଲି ସୁରକ୍ଷା ଏବଂ ଲଜିଷ୍ଟିକ୍ ପ୍ରସ୍ତୁତି ସମ୍ପର୍କିତ ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକରେ ଅଧ୍ୟକ୍ଷତା କରିଥିଲେ। ସେ ନିଟ୍ UG ପୁନଃ ପରୀକ୍ଷା ପାଇଁ ରାଜ୍ୟ ସରକାରଗୁଡ଼ିକର ପ୍ରସ୍ତୁତି ନେଇ ମଧ୍ୟ ସମୀକ୍ଷା କରିଛନ୍ତି। ବିଶେଷ କରି ଛାତ୍ରଛାତ୍ରୀମାନଙ୍କ ସୁବିଧା, ସୁରକ୍ଷା ବ୍ୟବସ୍ଥା ଏବଂ ପରୀକ୍ଷା ପ୍ରକ୍ରିୟାର ସ୍ୱଚ୍ଛତା ଉପରେ ସମୀକ୍ଷା ବୈଠକରେ ଗୁରୁତ୍ୱ ଦିଆଯାଇଥିଲା। ସ୍ୱରାଷ୍ଟ୍ର ସଚିବ ସମସ୍ତ ରାଜ୍ୟ ସରକାର, କେନ୍ଦ୍ରଶାସିତ ଅଞ୍ଚଳ ଏବଂ କେନ୍ଦ୍ରୀୟ ସଂସ୍ଥାଗୁଡ଼ିକୁ ସୁରକ୍ଷା ପ୍ରୋଟୋକଲ୍ କଡ଼ାକଡ଼ି ଭାବେ ପାଳନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଛାତ୍ରଛାତ୍ରୀଙ୍କ ସୁଗମ ଯାତ୍ରା ବ୍ୟବସ୍ଥା ସୁନିଶ୍ଚିତ କରିବା ପାଇଁ ରାଜ୍ୟ ସରକାର ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକୁ ଅନୁରୋଧ କରାଯାଇଛି। ଏ ଦିଗରେ ସମ୍ପୂର୍ଣ୍ଣ ସହଯୋଗ କରିବା ଲାଗି ରେଳବାଇର ଅଧ୍ୟକ୍ଷ ଆଶ୍ୱାସନା ଦେଇଛନ୍ତି। ବୈଠକରେ ବିଦ୍ୟାଳୟ ଉଚ୍ଚଶିକ୍ଷା ବିଭାଗର ସଚିବ ଏବଂ ପୋଷ୍ଟାଲ ବିଭାଗ ସଚିବ, ସିଆର୍ପିଏଫ୍, ସିଆଇଏସ୍ଏଫ୍, ବିସିଏଏସ୍ର ମହାନିର୍ଦ୍ଦେଶକ ଏବଂ ଜାତୀୟ ପରୀକ୍ଷଣ ସଂସ୍ଥା ଏନ୍ଟିଏର ମହାନିର୍ଦ୍ଦେଶକ ଓ କେନ୍ଦ୍ର ପ୍ରତିରକ୍ଷା ଏବଂ ସ୍ୱାସ୍ଥ୍ୟ ପରିବାର କଲ୍ୟାଣ ମନ୍ତ୍ରଣାଳୟର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। କେନ୍ଦ୍ରୀୟ ଲୋକସେବା ଆୟୋଗ ୟୁପିଏସ୍ସି ଦ୍ୱାରା ପରିଚାଳିତ ଚଳିତ ବର୍ଷର ସିଭିଲ୍ ସର୍ଭିସ୍ ପ୍ରିଲିମିନାରୀ ପରୀକ୍ଷା ଫଳ ପ୍ରକାଶ ପାଇଛି। ୟୁପିଏସ୍ସିର ୱେବ୍ସାଇଟ୍ upsc.gov.in ପରୀକ୍ଷା ଫଳ ଉପଲବ୍ଧ ହେଉଛି। ସୂଚନା ଅନୁଯାୟୀ ଚଳିତ ବର୍ଷ 1000 ଅଧିକ ପଦବୀ ପାଇଁ 13000 ଅଧିକ ପ୍ରାର୍ଥୀଙ୍କୁ ମୁଖ୍ୟ ପରୀକ୍ଷା ପାଇଁ ଚୟନ କରାଯାଇଛି। ଚୂଡ଼ାନ୍ତ ଫଳ ପ୍ରକାଶ ପରେ କମିଶନଙ୍କ ୱେବ୍ସାଇଟ୍ରେ ପ୍ରାର୍ଥୀମାନଙ୍କ ରୋଲ୍ ନମ୍ବର, କଟ୍ ଅଫ୍ ନମ୍ବର ଏବଂ ଉତ୍ତର ସୂଚୀ ଅପଲୋଡ଼ କରାଯିବ। ପ୍ରାର୍ଥୀମାନେ ୱେବ୍ସାଇଟ୍ରୁ ସେମାନଙ୍କ ପରୀକ୍ଷା ଫଳ ଡାଉନ୍ଲୋଡ଼ କରିପାରିବେ। କମିଶନଙ୍କ ସୂଚନା ଅନୁଯାୟୀ ଗତବର୍ଷ 1087 ପଦବୀ ପାଇଁ 14000 ଅଧିକ ପ୍ରାର୍ଥୀଙ୍କୁ ମୁଖ୍ୟ ପରୀକ୍ଷା ନିମନ୍ତେ ଚୟନ କରାଯାଇଥିଲା। ପ୍ରାୟ 4 ମାସ ଧରି ଚାଲିଥିବା ସଂଘର୍ଷର ଅବସାନ ଘଟାଇବା ଉଦ୍ଦେଶ୍ୟରେ ଆମେରିକା ଓ ଇରାନ ମଧ୍ୟରେ ଏକ ଚୁକ୍ତି ଘୋଷଣା ହେବା ପରେ ପଶ୍ଚିମ ଏସିଆରେ ଉତ୍ତେଜନା ହ୍ରାସ ପାଇବା ନେଇ ସମ୍ଭାବନା ସୃଷ୍ଟି ହୋଇଛି। ଉଭୟ ଦେଶର ଅଧିକାରୀମାନେ ନିଶ୍ଚିତ କରିଛନ୍ତି ଯେ ଏକ ବୁଝାମଣାପତ୍ରରେ ସ୍ୱାକ୍ଷର ସରିଛି ଏବଂ ଏହାର ଔପଚାରିକ ସ୍ୱାକ୍ଷର ସମାରୋହ ଆସନ୍ତା ଶୁକ୍ରବାର ଦିନ ସ୍ୱିଜରଲ୍ୟାଣ୍ଡର ଜେନିଭାଠାରେ ଅନୁଷ୍ଠିତ ହେବ। ଏହି ଚୁକ୍ତି ମାଧ୍ୟମରେ ହର୍ମୁଜ୍ ପ୍ରଣାଳୀ ପୁନର୍ବାର ଖୋଲିବା, ସାମୁଦ୍ରିକ ଯାତାୟତ ପୁନଃ ଆରମ୍ଭ କରିବା ସହ ଇରାନ୍ର ପରମାଣୁ କାର୍ଯ୍ୟକ୍ରମ ଏବଂ ଅନ୍ୟାନ୍ୟ ଅସମାହିତ ପ୍ରସଙ୍ଗ ଉପରେ 60-ଦିନିଆ ଆଲୋଚନା ପ୍ରକ୍ରିୟା ଆରମ୍ଭ ହେବାର ପଥ ଉନ୍ମୁକ୍ତ ହେବ। ଗତ 12 ବର୍ଷ ମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ସବ୍କା ସାଥ୍, ସବ୍କା ବିକାଶ, ସବ୍କା ବିଶ୍ୱାସ ଓ ସବ୍କା ପ୍ରୟାସ ମନ୍ତ୍ରକୁ ଆଧାର କରି ଭାରତରେ ଉଲ୍ଲେଖନୀୟ ପରିବର୍ତ୍ତନ ଘଟିଛି। ଗରିବ, କୃଷକ, ମହିଳା ଓ ଯୁବବର୍ଗଙ୍କ କଲ୍ୟାଣ ଏବଂ ସଶକ୍ତିକରଣ ପାଇଁ ସରକାର ଅନେକ ଜନକଲ୍ୟାଣମୂଳକ ପଦକ୍ଷେପ ଗ୍ରହଣ କରିଛନ୍ତି। ବିଶ୍ୱାସ, ବିକାଶ ଏବଂ ଜନକଲ୍ୟାଣର 12 ବର୍ଷ ଶୀର୍ଷକ ଏହି ଧାରାବାହିକରେ ଆଜି ଆସନ୍ତୁ ଜାଣିବା ସରକାରଙ୍କ ଆତଙ୍କବାଦ ବିରୋଧରେ ଶୂନ୍ୟ ସହନଶୀଳତା ନୀତି ସମ୍ପର୍କରେ। ଗତବର୍ଷ ମେ 6 ଓ 7 ତାରିଖର ମଧ୍ୟରାତ୍ରିରେ କରାଯାଇଥିବା ଅପରେସନ୍ ସିନ୍ଦୁର ବିଶ୍ୱକୁ ଏକ ସ୍ପଷ୍ଟ ବାର୍ତ୍ତା ଦେଇଥିଲା, ଭାରତ ଯୁଦ୍ଧ ଚାହୁଁନାହିଁ କିନ୍ତୁ ଆତଙ୍କବାଦକୁ କଦାପି ସହ୍ୟ କରିବ ନାହିଁ। ଅପରେସନ୍ ସିନ୍ଦୁର ଜରିଆରେ ଏକଥା ମଧ୍ୟ ସ୍ପଷ୍ଟ କରାଯାଇଥିଲା, ଯଦି ଆତଙ୍କବାଦ କୌଣସି ରାଷ୍ଟ୍ରର ନୀତି ହୋଇଥାଏ ତେବେ ତାହାର ସିଧାସଳଖ ଏବଂ କଠୋର ଜବାବ ଦିଆଯିବ। ଲସ୍କର ଏ ତୋଇବା, ଜୈସ୍ ଏ ମହମ୍ମଦ ଏବଂ ହିଜବୁଲ ମୁଜାହିଦ୍ଦିନ ଭଳି ଆତଙ୍କବାଦୀ ଗୋଷ୍ଠୀଗୁଡ଼ିକୁ ଲକ୍ଷ୍ୟ କରି ଭାରତ ପାକିସ୍ତାନ ଏବଂ ପାକିସ୍ତାନ ଅଧିକୃତ କାଶ୍ମୀରରେ ଥିବା ସେମାନଙ୍କ ସଂରଚନାକୁ ଧ୍ୱଂସ କରିଦେଇଥିଲା। ଏହି ଅଭିଯାନରେ 100ରୁ ଅଧିକ ଆତଙ୍କବାଦୀ ନିହତ ହୋଇଥିଲେ। ମେ 9 ଏବଂ 10 ତାରିଖରେ ଭାରତ ପ୍ରଥମ ଦେଶ ଭାବେ ପରମାଣୁ ଅସ୍ତ୍ରଧାରୀ ଏକ ରାଷ୍ଟ୍ରର 11 ବାୟୁସେନା ଘାଟି ଉପରେ ଆକ୍ରମଣ କରିଥିଲା। ଏହି ପଦକ୍ଷେପକୁ ନେଇ ବିଶ୍ୱସ୍ତରରେ ବ୍ୟାପକ ସମର୍ଥନ ମିଳିଥିଲା ଏବଂ ଅନେକ ବିଶ୍ୱନେତା ଭାରତ ପ୍ରତି ସମର୍ଥନ ବ୍ୟକ୍ତ କରିଥିଲେ। ଭାରତର ନବୀକରଣଯୋଗ୍ୟ ଶକ୍ତି କ୍ଷେତ୍ରକୁ ଏକ ବୃହତ୍ ପ୍ରୋତ୍ସାହନ ସ୍ୱରୂପ କେନ୍ଦ୍ର ନୂତନ ନବୀକରଣୀୟ ଶକ୍ତି ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ ଗତକାଲି ବିଶ୍ୱ ପବନ ଦିବସ ଅବସରରେ ଗୋଆରେ ପ୍ରଥମ ପବନ ଟର୍ବାଇନ୍ ଯୋଗାଣ ଶୃଙ୍ଖଳ ପରିଚାଳନା ପୋର୍ଟାଲର ଶୁଭାରମ୍ଭ କରିଛନ୍ତି। ନୂତନ ନବୀକରଣୀୟ ଶକ୍ତି ମନ୍ତ୍ରଣାଳୟ ଏବଂ ଭାରତୀୟ ପବନ ଟର୍ବାଇନ୍ ନିର୍ମାତା ସଂଘ ମିଳିତ ଭାବେ ଏହି ପୋର୍ଟାଲର ବିକାଶ କରିଛନ୍ତି। ସମ୍ମିଳନୀକୁ ସମ୍ବୋଧିତ କରି ମନ୍ତ୍ରୀ ଶ୍ରୀ ଯୋଶୀ କହିଛନ୍ତି, ପବନ ଶକ୍ତି କ୍ଷେତ୍ରରେ ଭାରତ ଦ୍ରୁତ ଅଗ୍ରଗତି କରୁଛି। ସେ କହିଛନ୍ତି 2025-26 ଆର୍ଥିକ ବର୍ଷରେ ଦେଶରେ ରେକର୍ଡ 6.1 ଗିଗାୱାଟ୍ ପବନ ଶକ୍ତି କ୍ଷମତା ସୃଷ୍ଟି ହୋଇଥିବା ବେଳେ ବାର୍ଷିକ ଆଧାରରେ ଏହା 46% ବୃଦ୍ଧିକୁ ଦର୍ଶାଉଛି। ଫିଫା ବିଶ୍ୱକପ୍ରେ ପ୍ରଥମ ଥର ପାଇଁ ଅଂଶଗ୍ରହଣ କରିଥିବା ଏକ କ୍ଷୁଦ୍ର ଦେଶ କେପ୍ ଭର୍ଦେ ଚମତ୍କାର ପ୍ରଦର୍ଶନ ପୂର୍ବକ ସ୍ପେନ୍ ସହ ମ୍ୟାଚ୍ ଅମୀମାଂସିତ ରଖିବାରେ ସକ୍ଷମ ହୋଇଛି। 40-ବର୍ଷୀୟ ଗୋଲକିପର ଭୋଜିନାହାଙ୍କ ପ୍ରଦର୍ଶନ ବଳରେ କେପ୍ ଭର୍ଦେ ଟୁର୍ଣ୍ଣାମେଣ୍ଟର ଅନ୍ୟତମ ସଫଳ ଦଳ ସ୍ପେନ୍କୁ କୌଣସି ଗୋଲ୍ କରିବାକୁ ସୁଯୋଗ ଦେଇନଥିଲା। ପ୍ରାୟ 5 ଲକ୍ଷ ଜନସଂଖ୍ୟା ବିଶିଷ୍ଟ ଦ୍ୱୀପପୁଞ୍ଜ ରାଷ୍ଟ୍ର କେପ୍ ଭର୍ଦେ ପ୍ରଥମ ଥର ପାଇଁ ବିଶ୍ୱକପ୍ରେ ଖେଳୁଛି। 2010 ଚମ୍ପିୟନ୍ ସ୍ପେନ୍ ଦ୍ୱିତୀୟ ଥର ପାଇଁ ବିଶ୍ୱକପ୍ ଜିତିବା ଲକ୍ଷ୍ୟ ରଖିଥିବା ବେଳେ ଏହି ପରାଜୟ ନେଇ ଦଳର ପ୍ରଶିକ୍ଷକ ଲୁଇସ୍ ତେଲା ଫୁଏନ୍ତେ କହିଛନ୍ତି, କେପ୍ ଭର୍ଦେ ଏହି ପ୍ରତିଯୋଗିତାର ଅନ୍ୟତମ ସଫଳ ଦଳ ଭାବେ ଉଭା ହୋଇପାରେ। ମୁଖ୍ୟ ସମ୍ବାଦ ପୁଣି ଥରେ। 2 ଦେଶ ଗସ୍ତର ତୃତୀୟ ପର୍ଯ୍ୟାୟରେ ଆଜି ଫ୍ରାନ୍ସରେ ପହଞ୍ଚିବେ ପ୍ରଧାନମନ୍ତ୍ରୀ। ସ୍ଲୋଭାକିଆର ସର୍ବୋଚ୍ଚ ରାଷ୍ଟ୍ରୀୟ ସମ୍ମାନକୁ 140 କୋଟି ଭାରତୀୟ ଓ ଭାରତ ସ୍ଲୋଭାକିଆ ସମ୍ପର୍କ ପ୍ରତି ସମ୍ମାନ ବୋଲି କହିଲେ ଶ୍ରୀ ମୋଦି। ଅଯୋଧ୍ୟା ରାମ ମନ୍ଦିରରେ ଦାନ ଓ ମୂଲ୍ୟବାନ ସାମଗ୍ରୀର ଆତ୍ମସାତ ସମ୍ପର୍କରେ ଆଜିଠାରୁ ଆରମ୍ଭ ହେବ ତଦନ୍ତ। ପ୍ରକାଶ ପାଇଲା ଚଳିତ ବର୍ଷର ସିଭିଲ୍ ସର୍ଭିସ୍ ପ୍ରିଲିମିନାରୀ ପରୀକ୍ଷା ଫଳ ଏବଂ ଫିଫା ବିଶ୍ୱକପ୍ରେ ସ୍ପେନ୍ ସହ ମ୍ୟାଚ୍ ଅମୀମାଂସିତ ରଖିଲା କ୍ଷୁଦ୍ର ଦେଶ କେପ୍ ଭର୍ଦେ। ସମ୍ବାଦ ଶେଷ ହେଲା।
1: ଶୁଣିଲେ ଓଡ଼ିଆରେ ସମ୍ବାଦ ଆକାଶବାଣୀ କଟକ କେନ୍ଦ୍ରରୁ। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ସମ୍ବଲପୁର କେନ୍ଦ୍ରରୁ। ଶୁଣନ୍ତୁ ଚାଷର ହାଲ।
3: ଆମର୍ ଅଞ୍ଚଳର ଚାଷବାସ କଥା କହିଲେ ପହିଲେ ଆମର୍ ମନ୍କେ ଆଏସି ଧାନ ଚାଷ। ହେଲେ ଧାନ ଚାଷ ସାଙ୍ଗେ ସାଙ୍ଗେ ଆମର୍ ଇ ଅଞ୍ଚଳନେ ଗୋଟେ ଚାଷ ବହୁତ ନାଁ କରିଛେ, ଯେନ୍ଟାକି ଆମର୍ ଚାଷୀ ଭାଇମାନଙ୍କର ଆର୍ଥିକ ଅବସ୍ଥାକେ ବଦଲାବାର୍ଥି ବଢ଼େଇରେ ସାହାଯ୍ୟ କରିଛି। ସେଟା ହଉଛେ ପୁଟଲ ଚାଷ। ପୁଟଲ ଗୋଟେ ଏନ୍ତା ପରିବା ଏ ଯେନ୍ଥିର ଚାହିଦା ବାରମାସୀ ବଜାରରେ ରହିଥିସି। ଆମର୍ ମହାନଦୀ କୁଲ୍ ଆର୍ ମାଲ ଜମିମାନ୍କେ ପୁଟଲ ବହୁତ ସୁନ୍ଦର ଭାବେ ହେଇଥିସି। ଇ ଚାଷ୍ର ସବୁନୁ ବଡ଼ ଗୁଣ ହଉଛେ, ଆମେ ଯଦି ଥରେ ଭଲ୍ କରି ପୁଟଲ ପୋତିଦେମା ତ ତାର୍ ଗଛ ପ୍ରାୟ 2-3 ବଛର ତକ୍ ଫସଲ ଦେସି। ଧାନ ଚାଷ ତୁଳନାଥି ପୁଟଲ ଚାଷ୍ନ କମ୍ ପାଏନ୍ ଆରୁ କମ୍ ଖର୍ଚ୍ଚାଥି ଅତ୍କା ଲାଭ ମିଲ୍ସି। ପୁଟଲ ଚାଷ୍ ଲାଗି ବାଲିଆ ଦୋର୍ସା ମାଏଟ୍ ସବୁନୁ ବଢ଼ିଆ ଏ। ଗରମ ଆରୁ ଗୁଲଗୁଲି ପାଗ ପୁଟଲ ଚାଷ୍ ଲାଗି ଏକଦମ୍ ଠିକ୍ ଆଏ। ଅତ୍କା ଶୀତ କାକର ହେଲେ ଗଛ ଖରାପ ହେଇଯାଏସି, ହେଲେ ଖରା ଆରୁ ବର୍ଷା ଦିନେ ଇ ଗଛ ବହୁତ ଭଲ ହିସାବେ ବଢ଼୍ସି। ଅକ୍ଟୋବର ନଭେମ୍ବର ମାସ ଇ ଚାଷ୍ ଲାଗି ସବୁନୁ ଭଲ ଆଏ। ପୁଟଲ ଚାଷ୍ନ ସବୁନୁ ବଡ଼ କଥା ହଉଛେ ମାଇ ଗଛ ଆରୁ ଅଣ୍ଡ୍ରା ଗଛ ଅଲଗା ଅଲଗା ହେସି। ଯଦି ଆମେ ଖାଲି ମାଇ ଗଛ ଲଗାମା ତ ଫଲ ନାଇଁ ଧରେ, ସେଥିର୍ଲାଗି କ୍ଷେତେ 10 ମାଇ ଗଛ ସାଙ୍ଗେ ଗୋଟେ ଅଣ୍ଡ୍ରା ଗଛ ଲଗାବାରଟା ବହୁତ ଜରୁରୀ ଆଏ। ସକାଳୁ ସକାଳୁ ଯଦି ଆମର ଚାଷୀ ଭାଇମାନେ ନିଜେ ନିଜର ହାତେ ପରାଗ ସଙ୍ଗମ କରିଦେବେ ବୋଇଲେ ପୁଟଲର ଉତ୍ପାଦନ ଦୁଇଗୁଣା ହେଇଯାଏସି। ବାଉଁଶର ମଚାନ କରିକି ପୁଟଲ ଲହକେ ଉପରକେ ଚଢ଼େଇଦେଲେ ପୁଟଲ ସଫା ଆରୁ ସୁନ୍ଦର ହେଇକରି ହେସି, ରୋଗ ବି କମ୍ ହେସି। ପୁଟଲ ଚାଷ୍ନେ ଗୋବର ଖତ କମ୍ପୋଷ୍ଟ ଆର୍ ନିମ୍ପିଡ଼ିଆର ବ୍ୟବହାର କଲେ ମାଟିର ଉର୍ବରତା ବଢ଼ିଥିସି। ଆଜିକାଲି ବଜାରରେ ଜୈବିକ ପୁଟଲର ବହୁତ ଦାମ ଅଛି, ହେଲେ ଭିଲ୍ ପୁଟଲନେ କିଛି ରୋଗ ପୋକର ଭୟ ରହିଥିସି, ଯେନ୍ତାକି ଫଲବିନ୍ଧା ପୋକ। ଇ ପୋକଟା ପୁଟଲ ଫଲ ଭିତରେ କଣା କରିକି ପଶିଯାଏସି ଆର୍ ଭିତରକେ ଖାଇନେସି, ଫଲଟା ହଲଦିଆ ପଡ଼ିଯାଏସି ଆର୍ ସଢ଼ିକରି ଝଡ଼ିଯାଏସି। ଇ ପୋକକେ ଆୟତ କରବାର ଲାଗି ପୋକ ଲାଗିଥିବାର ପୁଟଲମାନକେ ବାଛିକରି ଦୂରେ ପୁତି ଦଉନ୍, ନାଇଁ ବୋଇଲେ ପୁଡ଼େଇ ଦଉନ୍। ନାଇଁ ତ ଗୋଟେ ଲିଟର ପାଣିଥି 5 ମିଲିଲିଟର ନିମ୍ ତେଲ ଆର୍ ଟିକେ ସର୍ଫ ଗୁଣ୍ଡ ମିଶେଇକରି ସ୍ପ୍ରେ କରୁନ୍। ଯଦି ପୋକ ସଂଖ୍ୟା ବହୁତ ବଢ଼ିଯାଉଛେ ତ କ୍ୱିନଲଫସ 25 EC ନାଇଁ ତ ସ୍ପିନୋସାଡ ଉଷୋକେ ଗୋଟେ ଲିଟର ପାଣିଥି 1-1.5 ମିଲିଲିଟର ମିଶେଇକରି ବେଲବୁଡ଼ିଆ ସ୍ପ୍ରେ କରୁନ୍। ଆର୍ ଗୋଟେ ପୋକ ପୁଟଲ ଗଛକେ ବହୁତ କ୍ଷତି କରସି, ସେଟା ହଉଛେ ଧଲା ମାଛି। ଇ ପୋକମାନେ ପତରର ତଲାଡ଼େ ରହିକରି ରସ ଶୁଷି ନେସନ୍, ପତରମାନେ ସବୁ କୁଚକୁଚିଆ ହେଇଯାଏସି ଆର୍ ଗଛ ବଢ଼ବାରଟା କମିଯାଏସି। ଇ ପୋକକେ ଆୟତ କରବାର ଲାଗି ଚାଷଜମିନ ହଲଦିଆ ଅଠାଲିଆ କାଗଜ ବ୍ୟବହାର କରୁନ୍, ଯେନ୍ଥିରେ ମାଛିମାନେ ଆସିକରି ଜାକି ହେଇକରି ମରିଯିବେ। ଘରୋଇ ଉପାୟ କରବାର ଲାଗି ଚାହୁଁଛନ୍ ବୋଇଲେ 5-7 ନିମ୍ ପତରର ରସକେ ସ୍ପ୍ରେ କରୁନ୍। ରାସାୟନିକ ଉଷ ବ୍ୟବହାର କରବାର ଭିତରେ ଇମିଡାକ୍ଲୋପ୍ରିଡ୍ ଗୋଟେ ଲିଟର ପାଣିଥି 0.5 ମିଲିଲିଟର ମିଶେଇକରି ସ୍ପ୍ରେ କରିପାରିବେ। ପୁଟଲ ଲହଜାତିଆ ଚାଷ ହେଇଥିବାର ଲାଗି ବୋଲିକରି ଇଥିରେ କାଦ ପାଏନ୍ ଲାଗିକରି ରୋଗ ବେଶୀ ହେସନ୍। ରୋଗମାନଙ୍କର ଭିତରେ ଗୁଣ୍ଡି ବାଉଁଶ ରୋଗ ଅଛେ, ଯେନ୍ଟାକି ପତର ଉପରେ ଧଲା ରଙ୍ଗର ଗୁଣ୍ଡି କି ପାଉଡର ମିତାଲ ଦେଖାଯାଏସି, ଗଛ ଖରାପ ହେଇଯାଏସି ଆର୍ ଫଲ କମ୍ ଫଲ୍ସି। ଇତାର ଦେଶୀ ଉପାୟ କରବାର ଲାଗି ଗୋଟେ ଲିଟର କଞ୍ଚା ଗାଈ ଗୁରସ୍ଥି 9 ଲିଟର ପାଏନ୍ ମିଶେଇକରି ସ୍ପ୍ରେ କରବେ ବେଲେ ଇଟା ବହୁତ କମିଯାଏସି। ନାଇଁ ବୋଇଲେ କାର୍ବୋନଡିଜିମ 1 ଗ୍ରାମ ନାଇଁ ତ 2 ଗ୍ରାମ ସଲଫର ଗୁଣ୍ଡକେ ଲିଟରେ ପାଣିଥି ମିଶେଇକରି ସ୍ପ୍ରେ କରବେ। ପୁଟଲ ଗସ୍ତି ଝାଉଁଲା ରୋଗ ଗଲେ ଦେଖାଯାଏସି, ଯେନ୍ଥିରେ ପତର ଉପରେ ହଲଦିଆ ନାଇଁ ତ ବାଦାମୀ ରଙ୍ଗର ଦାଗ ଦେଖାଯାଏସି। ବର୍ଷା ଦିନେ ଇ ରୋଗ ବେଶୀ କରି ହେସି ଆରୁ ପତରମାନେ ପୁଡ଼ିଗଲା ଯେନ୍ତା ଝଡ଼ିଯାଏସି। କ୍ଷେତେ ପାଣି ଜମ୍ବାକେ ନାଇଁ ଦେବେ। ଇ ରୋଗକେ ଆୟତ କରବାର ଲାଗି ମେନକୋଜେବ ନାଇଁ ତ କପର ଅକ୍ସିକ୍ଲୋରାଇଡ 2.5 ଗ୍ରାମ ଗୋଟେ ଲିଟର ପାଣିଥି ମିଶେଇକରି ଗଛକେ ଭଲ କରି ଭିଜେଇ ଦେବେ। ଖାଲି ରାସାୟନିକ ଉଷ ସ୍ପ୍ରେ ନାଇଁ କରିକିରି ଚାଷୀ ଭାଇମାନେ ଯଦି କେତେଟା ସହଜ ନିୟମ ମାନବେ ବୋଇଲେ ଖର୍ଚ୍ଚା ବି କମ୍ ହେବା ଆରୁ ପୁଟଲ ବି ଭଲ କରି ଉତିର୍ବା। ଜମିନୁ ଘାସ ଲଟା ଭଲ କରି ବାଛି ଦଉନ୍, ପୁର୍ଣ୍ଣା ଆର୍ ରୁଗିଆ ଗଛକେ କାଟିକରି ଦୂରେ ପୁଡ଼େଇ ଦଉନ୍। ପୁଟଲର ଗୁଟି କି ଲଟା ଲଗାବାର ଆଗନୁ ତାହାକେ ବାଭିଷ୍ଟିନ କି ଟ୍ରାଇକୋଡର୍ମା ପାଣିଥି ବୁଡ଼େଇ କରି ରଖୁନ୍। ପୁଟଲ ଲଟାକେ ମାଇଟ୍ନୁ ଉପରେ ବାଉଁଶଟାଟି କି ମାଡ଼ୁଆ ବନେଇକରି ଚଢ଼େଇ ଦେବେ ବେଲେ ରୋଗ ଆର୍ ପୋକ କମ୍ ଲାଗ୍ସନ୍ ଆର୍ ଫଲ ବି ସଫା ବାହାରସି। ଯେନେ ବି କୀଟନାଶକ କି କବକନାଶକ ସ୍ପ୍ରେ କରୁଛନ୍ ତ ବେଲବୁଡ଼ିଆ କରବେ, ଯେନ୍ଥିର୍ ଲାଗି ପୁଟଲ ଗଛର ଉପକାରୀ ପୋକମାନେ ନାଇଁ ମରନ୍। କେନ୍ସି ବି ରାସାୟନିକ ଉଷୋ ସ୍ପ୍ରେ କରବାର୍ 7 ଦିନ ତକ୍ ପୁଟଲ୍ ତୁଲି କରି ବଜାରକେ ନାଇଁ ନେବେ।

0: ସବୁବେଲେ ଜୈବିକ ଉପାୟକେ ବେଶୀ ଗୁରୁତ୍ୱ ଦେବି। ପୁଟଲ ଚାଷ ଆମର ଚାଷୀ ଭାଇମାନଙ୍କର ଲାଗି ଗୋଟେ ବରଦାନ ଆଏ। କମ୍ ଜାଗାନେ କମ୍ ଖର୍ଚ୍ଚା ଥି ଇଟା ଗୋଟେ ବହୁତ ବଢ଼ିଆ ଲାଭଜନକ ବେପାର ଆଏ। ଆମର ଚାଷୀ ଭାଇମାନେ ଯଦି ଆଧୁନିକ ପ୍ରଣାଳୀ ଆର୍ ଜୈବିକ ପଦ୍ଧତିକେ ଅପନେଇ କରି ଚାଷ କରିବେ ବେଲେ ପୁଟଲ ଚାଷ ଥି ବହୁତ ଲାଭବାନ ହୋଇପାରବେ।
1: ଶୁଣିଲେ ଚାଷର ହାଲ, ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ସମ୍ବଲପୁର କେନ୍ଦ୍ରରୁ।

0: ଠାକୁରପଡ଼ା ଗୁପ୍ତେଶ୍ୱର ବାବା କମିଟି ସଭାପତି ଶିବ ପ୍ରଧାନ ତାଙ୍କ ଯାତ୍ରା ଆୟୋଜନକୁ ନେଇ କହନ୍ତି,
1: ଝଣ୍ଟପାଟି ବଲାଙ୍ଗୀର

0: ତାପରେ ଆମ ଗୋଟିଏ ଭୁବନେଶ୍ୱରରୁ ସୁପର ଗ୍ରାଇଣ୍ଡ ଡିଜେ ଯେଉଁଟାକି ଫାୟାର ୱାର୍ ଲାଇଟିଂ ଲାଇଟିଂ ସୋ ବି କରିବା ବହୁତ ବଢ଼ିଆ ଆମର ଗୋଟିଏ ଟ୍ରେଣ୍ଡ ଚାଲି ଆସୁଛି ସବୁଥର ଟିକେ ୟୁନିକ୍ କରବାର ଲାଗି ଆଉ ଏଥର ବି ବହୁତ ସାରା ଜିନିଷ ଇନୋଭେଟିଭ ଇଏ ଡିଜେ ସୁପର ଗ୍ରାଇଣ୍ଡ ଡିଜେ ବି ସେଟା ବି ବହୁତ ଆକର୍ଷଣୀୟ ରହିବ ତାପରେ ଝାନ୍ସ ପାର୍ଟି ଛତିଶଗଡ଼ ମୁଁ ଆସୁଛନ୍ ତାପରେ ଟ୍ରଲି ରଥ ପ୍ରାୟ ପାଖାପାଖି ଛଅଟା ଟ୍ରଲି ରଥ କରିଛୁ ଆମର ହନୁମାନ ପ୍ରଭାବରେ ବି ହନୁମାନ ମହାପ୍ରଭୁ ସୁନ୍ଦର ଆକର୍ଷଣୀୟ ପ୍ରଭାବରେ ସେମାନେ ଗ୍ରହଣ କରିବେ ରାମ ସୀତା ପ୍ରଭାବ ହେବ ସେଟା ବି ବହୁତ ସୁନ୍ଦର ଆକାରରେ କରୁଛନ୍ ଆମର ଦଲେପୁରାର କଳାକାର ବିବେକ ଭାଇ କରୁଛନ୍
1: ରଜ ପରମ୍ପରା ଓଡ଼ିଶା ମାଟିର ସେହି ଅନନ୍ୟ ଲୋକପର୍ବ ଯେଉଁଠି ପ୍ରକୃତି ନାରୀତ୍ୱ ଓ ଜୀବନର ସୃଜନ ଶକ୍ତିକୁ ସମ୍ମାନ ଜଣାଯାଏ। ଜ୍ୟେଷ୍ଠ ମାସର ଶେଷ ଓ ଆଷାଢ଼ର ଆରମ୍ଭରେ ପାଳିତ ଏହି ତିନିଦିନିଆ ପର୍ବରେ ଧରିତ୍ରୀ ମାତାଙ୍କୁ ଋତୁମତୀ ବୋଲି ବିଶ୍ୱାସ କରାଯାଏ। ସେହି କାରଣରୁ ଚାଷବାସ କିମ୍ବା ମାଟି ଖୋଳିବା ଭଳି କାମରୁ ତିନିଦିନ ଧରି ବିରତ ରହାଯାଏ, ଯେପରି ମା ଧରିତ୍ରୀ ବିଶ୍ରାମ ପାଉଛନ୍ତି। ପହିଲି ରଜ, ରଜ ସଂକ୍ରାନ୍ତି ଓ ଭୂମି ଦହନ ଏବଂ ବସୁମତୀ ସ୍ନାନ ପାଳନ କରାଯାଏ। ଏହି ଅବସରରେ ଝିଅମାନେ ନୂଆ ପୋଷାକ ପିନ୍ଧନ୍ତି, ଦୋଳି ଖେଳନ୍ତି, ରଜଗୀତ ଗାଆନ୍ତି ଏବଂ ପୋଡ଼ପିଠା ମଣ୍ଡାପିଠା ଭଳି ପାରମ୍ପରିକ ପିଠାପଣାର ଆସ୍ୱାଦ ନିଅନ୍ତି। ଗାଁଠାରୁ ସହର ପର୍ଯ୍ୟନ୍ତ ରଜ ଆଣିଦିଏ ଆନନ୍ଦ, ମିଳନ ଓ ଉତ୍ସବର ମଧୁର ପରିବେଶ। ଚଳିତ ବର୍ଷ ଜୁନ୍ 14 ତାରିଖରୁ 16 ତାରିଖ ତିନିଦିନ ଧରି ଏହା ପାଳନ କରାଯାଇଥିଲା। ଏହି ପରିପ୍ରେକ୍ଷୀରେ ଓଟିଡିସି ପକ୍ଷରୁ ସମ୍ବଲପୁର ପାନ୍ଥନିବାସଠାରେ ସ୍ୱତନ୍ତ୍ର କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା। ଆସନ୍ତୁ ଶୁଣିବା ରଜରେ ସାମିଲ ହୋଇଥିବା କିଛି ଯୁବତୀଙ୍କ ମୁହଁରୁ।
2: ବହୁତ ଖୁସି ଲାଗୁଛି, ଗୋଟେ ସୁନ୍ଦର ପର୍ବଟେ ଆଜି ସମସ୍ତେ ରଜ ପହିଲି ରଜ ସେଲିବ୍ରେଟ କରୁଛୁ ଆଉ ପାନ୍ଥନିବାସ ସମ୍ବଲପୁର ତରଫରୁ ଗୋଟେ ନିରାଳା ପ୍ରୟାସଟେ ଆଏ। ସମ୍ବଲପୁରରେ ବାକି ଜାଗାରେ ବୋଧେ ଦୁଲି ଦୁଲା ନାଇଁ ଦୁଲି ପାର୍ବାର ଇନୁ ବହୁତ ଜାଗାରେ ଦୁଲି ସୁନ୍ଦର ଦୁଲିର ଇନ୍ତଜାମ କରାଯାଇଛେ, ସେମାନେ କରିଛନ୍। ଆଉ ଖାନାପିନା ଯେନ୍ଟା ଏକଦମ ଆମର ଯେନ୍ଟା ଡେଲିକେସି ମାନେ ଆଏ, ଓଡ଼ିଆ ଡେଲିକେସି ମାନେ ଆଏ, ସେଟା ମାନେ ଦିଆଯାଇଛେ। ବହୁତ ଏନ୍ଜୟ କରୁଛନ୍ ପବ୍ଲିକ ଇନ ଆଉ ଏମିତି ହିଁ ସବୁ ପ୍ରକାରର ଫେଷ୍ଟିଭାଲ ମାନକେ ଆମକେ ମିଳିମିଶିକିରି କରବାର କଥା। ସମ୍ବଲପୁର ଗୋଟେ ଏନ୍ତା ଜାଗା ଯେନ ସବୁ ରିଜନର ଲୋକମାନେ ଅଛନ୍, ତ ସବୁ ରିଜନର ଲୋକମାନଙ୍କର ସବୁ ଫେଷ୍ଟିଭାଲ ମାନକେ ଆମେ ଏନ୍ତା ହିଁ ସେଲିବ୍ରେଟ କରବା।
1: ଶ୍ରୋତାବନ୍ଧୁ, ଏଇଠି ଶେଷ ହେଲା ଏହି ସପ୍ତାହର କାର୍ଯ୍ୟକ୍ରମ ସମ୍ବଲବାଣୀ। କାର୍ଯ୍ୟକ୍ରମ ପ୍ରଯୋଜନା ସନ୍ତୋଷ ପିଂ, ତଥ୍ୟ ସଂଗ୍ରହ ଓ ସମ୍ପାଦନା ଶୁଭେନ୍ଦ୍ର କୁମାର ସାହୁ, ଉପସ୍ଥାପନାରେ ଥିଲି ମୁଁ ଆଲୋକ ମିଶ୍ର। ନମସ୍କାର।

ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ସମ୍ବଲପୁର କେନ୍ଦ୍ରରୁ। ଶୁଣିବା ସୁଗମ ସଙ୍ଗୀତ, କଣ୍ଠଶିଳ୍ପୀ ଶୋଭା ରାୟ, ଗୀତ ରଚନା ରତ୍ନାକର ଦଲାଇ।

ଶ୍ରୋତାବନ୍ଧୁ ଶୁଣିଛନ୍ତି ଆରତୀ ମିଶ୍ରଙ୍କ କଣ୍ଠରେ ସମ୍ବଲପୁରୀ ଗୀତ, ଶିଳ୍ପୀଙ୍କ କଣ୍ଠରେ ଶୁଣନ୍ତୁ ଏହି ଗୀତଟି। ଗୀତ ରଚନା ଧରଣୀଧର ପଟେଲ।

ଶ୍ରୋତାମାନେ ଶୁଣୁଛନ୍ତି ସୁଗମ ସଙ୍ଗୀତ କାର୍ଯ୍ୟକ୍ରମରେ ଏଥର ସୁପ୍ରଭା କୁମାରୀ ପାଢ଼ୀଙ୍କ କଣ୍ଠରେ ଶୁଣନ୍ତୁ ଏହି ଗୀତଟି। ଗୀତ ରଚନା କୀର୍ତ୍ତନ ନାରାୟଣ ପାଢ଼ୀ।

ଶୁଣିଲେ ସୁଗମ ସଙ୍ଗୀତ। କଣ୍ଠଶିଳ୍ପୀ ଥିଲେ ମହମ୍ମଦ ସିକନ୍ଦର ଆଲମ, ସୁପ୍ରଭା କୁମାରୀ ପାଢ଼ୀ ଏବଂ ସୁଭାଷ ଚାନ୍ଜିଆନ। ଗୀତଗୁଡ଼ିକୁ ରଚନା କରିଥିଲେ ସାଫିକ୍ ଅହମ୍ମଦ ସିଦ୍ଦିକି, କୀର୍ତ୍ତନ ନାରାୟଣ ପାଢ଼ୀ ଓ ପ୍ରହଲ୍ଲାଦ ମହାରଣା।

ଶ୍ରୋତାବନ୍ଧୁ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ସମ୍ବଲପୁର କେନ୍ଦ୍ରରୁ। କାର୍ଯ୍ୟକ୍ରମ ପ୍ରସାରିତ ହେଉଛି ମିଡ଼ିୟମ ୱେଭ୍ରେ 317.5 meter ତଥା 945 kHz ଯୋଗେ ଏବଂ ଏଫ୍ଏମ୍ 101 MHz ଯୋଗେ ଓ ନ୍ୟୁଜ୍ ଅନ୍ ଏଆଇଆର୍ ମୋବାଇଲ୍ ଆପ୍ ମାଧ୍ୟମରେ। ବର୍ତ୍ତମାନ ସମୟ ସକାଳ 9:00 ପହଞ୍ଚିଛି। ଆରମ୍ଭ କରୁଛୁ ହିନ୍ଦୀ କଥାଚିତ୍ର ଗୀତର କାର୍ଯ୍ୟକ୍ରମ। କାର୍ଯ୍ୟକ୍ରମ ଆରମ୍ଭରେ ରଙ୍ଗ ଦେ ବସନ୍ତୀ କଥାଚିତ୍ର ଶୁଣିବା ଏହି ଗୀତଟି। ଗୀତକୁ ଦ୍ୱୈତକଣ୍ଠରେ ଗାଇଛନ୍ତି ମଧୁଶ୍ରୀ ଓ ନରେଶ ଆୟର। ଗୀତ ରଚନା ପ୍ରସୂନ ଯୋଶୀ, ସଙ୍ଗୀତ ନିର୍ଦ୍ଦେଶନା ଏ ଆର୍ ରେହମାନ।

କାର୍ଯ୍ୟକ୍ରମରେ ଏଥର ଛିଛୋରେ କଥାଚିତ୍ର ଶୁଣିବା ଏହି ଗୀତଟି କଣ୍ଠଶିଳ୍ପୀ ଅରିଜିତ ସିଂ, ଗୀତ ରଚନା ଅମିତାଭ ଭଟ୍ଟାଚାର୍ଯ୍ୟ, ସଙ୍ଗୀତ ନିର୍ଦ୍ଦେଶନା ପ୍ରୀତମ୍।

ଶ୍ରୋତା ବନ୍ଧୁ ଶୁଣିଛନ୍ତି ହିନ୍ଦୀ କଥାଚିତ୍ର ଗୀତର କାର୍ଯ୍ୟକ୍ରମ। କାର୍ଯ୍ୟକ୍ରମରେ ଏଥର ଟୁ ଷ୍ଟେଟ୍ସ କଥାଚିତ୍ର ଶୁଣିବା ଏହି ଗୀତଟି। ଗୀତଟିକୁ ଦ୍ୱୈତ କଣ୍ଠରେ ଗାଇଛନ୍ତି ଅରିଜିତ ସିଂ ଓ ଚିନ୍ମୟୀ ଶ୍ରୀପଦ। ଗୀତ ରଚନା ଅମିତାଭ ଭଟ୍ଟାଚାର୍ଯ୍ୟ, ସଙ୍ଗୀତ ନିର୍ଦ୍ଦେଶନା ଶଙ୍କର ଏହସାନ ଲୟ।

0: ବନସ୍ତି ଡାକିଲା ଗଜ ଗାଁଠୁ ସହରେ ରଜ ମଉଜ ରଜ ଦୋଳି ମା ମାନଙ୍କ ହାତ ତିଆରି ପିଠା ପସରା ମିଠା ପାନର ନିଆରା ସ୍ୱାଦ ଏସବୁକୁ ଏଥରର ରଜରେ ସୁଭଦ୍ରା ଶକ୍ତି କରିଛି ଆହୁରି ସମୃଦ୍ଧ। ଏସିଛି ମା ମାନଙ୍କ ହାତ ତିଆରି ଆରିସା କାକରା ମଣ୍ଡା ଚକୁଳି ଓ ଅନ୍ୟାନ୍ୟ ସୁସ୍ୱାଦୁ ପିଠାର ମହକ ରଜରେ ପହଞ୍ଚୁଛି ଆପଣଙ୍କ ନିକଟରେ। ଜୁନ୍ 12-16 ପର୍ଯ୍ୟନ୍ତ ଭୁବନେଶ୍ୱରର ଶହୀଦନଗରଠୁ ନେଇ ଏସ୍ ପ୍ଲାନେଟ୍ ଇନ୍ଫୋସିଟି ନନ୍ଦନକାନନ ଓ ସହରର ପ୍ରମୁଖ ସ୍ଥାନରେ ବୁଲୁଛି ପିଠା ଅନ୍ ହ୍ୱିଲ। ଏହା କେବଳ ପିଠାର ସମ୍ଭାର ନୁହେଁ, ଏହା ହେଉଛି ଆମ ପରମ୍ପରା ଓ ନାରୀ ସଶକ୍ତିକରଣର ପରିଚୟ। ଆସନ୍ତୁ ଏହି ରଜରେ ଓଡ଼ିଶାର ଖାଣ୍ଟି ପାରମ୍ପରିକ ପିଠାର ମଜା ନିଅନ୍ତୁ ଏବଂ ସୁଭଦ୍ରା ଶକ୍ତିର ପ୍ରୟାସକୁ ସମର୍ଥନ କରନ୍ତୁ।
1: କାର୍ଯ୍ୟକ୍ରମରେ ଏଥର ଏଜେଣ୍ଟ ବିନୋଦ କଥାଚିତ୍ର ଶୁଣିବା। ଏହି ଗୀତଟି କଣ୍ଠଶିଳ୍ପୀ ଅରିଜିତ ସିଂ, ଗୀତ ରଚନା ଅମିତାଭ ଭଟ୍ଟାଚାର୍ଯ୍ୟ, ସଙ୍ଗୀତ ନିର୍ଦ୍ଦେଶନା ପ୍ରୀତମ।

ଶ୍ରୋତା ବନ୍ଧୁ ଶୁଣୁଛନ୍ତି ହିନ୍ଦୀ କଥାଚିତ୍ର ଗୀତର କାର୍ଯ୍ୟକ୍ରମ। କାର୍ଯ୍ୟକ୍ରମରେ ଏଥର କାଇପୋଛି କଥାଚିତ୍ରରୁ ଶୁଣିବା ଏହି ଗୀତଟି। ଗୀତଟିକୁ ଦ୍ୱୈତ କଣ୍ଠରେ ଗାଇଛନ୍ତି ଅମିତ ତ୍ରିବେଦୀ ଓ ମୋହନ। ଗୀତ ରଚନା ସ୍ୱନନ୍ଦ କିର୍କିରେ, ସଙ୍ଗୀତ ନିର୍ଦ୍ଦେଶନା ଅମିତ ତ୍ରିବେଦୀ।

0: ଚାଷୀଙ୍କ ପାଇଁ ଅନନ୍ୟ ପଦକ୍ଷେପ ଓ ଯୋଜନା ଆପଣେଇଛନ୍ତି ଲୋକଙ୍କ ସରକାର। ଚାଷୀଙ୍କ ସମୃଦ୍ଧି ପାଇଁ ସମୃଦ୍ଧ କୃଷକ ଯୋଜନା, ସିଏମ୍ କିଷାନ, କୃଷି ଉଦ୍ୟୋଗ ଓ କାମଧେନୁ ଯୋଜନା ଦେଇଛି ନୂତନ ଶକ୍ତି ଓ ନୂତନ ସୁଯୋଗ।
1: ସମୃଦ୍ଧ କୃଷକ ଯୋଜନାରେ ଚାଷୀ ଭାଇ ଭଉଣୀମାନଙ୍କୁ ବର୍ଦ୍ଧିତ ହାରରେ ଏମ୍ଏସ୍ପି, ସିଏମ୍ କିଷାନ ଯୋଜନାରେ ଆର୍ଥିକ ସହାୟତା, ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନାରେ ଆକର୍ଷଣୀୟ ସବ୍ସିଡି, ମୁଖ୍ୟମନ୍ତ୍ରୀ ଅନ୍ନପୂର୍ଣ୍ଣା ଯୋଜନା ଓ ମୁଖ୍ୟମନ୍ତ୍ରୀ କାମଧେନୁ ଯୋଜନା ଭଳି ଉନ୍ନତିମୂଳକ ଯୋଜନା ସହିତ ମତ୍ସ୍ୟ ଉତ୍ପାଦନ ଓ ରପ୍ତାନୀରେ ଓଡ଼ିଶାର ଉଲ୍ଲେଖନୀୟ ଅଭିବୃଦ୍ଧି ହୋଇଛି।
0: ଏସବୁ ସହିତ ବୁଣାକାର ଓ କାରିଗରମାନଙ୍କୁ ସଶକ୍ତ କରୁଛି ମୁଖ୍ୟମନ୍ତ୍ରୀ ବରିଷ୍ଠ ବୁଣାକାର ଓ କାରିଗର ସହାୟତା ଯୋଜନା, ମୁଖ୍ୟମନ୍ତ୍ରୀ ବୟନ ଶିଳ୍ପ ବିକାଶ ଯୋଜନା, ମୁଖ୍ୟମନ୍ତ୍ରୀ ରେଶମ ବିକାଶ ଯୋଜନା ଭଳି ଲୋକ କଲ୍ୟାଣକାରୀ ଯୋଜନା ଦ୍ୱାରା ଲକ୍ଷ ଲକ୍ଷ ଚାଷୀ ପରିବାର ହେଉଛନ୍ତି ଉପକୃତ।
1: ବିକାଶର ଧାରା ଓଡ଼ିଶା ସାରା।
2: କାର୍ଯ୍ୟକ୍ରମରେ ଏଥର ଚିପ୍ କଥାଚିତ୍ର ଶୁଣିବା ଏହି ଗୀତଟି। କଣ୍ଠଶିଳ୍ପୀ ଅରମାନ ମଲ୍ଲିକ, ଗୀତ ରଚନା ରଶ୍ମି ଭିରାକ, ସଙ୍ଗୀତ ନିର୍ଦ୍ଦେଶନା ଅମାଲ ମଲ୍ଲିକ।

0: শুনলে হিন্দিতে সংবাদ রেলে করো আকাশবাণী দিল্লি কেন্দ্র রু আকাশবাণী সম্বলপুর।
1: এনডিএ সরকারଙ୍କ ବାର ବର୍ଷ ପୂର୍ତ୍ତି ଅବସରରେ ଆକାଶବାଣୀ ସମ୍ବଲପୁର ପ୍ରସ୍ତୁତ କରିଛି ବିଶେଷ କାର୍ଯ୍ୟକ୍ରମ ବାର ବରଷ ଭରିଛି ହସ। ଉପସ୍ଥାପନା ଅଭିଷେକ ଶର୍ମା, ସମ୍ପାଦନା ସୌଭାଗ୍ୟ କୁମାର ରଥ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ସବ୍କା ସାଥ ସବ୍କା ବିକାଶ ସବ୍କା ବିଶ୍ୱାସ ଔର୍ ସବ୍କା ପ୍ରୟାସ ଏହି ସିଦ୍ଧାନ୍ତ ଉପରେ ଆଧାରିତ କାର୍ଯ୍ୟପନ୍ଥା ଅନ୍ତର୍ଗତ ଦେଶରେ ଗତ ବାର ବର୍ଷ ମଧ୍ୟରେ ଉଲ୍ଲେଖନୀୟ ପରିବର୍ତ୍ତନ ଆସିଛି। ଏହି ବର୍ଷ ମଧ୍ୟରେ ମୋଦି ସରକାରଙ୍କ ଗରିବ, ଚାଷୀ, ମହିଳା ଏବଂ ଯୁବବର୍ଗମାନଙ୍କ କଲ୍ୟାଣ ଏବଂ ସଶକ୍ତିକରଣ ନିମନ୍ତେ ଅନେକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନେଇଛନ୍ତି। ଆକାଶବାଣୀ ସମ୍ବଲପୁର ବିଗତ ବାର ବର୍ଷ ମଧ୍ୟରେ ଦେଶର ପ୍ରମୁଖ କ୍ଷେତ୍ରରେ ସରକାରଙ୍କ ପ୍ରୟାସ ଉପରେ ଆଧାରିତ ବିଶେଷ କାର୍ଯ୍ୟକ୍ରମ ଶୃଙ୍ଖଳା ପ୍ରସାର କରୁଛି। ଆଜିର ଅଙ୍କରେ ଆମେ ବିଦେଶ ନୀତି ମାଧ୍ୟମରେ ଭାରତକୁ ବୈଷୟିକ ନେତା ରୂପରେ ସ୍ଥାପିତ କରିବା ଦିଗରେ ଭାରତ ସରକାରଙ୍କ ନିଆଯାଇଥିବା ପଦକ୍ଷେପ ପ୍ରତି ଧ୍ୟାନ କେନ୍ଦ୍ରିତ କରିବା। ବିଗତ ବାର ବର୍ଷ ମଧ୍ୟରେ ଭାରତ ନିଜର ସାହସିକ କାର୍ଯ୍ୟକଳାପ ଯୋଗୁଁ ଏକ ଶକ୍ତିଶାଳୀ ଗ୍ଲୋବାଲ ଲିଡର ଭାବରେ ନିଜର ପରିଚୟ ସୃଷ୍ଟି କରିପାରିଛି। ଏହି କାର୍ଯ୍ୟକଳାପରେ ବଡ଼ ବଡ଼ ଲକ୍ଷ୍ୟ ହାସଲ କରିବାର ମନୋବୃତ୍ତି ଏବଂ କାର୍ଯ୍ୟ କରିବାର ସଂକଳ୍ପ ରହିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଏହି

0: ସବୁ କାର୍ଯ୍ୟକଳାପର ଦାୟିତ୍ୱବୋଧ ଏବଂ ସମସ୍ତଙ୍କୁ ସାଥିରେ ନେଇ ଆଗକୁ ବଢ଼ିବାର ଭାବନା ଜଡ଼ିତ, ଯାହାଦ୍ୱାରା ଭାରତର ସ୍ୱର ସାରା ବିଶ୍ୱରେ ପ୍ରସ୍ଫୁଟିତ ହେଉଛି। ଭାରତ ଇଣ୍ଡିଆ ଫାର୍ଷ୍ଟର ସିଦ୍ଧାନ୍ତକୁ ଉଚ୍ଚରେ ରଖି ନିଜ ବିଦେଶ ନୀତିକୁ ନୂତନ ଶକ୍ତି ପ୍ରଦାନ କରିଛି। ପୁରାତନ ସମ୍ପର୍କକୁ ସୁଦୃଢ଼ କରିବା ସହ ନୂତନ ବନ୍ଧୁତ୍ୱ ମଧ୍ୟ ସ୍ଥାପନ କରିଛି। ବିଶ୍ୱ ସହିତ ଜଡ଼ିତ ହେବା ପଛରେ ରହିଛି ଭାରତର ମାନବୀୟ ସାହାଯ୍ୟ ଏବଂ ଆପଦ ରିଲିଫ କାର୍ଯ୍ୟ। ନଭେମ୍ବର 2025ରେ ଶ୍ରୀଲଙ୍କାର ପୂର୍ବତଟରେ ବାତ୍ୟା ଦ୍ୱିତ୍ୱା ଆସିଥିଲା, ଯେଉଁଥିରେ ଶତାଧିକ ଲୋକଙ୍କ ଜୀବନ ଚାଲିଗଲା। ଶ୍ରୀଲଙ୍କାର ଲୋକଙ୍କ ସହିତ ସେ ସମୟରେ ଭାରତ ଛିଡ଼ା ହୋଇ ମାନବୀୟ ସାହାଯ୍ୟ ଏବଂ ରିଲିଫ ପ୍ରଦାନ କରିବା ପାଇଁ ଅପରେସନ ସାଗରବିନ୍ଦୁ ଆରମ୍ଭ କଲା। ଏହି ଉଦ୍ଧାର କାର୍ଯ୍ୟରେ ଭାରତୀୟ ସ୍ଥଳ ଜଳ ଆକାଶବାହିନୀ ଏବଂ ଜାତୀୟ ବିପର୍ଯ୍ୟୟ ମୋଚନ ଦଳ NDRF ମିଳିତ ଭାବରେ କାର୍ଯ୍ୟ କଲେ। ଭାରତ ଶ୍ରୀଲଙ୍କାକୁ ସବୁ ପ୍ରକାର ସାହାଯ୍ୟ ପ୍ରଦାନ କଲା, ଯେଉଁଥିରେ ଥିଲା ଜଳ ସ୍ୱଚ୍ଛ କରିବାର କିଟ୍, ଔଷଧ, ସର୍ଜିକାଲ ଉପକରଣ ଏବଂ 60 ଟନ୍ ବିଶେଷ ମେସିନ୍। ଭାରତୀୟ ଜଳବାହିନୀ ଜାହାଜଗୁଡ଼ିକ ମାଧ୍ୟମରେ ତାମିଲନାଡ଼ୁରୁ 1000 ଟନ୍ରୁ ଅଧିକ ରିଲିଫ ସାମଗ୍ରୀ ପହଞ୍ଚାଇଲା। ସେହିପରି ଭାରତୀୟ ଆକାଶବାହିନୀ ହେଲିକପ୍ଟରଗୁଡ଼ିକରେ 264 ଲୋକଙ୍କ ପ୍ରାଣରକ୍ଷା କରି ତାଙ୍କୁ ସୁରକ୍ଷିତ ଉଦ୍ଧାର କଲେ ଏବଂ 50 ଟନ୍ ସାମଗ୍ରୀ ଏୟାରଲିଫ୍ଟ କଲେ। ଏତଦ୍ବ୍ୟତୀତ ସେଠାରେ ବିପଦ ମୁଖରେ ପଡ଼ିଥିବା 2500ରୁ ଅଧିକ ଭାରତୀୟମାନଙ୍କୁ ସୁରକ୍ଷିତ ବାହାର କଲେ। ବାତ୍ୟା ଦ୍ୱିତୀୟ ପରେ ପ୍ରଭାବିତ ଅଞ୍ଚଳ ସହିତ ଯୋଗାଯୋଗ ବ୍ୟବସ୍ଥା ସୁଗମ କରିବା ପାଇଁ ଭାରତ 14 ଲୁହାର ଅସ୍ଥାୟୀ ପୋଲ ପଠାଇଲା। ଭାରତ ସରକାରଙ୍କୁ ଧନ୍ୟବାଦ ଦେଇ ଶ୍ରୀଲଙ୍କାର ବନ୍ଦର ଏବଂ ନଗର ବିମାନ ଉପମନ୍ତ୍ରୀ ଜନିତ ରମାନ କୋଦୱାକ୍କୁ କହିଲେ ଯେ ଭାରତ ଶ୍ରୀଲଙ୍କାର ଲୋକଙ୍କ ପ୍ରତି ପ୍ରେମ ଏବଂ ଆତ୍ମୀୟତାର ପ୍ରଦର୍ଶନ କରିଛି। ସେହିପରି ଭାରତର ବିଦେଶ ନୀତିର ସବୁଠୁ ବଡ଼ ସଫଳତା କୋଭିଡ ମହାମାରୀ ସମୟରେ ଦେଖିବାକୁ ମିଳିଲା। ଭାରତ ଭ୍ୟାକ୍ସିନ୍ ମୈତ୍ରୀ ଅଭିଯାନ ଆରମ୍ଭ କଲା, ଯାହା ମାନବିକତାକୁ ଆଖି ଆଗରେ ରଖି କରାଯାଇଥିବା କୂଟନୀତିର ଏକ ବୃହତ୍ ଉଦାହରଣ। ଜାନୁଆରୀ 2021ଠାରୁ ଭାରତ ଅନେସ୍ପଟ୍ଟି ଦେଶ ଏବଂ ସଂଯୁକ୍ତ ରାଷ୍ଟ୍ରର 2 ସଂସ୍ଥାକୁ 30 କୋଟିରୁ ଅଧିକ ଭ୍ୟାକ୍ସିନ୍ ଡୋଜ୍ ପ୍ରଦାନ କଲା। ଏଥିମଧ୍ୟରେ 50ରୁ ଅଧିକ ଦେଶକୁ ଉପହାର ସ୍ୱରୂପ ଦିଆଗଲା। ଭ୍ୟାକ୍ସିନ୍ ମୈତ୍ରୀ ଅନ୍ତର୍ଗତ ଭାରତ ନିଜର ପଡ଼ୋଶୀ ପ୍ରଥମ ଏହି ନୀତି ଅନ୍ତର୍ଗତ ନିଜ ପଡ଼ୋଶୀ ଦେଶମାନଙ୍କୁ ଆଗରେ ରଖିଥିଲା। ଏହି ପରିପ୍ରେକ୍ଷୀରେ ବାଂଲାଦେଶର ଫିଲାନ୍ଥ୍ରୋପିଷ୍ଟ ଏବଂ ଯୋଗ ଶିକ୍ଷକ ଡକ୍ଟର ଜ୍ୟୋତିଷ କେ ବିଶ୍ୱାସ କହିଲେ ଯେ
1: ଭାରତ ସେ ସମୟରେ ଦ୍ରୁତ ପ୍ରତିକ୍ରିୟା କରି ଭ୍ୟାକ୍ସିନ୍ ପ୍ରଦାନ କଲା। ଆମେ ମଧ୍ୟ ସେ ଭ୍ୟାକ୍ସିନ୍ ନେଲୁ, ଯାହା ଆମ ଆତ୍ମୀୟଜନ ତଥା ଦେଶବାସୀଙ୍କ ପାଇଁ ବହୁମୂଲ୍ୟ ଉପହାର ଥିଲା। ସେଥିପାଇଁ ଭାରତ ପ୍ରତି ମୁଁ ମୋର କୃତଜ୍ଞତା ଜ୍ଞାପନ କରୁଛି।
0: ବିଗତ 12 ବର୍ଷ ମଧ୍ୟରେ ଭ୍ୟାକ୍ସିନ୍ ମୈତ୍ରୀ ଏବଂ ଅପରେସନ ସାଗରବିନ୍ଦୁ ଅଭିଯାନ ଦ୍ୱାରା ଭାରତ ଗ୍ଲୋବାଲ ଲିଡର ଭାବରେ ନିଜର ପରିଚୟ ସୃଷ୍ଟି କରିପାରିଛି। ଏନ୍ଡିଏ ସରକାରଙ୍କ 12 ବର୍ଷ ପୂର୍ତ୍ତି ଅବସରରେ ଆକାଶବାଣୀ ସମ୍ବଲପୁର ଦ୍ୱାରା ପ୍ରସ୍ତୁତ ବିଶେଷ କାର୍ଯ୍ୟକ୍ରମ 12 ବରଷ ଭରିଛି ହସ। ଉପସ୍ଥାପନା ଅଭିଷେକ ଶର୍ମା, ସମ୍ପାଦନା ସୌଭାଗ୍ୟ କୁମାର ରଥ।

ଆପଣମାନେ ଗୋଟେ ହିନ୍ଦୀ ସିନେମା ଗୀତର କାର୍ଯ୍ୟକ୍ରମ ଥି ଆଜକା ମିଷ୍ଟର ଆଶିକ ସିନେମାର ଗୀତମାନଙ୍କେ ଶୁଣୁଛନ୍। ଏ ଗୀତକେ ଗାଇଛନ୍ କୁମାର ସାନୁ, ଗୀତ ଲେଖିଛନ୍ ଇଣ୍ଡିୱାର।

0: ସୁଭଦ୍ରା ଶକ୍ତି ବଜାରରେ SHG ମା'ମାନଙ୍କ ହାତ ତିଆରି ହସ୍ତତନ୍ତ ଓ ହସ୍ତକଳା ସାମଗ୍ରୀ ସହିତ ମିଲେଟ୍ରୁ ପ୍ରସ୍ତୁତ ବିଭିନ୍ନ ଜୈବିକ ସାମଗ୍ରୀର ସମ୍ଭାର। ହସ୍ତତନ୍ତ ଓ ହସ୍ତକଳା ସାମଗ୍ରୀ ବେଶ ଆକର୍ଷଣୀୟ ଏବଂ ପ୍ରତିଟି ମିଲେଟ୍ ସାମଗ୍ରୀ ଶୁଦ୍ଧ ଓ ସ୍ୱାସ୍ଥ୍ୟପ୍ରଦ। June 12-16 ପର୍ଯ୍ୟନ୍ତ ଏଥରର ରଜ ମଉଜକୁ ଆହୁରି ଉଲ୍ଲାସରେ ଭରିବାକୁ ଯାଉଛି ସୁଭଦ୍ରା ଶକ୍ତି ବଜାରର ସ୍ୱତନ୍ତ୍ର ରିହାତି। ଏଥର ରଜରେ ସ୍ୱତନ୍ତ୍ର ମଜା। ସୁଭଦ୍ରା ଶକ୍ତି ବଜାର, ଷ୍ଟୋର ସ୍କୁଲ ପାଖ, Unit 8, SIRD ପରିସର, ଭୁବନେଶ୍ୱର।
1: ଶିଳ୍ପୀଙ୍କ କଣ୍ଠନୁ ଶୁଣୁନ୍ ଆରେ ଗୀତ, ଗୀତିକାର ଅରକ୍ଷିତ ଧରୁଆ।

ଇନୁ ସେସେଲା ସମ୍ବଲପୁରୀ ଗୀତର କାର୍ଯ୍ୟକ୍ରମ ବଜାରେ ବଜାବାଲା ଗୀତମାନଙ୍କେ ଗାଇଥିଲେ ବିଥିକା ଚାଟାର୍ଜୀ, ଜୟଲାଲ ବୁଡ଼େକ ଆର୍ ଗୋପାଳ ସାହୁ। ଗୀତମାନଙ୍କେ ରଚନା କରିଥିଲେ ଯୁଗଳ କିଶୋର ଷଡ଼ଙ୍ଗୀ, ହରିହର ପୋଢ଼, ଅରକ୍ଷିତ ଧରୁଆ ଆର୍ ନରେନ୍ଦ୍ର କୁମାର ଦାସ ଆର୍ ପୁରାତନ ରଚନାନ। ଆକାଶବାଣୀ ସମ୍ବଲପୁର ଶ୍ରୋତାବନ୍ଧୁ, ଆପଣମାନଙ୍କୁ ଏଇଠି ଜଣାଇ ଦେବାକୁ ଚାହିଁବୁ ଯେ ଆଜି ଦିନ 1:20 ଘର ସଂସାରର ଲାଇଭ୍ ଫୋନ୍ ଇନ୍ କାର୍ଯ୍ୟକ୍ରମରେ ବିଷୟବସ୍ତୁଟି ରହିଛି। ଲାଇଭ୍ ଫୋନ୍ ଇନ୍ କାର୍ଯ୍ୟକ୍ରମ ହେଲୋ ସଖୀରେ ବିଷୟବସ୍ତୁଟି ରହିଛି ଆମ ପର୍ବପର୍ବାଣୀରେ ରଜ। ଆପଣମାନେ ଫୋନ୍ କରିବାକୁ କେବେ ବି ଯେମିତି ଭୁଲିବେନି। ଆମ କେନ୍ଦ୍ରକୁ ଏହି କାର୍ଯ୍ୟକ୍ରମରେ ଯୋଡ଼ି ହେବାର ନମ୍ବର 2 କହି ରଖୁଛୁ। ନମ୍ବରଟି ହେଲା 0663-2411-240 ଏବଂ ଅନ୍ୟଟି ହେଲା 0663-2411-231। ତାହେଲେ ହେଲୋ ସଖୀ ଆପଣଙ୍କ ଅପେକ୍ଷାରେ। ଆକାଶବାଣୀ ସମ୍ବଲପୁର ମୂଲ କରୁଛୁ ହିନ୍ଦୀ ସିନେମା ଗୀତର କାର୍ଯ୍ୟକ୍ରମ ଖୋଲା ଝରକା।

ଆପଣମାନେ କାର୍ଯ୍ୟକ୍ରମ ଶୁଣିଛନ୍ତି ଆକାଶବାଣୀ ସମ୍ବଲପୁର କେନ୍ଦ୍ରରୁ। ଶ୍ରୋତାବନ୍ଧୁ, ଆପଣମାନଙ୍କୁ ଏଇଠି ଜଣାଇ ଦେବାକୁ ଚାହିଁବୁ ଯେ ଆଜି ଦିନ 1:20 ଘର ସଂସାରର ଲାଇଭ୍ ଫୋନ୍ ଇନ୍ କାର୍ଯ୍ୟକ୍ରମ ହେଲୋ ସଖୀରେ ବିଷୟବସ୍ତୁଟି ରହିଛି ଆମ ପର୍ବପର୍ବାଣୀରେ ରଜ। ଆପଣମାନେ ଫୋନ୍ କରିବାକୁ ଯେମିତି କେବେ ବି ଭୁଲିବେନି। ଆମ କେନ୍ଦ୍ରକୁ ଏହି କାର୍ଯ୍ୟକ୍ରମରେ ଫୋନ୍ କରିବାର ନମ୍ବରଟି ହେଲା 0663-241-1240 ଏବଂ ଅନ୍ୟଟି ହେଲା 0663-241-1231। ତାହେଲେ ଆପଣଙ୍କ ସଖୀ ହେଲୋ ସଖୀ ଆପଣଙ୍କ ଅପେକ୍ଷାରେ। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ସମ୍ବଲପୁର କେନ୍ଦ୍ରରୁ। ଆରମ୍ଭ କରୁଛୁ ହିନ୍ଦୀ କଥାଚିତ୍ର ଗୀତର କାର୍ଯ୍ୟକ୍ରମ ବାତାୟନ।

ଶ୍ରୋତା ବନ୍ଧୁ, ଆପଣ ଜାଣନ୍ତି, ପ୍ରୀତିର ମହକ ପର୍ବ ଆଣିଦିଏ ମିଳନ ମଧୁର କାହାଣୀ। ହସି ଉଠୁଥାଏ ଚଉଦିଗ ସତେ ଉତ୍ସବ ମୁଖର ଜନନୀ। ସତେ ଯେପରି ଟିକିଏ ଖୁସିର ବାତାବରଣ ପାଇଁ ଧରଣୀ ରାଣୀ ଚାହିଁ ବସିଥାଏ ଆମେ ପାଳନ କରୁଥିବା ପର୍ବପର୍ବାଣୀଗୁଡ଼ିକୁ। ଶ୍ରୋତା ବନ୍ଧୁ, ଆପଣମାନଙ୍କୁ ରଜ ଉପଲକ୍ଷେ ଅଜସ୍ର ଅଭିନନ୍ଦନ ଏବଂ ଶୁଭକାମନା ସହିତ କାର୍ଯ୍ୟକ୍ରମର ପ୍ରଥମ ଗୀତଟି ବର୍ଫି କଥାଚିତ୍ରର ଗାଇଛନ୍ତି ଶ୍ରେୟା ଘୋଷାଲ ଏବଂ ନିଖିଲ ପଲ ଜର୍ଜ। ଗୀତ ରଚନା ସ୍ୱାନନ୍ଦ କିର୍କିରେ, ସଙ୍ଗୀତ ନିର୍ଦ୍ଦେଶନା ପ୍ରୀତମ।

0: ଆପଣଙ୍କ ସରକାରଙ୍କର 2 ବର୍ଷର ଗୌରବମୟ ସଫଳତାର ଯାତ୍ରା ଏବେ ଦେଇଛି ଓଡ଼ିଶାକୁ ସଫଳତା।
1: ବିହନରୁ ବଜାର, ସଂଗ୍ରହରୁ ବଣ୍ଟନ, ସମସ୍ତଙ୍କ ହିତରେ ଲୋକଙ୍କ ସରକାର। ସମୃଦ୍ଧ କୃଷକ ଯୋଜନାରେ ଚାଷୀ ଭାଇ ଭଉଣୀମାନଙ୍କୁ ବର୍ଦ୍ଧିତ ହାରରେ MSP ମିଳୁଛି। ତ୍ୱରିତ MSP ପ୍ରଦାନରେ ଓଡ଼ିଶା ଦେଶରେ ପ୍ରଥମ। CM କିଷାନ ଯୋଜନାରେ ଚାଷୀ ପରିବାରକୁ ଆର୍ଥିକ ସହଯୋଗ। ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନାରେ ଆକର୍ଷଣୀୟ ସବସିଡି। ମତ୍ସ୍ୟ ଉତ୍ପାଦନ ଓ ରପ୍ତାନୀରେ ରାଜ୍ୟର ଉଲ୍ଲେଖନୀୟ ଅଭିବୃଦ୍ଧି।
0: ସମୃଦ୍ଧ ଓ ସଶକ୍ତ ଓଡ଼ିଶା ପାଇଁ ବିକାଶର ପ୍ରତିଶ୍ରୁତି ଓ ଜନସେବାର ପ୍ରତିବଦ୍ଧତା। ଯୁବଶକ୍ତିଙ୍କ ଦକ୍ଷତା, ନେତୃତ୍ୱ ଓ କ୍ରୀଡ଼ା ପ୍ରତିଭା ବିକାଶ ପାଇଁ ବ୍ୟାପକ କାର୍ଯ୍ୟକ୍ରମ।
1: ବିକାଶର ମୂଳ ମନ୍ତ୍ର ସୁଦକ୍ଷ ମାନବ ସମ୍ବଳ, ଦୁର୍ନୀତି ମୁକ୍ତ ଶାସନ।
0: ବିକାଶର ଧାରା ଓଡ଼ିଶା ସାରା।
2: ଶ୍ରୋତା ବନ୍ଧୁ, କର୍ମଚଞ୍ଚଳ ଦିବସଗୁଡ଼ିକ ମଧ୍ୟରେ ଆନନ୍ଦର ମଜଜରା ଅନୁଭବ ଆଣିଦିଏ ଆମେ ପାଳନ କରୁଥିବା ପର୍ବପର୍ବାଣି। ସତ କହିଲି ନା, କିଛି ନା କିଛି ମୌଳିକ ତଥ୍ୟକୁ ଭିତ୍ତି କରି ଆମେ ପାଳନ କରୁ 12 ମାସରେ 13 ପର୍ବ। ସେଥିମଧ୍ୟରୁ ଆସିଥାଏ ଆନନ୍ଦ ଉଲ୍ଲାସ ଭରା, ଖୁବ୍ ସାଜସଜ୍ଜା ଏବଂ ବିଭିନ୍ନ ଆୟୋଜନ ସହିତ ଏଇ ରଜ ପର୍ବ। ଆଗକୁ ଆହୁରି କଥା ହେବା। ପରବର୍ତ୍ତୀ ଗୀତଟିର କଥାଚିତ୍ର ଦେ ଦେ ପ୍ୟାର ଦେ, କଣ୍ଠଶିଳ୍ପୀ ଶ୍ରେୟା ଘୋଷାଲ, ଗୀତିକାର କୁମାର, ସଙ୍ଗୀତ ପାୟଲ ଦେବ, ଆଦିତ୍ୟ ଦେବ।

ରଜ ଶବ୍ଦର ଆକ୍ଷରିକ ଅର୍ଥ ରଜବତୀ ହେବା, ଯାହା ପୃଥିବୀକୁ ମା ଭାବରେ ବିବେଚନା କରି ବର୍ଷର ଆଗମନରେ ଧରଣୀ ମା ରଜଶୁଳା ହେବାର ଏବଂ ନୂଆ ଶସ୍ୟ ଜନ୍ମ ନେବାର ସାଙ୍କେତିକ ଭାବ ବହନ କରିଥାଏ। ଏହି ଦିନମାନଙ୍କରେ ଚାଷୀମାନେ ବସୁମତୀ ତଥା ହଳ ଲଙ୍ଗଳ ପୂଜନ କରିବା ସହିତ ଚାଷ କାର୍ଯ୍ୟରୁ ତିନି ଦିନ ପାଇଁ ବିରତି ନେଇଥାନ୍ତି। ରଜରେ ସୁସ୍ୱାଦୁ ପୋଡ଼ପିଠା ଏବଂ ଅନ୍ୟାନ୍ୟ ସ୍ୱାଦିଷ୍ଟ ଭୋଜନ ପ୍ରସ୍ତୁତି ସହିତ ପାନଖିଆ, ରଜଦୋଳିରେ ଝୁଲିବା, ପୁଚି ଖେଳ ସହ ଲୁଡ଼ୁ ଖେଳ, ତାସ୍ ଖେଳ, ବାଗୁଡ଼ି ଆଦି ଖେଳ ସହିତ ଏହି ରଜ ଉତ୍ସବ ଏବଂ ଆନନ୍ଦମୁଖର ନିଶ୍ଚିତ ଭାବରେ। ଶ୍ରୋତାବନ୍ଧୁ, ଏଥର ଶୁଣନ୍ତୁ କଥାଚିତ୍ର ଜିସୁମ୍ ଟୁର ଏହି ଗୀତଟି। ଆର୍କୋ ପ୍ରଭୁ ମୁଖାର୍ଜୀଙ୍କର ସଙ୍ଗୀତ ନିର୍ଦ୍ଦେଶନାରୁ କଣ୍ଠଶିଳ୍ପୀ କେକେ ଏବଂ ଶ୍ରେୟା ଘୋଷାଲ, ଗୀତ ରଚନା ଆର୍କୋ ପ୍ରଭୁ ମୁଖାର୍ଜୀ ଏବଂ ମୁନିସ୍ ମାଖିଜା।

ଆଷାଢ଼ ମାସ ଚତୁର୍ମାସ୍ୟା ବ୍ରତର ପ୍ରଥମ ମାସ। ଏହି ଚାରିମାସ ମୁନି ଋଷି ଓ ସାଧବମାନେ ସେମାନଙ୍କର ପରିଭ୍ରମଣ ତ୍ୟାଗ କରି ଗୋଟିଏ ସ୍ଥାନରେ ନିବିଷ୍ଟ ହୋଇ ସାଧନା କରିବାର ପରମ୍ପରା ରହିଛି। ବିରହ ବିଧୁର ଯକ୍ଷର ପ୍ରିୟା ଉଦ୍ଦେଶ୍ୟରେ ମେଘ ମାଧ୍ୟମରେ ପ୍ରେରିତ ବାର୍ତ୍ତାକୁ ନେଇ ମହାନ କବି କାଳିଦାସଙ୍କ ରଚିତ ମେଘଦୂତ ମହାକାବ୍ୟ ଏକ ଅନବଦ୍ୟ ସାଂସ୍କୃତିକ ବୌଦ୍ଧିକ ଲିପି ପ୍ରତିଲିପି ଏବଂ ଇତିକଥା। ଆପଣମାନଙ୍କ ପାଇଁ ଏଥର ଦୁଲ୍ହେ ରାଜା କଥାଚିତ୍ରର ଏହି ଗୀତଟି ସମୀରଙ୍କ ଗୀତ ରଚନାରୁ କଣ୍ଠଶିଳ୍ପୀ ସୋନୁ ନିଗମ ଏବଂ ଅନୁରାଧା ପଡ଼ୱାଲ, ସଙ୍ଗୀତ ନିର୍ଦ୍ଦେଶନା ଆନନ୍ଦ ମିଲିନ୍ଦ।

ଆଷାଢ଼ ମାସରେ ପ୍ରଥମ ବର୍ଷାର ଆଗମନରେ ମେଘ ଓ ମାଟିର ମିଳନ ହୁଏ, ମାଟିମା ହୁଏ ରଜଶଳା। କୃଷି ପ୍ରଧାନ ଦେଶ ଭାବେ ଖ୍ୟାତି ଲାଭ କରିଥିବା ଆମ ଦେଶରେ ମାଟିମା ଆମର ବହୁ କିସମର ଫସଲକୁ ଆମରି ହାତରେ ଅଜାଡ଼ି ଦେଇଥାଏ। ମାଟିଏ ଯେମିତି ପ୍ରଜନନ ପୂର୍ବରୁ ବିଶ୍ରାମ ଆବଶ୍ୟକ କରେ, ସେମିତି ପ୍ରଜନନ କ୍ଷମ ହେବାକୁ ଯାଉଥିବା ମାଟିମାକୁ ରଜ ତିନି ଦିନ ବିଶ୍ରାମ ଦିଆଯାଏ ବୋଲି ବିଶ୍ୱାସ ରହିଛି। ତିନି ଦିନ ଧରି ଧରଣୀ ମାଆର ବିଶ୍ରାମ ସହିତ ମାତୃଜାତି ମଧ୍ୟରେ ଉତ୍ସାହ, ଉନ୍ମାଦନା ଏବଂ ନୂତନ ଶକ୍ତି ଜାଗ୍ରତ କରିବା ପାଇଁ ପାଳନ କରାଯାଏ ଏହି ମହାନ ରଜ ପର୍ବ। କାର୍ଯ୍ୟକ୍ରମରେ ଶୁଣନ୍ତୁ ଏଥର ଏହି ଗୀତଟି, କ୍ୟା ଏହି ପ୍ୟାର ହେ କଥାଚିତ୍ରର ଗାଇଛନ୍ତି ସୋନୁ ନିଗମ, ଗୀତ ରଚନା ଜଲିସ ରାସିଦ, ସଙ୍ଗୀତ ସଜିତ ୱଜିଦ।

ଶ୍ରୋତା ବନ୍ଧୁ, ଆପଣମାନଙ୍କୁ ଏଇ ଆନନ୍ଦ ଉତ୍ସବରେ ଭରା ରଜ ପର୍ବ ଉପଲକ୍ଷେ ପୁଣି ଥରେ ଅଜସ୍ର ଅଭିନନ୍ଦନ ଏବଂ ଶୁଭକାମନା ସହିତ ଆଜିର ହିନ୍ଦୀ କଥାଚିତ୍ର ଗୀତର କାର୍ଯ୍ୟକ୍ରମ ବାତାୟନକୁ ଏଇଠି ରଖୁଛୁ।

ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ସମ୍ବଲପୁର କେନ୍ଦ୍ରରୁ। ପ୍ରଚାର କରୁଛୁ NCERT ଦ୍ୱାରା ପ୍ରାୟୋଜିତ କାର୍ଯ୍ୟକ୍ରମ।

0: ବନସ୍ତି ଡାକିଲା ଗଜ ଗାଁଠୁ ସହରେ ରଜ ମଉଜ ରଜ ଦୋଳି ମା ମାନଙ୍କ ହାତ ତିଆରି ପିଠା ପସରା ମିଠା ପାନର ନିଆରା ସ୍ୱାଦ ଏସବୁକୁ ଏଥରର ରଜରେ ସୁଭଦ୍ରା ଶକ୍ତି କରିଛି ଆହୁରି ସମୃଦ୍ଧ। ଏସିଛି ମା ମାନଙ୍କ ହାତ ତିଆରି ଆରିସା କାକରା ମଣ୍ଡା ଚକୁଳି ଓ ଅନ୍ୟାନ୍ୟ ସୁସ୍ୱାଦୁ ପିଠାର ମହକ ରଜରେ ପହଞ୍ଚୁଛି ଆପଣଙ୍କ ନିକଟରେ। ଜୁନ୍ 12 ରୁ 16 ତାରିଖ ପର୍ଯ୍ୟନ୍ତ ଭୁବନେଶ୍ୱରର ଶହୀଦନଗରଠୁ ନେଇ ଏସପ୍ଲାନେଟ ଇନ୍ଫୋସିଟି ନନ୍ଦନକାନନ ଓ ସହରର ପ୍ରମୁଖ ସ୍ଥାନରେ ବୁଲୁଛି ପିଠା ଅନ୍ ହ୍ୱିଲ। ଏହା କେବଳ ପିଠାର ସମ୍ଭାର ନୁହେଁ, ଏହା ହେଉଛି ଆମ ପରମ୍ପରା ଓ ନାରୀ ସଶକ୍ତିକରଣର ପରିଚୟ। ଆସନ୍ତୁ ଏହି ରଜରେ ଓଡ଼ିଶାର ଖାଣ୍ଟି ପାରମ୍ପରିକ ପିଠାର ମଜା ନିଅନ୍ତୁ ଏବଂ ସୁଭଦ୍ରା ଶକ୍ତିର ପ୍ରୟାସକୁ ସମର୍ଥନ କରନ୍ତୁ।
1: ପରବର୍ତ୍ତୀ ଗୀତଟି ଶୁଣନ୍ତୁ। କଣ୍ଠଶିଳ୍ପୀ ଉଷାରାଣୀ ବାରିକ, ଗୀତିକାର ବ୍ରହ୍ମାନନ୍ଦ ବଞ୍ଚର।

0: ସମ୍ବଲପୁରୀ ଗୀତର କାର୍ଯ୍ୟକ୍ରମ ଶୁଣିଲେ। କଣ୍ଠଶିଳ୍ପୀ ଥିଲେ ଲିପିକା ବିଭାର ଏବଂ ଉଷାରାଣୀ ବାରିକ। ଗୀତଗୁଡ଼ିକୁ ରଚନା କରିଥିଲେ ଶିବଶଙ୍କର ପ୍ରଧାନ ଏବଂ ବ୍ରହ୍ମାନନ୍ଦ ବଂଶର ଓ କୃଷ୍ଣଚନ୍ଦ୍ର ବାରିକ।
1: ଏନ୍ଡିଏ ସରକାରଙ୍କ 12 ବର୍ଷ ପୂର୍ତ୍ତି ଅବସରରେ ଆକାଶବାଣୀ ସମ୍ବଲପୁର ପ୍ରସ୍ତୁତ କରିଛି ବିଶେଷ କାର୍ଯ୍ୟକ୍ରମ 12 ବରଷ ଭରିଛି ହସ। ଉପସ୍ଥାପନା ଅଭିଷେକ ଶର୍ମା, ସମ୍ପାଦନା ସୌଭାଗ୍ୟ କୁମାର ରଥ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ସବ୍କା ସାଥ୍, ସବ୍କା ବିକାଶ, ସବ୍କା ବିଶ୍ୱାସ ଅର୍ ସବ୍କା ପ୍ରୟାସ ଏହି ସିଦ୍ଧାନ୍ତ ଉପରେ ଆଧାରିତ କାର୍ଯ୍ୟପନ୍ଥା ଅନ୍ତର୍ଗତ ଦେଶରେ ଗତ 12 ବର୍ଷ ମଧ୍ୟରେ ଉଲ୍ଲେଖନୀୟ ପରିବର୍ତ୍ତନ ଆସିଛି। ଏହି ବର୍ଷ ମଧ୍ୟରେ ମୋଦି ସରକାରଙ୍କ ଗରିବ, ଚାଷୀ, ମହିଳା ଏବଂ ଯୁବବର୍ଗମାନଙ୍କ କଲ୍ୟାଣ ଏବଂ ସଶକ୍ତିକରଣ ନିମନ୍ତେ ଅନେକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନେଇଛନ୍ତି। ଆକାଶବାଣୀ ସମ୍ବଲପୁର ବିଗତ 12 ବର୍ଷ ମଧ୍ୟରେ ଦେଶର ପ୍ରମୁଖ କ୍ଷେତ୍ରରେ ସରକାରଙ୍କ ପ୍ରୟାସ ଉପରେ ଆଧାରିତ ବିଶେଷ କାର୍ଯ୍ୟକ୍ରମ ଶୃଙ୍ଖଳା ପ୍ରସାର କରୁଛି। ଆଜିର ଅଙ୍କରେ ଆମେ ବିଦେଶ ନୀତି ମାଧ୍ୟମରେ ଭାରତକୁ ବୈଷୟିକ ନେତା ରୂପରେ ସ୍ଥାପିତ କରିବା ଦିଗରେ ଭାରତ ସରକାରଙ୍କ ନିଆଯାଇଥିବା ପଦକ୍ଷେପ ପ୍ରତି ଧ୍ୟାନ କେନ୍ଦ୍ରିତ କରିବା। ବିଗତ 12 ବର୍ଷ ମଧ୍ୟରେ ଭାରତ ନିଜର ସାହସିକ କାର୍ଯ୍ୟକଳାପ ଯୋଗୁଁ ଏକ ଶକ୍ତିଶାଳୀ ଗ୍ଲୋବାଲ ଲିଡର ଭାବରେ ନିଜର ପରିଚୟ ସୃଷ୍ଟି କରିପାରିଛି। ଏହି କାର୍ଯ୍ୟକଳାପରେ ବଡ଼ ବଡ଼ ଲକ୍ଷ୍ୟ ହାସଲ କରିବାର ମନୋବୃତ୍ତି ଏବଂ କାର୍ଯ୍ୟ କରିବାର ସଂକଳ୍ପ ରହିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଏହିସବୁ କାର୍ଯ୍ୟକଳାପର ଦାୟିତ୍ୱବୋଧ ଏବଂ ସମସ୍ତଙ୍କୁ ସାଥିରେ ନେଇ ଆଗକୁ ବଢ଼ିବାର ଭାବନା ଜଡ଼ିତ, ଯାହାଦ୍ୱାରା ଭାରତର ସ୍ୱର ସାରା ବିଶ୍ୱରେ ପ୍ରସ୍ଫୁଟିତ ହେଉଛି। ଭାରତ ଇଣ୍ଡିଆ ଫାର୍ଷ୍ଟର ସିଦ୍ଧାନ୍ତକୁ ଉଚ୍ଚରେ ରଖି ନିଜ ବିଦେଶ ନୀତିକୁ ନୂତନ ଶକ୍ତି ପ୍ରଦାନ କରିଛି। ପୁରାତନ ସମ୍ପର୍କକୁ ସୁଦୃଢ଼ କରିବା ସହ ନୂତନ ବନ୍ଧୁତ୍ୱ ମଧ୍ୟ ସ୍ଥାପନ କରିଛି। ବିଶ୍ୱ ସହିତ ଜଡ଼ିତ ହେବା ପଛରେ ରହିଛି ଭାରତର ମାନବୀୟ ସାହାଯ୍ୟ ଏବଂ ଆପଦ ରିଲିଫ କାର୍ଯ୍ୟ। ନଭେମ୍ବର 2025ରେ ଶ୍ରୀଲଙ୍କାର ପୂର୍ବତଟରେ ବାତ୍ୟା ଦ୍ୱିତ୍ୱା ଆସିଥିଲା, ଯେଉଁଥିରେ ଶତାଧିକ ଲୋକଙ୍କ ଜୀବନ ଚାଲିଗଲା। ଶ୍ରୀଲଙ୍କାର ଲୋକଙ୍କ ସହିତ ସେ ସମୟରେ ଭାରତ ଛିଡ଼ା ହୋଇ ମାନବୀୟ ସାହାଯ୍ୟ ଏବଂ ରିଲିଫ ପ୍ରଦାନ କରିବା ପାଇଁ ଅପରେସନ ସାଗରବିନ୍ଦୁ ଆରମ୍ଭ କଲା। ଏହି ଉଦ୍ଧାର କାର୍ଯ୍ୟରେ ଭାରତୀୟ ସ୍ଥଳ, ଜଳ, ଆକାଶ ବାହିନୀ ଏବଂ ଜାତୀୟ ବିପର୍ଯ୍ୟୟ ମୋଚନ ଦଳ ଏନ୍ଡିଆର୍ଏଫ୍ ମିଳିତ ଭାବରେ କାର୍ଯ୍ୟ କଲେ। ଭାରତ ଶ୍ରୀଲଙ୍କାକୁ ସବୁ ପ୍ରକାର ସାହାଯ୍ୟ ପ୍ରଦାନ କଲା, ଯେଉଁଥିରେ ଥିଲା ଜଳ ସ୍ୱଚ୍ଛ କରିବାର କିଟ୍, ଔଷଧ, ସର୍ଜିକାଲ ଉପକରଣ ଏବଂ 60 ଟନ୍ ବିଶେଷ ମେସିନ୍। ଭାରତୀୟ ଜଳବାହିନୀ ଜାହାଜଗୁଡ଼ିକ ମାଧ୍ୟମରେ ତାମିଲନାଡୁରୁ 1000 ଟନ୍ରୁ ଅଧିକ ରିଲିଫ ସାମଗ୍ରୀ ପହଞ୍ଚାଇଲା। ସେହିପରି ଭାରତୀୟ ଆକାଶବାହିନୀ ହେଲିକପ୍ଟରଗୁଡ଼ିକରେ 264 ଲୋକଙ୍କ ପ୍ରାଣରକ୍ଷା କରି ତାଙ୍କୁ ସୁରକ୍ଷିତ ଉଦ୍ଧାର କଲେ ଏବଂ 50 ଟନ୍ ସାମଗ୍ରୀ ଏୟାରଲିଫ୍ଟ କଲେ। ଏତଦ୍ବ୍ୟତୀତ ସେଠାରେ ବିପଦ ମୁଖରେ ପଡ଼ିଥିବା 2500ରୁ ଅଧିକ ଭାରତୀୟମାନଙ୍କୁ ସୁରକ୍ଷିତ ବାହାର କଲେ। ବାତ୍ୟା ଦ୍ୱିତୀୟ ପରେ ପ୍ରଭାବିତ ଅଞ୍ଚଳ ସହିତ ଯୋଗାଯୋଗ ବ୍ୟବସ୍ଥା ସୁଗମ କରିବା ପାଇଁ ଭାରତ 14 ଲୁହାର ଅସ୍ଥାୟୀ ପୋଲ ପଠାଇଲା। ଭାରତ ସରକାରଙ୍କୁ ଧନ୍ୟବାଦ ଦେଇ ଶ୍ରୀଲଙ୍କାର ବନ୍ଦର ଏବଂ ନଗର ବିମାନ ଉପମନ୍ତ୍ରୀ ଜନିତ ରମାନ କୋଦୱାକ୍କୁ କହିଲେ ଯେ ଭାରତ ଶ୍ରୀଲଙ୍କାର ଲୋକଙ୍କ ପ୍ରତି ପ୍ରେମ ଏବଂ ଆତ୍ମୀୟତାର ପ୍ରଦର୍ଶନ କରିଛି। ସେହିପରି ଭାରତର ବିଦେଶ ନୀତିର ସବୁଠୁ ବଡ଼ ସଫଳତା କୋଭିଡ ମହାମାରୀ ସମୟରେ ଦେଖିବାକୁ ମିଳିଲା। ଭାରତ ଭ୍ୟାକ୍ସିନ୍ ମୈତ୍ରୀ ଅଭିଯାନ ଆରମ୍ଭ କଲା, ଯାହା ମାନବିକତାକୁ ଆଖି ଆଗରେ ରଖି କରାଯାଇଥିବା କୂଟନୀତିର ଏକ ବୃହତ ଉଦାହରଣ। ଜାନୁଆରୀ 2021ଠାରୁ ଭାରତ ଅନେସ୍ପଟ୍ଟି ଦେଶ ଏବଂ ସଂଯୁକ୍ତ ରାଷ୍ଟ୍ରର 2 ସଂସ୍ଥାକୁ 30 କୋଟିରୁ ଅଧିକ ଭ୍ୟାକ୍ସିନ୍ ଡୋଜ୍ ପ୍ରଦାନ କଲା। ଏଥିମଧ୍ୟରେ 50ରୁ ଅଧିକ ଦେଶକୁ ଉପହାର ସ୍ୱରୂପ ଦିଆଗଲା। ଭ୍ୟାକ୍ସିନ୍ ମୈତ୍ରୀ ଅନ୍ତର୍ଗତ ଭାରତ ନିଜର ପଡ଼ୋଶୀ ପ୍ରଥମ ଏହି ନୀତି ଅନ୍ତର୍ଗତ ନିଜ ପଡ଼ୋଶୀ ଦେଶମାନଙ୍କୁ ଆଗରେ ରଖିଥିଲା। ଏହି ପରିପ୍ରେକ୍ଷୀରେ ବାଂଲାଦେଶର ଫିଲାନ୍ଥ୍ରୋଫିଷ୍ଟ ଏବଂ ଯୋଗ ଶିକ୍ଷକ ଡକ୍ଟର ଜ୍ୟୋତିଷ କେ ବିଶ୍ୱାସ କହିଲେ ଯେ
2: ଭାରତ ସେ ସମୟରେ ଦ୍ରୁତ ପ୍ରତିକ୍ରିୟା କରି ଭ୍ୟାକ୍ସିନ୍ ପ୍ରଦାନ କଲା। ଆମେ ମଧ୍ୟ ସେ ଭ୍ୟାକ୍ସିନ୍ ନେଲୁ, ଯାହା ଆମ ଆତ୍ମୀୟଜନ ତଥା ଦେଶବାସୀଙ୍କ ପାଇଁ ବହୁମୂଲ୍ୟ ଉପହାର ଥିଲା। ସେଥିପାଇଁ ଭାରତ ପ୍ରତି ମୁଁ ମୋର କୃତଜ୍ଞତା ଜ୍ଞାପନ କରୁଛି।
1: ବିଗତ ବାର ବର୍ଷ ମଧ୍ୟରେ ଭ୍ୟାକ୍ସିନ୍ ମୈତ୍ରୀ ଏବଂ ଅପରେସନ୍ ସାଗର ବିନ୍ଦୁ ଅଭିଯାନ ଦ୍ୱାରା ଭାରତ ଗ୍ଲୋବାଲ୍ ଲିଡର ଭାବରେ ନିଜର ପରିଚୟ ସୃଷ୍ଟି କରିପାରିଛି। ଏନ୍ଡିଏ ସରକାରଙ୍କ ବାର ବର୍ଷ ପୂର୍ତ୍ତି ଅବସରରେ ଆକାଶବାଣୀ ସମ୍ବଲପୁର ଦ୍ୱାରା ପ୍ରସ୍ତୁତ ବିଶେଷ କାର୍ଯ୍ୟକ୍ରମ ବାର ବରଷ ଭରିଛି ହସ, ଉପସ୍ଥାପନା ଅଭିଷେକ ଶର୍ମା, ସମ୍ପାଦନା ସୌଭାଗ୍ୟ କୁମାର ରଥ।
0: ଆପଣମାନେ କାର୍ଯ୍ୟକ୍ରମ ଶୁଣିଛନ୍ତି ଆକାଶବାଣୀ ସମ୍ବଲପୁର କେନ୍ଦ୍ରରୁ। ଆରମ୍ଭ କରୁଛୁ ଘର ସଂସାର କାର୍ଯ୍ୟକ୍ରମ।

ନମସ୍କାର ଶ୍ରୋତା ଭଉଣୀ, ଆପଣମାନଙ୍କୁ ରଜ ପର୍ବର ହାର୍ଦ୍ଦିକ ଶୁଭକାମନା ଏବଂ ଅଭିନନ୍ଦନ ସହିତ ଆରମ୍ଭ କରୁଛୁ ଆଜିର ଲାଇଭ୍ ଫୋନ୍ ଇନ୍ କାର୍ଯ୍ୟକ୍ରମ ହେଲୋ ସଖୀ। ଉପସ୍ଥାପନାରେ ମୁଁ ଆପଣଙ୍କ ସଖୀ କଳ୍ପଲତା କାନୁନଙ୍କୁ, ବୈଷୟିକ ସହଯୋଗିତା ଜ୍ୟୋତିପ୍ରକାଶ ମିଶ୍ର ଏବଂ ସୁରେଖା ଛତ୍ରିଆ। ଆଜିର ବିଷୟବସ୍ତୁଟି ରହିଛି ଆମ ପର୍ବପର୍ବାଣୀରେ ରଜ। ଆମ କେନ୍ଦ୍ରକୁ ଏହି କାର୍ଯ୍ୟକ୍ରମରେ ଯୋଗାଯୋଗ କରିବାର ନମ୍ବର ଦୁଇଟି ହେଲା 0663241120 ଏବଂ ଅନ୍ୟଟି ହେଲା 0663241123।

0: ଆପଣଙ୍କୁ ମଧ୍ୟ ଅନେକ ଅନେକ ଶୁଭେଚ୍ଛା ଆଉ ଅଭିନନ୍ଦନ ଜଣାଉଛୁ ଏଇ ରଜ ପର୍ବର।
1: ଯଦିଓ ଆମେ ପାଳନ କରୁ ନାହିଁ, ଆମେ ତ ଆମ ବରଗଡ଼ ଅଞ୍ଚଳରେ ଆମେ ତ ପଶ୍ଚିମ ଓଡ଼ିଶାରେ ଏଇଟା ପାଳନ କରୁନୁ, ଆପଣ ବି ଜାଣିଛନ୍ତି। ତଥାପି ଆମେ

ବହୁତ ବଢ଼ିଆ। ଆପଣ ତ ପାଳନ କରିନାହାନ୍ତି କ'ଣ, ବହୁତ ସୁନ୍ଦର ପାଳନ କରିଛନ୍ତି। ଆଉ ରଜ ପର୍ବର ମହତ୍ତ୍ୱ ଆପଣ ବହୁତ ଭଲ ଭାବରେ ବୁଝିଛନ୍ତି ଏବଂ ତାକୁ ନିଶ୍ଚିତ ଭାବରେ ଆପଣ ପାଳନ କରିଛନ୍ତି। ତାହେଲେ ଅଶେଷ ଅଶେଷ ଧନ୍ୟବାଦ ଆପଣଙ୍କୁ ଆଜି ଫୋନ୍ କରିଛନ୍ତି ଏବଂ ରଜ ବିଷୟରେ ଏତେ କଥା କହିଲେ, ସବୁ କଥା ଆପଣ ଜାଣିଛନ୍ତି। ତାହେଲେ ଆଉ ଥରେ ଆପଣଙ୍କୁ ଏଇ ରଜ ଉପଲକ୍ଷେ ଅନେକ ଅନେକ ଶୁଭେଚ୍ଛା ଏବଂ ଅଭିନନ୍ଦନ।

0: धन्यवाद भवणी. नमस्कार. आकाशवाणी संबलपुर हेलो सखी कार्यक्रम.
1: नमस्कार
0: भवणी. किए कहते सुप्रभा भौणी आपणको आजिर हेलो सखी कार्यक्रमको खूब सम्मान एवं आदरर सहित स्वागत जनाउछि. आजिर विषयवस्तुटि रहिछि आम पर्वपर्वाणी रे रज. आपण ए रजको केमिति पालन करुछन्ति कहिबे टिके.
1: तेर पर्व लागि थाए किन्तु रजटा रज पर्वटा गोटे निआरा पर्व. एटा हौछि प्रकृति ରକ୍ଷା କରିବାକୁ ମଧ୍ୟ ଏଥିରେ ସନ୍ଦେଶ ଥାଏ. ପ୍ରାକୃତିକ ପରିବେଶ ମଧ୍ୟରେ ଏଇ ରଜ ଉତ୍ସବଟା ପାଳନ କରାଯାଏ. ଆଉ ଗୋଟେ ଆଭିମୁଖ୍ୟ ହଉଛି ଏଇଟା ଗୋଟେ ନାରୀ ଭିତ୍ତିକ ପର୍ବ. ନାରୀମାନଙ୍କୁ ସମ୍ମାନ ଦେଇ ନାରୀମାନଙ୍କୁ ନାରୀମାନଙ୍କ ପାଇଁ ହିଁ ଏଇ ପର୍ବଟି ପାଳନ କରାଯାଏ. ଚାରି ଦିନ ପର୍ଯ୍ୟନ୍ତ ପାଳନ କରାଯାଏ. ଆଉ ପିଠାପଣା କରାହୁଏ ଏବଂ ଖୁବ ଆନନ୍ଦରେ କୁମାରୀମାନେ ନାରୀମାନେ ଏ ପର୍ବଟିକୁ ପାଳନ କରିଥାନ୍ତି. ଆଉ ଏଇଟା ପ୍ରାକ୍ ମୌସୁମୀର ଆଗମନର ଗୋଟେ ସୂଚନା. ୟାପରେ ପରେ ଧରିତ୍ରୀ ତାର ଉର୍ବରତା ଫେରି ପାଇଥାଏ ଏବଂ ଗ୍ରୀଷ୍ମର ଦହନରୁ ରକ୍ଷା ପାଇଥାଏ ଏବଂ ତାପରେ ତାର ଉର୍ବରତା ଯୋଗୁଁ ଫସଲ ଉତ୍ପାଦନ କରିବାରେ ସକ୍ଷମ ହୋଇଥାଏ. ସେଥିପାଇଁ ଆମେ ଏଇ ସମୟଟାକୁ
0: ମାଟିକୁ ଯେମିତି କଷ୍ଟ ନ ହେବ ସେଇଭଳି କାର୍ଯ୍ୟ ଆମେ କରୁନି.
1: ବିଶ୍ରାମ ଦିଆଯାଏ.
0: ଆଜ୍ଞା.
1: ଚାରି ଦିନ ହଳ ଲଙ୍ଗଳ କରାଯାଏ ନାହିଁ. ପ୍ରକୃତି ଉପରେ ଟିକେ ସୁବିଧା ପ୍ରକୃତି ଉପରେ ନଜର ରଖାଯାଏ.
0: ଆଜ୍ଞା.
1: ଏବଂ ଧରିତ୍ରୀକି ଟିକେ ବିଶ୍ରାମ ଦିଆଯାଏ.
0: ଆଜ୍ଞା.
1: ଏ ସମୟରେ ତାପରେ ନାରୀ ଆଉ ସେଇ ପ୍ରକୃତିକୁ ଯେମିତି ଦିଆଯାଏ ସେହିପରି ନାରୀମାନଙ୍କୁ ମଧ୍ୟ ଏଇଟା ନାରୀମାନଙ୍କର ବିଶ୍ରାମର ପର୍ବ. ଯେମିତି ସେମାନେ ଖେଳି ବୁଲି ଆନନ୍ଦ ଅନୁଭବ କରି ଆରାମରେ ରହିବେ ସେଇ ବିଷୟରେ ସେଇ ଭାବରେ ପର୍ବଟି ପାଳନ କରାଯାଇଥାଏ. ଖୁସି ମନରେ ସେମାନେ ପାଳନ କରନ୍ତି ପର୍ବଟି.
0: ଆଚ୍ଛା, ଆପଣ ଏଇ ରଜରେ କଣ ସବୁ କରିଛନ୍ତି କହିଲେ? ପିଠା ପିଠା ବନେଇଛନ୍ତି?
1: ହଁ, ପିଠା ତ କରାହୁଏ ରଜରେ ତିନି ଦିନ.
0: କଣ ସବୁ ପିଠା କରିଛନ୍ତି କହିଲେ?
1: ଚକୁଳି କରାଯାଏ, କରିଛୁ, ମଣ୍ଡା କରିଛୁ, ଆଉ ଆରିସା କରିଛୁ.
0: ଆଚ୍ଛା, ଆଉ ପୋଡ଼ ପିଠା କରିନାହାନ୍ତି?
1: ପୋଡ଼ ପିଠାଟା କାଲି ଗତକାଲି କରା ହେଇଥିଲା.
0: ଆଜ୍ଞା. ପହିଲି ରଜ ଦିନ, ପହିଲି ରଜ ପୂର୍ବ ଦିନ କରିଥିଲେ?
1: ବେଶଭୂଷଣ ହୋଇ ରଜ ଦୋଳି ଖେଳି ଝିଅମାନେ ସବୁ ଆନନ୍ଦରେ କଟାନ୍ତି ଏ ଚାରି ଦିନ. ତାପରେ ଶେଷ ଦିନ ତାପରେ ଆମେ ମହାଲକ୍ଷ୍ମୀଙ୍କୁ ପୂଜା ଗାଧୋଇ କରି ପୂଜା କରିକିରି ଆଉ ଥରେ ପୁଣି ପୂଜାପୂଜି ଆରମ୍ଭ କରୁ.
0: ମାନେ
1: ଜାଗାରେ ଏଇଟା ଘରେ ସେମାନେ ପୂଜାପୂଜି ବି କରାଯାଏନି, ସମ୍ପୂର୍ଣ୍ଣ ବିଶ୍ରାମ ଦିଆଯାଏ.
0: ଆଜ୍ଞା. ମାନେ ନାରୀମାନେ ପୂଜା କରିନଥାନ୍ତି?
1: ହଁ.
0: ଆଜ୍ଞା.
1: ଏଇଟା ଗୋଟେ ଖୁସିର ପର୍ବ, ପ୍ରକୃତି ଭିତ୍ତିକ ପର୍ବ, ନାରୀ ଭିତ୍ତିକ ପର୍ବ.

0: ଆଜ୍ଞା ଆଜ୍ଞା, ଧନ୍ୟବାଦ ଭଉଣୀ, ଆପଣ ଆଜି ଏଇ କାର୍ଯ୍ୟକ୍ରମରେ ଯୋଗ ଦେଲେ ଏବଂ ରଜ ବିଷୟରେ ଏତେ କଥା କହିଲେ, ସେଥିପାଇଁ ଆପଣଙ୍କୁ ଅନେକ ଅନେକ ଧନ୍ୟବାଦ। ଏବଂ କାର୍ଯ୍ୟକ୍ରମ ତରଫରୁ ଏବଂ ରଜ ଉପଲକ୍ଷେ ମଧ୍ୟ ଆପଣଙ୍କୁ ଅଶେଷ ଶୁଭକାମନା ଏବଂ ଅଭିନନ୍ଦନ
1: ଜଣାଉଛି। ମଧ୍ୟ ସମସ୍ତଙ୍କୁ ରଜ ଅଭିନନ୍ଦନ ଏବଂ ସମସ୍ତ ଆକାଶବାଣୀର ସମସ୍ତ କାର୍ଯ୍ୟକର୍ତ୍ତା ମାନଙ୍କୁ ଧନ୍ୟବାଦ ଜଣାଉଛି।
0: ଧନ୍ୟବାଦ ଭଉଣୀ। ଆକାଶବାଣୀ ସମ୍ବଲପୁର, ହେଲୋ ସଖୀ କାର୍ଯ୍ୟକ୍ରମ। ଆକାଶବାଣୀ ସମ୍ବଲପୁର, ହେଲୋ ସଖୀ କାର୍ଯ୍ୟକ୍ରମ, କିଏ କହୁଥିଲେ? ଆଜ୍ଞା ଆଜ୍ଞା, ଗରିବକର୍ଣ୍ଣ ଭାଇ, ଆପଣଙ୍କୁ ରଜ ଉପଲକ୍ଷେ ବହୁତ ବହୁତ ଶୁଭେଚ୍ଛା ଜଣାଉଛି। ଆଉ ବହୁ କେମିତି ରଜ ପାଳୁଛନ୍ତି, ସିଏ ଲାଇନ୍ କୁ ଆସିପାରିବେ କି? ଆଜ୍ଞା, ଧନ୍ୟବାଦ ଭାଇ, ଆପଣ ଏଇ କାର୍ଯ୍ୟକ୍ରମକୁ ଫୋନ୍ କଲେ, ସେଥିପାଇଁ ଆପଣଙ୍କୁ ଅଶେଷ ଧନ୍ୟବାଦ ଜଣାଉଛି। ନମସ୍କାର। ଆକାଶବାଣୀ ସମ୍ବଲପୁର, ହେଲୋ ସଖୀ କାର୍ଯ୍ୟକ୍ରମ, କିଏ କହୁଥିଲେ ଭଉଣୀ?
2: ମୁଁ ଗୀତା କାନୁନଗୋ କହୁଛି, ପୁନେରୁ।
0: ଗୀତା ଭଉଣୀ, ଆପଣଙ୍କୁ ଏହି କାର୍ଯ୍ୟକ୍ରମକୁ ଅଶେଷ ଅଶେଷ ସ୍ୱାଗତ, ଅନେକ ଧନ୍ୟବାଦ ଜଣାଉଛି ଏବଂ ଅନେକ ଶୁଭକାମନା ସହିତ ଆପଣଙ୍କୁ ଖୁବ୍ ଆଦରର ସହିତ ଆଜିର କାର୍ଯ୍ୟକ୍ରମକୁ ସ୍ୱାଗତ ଜଣାଉଛି। ଆଜିର ବିଷୟବସ୍ତୁଟି ରହିଛି ଆମ ପର୍ବପର୍ବାଣୀରେ ରଜ। ତାହେଲେ ଆପଣ କେମିତି ପାଳନ କରୁଛନ୍ତି ଏଇ ରଜକୁ?
2: ହଁ, ଆମେ ତ ଏଠି ବାହାରେ ରହୁଛୁ, ତାମାନେ ଆମର ଏଟା ହଉଛି ମହାରାଷ୍ଟ୍ର ଷ୍ଟେଟଟା,
0: ଆଜ୍ଞା,
2: ତେଣୁ ସେଠି ରଜ ପର୍ବ ଏତେ ପାଳନ କରାଯାଉ ନାହିଁ।
0: ଆଜ୍ଞା,
2: ତଥାପି ଆମେ ଯେତେ ସବୁ ଆମର ଓଡ଼ିଶାର ଯେତେ ସବୁ ଲୋକ ଅଛନ୍ତି ସେମାନେ ଏଠାରେ ରଜ ପର୍ବ ପାଳୁଛନ୍ତି।
0: ଆଜ୍ଞା, ଆପଣ କଣ କରିଛନ୍ତି ଏଇ ରଜରେ?
2: ରଜରେ ତ ସାଧାରଣତଃ ରଜ ତ 5 ଦିନ ହେଇଥାଏ, ପ୍ରଥମ ଦିନ ସଜବାଜ, ଆଉ ପହିଲି ରଜ, ଆଉ ରଜ ସଂକ୍ରାନ୍ତି ବା ମିଥୁନ ସଂକ୍ରାନ୍ତି, ତାପରେ ଆମର ଭୂମି ଦହନ, ତାପରେ ବସୁମତୀ ଗାଧୁଆ। ଇଏ ହେଲା 5 ଦିନ ଆମର ରଜର କାର୍ଯ୍ୟକ୍ରମ। ଏ କାର୍ଯ୍ୟକ୍ରମରେ ଯେଉଁମାନେ ଆଗରୁ ମାନେ ସଜବାଜ ପାଇଁ, ତାର ଅର୍ଥ ପହିଲି ରଜ ପାଇଁ କଣ କଣ କରାଯିବ ସେଟା ସେମାନେ ସବୁ ପ୍ରସ୍ତୁତ କରନ୍ତି, ଆମେ ବି କରୁଛୁ। ଆଉ ରଜରେ ସାଧାରଣତଃ ପୋଡପିଠା କରାଯାଏ, ଆମେ ପୋଡପିଠା ବି କରିଛୁ, ନୂଆ ବସ୍ତ୍ର ମଧ୍ୟ ଝିଅମାନେ ପିନ୍ଧନ୍ତି। ଆଉ ରଜରେ ତ ତଳେ ଚାଲନ୍ତି ନାହିଁ, କାହିଁକି ନା ଭୂମି ବା ପୃଥିବୀ ଆମର ରଜସ୍ୱଳା ହୋଇଥାଏ, ସେଥିପାଇଁ ଭୂମି କି କଷ୍ଟ ହବ, ସେଥିପାଇଁ ତଳେ ଚାଲନ୍ତି ନାହିଁ। ଆଗରୁ ସବୁ ଯୋଉମାନେ ସବୁ ରଜ ପର୍ବ ଯେତେବେଳେ ପାଳନ କରାଯାଉଥିଲା ସେଇ ସମୟରେ ଗୁଆ ଖୋଳପା ବା ଆଉ ଅନ୍ୟାନ୍ୟ କଦଳୀ ପଟୁକାରେ ଯୋଉ ତିଆରି ହଉଥିଲା ସେଗୁଡାକ ସବୁ ମଧ୍ୟ ମାନେ ପିନ୍ଧୁଥିଲେ ଚପଲ କରିକି। ଏବେ ତ ଆଉ ସେଗୁଡାକ କିଛି କେହି କରୁନାହାନ୍ତି, ବା ତାର ସେଇ ଯୋଉ ଆଗରୁ ଥିଲା ସେଗୁଡାକ ଏତେ ଭାବରେ କେହି ପାଳନ କରୁନାହାନ୍ତି। ତଥାପି ରଜ ପର୍ବ ଗୋଟେ ଗଣପର୍ବ, ଏକଦମ ଏଟା ହଉଛି କୃଷି ଭିତ୍ତିକ ପର୍ବ, ଯୋଉଟା କି ଆମର ପୃଥିବୀ ମାତା ରଜଶୁଳା ହୁଏ, ତା ପରବର୍ତ୍ତୀ ସମୟରେ ବର୍ଷା ହେଇକିରି ସେ ଶସ୍ୟ ଶ୍ୟାମଳାରେ ଭରିଯାଏ, ସେଥିପାଇଁ ଆମର ରଜ ପର୍ବ ପାଳନ କରାଯାଏ। ଆମେ ମଧ୍ୟ ସେଇଭଳି ରଜ ମାନୁଛୁ ଏବଂ ପାଳନ ମଧ୍ୟ କରୁଛୁ।
0: ଧନ୍ୟବାଦ ଭଉଣୀ, ଆପଣ ପୁନେରେ ରହିକି ମଧ୍ୟ ଆମର ଓଡ଼ିଶାର ଏତେ ସୁନ୍ଦର ପରମ୍ପରାକୁ ସମ୍ମାନ ଦେଇଛନ୍ତି ଏବଂ ଏଗୁଡ଼ିକୁ ପାଳନ କରୁଛନ୍ତି। ଆଚ୍ଛା, କଣ କଣ ପିଠା ଆପଣ ବନେଇଛନ୍ତି?
2: ହଁ, ରଜ ପାଇଁ ମୁଁ ରଜ ପୋଡ ପିଠା ମଧ୍ୟ କରିଛି, ତାପରେ ମୁଁ ମୁଆ ପିଠା ମଧ୍ୟ କରିଛି, ଆଉ ଦହି ବରା, ତା ଛଡ଼ା ଅନ୍ୟାନ୍ୟ ଚଣାଚଣି କାକରା ପିଠା ଏଗୁଡ଼ାକ ମଧ୍ୟ କରିଛି, ବହୁତ କିଛି ପ୍ରକାରର ପିଠା କରିଛି, ଆଉ କୁକିସ୍ ଫୁକିସ୍ ମଧ୍ୟ ଛୁଆମାନଙ୍କ ପାଇଁ କରିଛି, ବହୁତ କିଛି ପିଠା କରିଛି। ସେଥିପାଇଁ ଆମେ ବହୁତ ଖୁସିରେ ଏଠାରେ ରଜ ପାଳନ କରୁଛୁ, କିନ୍ତୁ ଆମ ପାଖଆଖରେ ଯୋଉମାନେ ରହୁଛନ୍ତି, ଯେମାନେ ଓଡ଼ିଶାରେ ନୁହନ୍ତି, ସେମାନେ ମଧ୍ୟ ଆମ ସହିତ ମିଶୁଛନ୍ତି, ସେମାନେ ରଜ ପର୍ବର ମହାନତା ବା ସେଠାର ତାର ତାରତମ୍ୟ ଏ ବିଷୟରେ ସେମାନେ ଜାଣିନାହାନ୍ତି, କିନ୍ତୁ ତଥାପି ସେମାନେ ଆମ ସହିତ ମିଶିକିରି ମଧ୍ୟ ଯୋଗଦାନ କରୁଛନ୍ତି ଏବଂ ଆମ ସହିତ ପାଳନ ମଧ୍ୟ କରୁଛନ୍ତି।
0: ବହୁତ ସୁନ୍ଦର।
2: ଦୋଳି ଦୋଳି ମଧ୍ୟ ଲାଗିଛି, ଦୋଳି ସବୁ ଖେଳୁଛନ୍ତି, ଆଉ ଆମର ଯୋଉ କବାଡି ଫବାଡି ମଧ୍ୟ ଖେଳୁଛନ୍ତି। ଏଠି କ୍ଲବରେ କବାଡି ଖେଳ ହଉଛି, କମ୍ପିଟିସନ ମଧ୍ୟ ହଉଛି, ଆଉ ମ୍ୟୁଜିକ କମ୍ପିଟିସନ, ଆଉ ଛୋଟ ଛୋଟ ଷ୍ଟୋରି ଏସବୁ ମଧ୍ୟ ହଉଛି।
0: ଆଜ୍ଞା। ଆଚ୍ଛା, ଏଇ ରଜରେ ସବୁ ଖେଳନ୍ତି, କୋଉ କୋଉ ଖେଳ ସବୁ ହୁଏ ଏଇ ରଜରେ? ଗୃହିଣୀ ମାନେ
2: ଇନଡୋର ଗେମ୍ସ ଯେମିତିକି ହେଲା କ୍ୟାରମ ହେଲା, ଲୁଡୁ ହେଲା, ଅନ୍ୟାନ୍ୟ ଛୋଟ ଛୋଟ ସବୁ ଗେମ୍ସ ଗୁଡାକ ସବୁ ଖେଳନ୍ତି। ଆଉଟଡୋର ଭାବରେ ସାଧାରଣତଃ ମୁଖ୍ୟ ହେଲା ଏଟା ଆମର କବାଡି ଖେଳ, ସେଥିରେ ନାଗିରା ବା ଯୋଉ ବାଜୁଥାଏ ଏବଂ ସେଇଥିରେ ସେ ବାଜା ଅନୁସାରେ ସେମାନେ ପୁଅମାନେ କବାଡି ଖେଳନ୍ତି, ଝିଅମାନେ ମଧ୍ୟ ଆଜିକାଲି ସମସ୍ତେ ଖେଳୁଛନ୍ତି କବାଡି ଖେଳ, ଆଉ ଅନ୍ୟମାନେ ଏନ୍ଜୟ କରନ୍ତି। ଏବଂ ସେଥିରେ ମଧ୍ୟ ଆମର ଖାଇବା ପିଇବା ସବୁ ଷ୍ଟଲ ବସେଇଛନ୍ତି, ଏଠି ବିଭିନ୍ନ ପ୍ରକାର ଷ୍ଟଲ ସବୁ ପିଠା ତାପରେ ଦହିବରା ସର୍ବତ ଲସି ସବୁ କରାହଉଛି, ଆଉ ସବୁ ସ୍ପ୍ରେ କରାଯାଉଛି ପ୍ରାୟତଃ ସୁଭାଷିତ ଜଳ, ଲୋକମାନଙ୍କୁ ଥଣ୍ଡା ହବନି ଇଏ ହବନି ଥଣ୍ଡା ହବ ବୋଲି ସେମାନେ ସବୁ ସବୁ କରିଛନ୍ତି। ଗରମ ହଉଛି ନା ଏବେ?
0: ଆଜ୍ଞା, ବହୁତ ସୁନ୍ଦର। ଆମର ଆମ ସଂସ୍କୃତି ଆମ ପରମ୍ପରା ସବୁଆଡେ ବିସ୍ତୃତ। ତାହେଲେ ଧନ୍ୟବାଦ ଭଉଣୀ, ଆପଣ ଆଜି କାର୍ଯ୍ୟକ୍ରମରେ ଯୋଗ ଦେଲେ ଏବଂ ରଜ ସମ୍ପର୍କରେ ଆମକୁ ଏତେ କଥା କହିଲେ। ସେଥିପାଇଁ ରଜ ଉପଲକ୍ଷେ ପୁଣି ଥରେ ଆପଣଙ୍କୁ ଅନେକ ଅନେକ ଅଭିନନ୍ଦନ ଏବଂ ଶୁଭେଚ୍ଛା ଜଣାଉଛି।
2: ଆପଣମାନଙ୍କୁ ମଧ୍ୟ ବହୁତ ସୁସ୍ୱାଗତ ଏବଂ ଧନ୍ୟବାଦ।
0: ଧନ୍ୟବାଦ ଭଉଣୀ, ନମସ୍କାର।
2: ନମସ୍କାର।
0: ଆକାଶବାଣୀ ସମ୍ବଲପୁର ହେଲୋ ସଖୀ କାର୍ଯ୍ୟକ୍ରମ, ଆକାଶବାଣୀ ସମ୍ବଲପୁର ହେଲୋ ସଖୀ କାର୍ଯ୍ୟକ୍ରମ, କିଏ କହୁଥିଲେ ଭଉଣୀ? ସତ୍ୟଭାମା ଭଉଣୀ, ଆପଣଙ୍କୁ ଏଇ କାର୍ଯ୍ୟକ୍ରମକୁ ଖୁବ ସମ୍ମାନର ସହିତ ସ୍ୱାଗତ ଜଣାଉଛି। ଆଜ୍ଞା ଆଜ୍ଞା, ରଜ ବିଷୟରେ ଆପଣ କଣ? ଉପାସ ରୁହନ୍ତି କାହିଁକି? ରାତିରେ ଭାତ ଖାଆନ୍ତିନି ରଜ ପର୍ବରେ? ବହୁତ ବଢିଆ, ଏତେ ସୁନ୍ଦର ସବୁ। ଆଜ୍ଞା, ଆଜି ଧୁଆ ଧୁଇ କରି ଦଉଛନ୍ତି ଆପଣ? ଆଜ୍ଞା, ଆଉ ପିଠା ଫିଠା କଣ ବନେଇଛନ୍ତି? ବନେଇଥିଲେ ଏଇ ରଜ ଦୁଇ ଦିନ ହେଲାଣି, ଆଜିକୁ ତିନି ଦିନ ହେଲା, କଣ ପିଠା ସବୁ କରିଥିଲେ? ଆଚ୍ଛା, ଆଉ ରଜ ଦୋଳି ଖେଳିଲେ? ଠିକ ଅଛି ଭଉଣୀ, ଆପଣ ଏତେ ସୁନ୍ଦର ଭାବରେ ରଜ ପର୍ବକୁ ପାଳନ କରୁଛନ୍ତି ଆଉ ଖୁବ ନିଷ୍ଠାର ସହିତ ଏବଂ ଶ୍ରଦ୍ଧାର ସହିତ ପାଳନ କରୁଛନ୍ତି, ଆଉ ସେଇ କଥା ଆଜି ଶ୍ରୋତା ଭାଇ ଭଉଣୀ ମାନେ ଆମର ଶୁଣିଥିବେ, ସେଥିପାଇଁ ଆଉ କାର୍ଯ୍ୟକ୍ରମରେ ଆପଣ ଯୋଗ ଦେଲେ ସେଥିପାଇଁ ଅଶେଷ ଧନ୍ୟବାଦ ଜଣାଉଛି। ନମସ୍କାର ଭଉଣୀ। ଆକାଶବାଣୀ ସମ୍ବଲପୁର ଆକାଶବାଣୀ ସମ୍ବଲପୁର ହେଲୋ ସଖୀ କାର୍ଯ୍ୟକ୍ରମ, ନମସ୍କାର ଭଉଣୀ, କିଏ କହୁଥିଲେ?
3: ଲୋକକଳା ଗ୍ରାମ କୁମ୍ଭାରୀରୁ ବରପାଲି ବରଗଡ଼ରୁ ପୁଷ୍ପାଞ୍ଜଳି କୁମାରୀ କହୁଥିଲି।
0: ପୁଷ୍ପାଞ୍ଜଳି ଭଉଣୀ, ଆପଣଙ୍କୁ ଖୁବ ସ୍ନେହର ସହିତ ଆଜିର କାର୍ଯ୍ୟକ୍ରମକୁ ସ୍ୱାଗତ ଜଣାଉଛି। ଆଜିର ବିଷୟବସ୍ତୁଟି ତ ରହିଛି, ଆପଣ ଜାଣିଥିବେ, ଆମ ପର୍ବପର୍ବାଣୀରେ ରଜ। ତାହେଲେ ଆପଣ ଏଇ ରଜକୁ କେମିତି ପାଳନ କରୁଛନ୍ତି?

0: Sí.
1: ଆମର ପଶ୍ଚିମ ଓଡ଼ିଶା ବରଗଡ଼ ଡିଷ୍ଟ୍ରିକ୍ଟରେ ଆମର ରଜ ସେମିତି କିଛି ବିଶେଷ କରି ପାଳନ କରାନାହିଁ ଯା
0: ଆଜ୍ଞା
1: ମାଂସନ ଖାଲି ଖାଲି ଖାଲି ଆମେ ରଜ 4 ଦିନକୁ ଆମେ ଯେହେତୁ ନାରୀ ଭିତ୍ତିକ ପର୍ବ ଆମେ
0: ଆଜ୍ଞା
1: ରଜକୁ କିଛି ରଜର କିଛି ନିୟମ ପାଳନ ଆମେ କରସୁଁ। ଆମର
0: ଆଚ୍ଛା
1: ପଶ୍ଚିମ ଓଡ଼ିଶା ତଥା ବରଗଡ଼ ଜିଲ୍ଲାଟା ଆମର କୃଷି ଭିତ୍ତିକ କୃଷି ଜିଲ୍ଲା ତ ବରଗଡ଼ ଜିଲ୍ଲାରେ ଆମର କାଣ ହେସି କି ହଳ ନିଷେଧ କରାଯାଇଛି
0: ଆଜ୍ଞା
1: କୌଣସି କଷ୍ଟ ନାଇଁ ହେବାର ଲାଗି
0: ଆଜ୍ଞା
1: ଆମର ହଳ ନିଷେଧ କରାଯାଇଛି। ହଳ କିଛି କରାଯାଇ ଯାଏ କିମ୍ବା ଭୂମିକୁ କର୍ଷଣ କରା ନାଇଁ ଯାଏ। ତାପରେ ମା ଭଉଣୀ ନାରୀମାନେ ଆମର ଯେହେତୁ ରଜ 4 ଦିନ ସେମାନେ ପୂଜାପାଠ ବନ୍ଦ କରିଦେସନ୍ ଆଉ ପୁରୁଷମାନେ ଆମର ସବୁ ମନ୍ଦିର ଯାହା ପୂଜା ଅନୁଷ୍ଠାନ ମାନେ ଅଛେ ମନ୍ଦିର ମାନେ ଯାହା ଅଛେ ସବୁନୁ ପୁରୁଷମାନେ ସେମାନେ ପୂଜାପାଠ କରନ୍ତି। ସେଥିଲାଗି ଆମର ଗାଁରେ ଆମର କୁମ୍ଭାରୀରେ ସବୁ ମନ୍ଦିରରେ ଯେହେତୁ ପୂଜାପାଠ ମାନେ ହଉଛେ ପୁରା ଭୋରୁ ଯାଉ ଯାଉଛନ୍ତି ସେମାନେ ଆଉ ପୂଜାପାଠ ବହୁତ ସୁନ୍ଦର କରି କରୁଛନ୍।
0: ଆଜ୍ଞା ଆଚ୍ଛା କାଲି ଆପଣ କ'ଣ କରିବେ? ବସୁମାତା ସ୍ନାନ ଦିନ
1: ବସୁମତୀ ସ୍ନାନ ଦିନେ ଆମେ ଆଜି ଘର ଦ୍ୱାର ସବୁ ପୋଛା ଲିପା କରିଦେମୁ
0: ଆଜ୍ଞା
1: କାଲି ସକାଳୁ ସ୍ନାନ କରିକରି ମୁଣ୍ଡ ମୁଣ୍ଡ ସବୁ ଧୋଇକିରି ସଫା ହେଇକିରି ଆସମା ଆଉ ନିଜ ଆମର ଯାହା ମହାପ୍ରଭୁ ରଖିଛୁ ଆମେ କାଲି ବୁଝାମା ଆଉ ଅରୁଆ ଖାଇମା। ଆମେ ଯେହେତୁ ରଜ ରଜ 4 ଦିନ
0: ଆଜ୍ଞା
1: ମହିଳାମାନେ ଆମେ ରାତି କିଛି ଲେଖନ୍।
0: ଧନ୍ୟବାଦ ଭଉଣୀ ଆପଣ ଏହି କାର୍ଯ୍ୟକ୍ରମରେ ଯୋଗ ଦେଲେ ଏବଂ ରଜ କେମିତି ପାଳନ କରିଛନ୍ତି ବହୁତ ସୁନ୍ଦର ଭାବରେ ବୁଝିଛନ୍ତି। ପାଳନ କରିନାହାନ୍ତି ବୋଲି କହୁଛନ୍ତି କିନ୍ତୁ ପ୍ରକୃତରେ ଆପଣ ପାଳନ କରିଛନ୍ତି। ଏହା ଏକ କୃଷିଭିତ୍ତିକ ପର୍ବ, ଅସଲ କଥାଟିକୁ ଆପଣ ବୁଝିଛନ୍ତି, ସେଥିପାଇଁ ଅଶେଷ ଅଶେଷ ଧନ୍ୟବାଦ ଜଣାଉଛି କାର୍ଯ୍ୟକ୍ରମ ତରଫରୁ।
1: ଆଉ ଗୋଟେ ରଜରେ ଆମର କିଛି ନୂଆ ଆମେ କିଛି ବ୍ୟବହାର ନା କରୁ, ନୂଆ ପୋଷାକ କିମ୍ବା ଗହଣା କିମ୍ବା ସିନ୍ଦୁର ଏସବୁ ଆମେ କିଛି ବ୍ୟବହାର ନା କରାଯାଏ।
0: ଆଜ୍ଞା ଆଜ୍ଞା ଆଜ୍ଞା ଯେମିତି ରଜବତୀ ବା ରଜଶୁଳା ମା ଧରିତ୍ରୀ ହୋଇଛନ୍ତି ସେମିତି ଧରିତ୍ରୀଙ୍କ ସହିତ ନାରୀ ଜାତିଙ୍କୁ ତୁଳନା କରାଯାଇଛି, ସେଥିପାଇଁ ଆପଣ ବହୁତ ସୁନ୍ଦର ଭାବରେ ମାନିଛନ୍ତି। ଆଜ୍ଞା ଆଜ୍ଞା ଆଜ୍ଞା ଆଜ୍ଞା
1: ଆମର ଏଇ ଅଫର ନେବି ସେମାନେ ସବୁ ନୂଆ ଜିନିଷ କିଛି ନା କିଣ।
0: ଆଜ୍ଞା ଧନ୍ୟବାଦ ଭଉଣୀ ଆପଣଙ୍କୁ କାର୍ଯ୍ୟକ୍ରମ ତରଫରୁ ଅଶେଷ ଧନ୍ୟବାଦ ଜଣାଉଛି। ନମସ୍କାର
1: ନମସ୍କାର ନମସ୍କାର।

0: ତାହେଲେ ଶ୍ରୋତା ବନ୍ଧୁ, ଏମିତି ପ୍ରୀତିଭରେ ରଜ ଆସୁଥାଉ ଏବଂ ଆପଣମାନେ ସବୁବେଳେ ଏହିପରି ଖୁସି ରହିଥାନ୍ତୁ, ଉତ୍ସବ ମୁଖର ହେଉ ପ୍ରତିଟି ଜୀବନ, ଏହି କାମନା ସହିତ ଆଜିର ଲାଇଭ୍ ଫୋନ୍ ଇନ୍ କାର୍ଯ୍ୟକ୍ରମ ହେଲୋ ସଖୀକୁ ଏଇଠି ରଖୁଛି। ଉପସ୍ଥାପନାରେ ଥିଲି ମୁଁ କଳ୍ପଲତା କାନୁନଙ୍କୁ, ଏବଂ ବୈଷୟିକ ସହଯୋଗିତାରେ ଥିଲେ ଜ୍ୟୋତିପ୍ରକାଶ ମିଶ୍ର ଏବଂ ସୁରେଖା ଛତ୍ରିଆ। ଆକାଶବାଣୀ ସମ୍ବଲପୁର, ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ରିଲେ କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ, ଏବଂ ପରେ ଶୁଣିବେ ହିନ୍ଦୀ ଏବଂ ଇଂରାଜୀରେ ସମ୍ବାଦ। ରିଲେ କରିବୁ ଆକାଶବାଣୀ ଦିଲ୍ଲୀ କେନ୍ଦ୍ରରୁ, ଏବଂ ପରେ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ। ରିଲେ କରି ଶୁଣାଇବୁ ଆକାଶବାଣୀ କଟକ କେନ୍ଦ୍ରରୁ।
1: ସମ୍ବାଦ ପଢୁଛନ୍ତି ମହେଶ୍ୱର ସାହୁ। ମୁଖ୍ୟ ସମ୍ବାଦ, ଦୁଇ ଦେଶ ଗସ୍ତର ତୃତୀୟ ପର୍ଯ୍ୟାୟରେ ଆଜି ଫ୍ରାନ୍ସରେ ପହଞ୍ଚିବେ ପ୍ରଧାନମନ୍ତ୍ରୀ। କ୍ରମାଗତ ଭାବେ ସପ୍ତମ ଥର ପାଇଁ G7 ସମ୍ମିଳନୀରେ ଯୋଗଦେବେ। ପ୍ରଧାନମନ୍ତ୍ରୀଙ୍କ ସ୍ଲୋଭାକିଆ ଗସ୍ତ ଉଭୟ ଦେଶ ମଧ୍ୟରେ ଦୃଢ଼ ବାଣିଜ୍ୟିକ ସମ୍ପର୍କ ସ୍ଥାପନ ସହ ଯୁବପିଢ଼ି ପାଇଁ ଲାଭପ୍ରଦ ହେବା ସୂଚନା। ନିଟ୍ UG ପୁନଃ ପ୍ରବେଶିକା ପରୀକ୍ଷା ପୂର୍ବରୁ ସାମାଜିକ ଗଣମାଧ୍ୟମ ଟେଲିଗ୍ରାମ ଉପରେ ପ୍ରତିବନ୍ଧକ ଜାରି କଲେ କେନ୍ଦ୍ର ସରକାର। ଗଣତାନ୍ତ୍ରିକ ପ୍ରକ୍ରିୟାରେ ନାଗରିକମାନଙ୍କ ବୃହତ୍ତର ଯୋଗଦାନ ଉପରେ ଗୁରୁତ୍ୱାରୋପ କଲେ ବାଚସ୍ପତି ଓମ୍ ବିର୍ଲା, ଏବଂ FIH ହକି ପ୍ରତିଯୋଗିତାରେ ସେମିଫାଇନାଲରେ ପ୍ରବେଶ କଲା ଭାରତୀୟ ମହିଳା ହକି ଦଳ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କର ଦୁଇ ଦେଶ ଗସ୍ତର ତୃତୀୟ ପର୍ଯ୍ୟାୟରେ ଆଜି ଫ୍ରାନ୍ସର ଏଭିଆନ୍ରେ ପହଞ୍ଚିବା ପରେ G7 ସମ୍ମିଳନୀରେ ଅଂଶଗ୍ରହଣ କରିବେ। ଆଜି ସ୍ଲୋଭାକିଆ ଗସ୍ତ ଶେଷ କରି ପ୍ରଧାନମନ୍ତ୍ରୀ ଫ୍ରାନ୍ସ ଯାତ୍ରା କରିଛନ୍ତି। ଗତକାଲିଠାରୁ ଆରମ୍ଭ ହୋଇଥିବା G7 ସମ୍ମିଳନୀରେ ପ୍ରଧାନମନ୍ତ୍ରୀଙ୍କ ଏହା କ୍ରମାଗତ ଭାବେ ସପ୍ତମ ଥର ପାଇଁ ଯୋଗଦାନ ହେବ ଏବଂ ଭାରତର ତ୍ରୟୋଦଶ ଅଂଶଗ୍ରହଣ ହେବ। G7 ସମ୍ମିଳନୀ ଭାରତ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ, କାରଣ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସମ୍ମିଳନୀରେ ଗ୍ଲୋବାଲ୍ ସାଉଥ୍ର ପ୍ରମୁଖ ସ୍ୱର ଭାବେ ପ୍ରତିନିଧିତ୍ୱ କରିବେ। ଫ୍ରାନ୍ସରେ ପହଞ୍ଚିବା ପରେ ରାଷ୍ଟ୍ରପତି ଇମାନୁଏଲ୍ ମାକ୍ରନ୍ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଔପଚାରିକ ଭାବେ ଆଜି ସନ୍ଧ୍ୟାରେ ସ୍ୱାଗତ କରିବେ। ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ମୋଦି ଏକ ଉଚ୍ଚସ୍ତରୀୟ ଅଧିବେଶନରେ ଯୋଗଦେବେ। ଏହି ସମ୍ମିଳନୀ କାଳରେ କାନାଡ଼ା ଓ ଯୁକ୍ତରାଷ୍ଟ୍ରର ପ୍ରଧାନମନ୍ତ୍ରୀଙ୍କ ସମେତ ଅନ୍ୟ ବିଶ୍ୱ ନେତୃବୃନ୍ଦଙ୍କ ସହ ଶ୍ରୀ ମୋଦି ଦ୍ୱିପାକ୍ଷିକ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ପ୍ୟାରିସ୍ରେ ପହଞ୍ଚିବାର ସମ୍ଭାବନା ରହିଛି। ଫ୍ରାନ୍ସ ଗସ୍ତର ଅଂଶବିଶେଷ ଭାବରେ ଗୁରୁବାର ସକାଳେ ପ୍ରଧାନମନ୍ତ୍ରୀ ସେଠାକାର ପ୍ରମୁଖ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀମାନଙ୍କ ସହ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି। ପରେ ପ୍ରଧାନମନ୍ତ୍ରୀ ଭାଇବାଟେକ୍ ସମ୍ମିଳନୀରେ ଯୋଗଦେବେ। ସେହିଦିନ ସନ୍ଧ୍ୟାରେ ଶ୍ରୀ ମୋଦି ସେଠାରେ ରହୁଥିବା ଭାରତୀୟ ଅଧିବାସୀଙ୍କ ସହ ବାର୍ତ୍ତାଳାପ କରିବେ। କାର୍ଯ୍ୟକ୍ରମରେ ଭାରତର ସମୃଦ୍ଧ ଐତିହ୍ୟ ସମ୍ପର୍କିତ ସାଂସ୍କୃତିକ ପ୍ରଦର୍ଶନୀ ଅନୁଷ୍ଠିତ ହେବ। ଆଧାର ଏକକ ପରିଚୟପତ୍ରର ଅପବ୍ୟବହାର ନେଇ ଆଗତ ଆବେଦନର ଶୁଣାଣି ପାଇଁ ସର୍ବୋଚ୍ଚ ନ୍ୟାୟାଳୟ କେନ୍ଦ୍ର ଏବଂ ରାଜ୍ୟ ସରକାରଗୁଡ଼ିକୁ ଜବାବ ଦାଖଲ ଲାଗି ନିର୍ଦ୍ଦେଶ ଦେଇଛନ୍ତି। ନାଗରିକତା, ଆବାସିକ ଠିକଣା ଏବଂ ବାସସ୍ଥାନ କ୍ଷେତ୍ରରେ ଆଧାର ପରିଚୟପତ୍ର ବ୍ୟବହାର ଉପରେ କଟକଣା ଜାରି କରିବା ସହ ଏହାକୁ କେବଳ ଚିହ୍ନଟ ପ୍ରମାଣୀକରଣ ପାଇଁ ବ୍ୟବହାର କରିବାକୁ ନିର୍ଦ୍ଦେଶ ଦେବା ପାଇଁ ଆଗତ ଆବେଦନର ଶୁଣାଣି କରି ସୁପ୍ରିମକୋର୍ଟ ଏହି ନିର୍ଦ୍ଦେଶ ଦେଇଛନ୍ତି। ପ୍ରଧାନ ବିଚାରପତି ଜଷ୍ଟିସ୍ ସୂର୍ଯ୍ୟକାନ୍ତ ଏବଂ ଜଷ୍ଟିସ୍ ଭି ମୋହନାଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହି ମାମଲାରେ ଜବାବ ଦାଖଲ ଲାଗି କେନ୍ଦ୍ର ସରକାର ସମେତ ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳକୁ ନିର୍ଦ୍ଦେଶ ଦେଇଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ସ୍ଲୋଭାକିଆକୁ ତାଙ୍କ ଗସ୍ତ ସଫଳ ହୋଇଛି ଏବଂ ଉଭୟ ଦେଶ ମଧ୍ୟରେ ଦ୍ୱିପାକ୍ଷିକ ସମ୍ପର୍କ ଆଗାମୀ ଦିନରେ ଆହୁରି ଦୃଢ଼ ହେବ। ସ୍ଲୋଭାକିଆ ଗସ୍ତ ଶେଷ କରିବା ପରେ ଶ୍ରୀ ମୋଦି ସାମାଜିକ ଗଣମାଧ୍ୟମରେ ଉଲ୍ଲେଖ କରିଛନ୍ତି ଯେ ଉଭୟ ଦେଶ ମଧ୍ୟରେ ଦୃଢ଼ ବାଣିଜ୍ୟିକ ସମ୍ପର୍କ ଯୁବପିଢ଼ି ପାଇଁ ଲାଭପ୍ରଦ ହେବ। ସ୍ଲୋଭାକିଆ ପ୍ରତିପକ୍ଷ ରବର୍ଟ ଫିକୋ ସେଠାକାର ସରକାର ଓ ଜନସାଧାରଣଙ୍କୁ ଆତିଥ୍ୟତା ପାଇଁ ଶ୍ରୀ ମୋଦି ଧନ୍ୟବାଦ ଦେଇଛନ୍ତି। ଭାରତ ସ୍ଲୋଭାକିଆ ଭାଗିଦାରିତାରେ ସ୍ଲୋଭାକିଆର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଥିବା ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟର ସଚିବ ସିବି ଜଜ୍ କହିଛନ୍ତି। ସ୍ଲୋଭାକିଆ ରାଜଧାନୀ ବ୍ରାଟିସ୍ଲାଭାଠାରେ ଗଣମାଧ୍ୟମକୁ ସମ୍ବୋଧନ କରି ସେ କହିଛନ୍ତି ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଗସ୍ତ କାଳରେ ଉଭୟ ଦେଶ ମଧ୍ୟରେ ସ୍ୱାକ୍ଷରିତ ହୋଇଥିବା ବୁଝାମଣାପତ୍ର ପ୍ରତିରକ୍ଷା ଉତ୍ପାଦନ

0: ଜରୁରୀକାଳୀନ କ୍ରୁ ସଦସ୍ୟମାନଙ୍କୁ ନେଇ ଯାଉଥିବା ବେଳେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଆକାଶମାର୍ଗରୁ ଉତ୍ତୋଳନ କରାଯାଇଥିବା ଭିଡ଼ିଓରୁ ଏକ ରନ୍ୱେ ନିକଟରେ ଏହା ଦୁର୍ଘଟଣାଗ୍ରସ୍ତ ହୋଇଥିବା ଜଣାପଡ଼ିଛି। ଦୁର୍ଗ ଯୁଦ୍ଧାସ୍ତ୍ର ଓ ପରମାଣୁ ଯୁଦ୍ଧାସ୍ତ୍ର ବହନ କରିବା କ୍ଷମତା ରହିଛି। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ରାଷ୍ଟ୍ରୀୟ ଯୋଗ୍ୟତା ତଥା ପ୍ରବେଶିକା ପରୀକ୍ଷା ନିଟ୍ UG 2026 ପୁନଃ ପରୀକ୍ଷା ପୂର୍ବରୁ କେନ୍ଦ୍ର ସରକାର ସାମାଜିକ ଗଣମାଧ୍ୟମ ଆପ୍ ଟେଲିଗ୍ରାମ ଉପରେ ଚଳିତ ମାସ 22 ତାରିଖ ପର୍ଯ୍ୟନ୍ତ କଟକଣା ଜାରି କରିଛନ୍ତି। ସୂଚନାଯୋଗ୍ୟ, ଚଳିତ ମାସ 21 ତାରିଖରେ ନିଟ୍ UG ପ୍ରବେଶିକା ପରୀକ୍ଷା ପୁନର୍ବାର ଅନୁଷ୍ଠିତ ହେବ। ଜାତୀୟ ପରୀକ୍ଷଣ ସଂସ୍ଥା NTA, କେନ୍ଦ୍ର ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତିବିଦ୍ୟା ମନ୍ତ୍ରଣାଳୟର ଏହି ନିଷ୍ପତ୍ତିକୁ ସ୍ୱାଗତ କରିଛି। ଚଳିତ ମାସ 30 ତାରିଖ ପର୍ଯ୍ୟନ୍ତ କୌଣସି ମେସେଜ୍କୁ ଯେଭଳି ସଂଶୋଧନ କରାଯାଇ ନପାରିବ ସେ ନେଇ ପଦକ୍ଷେପ ନେବାକୁ ଟେଲିଗ୍ରାମକୁ ନିର୍ଦ୍ଦେଶ ଦିଆଯାଇଥିବା NTA ପକ୍ଷରୁ କୁହାଯାଇଛି। ଏହି ବ୍ୟବସ୍ଥା ଥିବାରୁ ଗତ ନିଟ୍ UG ପରୀକ୍ଷା ପ୍ରଶ୍ନପତ୍ରକୁ ସାମାଜିକ ଗଣମାଧ୍ୟମ ଟେଲିଗ୍ରାମରେ ସଂଶୋଧନ କରାଯାଇ ପ୍ରଶ୍ନପତ୍ର ପ୍ରଘଟ କରାଯାଇଥିବା ପ୍ରଚାର କରାଯାଇଥିଲା। ଛାତ୍ରଛାତ୍ରୀଙ୍କ ବୃହତ୍ତର ସ୍ୱାର୍ଥ ଦୃଷ୍ଟିରୁ ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତି ମନ୍ତ୍ରଣାଳୟର ଏହି ପଦକ୍ଷେପ ସ୍ୱଚ୍ଛ ଏବଂ ସୁରକ୍ଷିତ ପରୀକ୍ଷା ପରିଚାଳନା ଦିଗରେ ସହାୟକ ହେବ ବୋଲି ଜାତୀୟ ପରୀକ୍ଷଣ ସଂସ୍ଥା NTA କହିଛି। ଜାତୀୟ ପରୀକ୍ଷଣ ସଂସ୍ଥା NTA ପକ୍ଷରୁ ଆସନ୍ତା 21 ତାରିଖରେ ହେବାକୁ ଥିବା ନିଟ୍ UG ପୁନଃ ପ୍ରବେଶିକା ପରୀକ୍ଷା ନିମନ୍ତେ ଆଡ୍ମିଟ୍ କାର୍ଡ଼ ଉପଲବ୍ଧ ହୋଇଛି। ସୂଚନା ଅନୁଯାୟୀ ଆଡ୍ମିଟ୍ କାର୍ଡ଼ ଉପଲବ୍ଧ ହେବାର 24 ଘଣ୍ଟା ମଧ୍ୟରେ 10 ଲକ୍ଷରୁ ଅଧିକ ପରୀକ୍ଷାର୍ଥୀ ଏହା ଡାଉନ୍ଲୋଡ଼୍ କରିଛନ୍ତି। ପରୀକ୍ଷାର୍ଥୀମାନେ ଯେଭଳି ସହଜରେ ଆଡ୍ମିଟ୍ କାର୍ଡ଼ ଡାଉନ୍ଲୋଡ଼୍ କରିପାରିବେ ସେ ନେଇ ସର୍ଭର ଉପରେ ନଜର ରଖାଯାଇଥିବା କୁହାଯାଇଛି। ବାଚସ୍ପତି ଓମ୍ ବିର୍ଲା ଗଣତାନ୍ତ୍ରିକ ପ୍ରକ୍ରିୟାରେ ନାଗରିକମାନଙ୍କ ବୃହତ୍ତର ଯୋଗଦାନ ଉପରେ ଗୁରୁତ୍ୱାରୋପ କରିଛନ୍ତି। ବିକଶିତ ଭାରତ ଯୁବ ସଂସଦ 2026 କାର୍ଯ୍ୟକ୍ରମରେ ନୂଆଦିଲ୍ଲୀରେ ଅଂଶଗ୍ରହଣକାରୀମାନଙ୍କ ସହ ଆଲୋଚନା ବେଳେ ଶ୍ରୀ ବିର୍ଲା କହିଛନ୍ତି, ଭାରତ ବିଶ୍ୱର ବୃହତ୍ ଜନସଂଖ୍ୟା ବିଶିଷ୍ଟ ସାଂସ୍କୃତିକ ବିବିଧତା ଓ ଭୌଗୋଳିକ ସ୍ଥିତି ସମ୍ପନ୍ନ ଦେଶ ହୋଇଥିବା ବେଳେ ଭାରତ ସ୍ୱାଧୀନତା ପରେ ବିଶ୍ୱର ସର୍ବବୃହତ୍ ଗଣତନ୍ତ୍ର ପାଲଟିଛି। ଏଥିରେ ଲୋକମାନଙ୍କର ଯୋଗଦାନ ବୃଦ୍ଧି ପାଇଛି ବୋଲି ସେ କହିଛନ୍ତି। ଦେଶର ଭବିଷ୍ୟତକୁ ଆକାର ଦେବା ଏବଂ ବିକଶିତ ଭାରତର ଲକ୍ଷ୍ୟ ପୂରଣ ଦିଗରେ ଗଣତନ୍ତ୍ରରେ ସକ୍ରିୟ ଓ ସମାବେଶୀ ଯୋଗଦାନ ଜରୁରୀ ବୋଲି ଶ୍ରୀ ବିର୍ଲା କହିଛନ୍ତି।
1: କେସେ ହମ୍ ବିକଶିତ ଭାରତ କେ ସଂକଳ୍ପ କୁ ପୂରା କର ସକତେ ହୈଁ ଇସକେ ଲିଏ ୟୁବା ସଂସଦ କେ ମାଧ୍ୟମ ସେ ତର୍କ ସମ୍ବାଦ କି ସଂସ୍କୃତି କୁ ବଢାନେ କା ଏ କାର୍ଯ୍ୟକ୍ରମ ଆୟୋଜିତ କିୟା ଓ ନିଶ୍ଚିତ ରୂପ ସେ ଆଜ 50 ଲକ୍ଷ ସେ ଜ୍ୟାଦା ୟୁବା ସଂସଦ ସେ ଜୁଡେ ଅଲଗ ଅଲଗ ରାଜ୍ୟ କେ ଅନ୍ଦର ୟୁବାଓ ନେ ଉସ ରାଜ୍ୟ କେ ବିକଶିତ ଓ ବିକଶିତ କେ ସାଥ ଭାରତ ବିକଶିତ କେ ସ୍ୱପ୍ନୋ କୁ ସାକାର କରନେ କେ ଲିଏ ଅପନେ ବିଚାର ରଖେ।
0: ଭାରତୀୟ ଗଣତନ୍ତ୍ର କେବଳ ଏକ ଶାସନ ବ୍ୟବସ୍ଥା ନୁହେଁ, ବରଂ ଦେଶର ଗଣତାନ୍ତ୍ରିକ ସଂସ୍କୃତିରେ ଜନସାଧାରଣଙ୍କ ପୂର୍ଣ୍ଣ ଯୋଗଦାନ। ନେତୃତ୍ୱ, କର୍ତ୍ତବ୍ୟ, ଚିନ୍ତନ ଓ ଜାତୀୟ ସ୍ୱାର୍ଥ ଭଳି ପ୍ରସଙ୍ଗ କ୍ଷେତ୍ରରେ ଆଲୋଚନା ପାଇଁ ଏହି ଯୁବ ସଂସଦ ଏକ ପ୍ରମୁଖ ମଞ୍ଚ ବୋଲି ଲୋକସଭା ବାଚସ୍ପତି କହିଛନ୍ତି। ନ୍ୟୁଜିଲାଣ୍ଡର ଅକ୍ଲାଣ୍ଡରେ ଚାଲିଥିବା FIH ହକି ପ୍ରତିଯୋଗିତାରେ ଭାରତୀୟ ମହିଳା ହକି ଦଳ ସେମିଫାଇନାଲ୍ରେ ପ୍ରବେଶ କରିଛି। ପୁଲ୍ ଏର ଦ୍ୱିତୀୟ ମ୍ୟାଚ୍ରେ ଭାରତ 2-1 ଗୋଲ୍ରେ ଜାପାନକୁ ପରାସ୍ତ କରିଛି। ଏହି ବିଜୟ ଫଳରେ ଭାରତ ପୁଲ୍ ଏରେ 6 ପଏଣ୍ଟ ସହ ସେମିଫାଇନାଲ୍ରେ ପ୍ରବେଶ କରିଛି। ଆସନ୍ତା ଗୁରୁବାର ଦିନ ପୁଲ୍ ଏର ଶେଷ ମ୍ୟାଚ୍ରେ ଭାରତ ଏବଂ ଉରୁଗୁଏ ମଧ୍ୟରେ ମ୍ୟାଚ୍ ଅନୁଷ୍ଠିତ ହେବ। ସେହିଦିନ ଜାପାନ ଓ ଆମେରିକା ମଧ୍ୟରେ ଦ୍ୱିତୀୟ ସେମିଫାଇନାଲ୍ ଖେଳାଯିବ। ଚଳିତ ତ୍ରିରାଷ୍ଟ୍ରୀୟ କ୍ରିକେଟ୍ ସିରିଜ୍ରେ ଇଣ୍ଡିଆ ଏ ଦଳରେ ପେସ୍ ବୋଲର ଅଶୋକ ଶର୍ମାଙ୍କୁ ସାମିଲ କରାଯାଇଛି। ଯୁଦ୍ଧବୀର ସିଂ ଆହତ ହୋଇଥିବାରୁ ତାଙ୍କ ସ୍ଥାନରେ ଅଶୋକ ଶର୍ମାଙ୍କୁ ଦଳରେ ନିଆଯାଇଛି। ଯୁଦ୍ଧବୀର ଫିଲ୍ଡିଂ କରୁଥିବା ବେଳେ ଡାହାଣପଟ କାନ୍ଧରେ ଯନ୍ତ୍ରଣା ଅନୁଭବ କରିଥିଲେ। ଡାକ୍ତରୀ ଟିମ୍ ତାଙ୍କୁ ସମ୍ପୂର୍ଣ୍ଣ ସୁସ୍ଥ ହେବା ପର୍ଯ୍ୟନ୍ତ ବିଶ୍ରାମ ନେବାକୁ ପରାମର୍ଶ ଦେଇଛନ୍ତି। ଏହି ତ୍ରିରାଷ୍ଟ୍ରୀୟ କ୍ରିକେଟ୍ ସିରିଜ୍ରେ ଇଣ୍ଡିଆ ଏ 2 ମ୍ୟାଚ୍ରେ ଆଫଗାନିସ୍ତାନ ଏ ଓ ଆୟୋଜକ ଶ୍ରୀଲଙ୍କା ଏ ଠାରୁ ପରାସ୍ତ ହୋଇଥିବା ବେଳେ ଆସନ୍ତାକାଲି ଆଫଗାନିସ୍ତାନ ଏ ବିପକ୍ଷରେ ପରବର୍ତ୍ତୀ ମ୍ୟାଚ୍ ଖେଳିବ। ଶ୍ରୀଲଙ୍କାର ରଣଗିରି ଦାମ୍ବୁଲା ଆନ୍ତର୍ଜାତିକ ଷ୍ଟାଡିୟମ୍ରେ ମ୍ୟାଚ୍ ଅନୁଷ୍ଠିତ ହେବ। ଫିଫା ବିଶ୍ୱକପ୍ 2026ରେ 4 ମ୍ୟାଚ୍ ଅମୀମାଂସିତ ରହିଛି। 68 ବର୍ଷ ପୂର୍ବେ 1958 ଜୁନ୍ 15 ତାରିଖରେ ଏହିଭଳି ମ୍ୟାଚ୍ ଅନୁଷ୍ଠିତ ହୋଇଥିଲା। ସ୍ପେନ୍ ଏବଂ ଆଟଲାଣ୍ଟା ମଧ୍ୟରେ ଅନୁଷ୍ଠିତ ମ୍ୟାଚ୍ ଗୋଲ୍ବିହୀନ ହୋଇଥିବା ବେଳେ ବେଲ୍ଜିୟମ୍ ଏବଂ ଇଜିପ୍ଟ ମଧ୍ୟରେ ମ୍ୟାଚ୍ 1-1 ଶେଷ ହୋଇଥିଲା। ସେହିପରି ଉରୁଗୁଏ ଏବଂ ସାଉଦି ଆରବ ମଧ୍ୟରେ 1-1 ଓ ଇରାନ୍ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ମ୍ୟାଚ୍ 2-2 ଶେଷ ହୋଇଥିଲା। ଆଜି ରାତିରେ ଇଜିପ୍ଟ ଏବଂ ବେଲ୍ଜିୟମ୍ ମଧ୍ୟରେ ମ୍ୟାଚ୍ ଅନୁଷ୍ଠିତ ହେବାକୁ ଥିବାବେଳେ ଆସନ୍ତାକାଲି ଇରାନ୍ ଓ ନ୍ୟୁଜିଲାଣ୍ଡ ଏବଂ ସାଉଦି ଆରବ ଓ ଉରୁଗୁଏ ମଧ୍ୟରେ ମ୍ୟାଚ୍ ଖେଳାଯିବ। ସମ୍ବାଦ ଶେଷ ହେବା ପୂର୍ବରୁ ମୁଖ୍ୟ ସମ୍ବାଦ ପୁଣି ଥରେ। ଦୁଇ ଦେଶ ଗସ୍ତର ତୃତୀୟ ପର୍ଯ୍ୟାୟରେ ଆଜି ଫ୍ରାନ୍ସରେ ପହଞ୍ଚିବେ ପ୍ରଧାନମନ୍ତ୍ରୀ। କ୍ରମାଗତ ଭାବେ ସପ୍ତମ ଥର ପାଇଁ G7 ସମ୍ମିଳନୀରେ ଯୋଗଦେବେ।

0: ସଂସ୍କୃତି ମୂଲ୍ୟବୋଧ ଏବଂ ପରମ୍ପରାର ଏକନିଷ୍ଠ ପ୍ରବକ୍ତା ଆକାଶବାଣୀ
1: ନମସ୍କାର। ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ଆଶୁତୋଷ ପତି। ମୁଖ୍ୟ ସମ୍ବାଦ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସ୍ଲୋଭାକିଆର ସର୍ବୋଚ୍ଚ ନାଗରିକ ସମ୍ମାନ ପରିପ୍ରେକ୍ଷୀରେ ଅଭିନନ୍ଦନ ଜଣାଇଲେ ମୁଖ୍ୟମନ୍ତ୍ରୀ। ନିଟ୍ ୟୁଜି ପୁନଃ ପରୀକ୍ଷାକୁ ସ୍ୱଚ୍ଛ ଓ ସୁରକ୍ଷିତ ପରିଚାଳନା କରିବା ନେଇ ଟେଲିଗ୍ରାମ ଆପ୍ ଉପରେ କଟକଣା ଜାରି କଲେ ସରକାର। ଆଧାର ଏକକ ପରିଚୟ ପତ୍ର ଅପବ୍ୟବହାର ନେଇ ସର୍ବୋଚ୍ଚ ନ୍ୟାୟାଳୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ମାଗିଲେ ଜବାବ। ଏବଂ ସ୍ୱତନ୍ତ୍ର ସଘନ ସଂଶୋଧନ ଏସ୍ଆଇଆର୍ ପ୍ରକ୍ରିୟାରେ ଗତକାଲି ସୁଦ୍ଧା 1,43,00,000 ଅଧିକ ଭୋଟରଙ୍କ ତଥ୍ୟ କରାଯାଇଛି କମ୍ପ୍ୟୁଟରୀକରଣ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସ୍ଲୋଭାକିଆର ପ୍ରତିଷ୍ଠିତ ନାଗରିକ ସମ୍ମାନ ଦି ଅର୍ଡର ଅଫ୍ ଦି ହ୍ୱାଇଟ୍ ଡବଲ୍ କ୍ରସ୍ ଫାଷ୍ଟ କ୍ଲାସ୍ ପ୍ରଦାନ କରାଯାଇଥିବାରୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ପ୍ରଧାନମନ୍ତ୍ରୀଙ୍କୁ ହାର୍ଦ୍ଦିକ ଅଭିନନ୍ଦନ ଜଣାଇଛନ୍ତି। ସାମାଜିକ ଗଣମାଧ୍ୟମରେ ଶ୍ରୀ ମାଝି କହିଛନ୍ତି, ପ୍ରଧାନମନ୍ତ୍ରୀଙ୍କ ନେତୃତ୍ୱ ଏବଂ ବିଶ୍ୱ ମଞ୍ଚରେ ଭାରତର ପ୍ରତିଷ୍ଠା ବୃଦ୍ଧି ଯୋଗୁଁ ପ୍ରଧାନମନ୍ତ୍ରୀ ମୋଦି ଏହି ସମ୍ମାନ ପାଇଛନ୍ତି। ପ୍ରଧାନମନ୍ତ୍ରୀଙ୍କ ନେତୃତ୍ୱରେ ଭାରତ ବିଶ୍ୱ ମଞ୍ଚରେ ନୂତନ ଶିଖର ଅଗ୍ରସର କରିବା ସହ ବିଶ୍ୱର ବିଭିନ୍ନ ଦେଶ ମଧ୍ୟରେ ନିଜର ସମ୍ପର୍କକୁ ଆହୁରି ସୁଦୃଢ଼ କରିବ ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ମାଝି ଆଶାବ୍ୟକ୍ତ କରିଛନ୍ତି। ଭଦ୍ରକ ଜିଲ୍ଲା ଧାମରାର ଏପିଜେ ଅବଦୁଲ କାଲାମ ଦ୍ୱୀପରୁ ଦୂରଗାମୀ କ୍ରୁଜ୍ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି, ପ୍ରତିରକ୍ଷା ଗବେଷଣା ବିକାଶ ସଂଗଠନ ଡିଆର୍ଡିଓର ବୈଜ୍ଞାନିକ ଏବଂ ଏଥିସହିତ ଜଡ଼ିତ ସମସ୍ତ କର୍ମକର୍ତ୍ତାମାନଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ସାମାଜିକ ଗଣମାଧ୍ୟମରେ ମୁଖ୍ୟମନ୍ତ୍ରୀ କହିଛନ୍ତି, ଏହି ସଫଳତା ଭାରତର ସ୍ୱଦେଶୀ ପ୍ରତିରକ୍ଷା ପ୍ରଯୁକ୍ତି କ୍ଷମତାର ଅଗ୍ରଗତିର ଏକ ସଶକ୍ତ ପ୍ରମାଣ। ଦୂରଗାମୀ ଆକ୍ରମଣକାରୀ କ୍ରୁଜ୍ ମିଜାଇଲ୍ର ସଫଳ ପରୀକ୍ଷଣ ଦେଶର ରଣନୈତିକ ଶକ୍ତିକୁ ଆହୁରି ସୁଦୃଢ଼ କରିବାରେ ସହାୟକ ହେବ। ଏହି ଉପଲବ୍ଧି ଭାରତର ପ୍ରତିରକ୍ଷା ଗବେଷଣା ଓ ବିକାଶ କ୍ଷମତାକୁ ନୂତନ ପରିଚୟ ଦେବା ସହିତ ଆତ୍ମନିର୍ଭର ପ୍ରତିରକ୍ଷା ଗଠନ ଦିଗରେ ଆଉ ଏକ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଣ୍ଟ ଭାବେ ପ୍ରମାଣିତ ହୋଇଛି ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ମାଝି କହିଛନ୍ତି। ନିଟ୍ ୟୁଜି 2026 ପୁନଃ ପରୀକ୍ଷା ପୂର୍ବରୁ କେନ୍ଦ୍ର ସରକାର ସାମାଜିକ ଗଣମାଧ୍ୟମ ଆପ୍ ଟେଲିଗ୍ରାମ ଉପରେ ଚଳିତ ମାସ 22 ପର୍ଯ୍ୟନ୍ତ କଟକଣା ଜାରି କରିଛନ୍ତି। ଆସନ୍ତା 21 ନିଟ୍ ୟୁଜି ପ୍ରବେଶିକା ପରୀକ୍ଷା ପୁନର୍ବାର ଅନୁଷ୍ଠିତ ହେବ। ଜାତୀୟ ପରୀକ୍ଷଣ ସଂସ୍ଥା ଏନ୍ଟିଏ କେନ୍ଦ୍ର ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତି ମନ୍ତ୍ରଣାଳୟର ଏହି ନିଷ୍ପତ୍ତିକୁ ସ୍ୱାଗତ କରିଛି। ଚଳିତ ମାସ 30 ପର୍ଯ୍ୟନ୍ତ କୌଣସି ମେସେଜ୍କୁ ଯେଭଳି ସଂଶୋଧନ କରାଯାଇ ନପାରିବ ସେ ନେଇ ପଦକ୍ଷେପ ନେବାକୁ ଟେଲିଗ୍ରାମକୁ ନିର୍ଦ୍ଦେଶ ଦିଆଯାଇଥିବା ଏନ୍ଟିଏ ପକ୍ଷରୁ କୁହାଯାଇଛି। ଗତ ନିଟ୍ ୟୁଜି ପରୀକ୍ଷା ପ୍ରଶ୍ନପତ୍ରକୁ ସାମାଜିକ ଗଣମାଧ୍ୟମ ଟେଲିଗ୍ରାମରେ ସଂଶୋଧନ କରାଯାଇ ପ୍ରଶ୍ନପତ୍ର ପ୍ରଘଟ କରାଯାଇଥିବା ଅଭିଯୋଗ ହୋଇଥିଲା। ଛାତ୍ରଛାତ୍ରୀଙ୍କ ବୃହତ୍ତର ସ୍ୱାର୍ଥ ଦୃଷ୍ଟିରୁ ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତି ମନ୍ତ୍ରଣାଳୟର ଏହି ପଦକ୍ଷେପ ସ୍ୱଚ୍ଛ ଏବଂ ସୁରକ୍ଷିତ ପରୀକ୍ଷା ପରିଚାଳନା ଦିଗରେ ସହାୟକ ହେବ ବୋଲି ଜାତୀୟ ପରୀକ୍ଷଣ ସଂସ୍ଥା ଏନ୍ଟିଏ କହିଛି। ନିଟ୍ ପରୀକ୍ଷାକୁ ଶୃଙ୍ଖଳିତ କରିବା ପାଇଁ ଭୁବନେଶ୍ୱର ଲୋକସେବା ଭବନରେ ମୁଖ୍ୟ ଶାସନ ସଚିବ ଅନୁଗର୍ଗଙ୍କ ଅଧ୍ୟକ୍ଷତାରେ ବୈଠକ ଅନୁଷ୍ଠିତ ହୋଇଯାଇଛି। ପରୀକ୍ଷା କେନ୍ଦ୍ରକୁ ଛାତ୍ରଛାତ୍ରୀଙ୍କ ଯିବା ଆସିବା ପାଇଁ ବସ୍ ବ୍ୟବସ୍ଥା କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ରାଜ୍ୟରେ ତ୍ରୁଟିଶୂନ୍ୟ ନିଟ୍ ପରୀକ୍ଷା ଆୟୋଜନ ନେଇ ସମସ୍ତ ବ୍ୟବସ୍ଥା କରାଯିବା ଉପରେ ଗୁରୁତ୍ୱ ଦିଆଯାଇଛି। ଅନ୍ୟପକ୍ଷରେ ସୁରକ୍ଷିତ ନିଟ୍ ୟୁଜି ପୁନଃ ପରୀକ୍ଷା ଏବଂ ପରିଚାଳନାଗତ ପ୍ରସ୍ତୁତି ନେଇ ସ୍ୱରାଷ୍ଟ୍ର ସଚିବ ଗୋବିନ୍ଦ ମୋହନଙ୍କ ଅଧ୍ୟକ୍ଷତାରେ ଗତକାଲି ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି। ପରୀକ୍ଷା କେନ୍ଦ୍ରରେ ମୌଳିକ ସୁବିଧା ସୁଯୋଗ ଏବଂ ରାଜ୍ୟ ସରକାରଙ୍କ ପ୍ରସ୍ତୁତି ନେଇ ବୈଠକରେ ଆଲୋଚନା ହୋଇଥିଲା। ଛାତ୍ରଛାତ୍ରୀଙ୍କ ଯାତ୍ରାକୁ ସୁବ୍ୟବସ୍ଥିତ କରିବା ଏବଂ ପରୀକ୍ଷା କେନ୍ଦ୍ରରେ ସୁରକ୍ଷା ମାର୍ଗଦର୍ଶିକାର ଦୃଢ଼ ଅନୁପାଳନ ଉପରେ ଶ୍ରୀ ମୋହନ ସବୁ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକୁ ପରାମର୍ଶ ଦେଇଛନ୍ତି। ଏନ୍ଟିଏ ପକ୍ଷରୁ ଆସନ୍ତା 21 ହେବାକୁ ଥିବା ନିଟ୍ ୟୁଜି ପୁନଃ ପ୍ରବେଶିକା ପରୀକ୍ଷା ନିମନ୍ତେ ଆଡ୍ମିଟ୍ କାର୍ଡ ଏନ୍ଟିଏ ୱେବ୍ସାଇଟ୍ରେ ଉପଲବ୍ଧ ହୋଇଛି। ସୂଚନା ଅନୁଯାୟୀ ଆଡ୍ମିଟ୍ କାର୍ଡ ଉପଲବ୍ଧ ହେବାର 24 ମଧ୍ୟରେ 1,00,000 ଅଧିକ ପରୀକ୍ଷାର୍ଥୀ ଏହା ଡାଉନ୍ଲୋଡ଼୍ କରିଛନ୍ତି। ପରୀକ୍ଷାର୍ଥୀମାନେ ଯେଭଳି ସହଜରେ ଆଡ୍ମିଟ୍ କାର୍ଡ ଡାଉନ୍ଲୋଡ଼୍ କରିପାରିବେ ସେ ନେଇ ଆନୁଷଙ୍ଗିକ ପଦକ୍ଷେପ ନିଆଯାଇଛି। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ଆଧାର ଏକକ ପରିଚୟ ପତ୍ରର ଅପବ୍ୟବହାର ନେଇ ଆଗତ ଆବେଦନର ଶୁଣାଣି ପାଇଁ ସର୍ବୋଚ୍ଚ ନ୍ୟାୟାଳୟ କେନ୍ଦ୍ର ଏବଂ ରାଜ୍ୟ ସରକାରଗୁଡ଼ିକୁ ଜବାବ ଦାଖଲ କରିବା ଲାଗି ନିର୍ଦ୍ଦେଶ ଦେଇଛନ୍ତି। ନାଗରିକତା, ଆବାସିକ ଠିକଣା ଏବଂ ବାସସ୍ଥାନ କ୍ଷେତ୍ରରେ ଆଧାର ପରିଚୟ ପତ୍ର ବ୍ୟବହାର ଉପରେ କଟକଣା ଜାରି କରିବା ସହ ଏହାକୁ କେବଳ ଚିହ୍ନଟ ପ୍ରମାଣପତ୍ର ଭାବେ ବ୍ୟବହାର କରିବାକୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ପ୍ରଧାନ ବିଚାରପତି ଜଷ୍ଟିସ୍ ସୂର୍ଯ୍ୟକାନ୍ତ ଏବଂ ଜଷ୍ଟିସ୍ ଭି ମୋହନାଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହି ମାମଲାର ବିଚାର କରି ଜବାବ ଦାଖଲ କରିବା ଲାଗି କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ କହିଛନ୍ତି। ଲୋକସଭା ବାଚସ୍କତି ଓମ୍ ବିର୍ଲା ଗଣତାନ୍ତ୍ରିକ ପ୍ରକ୍ରିୟାରେ ନାଗରିକମାନଙ୍କ ବୃହତ୍ତର ଯୋଗଦାନ ଉପରେ ଗୁରୁତ୍ୱାରୋପ କରିଛନ୍ତି। ବିକଶିତ ଭାରତ ଯୁବ ସଂସଦ 2026 କାର୍ଯ୍ୟକ୍ରମରେ ନୂଆଦିଲ୍ଲୀରେ ପ୍ରତିଯୋଗୀମାନଙ୍କ ସହ ଆଲୋଚନା ବେଳେ ଶ୍ରୀ ବିର୍ଲା କହିଛନ୍ତି, ଭାରତ ବିଶ୍ୱର ବୃହତ୍ ଜନସଂଖ୍ୟା ବିଶିଷ୍ଟ ସାଂସ୍କୃତିକ ବିବିଧତା ଓ ଭୌଗୋଳିକ ସ୍ଥିତି ସମ୍ପନ୍ନ ଦେଶ ହୋଇଥିବା ବେଳେ ଭାରତ ସ୍ୱାଧୀନତା ପରେ ବିଶ୍ୱର ସର୍ବବୃହତ୍ ଗଣତନ୍ତ୍ର ପାଲଟିଛି। ଏଥିରେ ଲୋକମାନଙ୍କର ଯୋଗଦାନ ବୃଦ୍ଧି ପାଇଛି ବୋଲି ସେ କହିଛନ୍ତି। ଦେଶର ଭବିଷ୍ୟତକୁ ଆକାର ଦେବା ଏବଂ ବିକଶିତ ଭାରତର ଲକ୍ଷ୍ୟ ପୂରଣ ଦିଗରେ ଗଣତନ୍ତ୍ରରେ ସକ୍ରିୟ ଓ ସମାବେଶୀ ଯୋଗଦାନ ଜରୁରୀ ବୋଲି ଶ୍ରୀ ବିର୍ଲା କହିଛନ୍ତି। ରାଜ୍ୟରେ ଭୋଟର ତାଲିକା ସ୍ୱତନ୍ତ୍ର ସଘନ ସଂଶୋଧନ ଏସ୍ଆଇଆର୍ ପ୍ରକ୍ରିୟାରେ ଗତକାଲି ସୁଦ୍ଧା 3,40,49,188 ଜଣ ଭୋଟରଙ୍କୁ ପରିଗଣନା ଫର୍ମ ବଣ୍ଟନ କରାଯାଇଛି। ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟରୁ ମିଳିଥିବା ସୂଚନା ଅନୁସାରେ 1,43,16,29 ଭୋଟରଙ୍କର ତଥ୍ୟ କମ୍ପ୍ୟୁଟରୀକରଣ କରାଯାଇଛି। ସୁନ୍ଦରଗଡ଼ ଜିଲ୍ଲାରେ ପାଖାପାଖି 63% ଭୋଟରଙ୍କ ଫର୍ମର କମ୍ପ୍ୟୁଟରୀକରଣ ସଫଳତାର ସହ କରାଯିବା ସହିତ 99% ଭୋଟରଙ୍କୁ ପରିଗଣନା ଫର୍ମ ଦିଆଯାଇଛି। ଚଳିତ ମାସ 28 ସୁଦ୍ଧା ପରିଗଣନା ଫର୍ମ ବଣ୍ଟନ ସଂଗ୍ରହ ଏବଂ କମ୍ପ୍ୟୁଟରୀକରଣ କାର୍ଯ୍ୟ ସମ୍ପୂର୍ଣ୍ଣ କରିବାକୁ ଲକ୍ଷ୍ୟ ରଖାଯାଇଛି। କମ୍ପ୍ୟୁଟରୀକରଣ ପ୍ରକ୍ରିୟା ଶେଷ ହେବା ପରେ ଭୋଟର ତାଲିକାରୁ ମୃତ ସ୍ଥାନାନ୍ତରିତ ହୋଇଥିବା ଭୋଟରଙ୍କ ନାମ ବାଦ୍ ଦିଆଯିବ ଏବଂ ଏହାପରେ ଏକ ସମ୍ପୂର୍ଣ୍ଣ ତ୍ରୁଟିଶୂନ୍ୟ ଭୋଟର ତାଲିକା ପ୍ରକାଶ ପାଇବ ବୋଲି ରାଜ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟ ସୂତ୍ରରୁ ଜଣାପଡ଼ିଛି। ନୂଆପଡ଼ା ଜିଲ୍ଲା ସଦ୍ଭାବନା ସଭାଗୃହରେ କେନ୍ଦ୍ର ସରକାରଙ୍କ 12 ବର୍ଷ ଓ ରାଜ୍ୟ ସରକାରଙ୍କ 2 ବର୍ଷ ପୂର୍ତ୍ତି ଅବସରରେ ଏକ ସାମ୍ବାଦିକ ସମ୍ମିଳନୀ ଆୟୋଜନ କରାଯାଇଥିଲା। ପଞ୍ଚାୟତରାଜ ଓ ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ରବି ନାରାୟଣ ନାୟକ କାର୍ଯ୍ୟକ୍ରମରେ ସାମ୍ବାଦିକ ଓ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟମାନଙ୍କ ସହିତ ଆଲୋଚନା କରିଛନ୍ତି। ନୂଆପଡ଼ା ଜିଲ୍ଲାରେ 44,00,000 ଲକ୍ଷପତି ଦିଦି ସୃଷ୍ଟି କରାଯାଇଥିବା ନେଇ ମନ୍ତ୍ରୀ ଶ୍ରୀ ନାୟକ ସାମ୍ବାଦିକମାନଙ୍କୁ ସୂଚନା ଦେଇଛନ୍ତି। ସେମାନଙ୍କ ମଧ୍ୟରୁ 36,000+ ଲକ୍ଷପତି ଦିଦିଙ୍କୁ ବ୍ୟାଙ୍କ ସହିତ ସଂଯୁକ୍ତ କରାଯାଇ ଋଣ ବାବଦକୁ 92,00,000 ଟଙ୍କା ଆର୍ଥିକ ସହଯୋଗ ପ୍ରଦାନ କରାଯାଇଥିବା ମନ୍ତ୍ରୀ ଶ୍ରୀ ନାୟକ କହିଛନ୍ତି। ବୌଦ୍ଧ ବ୍ଲକ ବୋଲାକିରାଠାରେ ଜିଲ୍ଲା ଆଇନସେବା ପ୍ରାଧିକରଣ ପକ୍ଷରୁ ଆୟୋଜିତ ସଚେତନତା କାର୍ଯ୍ୟକ୍ରମରେ ଶିଶୁ ଶ୍ରମିକ ଆଇନ, ଯୌତୁକ ନିର୍ଯାତନା ଓ ମହିଳା ସୁରକ୍ଷା ସମ୍ପର୍କରେ ଆଲୋଚନା କରାଯାଇଥିଲା। ଜିଲ୍ଲା ଆଇନସେବା ପ୍ରାଧିକରଣ ଅଧ୍ୟକ୍ଷ ତଥା ଜିଲ୍ଲା ଦୋରାଜଜ୍ ପ୍ରତାପ କୁମାର ପାତ୍ରଙ୍କ ସମେତ ଆଇନ ବିଭାଗ ଓ ପ୍ରଶାସନିକ ଅଧିକାରୀମାନେ ଉପସ୍ଥିତ ଥିଲେ। ମହାନଦୀ ଜଳ ବିବାଦ ପ୍ରସଙ୍ଗରେ ଟ୍ରିବ୍ୟୁନାଲ ନିର୍ଦ୍ଦେଶ ଅନୁଯାୟୀ ଆଜିଠାରୁ ନୂଆଦିଲ୍ଲୀରେ ଓଡ଼ିଶା ଓ ଛତିଶଗଡ଼ ମଧ୍ୟରେ ଆଲୋଚନା ଆରମ୍ଭ ହୋଇଛି। ଜୁନ୍ 26 ପର୍ଯ୍ୟନ୍ତ ଚାଲିବାକୁ ଥିବା ବୈଠକରେ ଉଭୟ ରାଜ୍ୟର ପ୍ରତିନିଧିମାନେ ମହାନଦୀ ଜଳ ବଣ୍ଟନ ଓ ଏଥିସହିତ ଜଡ଼ିତ ବିଭିନ୍ନ ପ୍ରସଙ୍ଗ ଉପରେ ଆଲୋଚନା କରୁଛନ୍ତି। ସୂଚନା ଅନୁଯାୟୀ ଏହି ଆଲୋଚନାରେ ସବିଶେଷ ରିପୋର୍ଟ ଟ୍ରିବ୍ୟୁନାଲଙ୍କ ନିକଟରେ ଦାଖଲ କରାଯିବ। ବୌଦ୍ଧ ଜିଲ୍ଲାରେ ବକେୟା ରହିଥିବା ପେନ୍ସନ୍ ମାମଲାଗୁଡ଼ିକର ଆସନ୍ତା 7 ମଧ୍ୟରେ ସମାଧାନ କରିବାକୁ ଜିଲ୍ଲାପାଳ ବିଭୂତିଭୂଷଣ ନାୟକ ବିଭିନ୍ନ ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଜିଲ୍ଲାସ୍ତରୀୟ ସମୀକ୍ଷା ବୈଠକରେ ଜିଲ୍ଲାର 28 ବିଭାଗର ମୋଟ 153 ବିଚାରାଧୀନ ପେନ୍ସନ୍ ମାମଲା ସମ୍ପର୍କରେ ବୈଠକରେ ଆଲୋଚନା ହୋଇଥିଲା। ଭଦ୍ରକ ଜିଲ୍ଲା ଆଗରପଡ଼ା ସରସ୍ୱତୀ ବିଦ୍ୟାମନ୍ଦିରରେ 25 ଯୋଗ ସାଧକ ପ୍ରଶିକ୍ଷଣ ଶିବିର ଆରମ୍ଭ ହୋଇଛି। ବିଭିନ୍ନ ପଞ୍ଚାୟତରୁ 45 ସାଧକ ତାଲିମ ନେବା ପାଇଁ ଶିବିରରେ ଯୋଗ ଦେଇଛନ୍ତି। ଆସନ୍ତା 21 ଆନ୍ତର୍ଜାତିକ ଯୋଗ ଦିବସରେ ସମସ୍ତେ ଭାଗ ନେବାକୁ ଶିବିରରେ ଆହ୍ୱାନ ଦିଆଯାଇଛି। ନବରଙ୍ଗପୁର ଜିଲ୍ଲା ଜରୁରୀକାଳୀନ ବିଭାଗ ପକ୍ଷରୁ ବନ୍ୟା ବାତ୍ୟା ଭଳି ଆକସ୍ମିକ ପ୍ରାକୃତିକ ବିପର୍ଯ୍ୟୟରୁ ଧନଜୀବନକୁ ରକ୍ଷା କରିବା ପାଇଁ ମକ୍ଡ୍ରିଲ୍ ଆୟୋଜନ ନେଇ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକ୍ରମରେ ଜିଲ୍ଲା ଡେପୁଟି କଲେକ୍ଟର ପ୍ରମୋଦ କୁମାର ମହନ୍ତଙ୍କ ସମେତ ବିଭିନ୍ନ ସ୍ୱେଚ୍ଛାସେବୀ ସଂଗଠନ ଓ ବହୁମୁଖୀ ବାତ୍ୟା ଆଶ୍ରୟସ୍ଥଳୀର କାର୍ଯ୍ୟକର୍ତ୍ତାମାନେ ଉପସ୍ଥିତ ଥିଲେ। ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ବାଲେଶ୍ୱର ମୟୂରଭଞ୍ଜ ଭଦ୍ରକ କେନ୍ଦ୍ରାପଡ଼ା ଓ ଜଗତସିଂହପୁର ଜିଲ୍ଲାକୁ ସ୍ପର୍ଶ କରିଛି। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ଅନୁସାରେ ପାଗ ଅନୁକୂଳ ରହିଥିବାରୁ ଆଜି ରାଜ୍ୟର ଆଉ କେତେକ ଅଞ୍ଚଳକୁ ମୌସୁମୀ ଛୁଇଁଛି। ଆସନ୍ତା 3-4 ମଧ୍ୟରେ ଅନ୍ୟ ଜିଲ୍ଲାଗୁଡ଼ିକୁ ମୌସୁମୀ ବାୟୁ ଅଗ୍ରସର ହେବା ନେଇ ପାଣିପାଗ ବିଭାଗ ପକ୍ଷରୁ ଅନୁମାନ କରାଯାଇଛି। ଅନ୍ୟପକ୍ଷରେ ଚଳିତ ସପ୍ତାହ ଶେଷ ପର୍ଯ୍ୟନ୍ତ କାଳବୈଶାଖୀର ପ୍ରଭାବ ରହିବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସ୍ଲୋଭାକିଆର ସର୍ବୋଚ୍ଚ ନାଗରିକ ସମ୍ମାନ ପରିପ୍ରେକ୍ଷୀରେ ଅଭିନନ୍ଦନ ଜଣାଇଲେ ମୁଖ୍ୟମନ୍ତ୍ରୀ। ନିଟ୍ ୟୁଜି ପୁନଃ ପରୀକ୍ଷାକୁ ସ୍ୱଚ୍ଛ ଓ ସୁରକ୍ଷିତ ପରିଚାଳନା କରିବା ନେଇ ଟେଲିଗ୍ରାମ ଆପ୍ ଉପରେ କଟକଣା ଜାରି କଲେ ସରକାର। ଆଧାର ଏକକ ପରିଚୟ ପତ୍ର ଅପବ୍ୟବହାର ନେଇ ସର୍ବୋଚ୍ଚ ନ୍ୟାୟାଳୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ମାଗିଲେ ଜବାବ। ଏବଂ ସ୍ୱତନ୍ତ୍ର ସଘନ ସଂଶୋଧନ ଏସ୍ଆଇଆର୍ ପ୍ରକ୍ରିୟାରେ ଗତକାଲି ସୁଦ୍ଧା 1,43,00,000+ ଅଧିକ ଭୋଟରଙ୍କ ତଥ୍ୟ କରାଯାଇଛି କମ୍ପ୍ୟୁଟରୀକରଣ। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି। ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ସନ୍ଧ୍ୟା 6:45। ଅଧିକ ସମ୍ବାଦ ପାଇଁ ଆପଣମାନେ newsonair.gov.in ୱେବ୍ସାଇଟ୍ ଏବଂ newsonair ଆପ୍ରେ ଲଗ୍ଇନ୍ କରିପାରିବେ।

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
1: କେବଳ ଆକାଶବାଣୀ।

0: ଆକାଶବାଣୀ ସମସ୍ତଙ୍କ ପାଇଁ ସବୁ ସ୍ଥାନରେ ସବୁବେଳେ
1: ଏତେବେଳେ ଯାଇ ଶୁଣିଥିଲେ କାର୍ଯ୍ୟକ୍ରମ ରିଲେ କରି ଶୁଣାଇଲୁ ଆକାଶବାଣୀ ଦିଲ୍ଲୀ ଏବଂ ଆକାଶବାଣୀ କଟକ କେନ୍ଦ୍ରରୁ। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ସମ୍ବଲପୁର କେନ୍ଦ୍ରରୁ। ଆରମ୍ଭ କରୁଛୁ ହିନ୍ଦୀ କଥାଚିତ୍ର ଗୀତର କାର୍ଯ୍ୟକ୍ରମ। କଥାଚିତ୍ର ଦ ଟ୍ରେନ୍ର କେତୋଟି ଗୀତ ଶୁଣନ୍ତୁ। ଗାଇଛନ୍ତି ମିଥୁନ ଏବଂ ଶିଳ୍ପା ରାଓ। ଗୀତ ରଚନା ସୟିଦ କ୍ୱାଦ୍ରୀ। ସଙ୍ଗୀତ ନିର୍ଦ୍ଦେଶନା ମିଥୁନ।

0: ଏଥର ଶୁଣନ୍ତୁ ଏହି ଗୀତଟି ସୟିଦ କ୍ୱାଦ୍ରୀଙ୍କ ଗୀତ ରଚନାରୁ କଣ୍ଠଶିଳ୍ପୀ ମିଥୁନ, ସଙ୍ଗୀତ ନିର୍ଦ୍ଦେଶନା ମିଥୁନ।
1: ଲୋକଙ୍କ ସରକାରଙ୍କର ଦୁଇ ବର୍ଷର ଗୌରବମୟ ସଫଳତାର ଯାତ୍ରା ଏବେ ଦେଇଛି ଓଡ଼ିଶାକୁ ସଫଳତା।
2: ବିହନରୁ ବଜାର, ସଂଗ୍ରହରୁ ବଣ୍ଟନ, ସମସ୍ତଙ୍କ ହିତରେ ଲୋକଙ୍କ ସରକାର। ସମୃଦ୍ଧ କୃଷକ ଯୋଜନାରେ ଚାଷୀ ଭାଇ ଭଉଣୀମାନଙ୍କୁ ବର୍ଦ୍ଧିତ ହାରରେ ଏମ୍ଏସ୍ପି ମିଳୁଛି। ତ୍ୱରିତ ଏମ୍ଏସ୍ପି ପ୍ରଦାନରେ ଓଡ଼ିଶା ଦେଶରେ ପ୍ରଥମ। ସିଏମ୍ କିଷାନ ଯୋଜନାରେ ଚାଷୀ ପରିବାରକୁ ଆର୍ଥିକ ସହଯୋଗ। ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନାରେ ଆକର୍ଷଣୀୟ ସବସିଡି। ମତ୍ସ୍ୟ ଉତ୍ପାଦନ ଓ ରପ୍ତାନୀରେ ରାଜ୍ୟର ଉଲ୍ଲେଖନୀୟ ଅଭିବୃଦ୍ଧି।
1: ସମୃଦ୍ଧ ଓ ସଶକ୍ତ ଓଡ଼ିଶା ପାଇଁ ବିକାଶର ପ୍ରତିଶ୍ରୁତି ଓ ଜନସେବାର ପ୍ରତିବଦ୍ଧତା। ଯୁବଶକ୍ତିଙ୍କ ଦକ୍ଷତା, ନେତୃତ୍ୱ ଓ କ୍ରୀଡ଼ା ପ୍ରତିଭା ବିକାଶ ପାଇଁ ବ୍ୟାପକ କାର୍ଯ୍ୟକ୍ରମ।
2: ବିକାଶର ମୂଳ ମନ୍ତ୍ର ସୁଦକ୍ଷ ମାନବ ସମ୍ବଳ, ଦୁର୍ନୀତି ମୁକ୍ତ ଶାସନ।
1: ବିକାଶର ଧାରା ଓଡ଼ିଶା ସାରା।

କାର୍ଯ୍ୟକ୍ରମର ଶେଷ ଗୀତଟି ଶୁଣନ୍ତୁ। ଗାଇଛନ୍ତି କେକେ, ଗୀତିକାର ସୟିଦ କ୍ୱାଦ୍ରୀ, ସଙ୍ଗୀତ ମିଥୁନ, କଥାଚିତ୍ର ଦ ଟ୍ରେନ୍।

ହିନ୍ଦୀ କଥାଚିତ୍ର ଗୀତର କାର୍ଯ୍ୟକ୍ରମରେ ଦ ଟ୍ରେନ୍ କଥାଚିତ୍ରର କେତୋଟି ଗୀତ ଶୁଣିଲେ। ଗୀତ ରଚନା କରିଥିଲେ ସୟିଦ କ୍ୱାଦ୍ରୀ, ସଙ୍ଗୀତ ନିର୍ଦ୍ଦେଶନା ମିଥୁନ।

0: ଏନ୍ଡିଏ ସରକାରଙ୍କ 12 ବର୍ଷ ପୂର୍ତ୍ତି ଅବସରରେ ଆକାଶବାଣୀ ସମ୍ବଲପୁର ପ୍ରସ୍ତୁତ କରିଛି ବିଶେଷ କାର୍ଯ୍ୟକ୍ରମ 12 ବରଷ ଭରିଛି ହସ। ଉପସ୍ଥାପନା ଅଭିଷେକ ଶର୍ମା, ସମ୍ପାଦନା ସୌଭାଗ୍ୟ କୁମାର ରଥ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ସବ୍କା ସାଥ୍, ସବ୍କା ବିକାଶ, ସବ୍କା ବିଶ୍ୱାସ ଅର୍ ସବ୍କା ପ୍ରୟାସ ଏହି ସିଦ୍ଧାନ୍ତ ଉପରେ ଆଧାରିତ କାର୍ଯ୍ୟପନ୍ଥା ଅନ୍ତର୍ଗତ ଦେଶରେ ଗତ 12 ବର୍ଷ ମଧ୍ୟରେ ଉଲ୍ଲେଖନୀୟ ପରିବର୍ତ୍ତନ ଆସିଛି। ଏହି ବର୍ଷ ମଧ୍ୟରେ ମୋଦି ସରକାରଙ୍କ ଗରିବ, ଚାଷୀ, ମହିଳା ଏବଂ ଯୁବବର୍ଗମାନଙ୍କ କଲ୍ୟାଣ ଏବଂ ସଶକ୍ତିକରଣ ନିମନ୍ତେ ଅନେକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନେଇଛନ୍ତି। ଆକାଶବାଣୀ ସମ୍ବଲପୁର ବିଗତ 12 ବର୍ଷ ମଧ୍ୟରେ ଦେଶର ପ୍ରମୁଖ କ୍ଷେତ୍ରରେ ସରକାରଙ୍କ ପ୍ରୟାସ ଉପରେ ଆଧାରିତ ବିଶେଷ କାର୍ଯ୍ୟକ୍ରମ ଶୃଙ୍ଖଳା ପ୍ରସାର କରୁଛି। ଆଜିର ଅଙ୍କରେ ଆମେ ବିଦେଶ ନୀତି ମାଧ୍ୟମରେ ଭାରତକୁ ବୈଷୟିକ ନେତା ରୂପରେ ସ୍ଥାପିତ କରିବା ଦିଗରେ ଭାରତ ସରକାରଙ୍କ ନିଆଯାଇଥିବା ପଦକ୍ଷେପ ପ୍ରତି ଧ୍ୟାନ କେନ୍ଦ୍ରିତ କରିବା। ବିଗତ 12 ବର୍ଷ ମଧ୍ୟରେ ଭାରତ ନିଜର ସାହସିକ କାର୍ଯ୍ୟକଳାପ ଯୋଗୁଁ ଏକ ଶକ୍ତିଶାଳୀ ଗ୍ଲୋବାଲ ଲିଡର ଭାବରେ ନିଜର ପରିଚୟ ସୃଷ୍ଟି କରିପାରିଛି। ଏହି କାର୍ଯ୍ୟକଳାପରେ ବଡ଼ ବଡ଼ ଲକ୍ଷ୍ୟ ହାସଲ କରିବାର ମନୋବୃତ୍ତି ଏବଂ କାର୍ଯ୍ୟ କରିବାର ସଂକଳ୍ପ ରହିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଏହିସବୁ କାର୍ଯ୍ୟକଳାପର ଦାୟିତ୍ୱବୋଧ ଏବଂ ସମସ୍ତଙ୍କୁ ସାଥିରେ ନେଇ ଆଗକୁ ବଢ଼ିବାର ଭାବନା ଜଡ଼ିତ, ଯାହାଦ୍ୱାରା ଭାରତର ସ୍ୱର ସାରା ବିଶ୍ୱରେ ପ୍ରସ୍ଫୁଟିତ ହେଉଛି। ଭାରତ ଇଣ୍ଡିଆ ଫାର୍ଷ୍ଟର ସିଦ୍ଧାନ୍ତକୁ ଉଚ୍ଚରେ ରଖି ନିଜ ବିଦେଶ ନୀତିକୁ ନୂତନ ଶକ୍ତି ପ୍ରଦାନ କରିଛି। ପୁରାତନ ସମ୍ପର୍କକୁ ସୁଦୃଢ଼ କରିବା ସହ ନୂତନ ବନ୍ଧୁତ୍ୱ ମଧ୍ୟ ସ୍ଥାପନ କରିଛି। ବିଶ୍ୱ ସହିତ ଜଡ଼ିତ ହେବା ପଛରେ ରହିଛି ଭାରତର ମାନବୀୟ ସାହାଯ୍ୟ ଏବଂ ଆପଦ ରିଲିଫ କାର୍ଯ୍ୟ। ନଭେମ୍ବର 2025 ଶ୍ରୀଲଙ୍କାର ପୂର୍ବତଟରେ ବାତ୍ୟା ଦ୍ୱିତ୍ୱା ଆସିଥିଲା, ଯେଉଁଥିରେ ଶତାଧିକ ଲୋକଙ୍କ ଜୀବନ ଚାଲିଗଲା। ଶ୍ରୀଲଙ୍କାର ଲୋକଙ୍କ ସହିତ ସେ ସମୟରେ ଭାରତ ଛିଡ଼ା ହୋଇ ମାନବୀୟ ସାହାଯ୍ୟ ଏବଂ ରିଲିଫ ପ୍ରଦାନ କରିବା ପାଇଁ ଅପରେସନ ସାଗରବିନ୍ଦୁ ଆରମ୍ଭ କଲା। ଏହି ଉଦ୍ଧାର କାର୍ଯ୍ୟରେ ଭାରତୀୟ ସ୍ଥଳ, ଜଳ, ଆକାଶ ବାହିନୀ ଏବଂ ଜାତୀୟ ବିପର୍ଯ୍ୟୟ ମୋଚନ ଦଳ ଏନ୍ଡିଆର୍ଏଫ୍ ମିଳିତ ଭାବରେ କାର୍ଯ୍ୟ କଲେ। ଭାରତ ଶ୍ରୀଲଙ୍କାକୁ ସବୁ ପ୍ରକାର ସାହାଯ୍ୟ ପ୍ରଦାନ କଲା, ଯେଉଁଥିରେ ଥିଲା ଜଳ ସ୍ୱଚ୍ଛ କରିବାର କିଟ୍, ଔଷଧ, ସର୍ଜିକାଲ ଉପକରଣ ଏବଂ 60 ଟନ୍ ବିଶେଷ ମେସିନ୍। ଭାରତୀୟ ଜଳବାହିନୀ ଜାହାଜଗୁଡ଼ିକ ମାଧ୍ୟମରେ ତାମିଲନାଡୁରୁ 1000 ଟନ୍ରୁ ଅଧିକ ରିଲିଫ ସାମଗ୍ରୀ ପହଞ୍ଚାଇଲା। ସେହିପରି ଭାରତୀୟ ଆକାଶବାହିନୀ ହେଲିକପ୍ଟରଗୁଡ଼ିକରେ 264 ଲୋକଙ୍କ ପ୍ରାଣରକ୍ଷା କରି ତାଙ୍କୁ ସୁରକ୍ଷିତ ଉଦ୍ଧାର କଲେ ଏବଂ 50 ଟନ୍ ସାମଗ୍ରୀ ଏୟାରଲିଫ୍ଟ କଲେ। ଏତଦ୍ବ୍ୟତୀତ ସେଠାରେ ବିପଦ ମୁଖରେ ପଡ଼ିଥିବା 2500ରୁ ଅଧିକ ଭାରତୀୟମାନଙ୍କୁ ସୁରକ୍ଷିତ ବାହାର କଲେ। ବାତ୍ୟା ଦ୍ୱିତୀୟ ପରେ ପ୍ରଭାବିତ ଅଞ୍ଚଳ ସହିତ ଯୋଗାଯୋଗ ବ୍ୟବସ୍ଥା ସୁଗମ କରିବା ପାଇଁ ଭାରତ 14 ଲୁହାର ଅସ୍ଥାୟୀ ପୋଲ ପଠାଇଲା। ଭାରତ ସରକାରଙ୍କୁ ଧନ୍ୟବାଦ ଦେଇ ଶ୍ରୀଲଙ୍କାର ବନ୍ଦର ଏବଂ ନଗର ବିମାନ ଉପମନ୍ତ୍ରୀ ଜନିତ ରମାନ କୋଦୱାକୁ କହିଲେ ଯେ ଭାରତ ଶ୍ରୀଲଙ୍କାର ଲୋକଙ୍କ ପ୍ରତି ପ୍ରେମ ଏବଂ ଆତ୍ମୀୟତାର ପ୍ରଦର୍ଶନ କରିଛି। ସେହିପରି ଭାରତର ବିଦେଶ ନୀତିର ସବୁଠୁ ବଡ଼ ସଫଳତା କୋଭିଡ ମହାମାରୀ ସମୟରେ ଦେଖିବାକୁ ମିଳିଲା। ଭାରତ ଭ୍ୟାକ୍ସିନ୍ ମୈତ୍ରୀ ଅଭିଯାନ ଆରମ୍ଭ କଲା, ଯାହା ମାନବିକତାକୁ ଆଖି ଆଗରେ ରଖି କରାଯାଇଥିବା କୂଟନୀତିର ଏକ ବୃହତ୍ ଉଦାହରଣ। ଜାନୁଆରୀ 2021 ଭାରତ 49 ଦେଶ ଏବଂ ସଂଯୁକ୍ତ ରାଷ୍ଟ୍ରର 2 ସଂସ୍ଥାକୁ 30 କୋଟିରୁ ଅଧିକ ଭ୍ୟାକ୍ସିନ୍ ଡୋଜ୍ ପ୍ରଦାନ କଲା। ଏଥିମଧ୍ୟରେ 50ରୁ ଅଧିକ ଦେଶକୁ ଉପହାର ସ୍ୱରୂପ ଦିଆଗଲା। ଭ୍ୟାକ୍ସିନ୍ ମୈତ୍ରୀ ଅନ୍ତର୍ଗତ ଭାରତ ନିଜର ପଡ଼ୋଶୀ ପ୍ରଥମ ଏହି ନୀତି ଅନ୍ତର୍ଗତ ନିଜ ପଡ଼ୋଶୀ ଦେଶମାନଙ୍କୁ ଆଗରେ ରଖିଥିଲା। ଏହି ପରିପ୍ରେକ୍ଷୀରେ ବାଂଲାଦେଶର ଫିଲାନ୍ଥ୍ରୋଫିଷ୍ଟ ଏବଂ ଯୋଗ ଶିକ୍ଷକ ଡକ୍ଟର ଜ୍ୟୋତିଷ କେ ବିଶ୍ୱାସ କହିଲେ ଯେ
1: ଭାରତ ସେ ସମୟରେ ଦ୍ରୁତ ପ୍ରତିକ୍ରିୟା କରି ଭ୍ୟାକ୍ସିନ୍ ପ୍ରଦାନ କଲା। ଆମେ ମଧ୍ୟ ସେ ଭ୍ୟାକ୍ସିନ୍ ନେଲୁ, ଯାହା ଆମ ଆତ୍ମୀୟଜନ ତଥା ଦେଶବାସୀଙ୍କ ପାଇଁ ବହୁମୂଲ୍ୟ ଉପହାର ଥିଲା। ସେଥିପାଇଁ ଭାରତ ପ୍ରତି ମୁଁ ମୋର କୃତଜ୍ଞତା ଜ୍ଞାପନ କରୁଛି।
0: ବିଗତ 12 ବର୍ଷ ମଧ୍ୟରେ ଭ୍ୟାକ୍ସିନ୍ ମୈତ୍ରୀ ଏବଂ ଅପରେସନ ସାଗରବିନ୍ଦୁ ଅଭିଯାନ ଦ୍ୱାରା ଭାରତ ଗ୍ଲୋବାଲ ଲିଡର ଭାବରେ ନିଜର ପରିଚୟ ସୃଷ୍ଟି କରିପାରିଛି। ଏନ୍ଡିଏ ସରକାରଙ୍କ 12 ବର୍ଷ ପୂର୍ତ୍ତି ଅବସରରେ ଆକାଶବାଣୀ ସମ୍ବଲପୁର ଦ୍ୱାରା

0: ପ୍ରସ୍ତୁତ ବିଶେଷ କାର୍ଯ୍ୟକ୍ରମ ବାର ବରଷ ଭରିଛି ହସ, ଉପସ୍ଥାପନା ଅଭିଷେକ ଶର୍ମା, ସମ୍ପାଦନା ସୌଭାଗ୍ୟ କୁମାର ରଥ।
1: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ସମ୍ବଲପୁର କେନ୍ଦ୍ରରୁ। ପ୍ରଚାର କରୁଛୁ କିଷାନ ସମ୍ପ୍ରଦାୟର ସାମାଜିକ ଏବଂ ସାଂସ୍କୃତିକ ଜୀବନଧାରା ଉପରେ ଆଧାରିତ କିଷାନ ଭାଷାର କାର୍ଯ୍ୟକ୍ରମ ମାକା ପପୁ ଝକା ଝକା, ପ୍ରଯୋଜନା ଏବଂ ଉପସ୍ଥାପନା ସନ୍ତୋଷ ପିଂ।
2: ମାକା ପପୁ ଝକା ଝକା କାର୍ଯ୍ୟକ୍ରମ ମେନୁ ଯେତେ ଶ୍ରୋତା ଭାଇ ଭଉଣୀ ଗୁଠିଆରିନ୍ ଏମେ ଜୁହାର। ନାମ ଯେତେ ଆକ୍କାଦାତ ଯେ ମେହେଦୁ ଅଣ୍ଟା ଆତିଲି ହେଲେ ରୋଗ ବେମାର ଆତିଲି ଆଉ ହନେ ହିଁ ତେଙ୍ଗା ଖାତିର କିଛି ଯେ ଇ ନାମେ ଶରୀର ବଧ ପଞ୍ଚଭୂତନ୍ତି ଗଢ଼ା ବୋଲିକିରି ଏକାସ୍ତି ବାର୍ଚ କିଛି ଆସାନ୍ଗେ ହି ବୁଙ୍ଗକ ହନେ ବାଦାତ ହେଲେ କଥା ମଞ୍ଜା ଯେ ଇ ପ୍ରକୃତି ସାଙ୍ଗେ ନାମେ ଇ ମେହେଦୁ ଦିଭି ଜଡ଼ କିଛି ଆରୁ ଆତିଲି ନାମେ ଇ ପରିବେଶ ନୁ ନାମେ ଇ ପ୍ରକୃତି ନୁ କିଛି ଯଦି ହନେ ପରିବର୍ତ୍ତନ ମାଞ୍ଜା ହେଲେ ନାମେ ମେହେଦୁ ଗୁଠି ଦିଭି ନାସରି ଧାରା ଯଦି ନାମ ଜହ ଥଣ୍ଡା ନୁ ବୁଙ୍ଗତ କତ ବାହାରି ହେଲେ ଥଣ୍ଡା ଧାରଚ କା ବେଶୀ ବିଡ଼ିନା ବାକେନ୍ ଯଦି ବାହାରି ଉର୍ଖତ ହେଲେ ଝାଉ ହି ଡେମ କା ଯଦି ଚେପୁ ବାକେନ୍ ଯଦି ବେଶୀ ବର୍ଷା ନୁ ନାମ ଯଦି ଚେଦରତ କତ ହେଲେ ଭି ହନେ ଥଣ୍ଡା ଧାରୁ ଆରୁ ନାମେ ମେହେଦୁ ହି ଘାଏ ଘାଏ ହନେ ନାସରି ତ ଇନେ ଛୋଟେ ଛୋଟେ ମେହେଦୁ ନାସନାନୁ ନାମ ଭିନ୍ ଭିନ୍ ଉପାୟ ଗୁଠି ଆତିଲି ଆଦାନ ନନ୍ଦାତ ଆରୁ ଆଘଲିନ୍ ତାର ଯେନ୍ ପାଚି ଗୁଠିଆର ରାଚାର ଭିନ୍ ଭିନ୍ ମନ୍ଦାର ଗୁଠି ଇକାଚାର କା ଯେନ୍ ଜୋରି ବୁଟି ରାଚା ଆଦାନ ଭି ନେନେ ଆହାଲିଆର ଆ ମନ୍ଦାର ଭି ନାମ ବ୍ୟବହାର କାମାଲକାତ ଆର୍ ତାଙ୍ଗେ ସାଙ୍ଗେ ନାମ ଘାଏ ଘାଏ ନା ଦୁଭୁତ୍ତୁ ଭି କାମାଲକାତ କିନ୍ତୁ ଆକୁନ୍ ନାମ ଟିକେ ଯେତେ ଶିକ୍ଷିତ ମାଞ୍ଚକାତ ଇନ୍ ନାମ ଆରୁ ଆ ଯେନ୍ ଅନ୍ଧବିଶ୍ୱାସ ବନ୍ ଛାଡ଼ିକିରି ଏକାବଦ ପ୍ରକୃତିରେ ବିଜ୍ଞାନ ତେଙ୍ଗାଲି ଆ ଧାରାବନ୍ ନାମ ଯେତେ ଆକ୍କାତିନ୍ ହେଲେ ଏକାବଦ ଛୋଟେ ଛୋଟେ ଦୁଃଖ ବେମାର ବନ୍ କାରଣ ନାମ ଆହାଲ ଦାତ ଆରୁ ଆଦ୍ଗେ ଆୟୁପେ କାମାଲ ଦାତ ଆଡ଼ପାନୁ ଗୁଠି କାନ ଏକାନ ମେନାଲ ଦାତ କିଛି ଟିକେ ଜହ ହନେ ମଞ୍ଜା କରା ହେଲେ ନାମ ଡାକ୍ତର ତରା କାଲ ଦାତାରୁ ନାମେ ଦୁଃଖ ବନ ଏଦାଲ ଦାତାରୁ ଏକାନିକିରି ଆର୍ ଉପଦେଶ ଚିଆଲନାର ମନ୍ଦାର ମୁଟକା ଲେଖାଲନାର କା ସୁଜା ଚିଆଲନାର ଆଦାନ ହୋଇକିରି ନାମ ଠିକ୍ ମାନାଲ ଦାତ ହେଲେ ଅଣ୍ଟାଣ୍ଟା ଇନ୍ନେ ବେମାରୀ ଆତିଲି ଆଦାଦ ମଞ୍ଜକୁ ନାମ ଘାଏ ଘାଏ ଏଲଚକା ଲାଗି ଯେନ୍ତା କା ତାଙ୍କେ ନା ଆମେ ମେନଚ ଥାଲେ ନାମ ଆଧା ହାୟତ କତବାଗିର ଲାଗି କ୍ୟାନ୍ସର ବାହାନା ଜିନିଷ ହନ୍ତା ବାଡ଼େଟି ଜିନିଷ ନାମେ ହିସାବ ନୁ ଏନ୍ଦିରିକି ହନେ ତେଙ୍ଗା ଖାତିର କିଛି ଯେ କ୍ୟାନ୍ସର ମଞ୍ଜାକିରା ହେଲେ ଆଦାଦ ଭଲ ମାଲମାନି ଆରୁ ଜିଆ ହି ହୋଇକି ବାନାର ଆରୁ ତେଙ୍ଗନାର ଆରୁ ହୁ ଏଲଚକା ଭି ନାମେ ଆତିଲି ହେଲେ ପ୍ରକୃତିରେ ଏଲଚ ଥାଲେ ମାଲମାନି ଆ ଜିନିଷ ବୋଧ ଏନ୍ଦେଦୁ ଆଦାନ ଆହା ଖାତର ଆରୁ ଆଦ୍ଗେ ବିଷୟ ନୁ ଯଦି ନାମ ଆକ୍କା ଥାଲେ ଆଦ୍ଗେ ଆଏ ଉପାୟ କାମତ କା ଡାକ୍ଟର ସ୍ତରା କତାରୁ ତମେ ଉପଦେଶ ବନ୍ଦ ହତ ତମେ ପରାମର୍ଶ ହେଇକିରି ନାମ ଫିର ହନେ ଚିକିତ୍ସା ଗୁଠି ନାନତ ତ ଇ କ୍ୟାନ୍ସର ବୋଧ ଏନ୍ଦେଦୁ କ୍ୟାନ୍ସର ଏକାନେ ମାନି ଜାମା ଇ ବାବଦନୁ ଇନ୍ନା ଆଲୋଚନା କାମାଗେ ଲାଗାନ୍ ଇ ମାକ୍କା ପୁପୁ ଛକା ଛକା କାର୍ଯ୍ୟକ୍ରମନୁ ଉପସ୍ଥିତ ଆତଲନାର ନାମେ ଇ ବୁର୍ଲାସ୍ତା ବୀର ସୁରେନ୍ଦ୍ର ସାଏ ଆୟୁର୍ବିଜ୍ଞାନ ଆଉ ଗବେଷଣା ପ୍ରତିଷ୍ଠାନ ଯେନ୍ ଆତିଲି ଆସ୍ତା ସହଯୋଗୀ ପ୍ରଫେସର ଡାକ୍ତର ମହେନ୍ଦ୍ର ଏକ୍କା ଆଜ୍ଞା ଘର ତା ବାରା ତମେ କାନେ ନାମ କାଚନେଖରତ ଆରୁ ଇ କ୍ୟାନ୍ସର ବଧ ଏନ୍ଦେଦୁ ଆଉ ଇ କ୍ୟାନ୍ସର ବେମାରୀ ବନ୍ ନାମ ଏକାନେ ଆହତ ଆରୁ ଏକାନେକିରି ଇଦ୍ଗେ ଚିକିତ୍ସା କାମତ ଆକାଥାନ ମେନତ ଡାକ୍ତର ମହେନ୍ଦ୍ର ଏକା ଆଜ୍ଞା ଜୁହାର
3: ଜୁହାର ମାକା ପୁପୁ ଝକା ଝକା ମେନୁନ୍ ସାଫା ନାମ ବନ୍ଧୁ ଗୁଠିଆରିନ୍ ଜୁହାର ଆରୁ ଯେନ୍ତା ପିଙ୍ଗ ଆଜ୍ଞା ତେଙ୍ଗିଆର ଏନ୍ଦେଧି ବାଗ୍ୟ ମଞ୍ଜା କିରା ହେଲେ ଖରାପ ତା କ୍ୟାନ୍ସର ଦି ଅଣ୍ଟା ହନେ ତା ସତର୍କ ଆରୁ ସଚେତନ ଜଡ଼େ ଚିଜ୍ ବୋଧ ମୁଖ୍ୟ ଯେନ୍ତାକି ନାମ ଯଦି କ୍ୟାନ୍ସର ବାଗ୍ୟ ମାନ୍ନାଘି ପାଗଲି ଯଦି ନାମ ଆହାଙ୍କାତ ବାକି ନାଦାନ ନାମ ବାଛାବା ଅଙ୍ଗତ
2: ନିଶ୍ଚିତ ଭାବେ
3: ଜଲ୍ଦି ଟ୍ରିଟମେଣ୍ଟ ବନ୍ କାମା ଅଙ୍ଗତ
2: ହେଲେ ଇଶାନ ନିମ୍ ଟିକେ ତେଙ୍ଗର ନାମେ ଇ ଭାଇ ଭଉଣୀ ଗୁଠିଆରିନ୍ ଯେ କ୍ୟାନ୍ସର ଯେନ୍ ବାଲ ଦାତ ହୁତାତ ଏନ୍ଦେଦୁ
3: କ୍ୟାନ୍ସର ବାନାଗେ ନାମା ମେଦୁନୁ ନର୍ମାଲ ଅଣ୍ଟା ତଲି ଡେଲି ଟିସୁ ଗୁଠିକା ସେଲ୍ ଗୁଠି ନା କୋଷ ଗୁଠି ବଧ ଡେଲି ଯେନ୍ କୋଷ ଗୁଠି ତିଆରି ମାନାଲିଦ ଆରୁ ନଷ୍ଟ ମାନାଲିଦ ଆଦଣ୍ଟା ନର୍ମାଲ ପ୍ରୋସେସ୍ ଅଣ୍ଟା ତଲି ମେଦୁର୍ଗି ଅଣ୍ଟା ମେଦୁଗି ନାମା ନର୍ମାଲ ଆକ୍ଟିଭିଟି ଚାଲରା ଗି ଲାଗାନ ଅଣ୍ଟା ନର୍ମାଲ ଗି ଲାଗାନ ଅଣ୍ଟା ସିଷ୍ଟମ ଅତିଲି ଯେ ଏତ୍କି ମାନଦ ଏତ୍କି ମୁଜରଦ କିନ୍ତୁ ଯଦି ନର୍ମାଲ ତି ଆବ୍ନର୍ମାଲ ମଞ୍ଜା କେରାଦ ମାନେ ଏକ୍ସେସ୍ ମଞ୍ଜା କେରାଦ ଅଧିକା ତିଆରି ମଞ୍ଜାଦ ଅଣ୍ଟା ଟିସୁ ବଧ ହେଲେ ଦରକାର ନର୍ମାଲ ଅଣ୍ଟା ତାଙ୍କ ନଷ୍ଟ ମାନାଗେ ଅଣ୍ଟା ତାହା

0: ଏ ଗୀତ ସାଙ୍ଗେ ଇନ୍ନନ୍ତା ମକ୍କା ପୁପୁ ଝକା ଝକା କାର୍ଯ୍ୟକ୍ରମ ବନ ଇଶାନିୟତ ଜେତେରିନ ଫେର ଘାଏ ଜୁହାର।
1: ଶୁଣିଲେ କିଷାନ ସମ୍ପ୍ରଦାୟର ସାମାଜିକ ଏବଂ ସାଂସ୍କୃତିକ ଜୀବନଧାରା ଉପରେ ଆଧାରିତ କିଷାନ ଭାଷାର କାର୍ଯ୍ୟକ୍ରମ ମାକା ପୋପୁ ଝକା ଝକା। ପ୍ରଯୋଜନା ଏବଂ ଉପସ୍ଥାପନା ସନ୍ତୋଷ ପିଂ। ଆକାଶବାଣୀ ସମ୍ବଲପୁର ଆରମ୍ଭ କରୁଛୁ ହିନ୍ଦୀ କଥାଚିତ୍ର ଗୀତର କାର୍ଯ୍ୟକ୍ରମ। ପ୍ରଥମେ ଶୁଣନ୍ତୁ କଥାଚିତ୍ର ରିଫ୍ୟୁଜିର ଏହି ଗୀତଟି ଗାଇଛନ୍ତି ଅଲକା ୟାଗ୍ନିକ ଏବଂ ସୋନୁ ନିଗମ। ଗୀତ ରଚନା ଜାଭେଦ ଅଖତାର। ସଙ୍ଗୀତ ନିର୍ଦ୍ଦେଶନା ଅନ୍ନୁ ମଲ୍ଲିକ।

ପରବର୍ତ୍ତୀ ଗୀତଟିର କଥାଚିତ୍ର ମହବତେ ଆନନ୍ଦ ବକ୍ସିଙ୍କ ଗୀତ ରଚନାରୁ ସମବେତ କଣ୍ଠରେ ଗାଇଛନ୍ତି ଉଦ୍ଧବ ମନୋହର ସେଠୀ, ଈଶାନ ଶ୍ୱେତା ପଣ୍ଡିତ, ସଙ୍ଗୀତ ନିର୍ଦ୍ଦେଶନା ଯତୀନ ଲଳିତ।

0: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ସମ୍ବଲପୁର କେନ୍ଦ୍ରରୁ। ଷ୍ଟୁଡିଓ ଘଡ଼ିରେ ବର୍ତ୍ତମାନ ସମୟ ଅପରାହ୍ନ 4 ବାଜିବାକୁ ଯାଉଛି। ସମ୍ବଲପୁରୀ ମୁଖ୍ୟ ସମ୍ବାଦ ଶୁଣନ୍ତୁ।
1: ଆକାଶବାଣୀ ସମ୍ବଲପୁର ଏହାଜିନିର ମୁଖ୍ୟ ଖବର ସାଙ୍ଗେ ମୁଇଁ ତର୍ପଣ କୁମାର ପ୍ରଧାନ। 2 ଦେଶ ଗସ୍ତର 3 ପର୍ଯ୍ୟାୟ ଥି ଆଜି ଫ୍ରାନ୍ସନୁ ପହଞ୍ଚିବେ ପ୍ରଧାନମନ୍ତ୍ରୀ। ଲଗାତାର ଭାବେ 7 ଥର ଲାଗି G7 ସମ୍ମିଳନୀଥି ଦେବେ ଯୋଗ। ପ୍ରଧାନମନ୍ତ୍ରୀଙ୍କର ସ୍ଲୋଭାକିଆ ଗସ୍ତ 2 ଦେଶ ଭିତରେ ମଜବୁତ ବାଣିଜ୍ୟିକ ସମ୍ପର୍କ ସ୍ଥାପନା ସହିତ ଯୁବପିଢ଼ି ଲାଗି ଲାଭପ୍ରଦ ହେବା ବୋଲି ସୂଚନା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସ୍ଲୋଭାକିଆର ସର୍ବୋଚ୍ଚ ନାଗରିକ ସମ୍ମାନ ଉଦୟ ଅଭିନନ୍ଦନ ଜଣାଇଲେ ମୁଖ୍ୟମନ୍ତ୍ରୀ। ନିଟ୍ UG ପୁନଃ ପରୀକ୍ଷାକେ ସ୍ୱଚ୍ଛ ଆଉ ସୁରକ୍ଷିତ ପରିଚାଳନା ନେଇକରି ଟେଲିଗ୍ରାମ ଆପ୍ ଉପରେ କଟକଣା ଜାରି କଲେ ସରକାର। ଗଣତାନ୍ତ୍ରିକ ପ୍ରକ୍ରିୟାଥି ନାଗରିକମାନଙ୍କର ବୃହତ୍ତର ଯୋଗଦାନ ଉପରେ ଗୁରୁତ୍ୱାରୋପ କଲେ ବାଚସ୍ପତି ଓମ୍ ବିର୍ଲା। ସ୍ୱତନ୍ତ୍ର ସଘନ ସଂଶୋଧନ SIR ପ୍ରକ୍ରିୟାଥି ଗଲାକାଲି ତକ 1,43,00,000 ଅତକା ଭୋଟରଙ୍କର ତଥ୍ୟ କରାଯାଇଛି କମ୍ପ୍ୟୁଟରୀକରଣ। ଆଧାର ଏକକ ପରିଚୟପତ୍ର ଅପବ୍ୟବହାର ନେଇକରି ସର୍ବୋଚ୍ଚ ନ୍ୟାୟାଳୟ କେନ୍ଦ୍ର ଆଉ ରାଜ୍ୟ ସରକାରଙ୍କୁ ମାଗିଲେ ଜବାବ। ଭଦ୍ରକ ଜିଲ୍ଲା ଧାମରାର APJ ଅବଦୁଲ କଲାମ ଦ୍ୱୀପନୁ ଦୂରଗାମୀ କ୍ରୁଜ୍ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ ଲାଗି DRDOର ବୈଜ୍ଞାନିକ ଆଉ ଇତାର ସହିତ ଜଡ଼ିତ

0: ସବୁ କର୍ମକର୍ତ୍ତାଙ୍କୁ ଅଭିନନ୍ଦନ ଜଣାଇଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ମହାନଦୀ ଜଳବିବାଦ ପ୍ରସଙ୍ଗ ଥି ଟ୍ରିବ୍ୟୁନାଲ ନିର୍ଦ୍ଦେଶ ଅନୁସାରେ ଆଜିଠାନୁ ନୂଆଦିଲ୍ଲୀଠାରେ ଓଡ଼ିଶା ଆଉ ଛତିଶଗଡ଼ ଭିତରେ ମୂଲ ହୋଇଛି ଆଲୋଚନା। ସମ୍ବଲପୁରର ଶୀତଳଷଷ୍ଠୀ ଯାତ୍ରା ଅବସରରେ ଝାଡ଼ୁଆପଡ଼ାର ଶ୍ରୀ ଲୋକନାଥ ବାବା ଆଉ ମୁଦିପଡ଼ାର ଶ୍ରୀ ଜାଗେଶ୍ୱର ବାବା ଆଉ ବଡ଼ବଜାରର ଶୀତଲେଶ୍ୱର ବାବାଙ୍କ ସହିତ ଅଲଗା ଶୀତଳଷଷ୍ଠୀ ଯାତ୍ରା କମିଟି ତରଫୁ ଆୟୋଜ ହେବା ପତରପେଣି ନୀତି ଆଇବା କେଲେ ହେବା ଦେବ ନିମନ୍ତ୍ରଣ କାର୍ଯ୍ୟକ୍ରମ। ଶୀତଳଷଷ୍ଠୀ ଯାତ୍ରା ସମୟଥି ଜବର ଭିଡ଼କେ ନଜରଥି ରଖିକରି ପୁଲିସ ପ୍ରଶାସନ ତରଫୁ କରାଯାଇଛି ବ୍ୟାପକ ପ୍ରସ୍ତୁତି। ଆଇବା 3-4 ଦିନ ଭିତରେ ରାଜ୍ୟର ସବୁ ଜିଲ୍ଲାକେ ମୌସୁମୀ ବାୟୁ ପହଞ୍ଚବା ବୋଲି ଅନୁମାନ କଲା ପାଣିପାଗ ବିଭାଗ। ଚଳିତ ହପ୍ତାହ ଶେଷ ତକ ରହିବା କାଲବୈଶାଖୀର ପ୍ରଭାବ। ଏହା ଛିନିର ମୁଖ୍ୟ ଖବର ଇନୁ ଶେଷ ହେଲା। ଏତାର ପରର ମୁଖ୍ୟ ଖବର ଶୁଣିପାରିବେ 5 ବଜେ।
1: ସମ୍ବଲପୁରୀ ମୁଖ୍ୟ ସମ୍ବାଦ ଶୁଣିଲେ ଆକାଶବାଣୀ ସମ୍ବଲପୁର ପ୍ରଚାର କରୁଛୁ ନାଟକ ଜ୍ୱାଳାମୁଖୀ। ମୂଳ ରଚନା ଅନନ୍ତ ଗୋପାଳ ସବଡ଼େ। ହିନ୍ଦୀ ରେଡିଓ ରୂପାନ୍ତର ବିଶ୍ୱପ୍ରକାଶ ଦୀକ୍ଷିତ। ଓଡ଼ିଆ ରୂପାନ୍ତର ଡକ୍ଟର ପଞ୍ଚାନନ ମିଶ୍ର। ପ୍ରଯୋଜନା ମୁରଲୀଧର ପଣ୍ଡା। ଶୁଣନ୍ତୁ ନାଟକ ଜ୍ୱାଳାମୁଖୀ।

0: ଏହା ତ କେବଳ ୟୁରୋପରେ ସୀମିତ ଥିଲା, ହେଲେ ହେଲେ ଆଜି ଏହି କଳା ବାଦଲ ପୂର୍ବାଞ୍ଚଳରେ ବି ଭାସମାନ। ଧୀରେ ଧୀରେ ତାହା ଆମ ଦେଶ ଉପରେ ଘଟି ଆସିବ। ଆମେ ଆଉ କେତେଦିନ ଏହି ଭୟାବହତାରୁ ରକ୍ଷା ପାଇବା?
1: ଅଭୟ, ମତେ ଲାଗୁଛି ଆମ ଖୁସିରେ ଅନେକ ପ୍ରତିବନ୍ଧକ। ପ୍ରଥମେ ମୋ ଚାଚା, ଆଉ ଏବେ ଏଇ ପ୍ରାକୃତିକ ବିପଦ।
0: ତୁମର ଅନୁମାନ ଭୁଲ ବିଜୟା। ତୁମେ ଯେଉଁଟାକୁ ପ୍ରତିବନ୍ଧକ ବୋଲି ଭାବୁଛ, ସେଇଟା ତ ଆମ ପାଇଁ ପ୍ରେରଣାର ଉତ୍ସ, ଯାହାକୁ ଅବଲମ୍ବନ କରି ଆମେ ଆମ ଜୀବନର ଚଲାପଥରେ ଦୃଢ଼ ସଂକଳ୍ପ ନେଇ ଆଗେଇ ପାରିବା। ଆଚ୍ଛା, ତୁମେ କହିଲ ତୁମ ଚାଚା ଆମ ସିଦ୍ଧାନ୍ତରେ ପ୍ରତିବନ୍ଧକ ସୃଷ୍ଟି କରିପାରିଲେ?
1: ଆମ ବିବାହରେ ତ ସେ ପ୍ରତିବନ୍ଧକ ସୃଷ୍ଟି କରିଥିଲେ।
0: ଯଦିଓ ବାଧା ସୃଷ୍ଟି କରିଥିଲେ, ତଥାପି ତାଙ୍କର ତ କିଛି ସ୍ୱାର୍ଥ ସିଦ୍ଧି ହୋଇପାରିଲାନି। ଅନନ୍ୟପାୟ ହୋଇ ସେ ସବୁ କିଛି କରୁଥିଲେ। କୌଣସି IAS କିମ୍ବା ମାଜିଷ୍ଟ୍ରେଟ ତୁମ ପାଇଁ ଏହାଠୁ ଅଧିକ ଆଉ ସେ କ'ଣ ଚିନ୍ତା କରିପାରିଥାନ୍ତେ? ସେ ତୁମପରି ଶିକ୍ଷିତା, ସୁନ୍ଦରୀ, ସ୍ୱାସ୍ଥ୍ୟବତୀ ଝିଆରୀର ବିବାହ ପାଇଁ ଗୋଟିଏ IAS ବରପାତ୍ରର ସନ୍ଧାନରେ ଥିଲେ, ଯିଏକି ଗୋଟିଏ ମାଜିଷ୍ଟ୍ରେଟ ହୋଇପାରିଥାନ୍ତା। ଏହାଠୁ ବଳି ଆଉ ଗୋଟିଏ ଅଧିକ ଆଦର୍ଶ ବରପାତ୍ର ତାଙ୍କର କଳ୍ପନା ଶକ୍ତିର ବାହାରେ।
1: କିନ୍ତୁ ତୁମର ବି ତ ଶିକ୍ଷାଗତ, ସ୍ୱାସ୍ଥ୍ୟଗତ ଯୋଗ୍ୟତା ଥିଲା। ବିଶ୍ୱବିଦ୍ୟାଳୟରୁ MA ଡିଗ୍ରୀ ହାସଲ କରିଥିବା ଜଣେ ଛାତ୍ର ଥିଲ।
0: ନିଶ୍ଚୟ। ତେବେ ତେବେ ମୁଁ ତ ଗୋଟିଏ ଗରିବ ଘରର ସନ୍ତାନ, ଅନ୍ୟ ପାଖରେ କାମ କରି ପେଟ ପୋଷୁଥିବା ମୋର ବିଧବା ମା ସେଇ ଅଭାବ ଅସୁବିଧା ସତ୍ତ୍ୱେ ମୋତେ ପାଠ ପଢ଼ାଉଥିଲେ। ତୁମେ ଟିକେ ଭାବ ତ, ତୁମ ବାପା ମା ମରିବା ପୂର୍ବରୁ ତୁମର ଦାୟିତ୍ୱ ତୁମ ଚାଚାଙ୍କୁ ଦେଇଥିଲେ, ଆଉ ଯଦି ତୁମ ଚାଚା ତୁମ ପାଇଁ ଗୋଟିଏ ଉଚ୍ଚବର୍ଗର ବରପାତ୍ର ସନ୍ଧାନରେ ନଥାନ୍ତେ, ତାହେଲେ ଏଇ ଦୁନିଆ, ଏଇ ସମାଜ ତାଙ୍କୁ କ'ଣ କହିଥାନ୍ତା?
1: ଦୁନିଆର କଥା ଧରି ବସିଲେ ଜୀବନର ଗାଡ଼ିଟା ଆଗକୁ ମାଡ଼ି ଯାଇପାରିବନି ଅଭୟ।
0: ସମସ୍ତେ ତ ତୁମ ପରି ସାହସୀ ନୁହନ୍ତି ବିଜୟା। ଛାତ୍ରୀ ଜୀବନରେ ତୁମେ ଯେଉଁ ସଂକଳ୍ପ ନେଇଥିଲ, ସେଥିରେ ଆଜି ତୁମେ ଅଟଳ ରହିଲ। ଫଳରେ ଆମେ ଦୁହେଁ ବିବାହର ପବିତ୍ର ବନ୍ଧନରେ ବାନ୍ଧି ହେଲେ। ସେହି ପବିତ୍ର ବନ୍ଧନକୁ ଅଶୁଭଙ୍କର ଶବ୍ଦରେ ସମାହିତ କରି ଅପବିତ୍ର କରିଦିଅ ନା ବିଜୟା। ଆସ ବିଜୟା, ଏ ସଂସାରର ପ୍ରବାହମାନ ଜୀବନଧାରା ସହିତ ଆମେ ନିଜକୁ ଭସେଇ ଦେବା।

0: ଦେଶର ବାତାବରଣ ଆହୁରି ଦୂଷିତ ହୋଇଗଲା। ଭାରତର ପୁରୁଷାର୍ଥକୁ ଭୟ ଓ ସ୍ୱାର୍ଥ ଗ୍ରାସ କଲା। ଯୁବ ସମାଜ ସୈନ୍ୟ ବିଭାଗରେ ଭର୍ତ୍ତି ହେବା ପାଇଁ ଉତ୍ସାହିତ ହୋଇ ଉଠିଲେ। ବ୍ୟବସାୟୀମାନଙ୍କୁ ଧନର ମୋହ ଗ୍ରାସ କଲା। ଦରଦାମ ବୃଦ୍ଧି ହେଲା। ଆବଶ୍ୟକ ଜିନିଷ ନିଅଣ୍ଟିଆ ହେଲା। ଗରିବ ଜନତା ପ୍ରତ୍ୟେକ କ୍ଷେତ୍ରରେ ନିର୍ଯାତିତ ହେଲେ।
1: କେବଳ ଏତିକି ନୁହେଁ, ଧନ ଅର୍ଜନ ପାଇଁ ଖୋସାମତ ଓ ଲାଞ୍ଚ ଏବଂ ଯୁଦ୍ଧ ପାଇଁ ଚାନ୍ଦା ଜରୁରୀ ହୋଇ ପଡ଼ିଲା। ଖୋଲାଖୋଲି ଭାବରେ ସବୁକିଛି ଚାଲିଲା। କାହାକୁ ନ ପଚାରି ଦେଶକୁ ଯୁଦ୍ଧର ଅଗ୍ନିକୁଣ୍ଡରେ ଆହୁତି ଦିଆଗଲା, ଏପରି ମହିଳାମାନଙ୍କୁ ମଧ୍ୟ।
0: ହଁ, ଇଂରେଜମାନଙ୍କୁ ସମର୍ଥନ ଦେବା ପାଇଁ ମହିଳାମାନଙ୍କୁ ବାଧ୍ୟ କରାଗଲା। ଘୋରା ସିପାହୀମାନଙ୍କୁ ଚା ଦେବା ପାଇଁ ସମ୍ଭ୍ରାନ୍ତ ପରିବାରର ମହିଳାମାନଙ୍କୁ କ୍ୟାଣ୍ଟିନ୍ରେ ବସିବା ପାଇଁ ବାଧ୍ୟ କରାଗଲା।
1: ସିପାହୀମାନଙ୍କ ପାଇଁ ପୋଷାକ ତିଆରି ହେଲା। କ୍ଷତ ସ୍ଥାନରେ ବାନ୍ଧିବା ପାଇଁ କନା, ପଢ଼ିବା ପାଇଁ ପୁସ୍ତକ, ମୌଜ ମଜଲିସ୍ ପାଇଁ ସିନେମା ଓ ନାଚ ଗୀତର ବ୍ୟବସ୍ଥା ହେଲା।
0: ଶେଷରେ ଏମିତି ପରିସ୍ଥିତି ହେଲା ଯେ ଗୋରା ସିପାହୀମାନେ ଭାରତୀୟ ମହିଳାମାନଙ୍କୁ ଅଶ୍ଳୀଳତା ପ୍ରଦର୍ଶନ କଲେ। ସବୁ ଅପମାନ ଅତ୍ୟାଚାରକୁ ଚୁପଚାପ ସହିବାକୁ ପଡ଼ିଲା।
1: ଏହି ପରିସ୍ଥିତିରେ ଯିଏ ପ୍ରତିରୋଧ କଲା ତାକୁ ବିଦ୍ରୋହୀର ଆଖ୍ୟା ଦିଆଗଲା। ଇଂଲଣ୍ଡରୁ ଚର୍ଚ୍ଚିଲଙ୍କ ଖବର ଆସିଲା,
2: ବିଦ୍ରୋହୀଙ୍କ ସହ କୌଣସି ସାଲିସ କର ନାହିଁ, ଆବଶ୍ୟକ ହେଲେ ଗୁଳି ମାର।
0: ଏହି ଭୟଙ୍କର ପରିସ୍ଥିତିରେ ମହାତ୍ମା ଗାନ୍ଧୀଙ୍କର ବ୍ୟଥିତ ଅନ୍ତରାତ୍ମା ଚିତ୍କାର କରି ଉଠିଲା।
3: ଏ ଦେଶ ଶ୍ମଶାନରେ ପରିଣତ ହୋଇଗଲା। ମନୁଷ୍ୟ ମନୁଷ୍ୟ ହୋଇ ରହିନି, ପଶୁ ପାଲଟି ଯାଇଛି। ଯଦି ଭାରତକୁ ଏଥିରୁ ମୁକ୍ତ କରା ନ ଯାଏ ତାହେଲେ କେବେ ବି ଆଉ ତାକୁ ବଞ୍ଚେଇ ହେବ ନାହିଁ। ଦେଶକୁ ବଞ୍ଚେଇବାର ଏକମାତ୍ର ରାସ୍ତା ଇଂରେଜର ପଳାୟ। ତେଣୁ ମୁଁ କହୁଛି, ଇଂରେଜ ଭାରତ ଛାଡ଼, ଭାରତ ଛାଡ଼, ଭାରତ ଛାଡ଼। ଇଂରେଜ ସରକାର କହୁଛି ଗାନ୍ଧୀ ପାଗଳ ହେଇଗଲା, ଜାପାନୀ ସୈନ୍ୟ ଭାରତ ସୀମାରେ ଥାଇ ସେମାନଙ୍କୁ ରକ୍ଷା କରୁଥିବା ଲୋକମାନଙ୍କୁ କହୁଛି ଚାଲିଯା। ଏ ଜାପାନୀମାନେ ବର୍ବର, ସେମାନେ ଭାରତର ଶତ୍ରୁ। ହଁ, ମୁଁ କହୁଛି ମୁଁ ପାଗଳ ହେଇଯାଇଛି। ମୋ ଦେଶକୁ ରକ୍ଷା କରିବା ପାଇଁ ଯଦି ମୋର ଏଇ ପାଗଳ ତାହେଲେ ସେ ପାଗଳାମେ ହିଁ ମୋର ଆବଶ୍ୟକ। ବାକି ରହିଲା ଜାପାନର ଶତ୍ରୁତା। ଇଂରେଜ ଅଛି, ତେଣୁ ଜାପାନ ଆମ ସଙ୍ଗରେ ଶତ୍ରୁତା କରୁଛି। ଏକଥା କିନ୍ତୁ ସତ ଯେ ଆମର କେହି ଶତ୍ରୁ ନାହାନ୍ତି, କାରଣ ଆମେ କାହାରି କିଛି କ୍ଷତି କରିନାହୁଁ। ଇଂରେଜମାନଙ୍କ ପାଇଁ ସମସ୍ତେ ଆମ ସହିତ ଶତ୍ରୁତା ଆଚରଣ କରୁଛନ୍ତି। ଇଂରେଜମାନେ ଏ ଦେଶ ଛାଡ଼ି ଚାଲିଗଲେ ଆମର ଆଉ କେହି ଶତ୍ରୁ ରହିବେ ନାହିଁ। ତେଣୁ ମୁଁ କହୁଛି ଇଂରେଜ ଭାରତ ଛାଡ଼, ଭାରତ ଛାଡ଼, ଭାରତ ଛାଡ଼।
4: ବିଜୟା, ବିଜୟା, ବିଜୟା, ଏଠିକି ଆସ, ଶୀଘ୍ର ଆସ। ଦେଖ ବିଜୟା, ଏଇ ଦେଖ, ଗାନ୍ଧୀଜୀ ନିଜେ ମୋ ନିକଟକୁ ଗୋଟେ ପତ୍ର ଲେଖିଛନ୍ତି। ଏ ଚିଠିକୁ ସୁରକ୍ଷିତ ରଖିବ, ଜୀବନଠାରୁ ବି ଅଧିକ ଯତ୍ନରେ ରଖିବ। ଏହା ହେଉଛି ଆମର ସବୁଠୁ ବଡ଼ ସମ୍ପତ୍ତି। ତୁମର ମନେ ଅଛି ନା ବିଜୟା, ଆଜିକୁ ଠିକ 15 ଦିନ ପୂର୍ବେ ମୁଁ ତୁମକୁ କ'ଣ କହିଥିଲି?
5: ମୋର ଠିକ ମନେ ଅଛି, ତୁମେ କହିଥିଲ
6: ବିଜୟା, ଦେଖ ଆମ ଦେଶ ସ୍ୱାଧୀନ ହେବାକୁ ଯାଉଛି, ଗୋଟିଏ ନୂଆ ଇତିହାସ ତିଆରି ହେବାକୁ ଯାଉଛି, ପ୍ରସ୍ତୁତ ଥିବ। ମହାମାନବଙ୍କର ପୂଜାରେ ଆମର ଅର୍ଘ୍ୟ ଅର୍ପଣ କରି ନ ପାରି ଆମେ ଯେମିତି ହତଭାଗା ନ ହଉ।
5: ତୁମେ କ'ଣ କରିବ?
6: ମହାତ୍ମା ଗାନ୍ଧୀ ଯାହା କହିବେ ସେ ହିଁ ଏଇ ଦେଶର ସିରା ପ୍ରସିରାକୁ ଚିହ୍ନିଛନ୍ତି। ତାଙ୍କ ଦେଖେଇଥିବା ରାସ୍ତାରେ ଯାଇ ଯଦି ଅଗ୍ନିରେ ଝାସ ଦେବାକୁ ବି ପଡ଼େ ତଥାପି କିଛି ଚିନ୍ତା ନାହିଁ।
5: କିନ୍ତୁ ଗାନ୍ଧୀଜୀଙ୍କ ସହିତ ତୁମେ?
6: ବିଜୟା, ଏଇ ଦେଖ, ଗାନ୍ଧୀଙ୍କ ନାମରେ ମୁଁ ଏକ ପତ୍ର ଲେଖିଛି। ଶୁଣ, ଭାରତର ଭାଗ୍ୟ ବିଧାତା ବାପୁଜୀ, ଆଜି ଆପଣଙ୍କର ଶ୍ୱାସକ୍ରିୟାରେ କୋଟି କୋଟି ଭାରତୀୟଙ୍କର ହୃଦୟ କମ୍ପିତ। ଆପଣଙ୍କର ହୃଦୟରେ ସ୍ପନ୍ଦନ ଅଛି। ଅନେକ ଶତାବ୍ଦୀ ପରେ ଭଗବାନ ରାମ ଆଉ

0: କୃଷ୍ଣଙ୍କର ଏହି ପବିତ୍ର ଭୂଇଁରେ ଆପଣ ଅବତୀର୍ଣ୍ଣ ହୋଇଛନ୍ତି। ଆପଣ ଅନ୍ୟ କିଛି ଜାଣନ୍ତୁ ନା କାହିଁକି ଏ ଦେଶର ଆତ୍ମାକୁ ସଠିକ୍ ରୂପେ ଚିହ୍ନି ପାରିଛନ୍ତି। ଆପଣଙ୍କର ଆଦେଶ ପାଳନ ପାଇଁ ହଜାର ହଜାର ଲକ୍ଷ ଲକ୍ଷ ଲୋକ ଚାତକ ପରି ଚାହିଁ ବସିଛନ୍ତି। ମୁଁ ବି ପ୍ରସ୍ତୁତ। ସେ ଚିଠିର ଉତ୍ତର ଆସିଛି। ବାପୁଜି ଲେଖିଛନ୍ତି, ଠିକ୍ ଅଛି, ଅପେକ୍ଷା କର, ସମୟ ଶୀଘ୍ର ହିଁ ଆସୁଛି, ଆଉ ଅଧିକ ସମୟ ଅପେକ୍ଷା କରିବାକୁ ପଡ଼ିବ ନାହିଁ।
1: ଆଭାରେ ମୁଁ ବି ବାପୁଙ୍କ ବାଣୀ ଶୁଣି ସାରିଲିଣି। ଦେ ପୁଅ, ଚିଠିଟା ମୋତେ ଦେ, ତାକୁ ମୁଁ ମୋ ପୂଜା ବହିରେ ସାଇତି ରଖିବି।

ଦେଶବାସୀଗଣ, ବର୍ତ୍ତମାନ ଆପଣମାନେ ସର୍ଦ୍ଦାର ପଟେଲ, ଜବାହରଲାଲ ଏବଂ ମୌଲାନା ଆଜାଦ ପ୍ରଭୃତିଙ୍କ ବିଚାରଧାରା ଶୁଣିଲେ। ମୁଁ ତ ଦେଶର ଶାନ୍ତି ଚାହେଁ, କିନ୍ତୁ ଶ୍ମଶାନ ଭଳି ନିସ୍ତବ୍ଧତାର ଶାନ୍ତି ନୁହେଁ। ଇଂରେଜ ଚାହୁଁଛି ହିନ୍ଦୁସ୍ତାନ ସେମାନଙ୍କୁ ସାହାଯ୍ୟ କରୁ ଓ ଲଢ଼େଇ କରି କରି ଧ୍ୱଂସ ହେଇଯାଉ। ଇଂରେଜମାନେ ହିନ୍ଦୁସ୍ତାନକୁ କିଛି ଦେବାକୁ ଚାହାନ୍ତି ନାହିଁ। ମୁଁ କହିବାକୁ ଚାହେଁ ଯେ ଗୁଲାମୀ ହିନ୍ଦୁସ୍ତାନର ଶବ ଉପରେ ଛିଡ଼ା ହୋଇ ସେମାନେ କେବେ ଯୁଦ୍ଧ କରିପାରିବେ ନାହିଁ। ସେମାନେ ଖାଲି ସବୁ ପ୍ରକାର ସାହାଯ୍ୟ ଚାହୁଁଛନ୍ତି, ପ୍ରତିବଦଳରେ କହୁଛନ୍ତି ଏବେ କିଛି କୁହ ନାହିଁ, ପରେ ଦେଖିବି, ଏସବୁ ଆଉ ଚାଲିବ ନାହିଁ। ମୁଁ ତ କର ବା ମର ନିଷ୍ପତ୍ତି ନେଇ ସାରିଛି। ମୋ ସହିତ କେହି ହାତ ନ ମିଳିଲେ ବି ମୁଁ ଏ ରାସ୍ତାରେ ଯିବି, କାରଣ ମୋର ଆତ୍ମବିଶ୍ୱାସ ଏ ରାସ୍ତା ବିନା ଅନ୍ୟ ରାସ୍ତା ନାହିଁ। ଏହାପରେ ଦେଶରେ ଯାହା କିଛି ହବ ସେଥିପାଇଁ ଦାୟୀ ହେବେ ଆପଣମାନେ। ସାରା ଦେଶରେ ଯଦି କିଛି ବି ହୁଏ ମୋ ହାତ ସଙ୍କୁଚିତ ହେବ ନାହିଁ। ଦୁନିଆରେ ବୃଦ୍ଧି ପାଉଥିବା ହିଂସାକୁ ଦେଖି ମୁଁ ଚୁପଚାପ ରହିପାରିବିନି, ମୁଁ କିଛି କରିବି ନହେଲେ ମରିବି, ଏହା ହିଁ ହେବ ମୋର ଧର୍ମ, ଆଉ ଅନ୍ୟ କଥା ନୁହେଁ। ବର୍ତ୍ତମାନ ମୁଁ ଏ କହିବି, ଇଂରେଜ ଭାରତ ଛାଡ଼, ଭାରତ ଛାଡ଼, ଭାରତ ଛାଡ଼। ମୋର ଦେଶ ଲୋକଙ୍କ ପାଇଁ ମୋର କେବଳ ଗୋଟିଏ ଆହ୍ୱାନ, ଡୁ ଅର୍ ଡାଇ। ଇଂରେଜ ଭାରତ ଛାଡ଼, ଇଂରେଜ ଭାରତ।

0: ଆରେ ଅଭୟ, ରାତି 10:30 ନାଗପୁର ଷ୍ଟେସନରେ ତୁ
1: କିଏ
0: ଧରା ପଡ଼ିଗଲୁ ନା? ଆରେ ଯେତେ ଲୁଚିବାକୁ ଚେଷ୍ଟା କଲେ ବି ମୋ ଆଖିରୁ ବର୍ତ୍ତି ପାରିଲୁନି। ଆ ମୋ ସାଙ୍ଗରେ ଚାଲ।
1: ଓଃ ଆରେ ବାପରେ, ମୋର ତ ଜୀବନ ଚାଲି ଯାଇଥାନ୍ତା। ଭାର୍ଗବ, ତୁ ତ ମୋତେ ଡରେଇ ଦେଲୁ। ତୁ ପୋଲିସ ପୋଷାକ ନ ପିନ୍ଧି ରେଲୱେ ପୋଷାକ ପିନ୍ଧିଛୁ।
0: ଭାଗ୍ୟ ଭଲ ତୁ ମୋତେ ଚିହ୍ନିଲୁ। ମୁଁ ତ ଭାବିଥିଲି 12 ବର୍ଷ ପରେ ଦେଖା ତୁ ଚିହ୍ନି ପାରିବୁ ନା ନାହିଁ।
1: ଚିହ୍ନି ପାରିବିନି କେମିତି ଭାର୍ଗବ? ବହୁଦିନ ପର୍ଯ୍ୟନ୍ତ ଆମେ ସହପାଠୀ ଥିଲେ, ସ୍କୁଲର ସ୍କାଉଟ୍ ସମିତିରେ ବି ଏକା ସାଙ୍ଗରେ ଥିଲେ। ହେଲେ ତୋର ଏଇ ରେଲୱେ ପୋଷାକ?
0: ହଁ ଭୟ, ମୁଁ ଏବେ ରେଲୱେରେ ଗାର୍ଡ ଅଛି। ହେଲେ ତୁ ଏଠି ଏକୁଟିଆ ଏଇ ଅନ୍ଧାରରେ?
1: ଗାଡ଼ି ରହିଯିବା ପରେ ଝରକା ପାଖରୁ ଦେଖିଲି ମାଜିଷ୍ଟ୍ରେଟ ସହିତ ଗୋଟେ ବଡ଼ ପ୍ଲାଟୁନ୍ ପୋଲିସ ପ୍ଲାଟଫର୍ମ ସାରା ବୁଲୁଛନ୍ତି ଏବଂ ପ୍ରତ୍ୟେକ ଯାତ୍ରୀଙ୍କୁ ଘୁରି ଘୁରି ଦେଖୁଛନ୍ତି। ସେମାନଙ୍କ ଆଖିରୁ ନିଜକୁ ବଞ୍ଚାଇବା ପାଇଁ ମୁଁ ଏଠିକି ଚାଲି ଆସିଲି।
0: ଆଉ ତୋର ଏଇ ଖାକି ପୋଷାକ?
1: ଏହାର ଗୋଟେ ଲମ୍ବା ଇତିହାସ ଅଛି, ଏକାନ୍ତ ଜାଗାରେ ତୋତେ କହିବି। ମୁଁ ଏବେ ବମ୍ବେରୁ ଆସୁଛି, 16 ଘଣ୍ଟାର ରାସ୍ତାକୁ ମୋତେ 3 ଦିନ ଲାଗିଛି।
0: ହେଲେ କାହିଁକି?
1: ମୋ ଚିନ୍ତାଧାରା ସହିତ ତୁ ତ ଏକାନ୍ତ ଭାବରେ ପରିଚିତ ଭାର୍ଗବ। 8 ତାରିଖ ଦିନ ମହାତ୍ମା ଗାନ୍ଧୀଙ୍କର ସ୍ୱାଧୀନତା ଆନ୍ଦୋଳନକୁ ନିଷ୍ପ୍ରଭ କରିବା ପାଇଁ ପୋଲିସ ଗାଡ଼ିର ହର୍ନ ଆଉ ସୈନ୍ୟମାନଙ୍କ ଜୋତାର ଶବ୍ଦରେ ବମ୍ବେର ସବୁ ଗଳି ରାସ୍ତା ପ୍ରତିଧ୍ୱନିତ ହୋଇଉଠିଲା। ରାତି ଭିତରେ ମହାତ୍ମା ଗାନ୍ଧୀ, ସର୍ଦ୍ଦାର ପଟେଲ, ପଣ୍ଡିତ ଜବାହରଲାଲ ନେହେରୁ, ମୌଲାନା ଆଜାଦ ଏବଂ କଂଗ୍ରେସ କାର୍ଯ୍ୟକାରୀ ସମିତିର ସମସ୍ତ ସଭ୍ୟଙ୍କୁ ଗିରଫ କରି ନିଆଗଲା ଏବଂ ସ୍ପେଶିଆଲ ଗାଡ଼ିରେ ସେମାନଙ୍କୁ ପୁନା ଓ ଅହମ୍ମଦନଗର ଜେଲକୁ ପଠାଇ ଦିଆଗଲା ନଜରବନ୍ଦୀ ଭାବରେ।
0: ତାହେଲେ କଣ ତୁ ଶଙ୍କିତ ହେଇ ଏଠିକି ପଳେଇ ଆସିଛୁ?
1: ନା ନା ନା ଭାର୍ଗବ ନା, ଏଇ ଗିରଫଦାରୀ ଫଳରେ ଦେଶରେ ହିଂସା ଓ ଅରାଜକତା ଆହୁରି ବଢ଼ିବ। ସରକାର ସୈନ୍ୟ ଚାଳନା କଲା, ଲୁହବୁହା ବାଷ୍ପ ପ୍ରୟୋଗ ହେଲା, ସହର ସାରା 22-23 ଥର ଗୁଳିବର୍ଷଣ ହେଲା, ବସ୍ ସବୁ ଜାଳି ଦିଆଗଲା, ଟ୍ରାମ ଟ୍ରେନ ଲାଇନ ସବୁକୁ ବାହାର କରି ଦିଆଗଲା, ବିଜୁଳି ତାର କାଟି ଦିଆଗଲା। ଲୋକଙ୍କ ମନରେ ଯାହା ଆସିଲା ତାହା କଲେ।
0: ଲୋକଙ୍କୁ ଯେଉଁମାନେ ଶୃଙ୍ଖଳିତ କରିବା କଥା ସେମାନେ ତ ଯାଇ ଜେଲ ଭିତରେ ବନ୍ଦୀ ହେଲେ। ଆଉ
1: ବମ୍ବେରେ ନେତାମାନଙ୍କର ଗିରଫଦାରୀ ପରେ ଯେଉଁ କେତେ ଜଣ ବର୍ତ୍ତି ଯାଇଥିଲେ ସେମାନେ ଲୁଚି ଲୁଚି ସଭା ସମିତି କଲେ। ଏପରି ଏକ ଆୟୋଜନରେ ମୋତେ ଯୋଗ ଦେବା ପାଇଁ ଡକାଯାଇଥିଲା। ସବୁ ଦଳର ଭିନ୍ନ ଭିନ୍ନ ଆୟୋଜନ ଥିଲା, ଭିନ୍ନ ଭିନ୍ନ ନିର୍ଦ୍ଦେଶ ଥିଲା। ଅଖିଳ ଭାରତୀୟ କଂଗ୍ରେସ କମିଟି ଦ୍ୱାରା ଗୋଟିଏ ପ୍ରଚାରପତ୍ର ବଣ୍ଟନ କରାଯାଇଥିଲା ଏବଂ କର୍ମୀମାନଙ୍କୁ କୁହାଯାଇଥିଲା ଯେ

0: ସେମାନେ ନିଜ ନିଜ ଅଞ୍ଚଳରେ ଏ ଖବର ଯେମିତି ପ୍ରଚାର କରିବେ, ତା ପୂର୍ବରୁ ଯେପରି ସେମାନେ ଗିରଫ ନ ହୁଅନ୍ତି।
1: ତତେ ବି କ'ଣ ଏଇ ଦାୟିତ୍ୱ ଦିଆଯାଇଥିଲା?
0: ହଁ ଭାର୍ଗବ। ତାପରେ ମୁଁ ପୁରୁଣା ଖାକି ପୋଷାକ ମିଳୁଥିବା ଦୋକାନକୁ ଯାଇ ଏ ଖାକି ପୋଷାକ କିଣି ଆଣିଲି, ଯାହା ତୁ ଏବେ ଦେଖୁଛୁ। ଠିକ୍ ସେପରି ଜୋତା ଆଉ ଟୋପି ବି ଚମଡ଼ା ସୁଟକେସ୍ ଭିତରେ ସେ ପ୍ରଚାରପତ୍ରକୁ ଭର୍ତ୍ତି କରି ହାତରେ ବାଡ଼ିଟିଏ ଧରି ଆରମ୍ଭ କଲି ମୋର ଯାତ୍ରା। ଲକ୍ଷ୍ୟଭେଦି ସୈନ୍ୟମାନେ ଭାବିଲେ ଆମର କୌଣସି ବନ୍ଧୁ ବୋଧେ ଛୁଟିରେ ଯାଉଛି।
1: ଏଇଠି ମଧ୍ୟ ସାବଧାନ ହେବାକୁ ପଡ଼ିବ, ସହର ସାରା ମିଲିଟାରୀ ପୋଲିସ ପହରା ଦେଉଛି, ଅପରାଧୀମାନଙ୍କୁ ଦେଖିଲା ମାତ୍ରେ ଗୁଳି କରିବାର ନିର୍ଦ୍ଦେଶ ଦିଆଯାଇଛି, ଏବେ କର୍ଫ୍ୟୁ ଲାଗିଛି, ବାହାରକୁ ବାହାରିବା ଖୁବ୍ ବିପଦଜନକ।
0: ହଁ ଏଇଠି ବି ତ ବିପଦ ଅଛି, ପୋଲିସ ଘୁରି ବୁଲୁଛି, ପ୍ରତ୍ୟେକ ଗାଡ଼ି ଉପରେ ବି ନଜର ରଖିଛି।
1: ଚାଲ ମୋ କ୍ୱାର୍ଟରକୁ ଚାଲ, ରାତିଟା ସେଇଠି କଟେଇଦେବୁ।
0: ନା ଭାଇ ନା, ମୋ ପାଇଁ ତୋ ଚାକିରିରେ ଆଞ୍ଚ ଆସୁ ଏଇଆ ମୁଁ ଚାହୁଁନି। ତୁ ଖାଲି ମୋ ପାଇଁ ଏତିକି କରିଦେ, ମୋତେ କୌଣସି ଏକ ଲୋକାଲ ଟ୍ରେନ୍ର ଫାର୍ଷ୍ଟ କ୍ଲାସ୍ କମ୍ପାର୍ଟମେଣ୍ଟରେ ଟିକେ ବସେଇଦେ, ବାକି ମୁଁ ଦେଖିବି।
1: ଦେଖ ଭୟ, ଏ ଟ୍ରେନ୍ ପୁରାପୁରି ଖାଲି ଅଛି, ତୁ ଆରାମରେ ଏଠି ବସିକି ଯା। ସକାଳୁ ସକାଳୁ ଗାଡ଼ି ଅଜନୀ ପ୍ଲାଟଫର୍ମରେ ଲାଗିଯିବ, ତୁ ସେଠାରେ ଓହ୍ଲେଇ ଜେଲ୍ର ପଛପଟ ଦେଇ ଘରେ ପହଞ୍ଚିଯିବୁ, ସେଠାରେ ପୋଲିସ ନାହିଁ।
0: ବହୁତ ବହୁତ ଧନ୍ୟବାଦ ଭାର୍ଗବ।

गांधी की जय, महात्मा गांधी की जय, इनकलाब जिंदाबाद।

0: ଦୀନବନ୍ଧୁ ବାବୁ, ଏବେ ଆଉ ଜେଲ୍ ବାହାରେ ରହି ଲାଭ କ'ଣ? ଯାହା ହେବାର ଥିଲା ତ ହୋଇଗଲା, ଦେଶକୁ ଯେଉଁ ତେଜସ୍ୱୀ ଭାବ ଦେଖାଇବାର ଥିଲା ତାହା ତ ହୋଇଗଲା। ଏବେ ତ ପରିସ୍ଥିତି ବଦଳି ଯାଇଛି, ଏଣୁ ଗିରଫ ନ ହୋଇ ଲାଭ କ'ଣ? ପୁଲିସ ଯେମିତି ମୋ ଚାରିଆଡ଼େ ଜାଲ ଫିଙ୍ଗିଛି, ଜଣାପଡ଼ୁଛି ଗିରଫ ନ ହେବାର ରାସ୍ତା ନାହିଁ।
1: କିନ୍ତୁ ଜାଣିଶୁଣି ଗିରଫ ହେବାରେ ବି ତ କିଛି ଲାଭ ନାହିଁ। ତମେ ବାହାରେ ଅଛ, ଏହା ହିଁ ଆନ୍ଦୋଳନକାରୀମାନଙ୍କୁ ସମ୍ଭାଳି ରଖିଛି, ନହେଲେ ସମସ୍ତେ ଅବସର ଖୋଜୁଛନ୍ତି। ପୂର୍ବ ଦିଗରେ ଯୁଦ୍ଧ ତୀବ୍ର ହେବାରେ ଲାଗିଛି, ସମସ୍ତଙ୍କ ରାକ୍ଷୀ ସୁଭାଷ ଚନ୍ଦ୍ର ବୋଷଙ୍କ ଉପରେ। ସେ ଜର୍ମାନୀ କି ଜାପାନରେ ଅଛନ୍ତି, ତାଙ୍କ ମୁକ୍ତି ବାହିନୀ ଆକ୍ରମଣ କରି ଦେଶର କିଛି ଗୋଟେ ବିସ୍ଫୋରଣ ତ କରିବେ।
0: ଦୀନବନ୍ଧୁ ବାବୁ, ଏଇ ସିଆଡ଼େ ଦେଖନ୍ତୁ ତ।
1: ଆରେ, ଏ ପୋଷ୍ଟରରେ ତ ତମର ଫଟୋ ଅଛି, ଉପରେ ଲେଖା ଅଛି ପୁରସ୍କାର, 10,000 ଟଙ୍କାର ପୁରସ୍କାର। ୟୁନିଭର୍ସିଟିର ରିସର୍ଚ୍ଚ ସ୍କଲର ଅଭୟ କୁମାର ଗୋଟିଏ ଉଗ୍ରପନ୍ଥୀ, ଯିଏକି ପୁଲିସ ଆଖିରେ ଧୂଳି ଦେଇ ଲୁଚି ବୁଲୁଛି, ଲୋକଙ୍କୁ ବିଭ୍ରାନ୍ତ କରିବା, ରାଜଦ୍ରୋହ ତଥା ହତ୍ୟା କରିବା ପାଇଁ ଲୋକ ନିଯୁକ୍ତ କରିବା ଅପରାଧରେ ସେ ଅପରାଧୀ। ଘୁଗ୍ରିରେ ହୋଇଥିବା ଅଗ୍ନିକାଣ୍ଡ ଓ ହତ୍ୟାକାଣ୍ଡ ପାଇଁ ସେ ଦାୟୀ। ସେ ଦାୟୀ ଥିବାର ପ୍ରମାଣ ସରକାରଙ୍କ ନିକଟରେ ମହଜୁଦ ଅଛି। ହତ୍ୟା କରିବା, ହତ୍ୟା କରିବା ପାଇଁ ବିଭ୍ରାନ୍ତ କରିବା, ସାହାଯ୍ୟ କରିବା ଓ ନିଆଁ ଲଗାଇବା ଆଦି ଅନେକ ଦୋଷରେ ସେ ଦୋଷୀ। ଆଇନ ଓ ଶୃଙ୍ଖଳା ପାଇଁ ସେ ଏକ ବଡ଼ ବିପଦ, ଏଣୁ ଏହା ସରକାରୀ ଘୋଷଣା ଯେ ତାକୁ ମୃତ ବା ଜୀବିତ ଅବସ୍ଥାରେ ଯିଏ ସରକାରଙ୍କ ନିକଟରେ ସମର୍ପଣ କରିପାରିବ, ସରକାର ତାକୁ 10,000 ଟଙ୍କା ନଗଦ ପୁରସ୍କାର ଦେବେ।
0: ଆଉ ସେ ତଳେ କ'ଣ ଲେଖା ହୋଇଛି ଦେଖିଲେ?
1: ସରକାର ଏହା ମଧ୍ୟ ଘୋଷଣା କରୁଛନ୍ତି ଯେ ଅଭୟ କୁମାର ଆଇନ ଆଖିରେ ଏକ ବଡ଼ ଆସାମୀ, କେହି ଯଦି ତାକୁ ସାହାଯ୍ୟ କରନ୍ତି ତାହେଲେ ସେ ମଧ୍ୟ ସରକାରଙ୍କ ଆଖିରେ ଅପରାଧୀ, ଯିଏ ଏହି ଅପରାଧ କରିବ ସେ ମଧ୍ୟ ଦଣ୍ଡ ପାଇବ।
0: ଆଚ୍ଛା ଦୀନବନ୍ଧୁ ବାବୁ, ଆଜିଠୁ ମୁଁ ଘରକୁ ଫେରିବାର ଚିନ୍ତା ପୂରାପୂରି ଛାଡ଼ି ଦେଉଛି। ସେଠାରେ ମଧ୍ୟ ପୁଲିସ ଜଗୁଆଳି ନିଶ୍ଚୟ ଥିବେ, ଆପଣ ନାଗପୁର ଚାଲିଯାଆନ୍ତୁ। ମୁଁ ଘରକୁ ଯାଇ ମା ଓ ମୋ ସ୍ତ୍ରୀଙ୍କୁ ସମସ୍ତ କଥା କହିଦେବେ।
1: ଆଉ ତମେ?
0: ମୁଁ ପଞ୍ଚମଢ଼ିର ଗୁମ୍ଫାରେ ଥିବା ମହାଦେବ ବାବାଙ୍କ ଦର୍ଶନ କରି ଆଗେଇବି। ବର୍ତ୍ତମାନ ମୁଁ ସନ୍ନ୍ୟାସୀ ବେଶ ଧାରଣ କରିବି।
1: ଠିକ୍ ଅଛି ତାହେଲେ।

0: ମୁଁ ଯାଉଛି।
1: ହେ ରାମ, ଚିନ୍ତା ନାହିଁ ବସିଛ।
2: କିଏ?
1: ଚିନ୍ତା ନାହିଁ, ମୁଁ ବି ତୋ ପରି ଜଣେ ମଣିଷ। ଅନ୍ଧାରରେ ତୋତେ କିଛି ଦିଶୁନି। ମୁଁ ଏଇ ନିକଟରେ ଗୋଟିଏ କୁଡ଼ିଆ ଘରେ ରହୁଛି। ମୋ ସାଙ୍ଗରେ ଆ ମୋ ସାଙ୍ଗରେ।
2: ଆପଣଙ୍କୁ ପାଇ ମୁଁ ଧନ୍ୟ ହେଲି ସ୍ୱାମୀଜୀ।
1: ଏଥିରେ ଧନ୍ୟ ହେବାର କ'ଣ ଅଛି ପୁତ୍ର? ମୁଁ ଦେଖିଲି ତୁ ମହାଦେବ ପର୍ବତ ଉପରୁ ଓହ୍ଲାଉଛୁ। ତୋର ସାହସ ଦେଖି ମୁଁ ସ୍ତମ୍ଭୀଭୂତ ହୋଇଗଲି। ଅନ୍ଧାର ହୋଇଗଲେ ଏ ରାସ୍ତାରେ କେହି ଯାଆନ୍ତିନି। ତୁ ଯେମିତି ସଙ୍କୀତ ନ ହେଉ ସେଇଥିପାଇଁ ମୁଁ ଏଇଠି ତୋର ପ୍ରତୀକ୍ଷା କରିଥିଲି। ତୁ ଯେ ଧୂସର ବସ୍ତ୍ର ପରିଧାନ କରିଛୁ, ଏତେ ଛୋଟ ବୟସରୁ ତୁ ସଂସାର ତ୍ୟାଗ କରିଛୁ ପୁତ୍ର, କ'ଣ କିଛି ଗୋଟେ ବିରାଟ ଦୁଃଖ ଅଛି?
2: ସ୍ୱାମୀଜୀ, ମୁଁ ସଂସାର ପରିତ୍ୟାଗ କରିନି, ଦୁଃଖ ଅଛି, କିନ୍ତୁ ବ୍ୟକ୍ତିଗତ ନୁହେଁ, ସାମାଜିକ।
1: କ'ଣ ହେଇଛି ପୁତ୍ର?
2: ଦେଶ ପ୍ରତି ଘୋର ବିପଦ ଦେଖାଦେଇଛି। ଅପମାନ ଆଉ ତିରସ୍କାର ସହ୍ୟ କରି ଆଜିର ପରିସ୍ଥିତିରେ କୌଣସି ସ୍ୱାଭିମାନୀ ବ୍ୟକ୍ତି ଆନନ୍ଦରେ ରହିବା ଖୁବ୍ କଷ୍ଟକର। ଇଂରେଜ ଶାସନ ଗରିବ ଅସହାୟ ନିର୍ଦ୍ଦୋଷ ଉପରେ ଯେପରି ଅତ୍ୟାଚାର କରୁଛି ସେ ଦୃଶ୍ୟ ହୃଦୟ ବିଦାରକ, ଯାହା ଦେଖି ହେଉନି।
1: 1857 ମସିହାରେ ବି ଠିକ୍ ଏହି ପରିସ୍ଥିତି ହୋଇଥିଲା।
2: ଆପଣଙ୍କୁ ସବୁ ଜଣା? ତାହେଲେ ଆପଣ କ'ଣ ସେହି ସମୟରେ ଥିଲେ?
1: ନା ନା, ମୁଁ ସେ ସମୟରେ ନଥିଲି, କିନ୍ତୁ ମୋର ଗୁରୁଜୀ ଥିଲେ। 20 ବର୍ଷ ତଳେ ହିଁ ସେ ସମାଧି ନେଇଥିଲେ, ସେ ଏଇଠାରେ ରହୁଥିଲେ। ତାଙ୍କରି ମୁହଁରୁ ମୁଁ 1857 କାହାଣୀ ଶୁଣିଥିଲି। ଇଂରେଜମାନେ ନାଗପୁର ଆକ୍ରମଣ କରିବାରୁ ଅପା ସାହେବ ଭୋସଲେ ଏଇଠି ଆସି ଶରଣ ନେଇଥିଲେ। ଗୁରୁଜୀ ତ ଝାନ୍ସୀର ରାଣୀ ଲକ୍ଷ୍ମୀବାଈଙ୍କୁ ବି ଦେଖିଥିଲେ।
2: ସ୍ୱାମୀଜୀ, ଆଜି ମଧ୍ୟ ଠିକ୍ ସେହିପରି ସ୍ୱାଧୀନତାର ଯଜ୍ଞ ଆରମ୍ଭ ହୋଇଛି ଆପଣଙ୍କର ଆଶୀର୍ବାଦରୁ।
1: ମୋର ଆଶୀର୍ବାଦ ତୁମ ଉପରେ ସର୍ବଦା ଅଛି ବସିଛ, କିନ୍ତୁ
2: କିନ୍ତୁ କ'ଣ ସ୍ୱାମୀଜୀ?
1: ତୁମେମାନେ ଦେଶର ରାଜନୈତିକ ଉନ୍ନତି ପାଇଁ ପ୍ରଗତିଶୀଳ, ଆଉ ଆମେ ଆଧ୍ୟାତ୍ମିକ ଉନ୍ନତି ପାଇଁ। ତୁମେ କ'ଣ ଭାବୁଛ, ରାଜନୈତିକ ସ୍ୱାଧୀନତା ହାସଲ କରିସାରିବା ପରେ ତୁମର ସବୁ ସମସ୍ୟାର ସମାଧାନ ହୋଇଯିବ? କିନ୍ତୁ ମୁଁ ତାହା ଭାବୁନାହିଁ। ମୁଁ ଭାବୁଛି ଯେତେଦିନ ପର୍ଯ୍ୟନ୍ତ ଏଇ ବିଶାଳ ଆଉ ଶିଷ୍ଟ ଦେଶରେ ଆଧ୍ୟାତ୍ମିକ ମୂଲ୍ୟ ପ୍ରତିଷ୍ଠିତ ହୋଇପାରିନି, ସେତେଦିନ ପର୍ଯ୍ୟନ୍ତ ଏଠାରେ ସୁଖ ଶାନ୍ତି ଆସିବା ଅସମ୍ଭବ।
2: ତାହେଲେ କ'ଣ ଆମର ରାଜନୈତିକ କ୍ରାନ୍ତି ଏକ ବିଫଳତାର ପ୍ରତୀକ?
1: ସେ କଥା ନୁହେଁ ବସିଛ, ଲକ୍ଷ୍ୟସ୍ଥଳରେ ପହଞ୍ଚିବା ନିମନ୍ତେ ଏଇଟା ଗୋଟେ ପାହାଚ, କିନ୍ତୁ ଶେଷ ପାହାଚ ନୁହେଁ। କ୍ରାନ୍ତି କେବଳ ଗୋଟାଏ ଅବଲମ୍ବନ ମାତ୍ର, ସିଦ୍ଧି ନୁହେଁ। ସ୍ୱାଧୀନତା ପ୍ରାପ୍ତି ଭାରତ ପାଇଁ ଗୋଟାଏ ମହାନ କାର୍ଯ୍ୟର ପରିସମାପ୍ତି ନୁହେଁ, କେବଳ ଅୟମାରମ୍ଭ।
2: ସ୍ୱାମୀଜୀ, ଆମେ ସ୍ୱାଧୀନତା ହାସଲ କରିପାରିବା ତ?
1: ନିଶ୍ଚୟ ପାରିବା। ସ୍ୱାମୀ ରାମତୀର୍ଥ ଭବିଷ୍ୟତବାଣୀ କରିଥିଲେ ଭାରତ 20 ଶତାବ୍ଦୀର ମଧ୍ୟଭାଗରେ ସ୍ୱାଧୀନତା ପାଇବ, କିନୁ ତାର ସ୍ୱର୍ଣ୍ଣଯୁଗ ଆରମ୍ଭ ହେବ ଆହୁରି 10-20 ବର୍ଷ ପରେ।
2: ଭବିଷ୍ୟତରେ କ'ଣ ହେବ ତାହା ଭଗବାନ ଜାଣନ୍ତି। ଯଦି ଆମର ପ୍ରାଣର ଆହୁତିରେ ଏ ଅଗ୍ନି ପ୍ରଜ୍ୱଳିତ ହେବ, ସେଇଟା ଆମର ଅହୋଭାଗ୍ୟ। ଆଚ୍ଛା ସ୍ୱାମୀଜୀ, ମୋତେ ଆଶୀର୍ବାଦ ପ୍ରଦାନ କରନ୍ତୁ, ଯେପରି ମୋର ଚଲାପଥ ପ୍ରଶସ୍ତ ହେଉ।
1: ମୋର ସମସ୍ତ ଶୁଭକାମନା ତୁମ ସହିତ ଅଛି ପୁତ୍ର। ତୁମେ ଯେଉଁଠି ଯେଉଁ ପରିସ୍ଥିତିରେ ରୁହ ନା କାହିଁକି, ଖୁସିରେ ରୁହ।
2: ଭିକ୍ଷାଂ ଦେହି ମା, ଭିକ୍ଷା ଦିଅ।
3: ଆସନ୍ତୁ ଆସନ୍ତୁ ବାବା, ଏଇଟା ତ ମୋର ଓହୋ ଭାଗ୍ୟ ଯେ ଘର ଭିତରେ ରହି ଆପଣଙ୍କ ପରି ମହାତ୍ମାଙ୍କ ଦର୍ଶନ ପାଇଛି। ଆଦେଶ କରନ୍ତୁ ବାବା।
2: ଆଦେଶ ନୁହେଁ ଦେବୀ, କେବଳ ରାତ୍ରି ଭୋଜନ ଓ ରହିବା ପାଇଁ ଟିକିଏ ସ୍ଥାନ। ଗୃହ ଭିତରେ ନିରୋଳା କୋଠରୀଟିଏ ମିଳିଲେ ମୁଁ ଶାନ୍ତିରେ ବସି ମୋର ପୂଜାପାଠ କରନ୍ତି।
3: ଆସନ୍ତୁ ମହାଭାଗ, ମୁଁ ସ୍ୱାଗତ କରୁଛି ଏଇଠି। ହଁ ହଁ, ଏଇଠି ଆପଣ ନିରୋଳାରେ ବସି ଜପ

0: ତପ କରନ୍ତୁ, ମୁଁ ଆପଣଙ୍କ ପାଇଁ ଖାଇବା ବ୍ୟବସ୍ଥା କରୁଛି। ସେତେବେଳକୁ ମୋ ସ୍ୱାମୀ ବି ଆସିଯାଇଥିବେ।
1: ଆପଣଙ୍କର ସ୍ୱାମୀ କ'ଣ କରନ୍ତି ଦେବୀ?
0: ସିଏ ପୋଲିସରେ ଦାରୋଗା ଅଛନ୍ତି ବାବା।
1: ଏ ଦାରୋଗା ଅଛନ୍ତି? ଆଚ୍ଛା ଆଚ୍ଛା, ଠିକ୍ ଅଛି।
0: ଏଇ ତ ସେ ଆସିଗଲେ ବାବା। ଇଏ ମୋର ପତି, ଆଉ ଇଏ ସ୍ୱାମୀଜୀ। ୟାଙ୍କ ଆଶୀର୍ବାଦରେ ଅସମ୍ଭବ ବି ସମ୍ଭବ ହୁଏ।
2: ପ୍ରଣାମ ସ୍ୱାମୀଜୀ।
1: ଆଚ୍ଛା, ଏବେ ମୁଁ କିଛି ସମୟ ବିଶ୍ରାମ କରିବି।
2: ବୁଝିଲୁ, ଇଏ ସାଧୁର ଚେହେରା ତ ଅଭୟ କୁମାରର ଚେହେରା ସହିତ ମିଶିଗଲା ପରି ଲାଗୁଛି। ଇଏ ଅଭୟ କୁମାର ନୁହେଁ ତ?
0: ଅଭୟ କୁମାର କିଏ?
2: ଆରେ ସେ ପ୍ରସିଦ୍ଧ ବିପ୍ଳବୀ ଯାହାର ଗିରଫ ପାଇଁ ସରକାର 10,000 ଟଙ୍କା ଘୋଷଣା କରିଛନ୍ତି। ଆଉ ତୁ ତ ସେ ପୋଷ୍ଟର ଦେଖିଛୁ, ସେ ଚେହେରା ସହିତ କ'ଣ ୟାର ଚେହେରା ମିଶୁନି?
0: ମିଶିଲେ ମିଶୁ, ସେଥିରୁ ଆମକୁ କ'ଣ ମିଳିବ ଯେ?
2: ଆରେ ତୁ ବୁଝିପାରୁନୁ, ତାକୁ ଗିରଫ କଲେ ମୋତେ 10,000 ଟଙ୍କା ମିଳିବ, ଆଉ ତା ବାହାରେ ବୁଝିଲୁ ପ୍ରମୋସନ।
0: ଗିରଫ? ପୁଣି ନିଜ ଘରକୁ ଆସିଥିବା ଅତିଥିକୁ? ଛି ଛି ଛି ଛି ଛି, ମୁଁ ଥିବା ପର୍ଯ୍ୟନ୍ତ ଏସବୁ ହେଇପାରିବନି। ଆଉ ଜାଣିଛ, ମୋ କୋଳ ହସି ଉଠିବ, ସିଏ ପରା ଆଶୀର୍ବାଦ ଦେଇଛନ୍ତି।
2: ଏହାକୁ ଗିରଫ ନ କଲେ କ'ଣ ହେବ ତୁ ଜାଣିଛୁ? ମୋ ଚାକିରି ତ ଯିବ ଯିବ, ତା ଉପରେ ପୁଣି ଜେଲ୍ ଭୋଗିବାକୁ ପଡ଼ିବ।
0: ଏ ଜେଲ୍ ଯିବାକୁ ପଡ଼ିବ? ଆରେ ବାପରେ। ଆଚ୍ଛା ଆଚ୍ଛା, ହଉ ଏବେ ଯାଇ ଶୋଇପଡ଼, ଭାରି ଥକି ଯାଇଛ, ସକାଳ ହଉ ଦେଖିବା।
3: ଆପଣଙ୍କ ପାଇଁ ଏତେ କଡ଼ା ପହରା କାହିଁକି? ଆପଣ କୋଉଠୁ କିପରି ଆସିଲେ ମୋତେ ଟିକେ କୁହନ୍ତୁ ନା।
1: ମୁଁ ନାଗପୁରର ବାସିନ୍ଦା, ମୋ ଉପରେ 10,000 ଟଙ୍କାର ପୁରସ୍କାର ଅଛି।
3: ଓ, ଆପଣ ଅଭୟ କୁମାର ତାହେଲେ? ସବୁ ଜାଣିଗଲି। ଆପଣ ଗିରଫ ହେଲେ କିପରି? ଆପଣ ତ
1: ଏହା ଏକ ଲମ୍ବା କାହାଣୀ। ମୁଁ ତ ମୋ ନିଜ ଘରେ ଗିରଫ ହେଲି, ବାହାରେ ରହିବା କିଛି ଲାଭ ହେଲାନି।
3: ଆପଣ ଘରକୁ ଯାଉଥିଲେ କାହିଁକି?
1: ମୁଁ ସନ୍ନ୍ୟାସୀ ବେଶରେ ଘୁରି ବୁଲୁଥିଲି। ମହାଦେବ ପର୍ବତ ଗୁମ୍ଫାଠାରେ ସ୍ୱାମୀଜୀଙ୍କ ଦର୍ଶନ କରି ଫେରୁଥିବା ବେଳେ ଜଣେ ମହିଳାଙ୍କ ଘରେ ଆଶ୍ରୟ ନେଲି। ତାଙ୍କର ସ୍ୱାମୀ ଜଣେ ଦାରୋଗା, ସେ ମହିଳା ଭଗବତ ବିଶ୍ୱାସୀ, ଅତିଥି ପ୍ରିୟ ଆଉ ସାଧ୍ୱୀ ମଧ୍ୟ। ତାଙ୍କ ସ୍ୱାମୀ ଶୋଇବା ପରେ ମୋତେ ସେ ତାଙ୍କ ଗୃହରୁ ଚାଲିଯିବା ପାଇଁ ସମୟ ଦେଲେ। ସେଇଠୁ ସିଧା ଯାଇ ଆମ ଘରେ ପହଞ୍ଚିଲି, ମାଙ୍କ ଆଶୀର୍ବାଦ ଓ ସ୍ତ୍ରୀ ସହ ସାକ୍ଷାତ ପାଇବା ପାଇଁ। ଆଉ ସେଇଠି ହିଁ ମୁଁ ଗିରଫ ହେଲି। ପୋଲିସର ଜାଲ ସବୁଆଡ଼େ ବିଛେଇ ହୋଇଥିଲା। ଆସନ୍ତାକାଲି ମୋର ପେଶୀ ଅଛି, କଚେରୀରେ ମକଦ୍ଦମା ବିଚାରାଧୀନ ଅଛି। ସ୍ୱାଧୀନତା ଆନ୍ଦୋଳନର ଏଇ ଜ୍ୱାଳାମୁଖୀ ଲଢ଼େଇରେ ଯେତେ ଲୋକ ଝାସ ଦେଲେ ବି ସେଇଟା କମ୍ ହେବ।

0: ତୁମେ ବମ୍ବେ କଂଗ୍ରେସ ଅଧିବେଶନରେ ସାମିଲ ହେବା ପାଇଁ ଯାଇଥିଲ?
1: ହଁ,
0: ପୁଣି
1: ପୁଣି କ'ଣ?
0: ମାନେ ସେଠାକାର ନେତାମାନଙ୍କର ଭାଷଣ ଶୁଣିଲ?
1: ହଁ, ସେଇଥିପାଇଁ ତ ଯାଇଥିଲି।
0: ନେତାମାନେ ଗିରଫ ହେବା ପରେ ସେଇଠି ଲୁଟତରାଜ, ହାଣକାଟ, ଅଗ୍ନିକାଣ୍ଡ ହେଇଥିଲା, ଏକଥା ବି ଜାଣ?
1: ହଁ, କିଛି କିଛି ଶୁଣିଥିଲି।
0: ଏସବୁ ଦେଖିନଥିଲ?
1: ସବୁ କେମିତି ଦେଖିଥାନ୍ତି? ବମ୍ବେ ଏତେ ବଡ଼ ସହର ଯେ ଗୋଟିଏ ଲୋକ ଗୋଟିଏ ସମୟରେ ସେଇଠି ଉପସ୍ଥିତ ହୋଇପାରିବ କେମିତି?
0: ତାହେଲେ ତୁମେ ଏହା ଜାଣିଲ କେମିତି?
1: ପତ୍ରପତ୍ରିକା ମାଧ୍ୟମରେ, ଲୋକଙ୍କ କହିବା ଶୁଣିବାରେ।
0: ସେଠୁ ତୁମେ କିଛି ଜିନିଷ ଆଣିଥିଲ?
1: ହଁ, ଆଣିଥିଲି।
0: କୋଉଠିକି?
1: ନାଗପୁରକୁ।
0: ସେସବୁ କ'ଣ କଲ?
1: ବାଣ୍ଟିଦେଲି।
0: ଆଚ୍ଛା, କୋଉଠି?
1: ବହୁତ ଦୂର ଦୂରାନ୍ତରରେ।
0: ଘୁଗୁରିକୁ ସେ ପ୍ରଚାରପତ୍ର ଯାଇଥିଲା?
1: ଯାଇଥିବ।
0: କାହିଁକି? ତୁମେ ସଠିକ୍ ଜାଣିନ? ତୁମେ ସେହି ଅଗ୍ନିକାଣ୍ଡ ଓ ହତ୍ୟା ଘଟଣା ଦିନ ଘୁଗୁରିରେ ଥିଲ ନା?
1: ଥିଲି, କିନ୍ତୁ ଘଟଣା ପୂର୍ବରୁ ମୁଁ ସେ ଜାଗା ଛାଡ଼ି ଚାଲି ଯାଇଥିଲି।
0: ଲୋକଙ୍କ ମନରେ ବିଦ୍ରୋହ ସୃଷ୍ଟି କରି?
1: ନା, ବରଂ ଶାନ୍ତ କରି।
0: ମତଲବ?
1: କାରଣ ସାଧାରଣ ଲୋକଙ୍କୁ ଗୁଳି ବାଜିଥିବାରୁ ଓ ବାବା ମାନବ ଦାସଙ୍କର ଗିରଫ ହେତୁ ଜନସାଧାରଣ ଖୁବ୍ ଅସା

0: ଶାନ୍ତ ଥିଲେ। ସେ ସମୟରେ ତ ଘୁଗୁରିରେ ଆହୁରି କିଛି ବି ଅଘଟଣ ଘଟିଥାନ୍ତା। ମୁଁ ସେଠାକାର ନେତାମାନଙ୍କୁ ଶାନ୍ତ ରହିବା ପାଇଁ ଓ ହିଂସା ମାର୍ଗରେ ନ ଯିବା ପାଇଁ ଉପଦେଶ ଦେଇଥିଲି ଏବଂ ମୋର ବିଶ୍ୱାସ ତାହାର ପ୍ରଭାବ ସେମାନଙ୍କର ଉପରେ ପଡ଼ିଥିଲା।
1: ତୁମେ ସେଠାରେ ପ୍ରଚାରପତ୍ର ବାଣ୍ଟି ନଥିଲ?
0: ନା।
1: ଲାଲ ପ୍ରଚାରପତ୍ର ସେଇଠି କେମିତି ପହଞ୍ଚିଲା?
0: ମୁଁ କେମିତି ଜାଣିବି? ବମ୍ବେରୁ ମୁଁ ଯେଉଁ ପ୍ରଚାରପତ୍ର ଆଣିଥିଲି ତାହା ଧଳା ରଙ୍ଗର ଥିଲା।
1: କିନ୍ତୁ ପୋଲିସ ତ ସାକ୍ଷ୍ୟ ଦେଇଛି ଯେ ସେ ପ୍ରଚାରପତ୍ର ବାଣ୍ଟିବା ପାଇଁ ତୁମେ ଘୁଗୁରି ଯାଇଥିଲ ବୋଲି।
0: ପୋଲିସ ମିଛ ସାକ୍ଷୀ ଦେଇଛି।
1: କିପରି?
0: ସେମାନଙ୍କ ଜଣେ ସାକ୍ଷୀ କହିଲା ଯେ ଘଟଣା ଦିନ ସକାଳ 10 ସମୟରେ ଶୋଭାଯାତ୍ରା ଆରମ୍ଭ ହେବାର ପୂର୍ବରୁ ମୁଁ ଘୁଗୁରିରେ ଥିଲି। ଆଉ ଜଣେ ସାକ୍ଷୀ କହିଲା ଯେ ଏହି ଲାଲ ପ୍ରଚାରପତ୍ର ଘଟଣା ପରେ ଗିରଫ ହୋଇଥିବା ବ୍ୟକ୍ତିମାନଙ୍କ ମଧ୍ୟରୁ କୌଣସି ଏକ ଲୋକର ପକେଟ ଭିତରୁ ମିଳିଲା। କିନ୍ତୁ ପୋଲିସର କୌଣସି ସାକ୍ଷୀ କହିନାହାନ୍ତି ଯେ ସେହି ପ୍ରଚାରପତ୍ର ମୋ ପାଖରେ ଥିଲା ଏବଂ ମୁଁ ନିଜେ ତାହା ଜଣକୁ ଦେଇଥିଲି।
1: ୟୋର୍ ଅନର୍, ଏସବୁର କିଛି ସତ୍ୟତା ନାହିଁ।
2: ଆଚ୍ଛା, ଏଇଥିପାଇଁ ତୁମେ କୌଣସି ସାକ୍ଷୀ ଦେଇପାରିବ?
0: ମୁଁ କାହିଁକି ସାକ୍ଷୀ ଆଣିବି? ପୋଲିସ ଦୋଷୀ ସାବ୍ୟସ୍ତ କରିଛି, ସାକ୍ଷୀ ସେ ଆଣିଛି, ଏହାର ପ୍ରମାଣ ମଧ୍ୟ ସେ ଦେବ। ଯଦି ସେ ସଠିକ୍ ପ୍ରମାଣ ଦେଇପାରୁନି ତାହେଲେ ଏ ମକଦ୍ଦମା ମିଥ୍ୟା ଅଟେ।
2: ତୁମେ ଯଦି ଏପରି କୌଣସି ସାକ୍ଷୀ ପ୍ରମାଣ ଦେଇପାରିବ ଯେ ତୁମ ପାଖରେ ଧଳା ରଙ୍ଗର ପ୍ରଚାରପତ୍ର ଥିଲା, ଲାଲ ରଙ୍ଗର ନଥିଲା, ତାହେଲେ ତୁମର କଥାର ଓଜନ ରହିବ।
0: ଯାହା ସତ୍ୟ ତାହା ସମ୍ପୂର୍ଣ୍ଣ, ସେଥିପାଇଁ ସାକ୍ଷୀ ପ୍ରମାଣର ଆବଶ୍ୟକତା ନାହିଁ। ଯେଉଁଟାକୁ ମୁଁ ସତ୍ୟ ରୂପେ ସ୍ୱୀକାର କରୁଛି, ଯାହା ସତ୍ୟ ବୋଲି ମୁଁ ଜାଣିଛି, ସେଇଥିପାଇଁ ଯଦି କୌଣସି ପ୍ରମାଣ ନ ମିଳେ ତାହା ଅସତ୍ୟ ହୋଇପାରିବନି। ମିଥ୍ୟା ପାଇଁ ସମର୍ଥନର ଆବଶ୍ୟକତା ରହିଛି, କିନ୍ତୁ ସତ୍ୟ ସୂର୍ଯ୍ୟକିରଣ ପରି ଜାଜ୍ୱଲ୍ୟମାନ, ତାକୁ ଆଲୋକିତ କରିବା ପାଇଁ କୌଣସି ମହମବତୀର ଆଲୋକ ଆବଶ୍ୟକ ହୁଏ ନା।
2: ଯଦି ତୁମେ ଲାଲ ପ୍ରଚାରପତ୍ର ବାଣ୍ଟି ନଥିଲ ତ ଘୁଗୁରିର ଲୋକମାନେ ବିଦ୍ରୋହ କାହିଁକି କଲେ?
0: ଏହାର କାରଣ ପୂର୍ବଦିନ ନିରୀହ କୃଷକ ଫାଗୁର ହତ୍ୟା, ବାବା ନିର୍ମଳ ଦାସଙ୍କର ପରି ନିର୍ମଳ ସାଧୁଙ୍କର ଗିରଫ, ଏବଂ ସେହିଦିନ ଇନ୍ସପେକ୍ଟର ଲାଲା ବାବୁରାମର ଗୁଳିଚାଳନାରେ ଜଣେ ମହିଳାର ମୃତ୍ୟୁ। ଭାରତରେ ଧର୍ମ ଓ ନାରୀ ଜାତିର ଯେଉଁ ସମ୍ମାନ ଅଛି ଆପଣ ତ ତାହା ଜାଣନ୍ତି। ଯଦି କେହି ଘୁଗୁରି ହତ୍ୟାକାଣ୍ଡ ପାଇଁ ପ୍ରଥମତଃ ଦାୟୀ ସେ ହେଉଛି ପୋଲିସ।
3: ସାର୍, ମୁଁ ଏହାର ବିରୋଧ କରୁଛି, ଏହା ପୁରାପୁରି ମିଛ।
2: ଦୋଷୀକୁ ନିଜ ସପକ୍ଷରେ ବୟାନ ଦେବାର ପୁରା ହକ ଅଛି।
0: ଧନ୍ୟବାଦ। ମୁଁ କହିବାକୁ ଚାହେଁ ଯେ ଘୁଗୁରି ହତ୍ୟାକାଣ୍ଡ ପାଇଁ କେବଳ ପୋଲିସ ହିଁ ଦାୟୀ, ମୁଁ ନୁହେଁ।
2: କିନ୍ତୁ ତୁମକୁ ଦୋଷୀ ସାବ୍ୟସ୍ତ କରାହେଇଛି, ମକଦ୍ଦମା ତୁମ ଉପରେ ଚାଲିଛି, ପୋଲିସ ଉପରେ ନୁହଁ।
0: ମହାଶୟ, ମୁଁ ଜାଣେ ମକଦ୍ଦମା ମୋ ଉପରେ ଚାଲିଛି, ପୋଲିସ ଉପରେ ନୁହେଁ। କିନ୍ତୁ ଏ ମକଦ୍ଦମା ତ ହତ୍ୟାକାଣ୍ଡକୁ ନେଇ, ଏହି ହତ୍ୟାକାଣ୍ଡ ପଛରେ କାହିଁକି ଉତ୍ତେଜନା ଥିଲା ଆଉ ଏଇଥିପାଇଁ ଦାୟୀ କିଏ ତାହା ଜାଣିବା ନିହାତି ଆବଶ୍ୟକ। ଏଇଥିପାଇଁ ମୁଁ ପୋଲିସକୁ ହିଁ ଦାୟୀ କରୁଛି।
2: ଆଜି ସମୟ ହୋଇଯାଇଛି, ବାକି ସମସ୍ତ ବୟାନ ଆସନ୍ତାକାଲି ନିଆଯିବ, ସେତେବେଳ ପର୍ଯ୍ୟନ୍ତ ମକଦ୍ଦମା ସ୍ଥଗିତ ରହିଲା।

ଶୁଣୁଥିଲେ ନାଟକ ଜ୍ୱାଳାମୁଖୀ, ମୂଳ ରଚନା ଅନନ୍ତ ଗୋପାଳ ସବ୍ଦେ, ବେତାର ରୂପାନ୍ତର ହିନ୍ଦୀରେ ବିଶ୍ୱପ୍ରକାଶ ଦୀକ୍ଷିତ, ଓଡ଼ିଆ ଭାଷାନ୍ତର ଡକ୍ଟର ପଞ୍ଚାନନ ମିଶ୍ର, ପ୍ରଯୋଜନା ମୁରଲୀଧର ପଣ୍ଡା, ସହଯୋଗିତା ପଦ୍ମଲୋଚନ ଦାସ। ନାଟକର ଭିନ୍ନ ଭିନ୍ନ ଭୂମିକାରେ ଅଭିନୟ କରିଥିଲେ ଅଭୟ ଡକ୍ଟର ଦିଲୀପ କୁମାର ପଣ୍ଡା, ଦୀନବନ୍ଧୁ ସ୍ୱର ଦୁଇ ଏବଂ ଇନ୍ସପେକ୍ଟର ଅଶୋକ କୁମାର ମିଶ୍ର, ଗାନ୍ଧିଜୀ ସତ୍ୟନାରାୟଣ ବେହେରା, ବିଜୟ ତଥା ରେଖା ଉଦ୍ଗତା, ମା ନସରିନ୍ ଖାଁ, ଭାର୍ଗବ ଏବଂ ବିଚାରକ ଉଗ୍ରସିନ ଷଡ଼ଙ୍ଗୀ, ସ୍ୱାମୀଜୀ ତଥା ଓକିଲ ଦିଲୀପ କୁମାର ଦ୍ୱାରୀ, ସ୍ୱର ତଥା କୈଦୀ ପ୍ରିୟବ୍ରତ ବାବୁ ଏବଂ ଦରୋରା ବାବୁଜୀ ପଟ୍ଟନାୟକ। ଶୁଣିଲେ ନାଟକ ଜ୍ୱାଳାମୁଖୀ। ଶ୍ରୋତାମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ସମ୍ବଲପୁର କେନ୍ଦ୍ରରୁ।

0: ଶ୍ରୋତାମାନଙ୍କୁ ମନେ ପକାଇ ଦେଉଛୁ, ଆଜି ସନ୍ଧ୍ୟା 5:30 ଶୁଣିପାରିବେ 12 ବରଷ ଭରିଛି ହସ ପରେ ପରେ ଯୁବବାଣୀ କାର୍ଯ୍ୟକ୍ରମ। ଏଥିରେ ଶୁଣିବେ ଫାଷ୍ଟଫୁଡ୍ ବନାମ ପାରମ୍ପରିକ ଖାଦ୍ୟ ବିଷୟରେ ଆଲୋଚନା ସମ୍ପର୍କରେ ଆଲୋଚନା କରିବେ ମନୀଷା ନାୟକ। ସନ୍ଧ୍ୟା 6:10 ପ୍ରଚାର କରିବ କିଶୋର ସଂସାର କାର୍ଯ୍ୟକ୍ରମ। ଏଥିରେ ଶୁଣିବେ ଆନ୍ତର୍ଜାତୀୟ ପାରିବାରିକ ପ୍ରେରଣା ଦିବସ, ଏ ସମ୍ପର୍କରେ କହିବେ ସରିତା ମିଶ୍ର। ଶ୍ରୋତାମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ସମ୍ବଲପୁର କେନ୍ଦ୍ରରୁ। ଆକାଶବାଣୀ ସମ୍ବଲପୁର ପ୍ରଚାର କରୁଛୁ ସମ୍ବଲପୁରୀ ନ୍ୟୁଜ୍ ହେଡ୍‌ଲାଇନ୍ସ।
1: ଆକାଶବାଣୀ ସମ୍ବଲପୁର ଏହାଚିନିର ମୁଖ୍ୟ ଖବର ସାଙ୍ଗେ ମୁଇଁ ତର୍ପଣ କୁମାର ପ୍ରଧାନ। ଦୁଇ ଦେଶ ଗସ୍ତର 3 ପର୍ଯ୍ୟାୟ ଥି ଆଜି ଫ୍ରାନ୍ସନୁ ପହଞ୍ଚିବେ ପ୍ରଧାନମନ୍ତ୍ରୀ। ଲଗାତାର ଭାବେ 7 ଥର ଲାଗି G7 ସମ୍ମିଳନୀଥି ଦେବେ ଯୋଗ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସ୍ଲୋଭାକିଆର ସର୍ବୋଚ୍ଚ ନାଗରିକ ସମ୍ମାନ ଉଦୟ ଅଭିନନ୍ଦନ ଜଣାଇଲେ ମୁଖ୍ୟମନ୍ତ୍ରୀ। ଆଇବା 20 ଓଡ଼ିଶା ଗସ୍ତେ ଆସିକରି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କର ଗାଁ ପାହାଡ଼ପୁରକେ ଯିବେ ପ୍ରଧାନମନ୍ତ୍ରୀ। ରାଜ୍ୟ ସରକାରଙ୍କର 2 ବଛର ପୂର୍ତ୍ତି ଅବସର ହେବାର୍କେ ଥିବା ରାଜ୍ୟସ୍ତରୀୟ କାର୍ଯ୍ୟକ୍ରମଥି ଯୋଗ ଦେଇକରି ବହୁତଟେ ପ୍ରକଳ୍ପର ଉଦ୍ଘାଟନ ଆଉ ଶିଳାନ୍ୟାସ କରବାର ସହିତ ଗୋଟେ ସାଧାରଣ ସଭାକେ ଦେବେ ଉନ୍ମୋଦନ। ନିଟ୍ UG ପରୀକ୍ଷାକେ ସ୍ୱଚ୍ଛ ଆଉ ସୁରକ୍ଷିତ ପରିଚାଳନା ନେଇକରି ଟେଲିଗ୍ରାମ ଆପ୍ ଉପରେ କଟକଣା ଜାରି କଲେ ସରକାର। ଆଧାର ଏକକ ପରିଚୟପତ୍ର ଅପବ୍ୟବହାର ନେଇକରି ସର୍ବୋଚ୍ଚ ନ୍ୟାୟାଳୟ କେନ୍ଦ୍ର ଆଉ ରାଜ୍ୟ ସରକାରଙ୍କୁ ମାଗିଲେ ଜବାବ। ପଶ୍ଚିମବଙ୍ଗର ଦୀଘା ଶ୍ରୀଜଗନ୍ନାଥ ମନ୍ଦିର ନାନୁ ହଟଲା ଧାମ ଶବ୍ଦ। ସନାତନ ସଂସ୍କୃତି ଆଉ ଶାସ୍ତ୍ରୀୟ ବିଧିବିଧାନ ଅନୁସାରେ ସାରା ପୃଥିନୁ ଖାଲି ପୁରୀ ହିଁ ଗୋଟେ ନ ଶ୍ରୀଜଗନ୍ନାଥ ଧାମ ବୋଲି କହିଲେ ମୁଖ୍ୟମନ୍ତ୍ରୀ। ଭୋଟର ତାଲିକାକେ ନିର୍ଭୁଲ ସ୍ୱଚ୍ଛ କରବାର୍ ଲାଗି ରାଜ୍ୟ ଚାଲିଥିବାର ସ୍ୱତନ୍ତ୍ର ସଘନ ସଂଶୋଧନ SIR ଅଭିଯାନ ଥି ରେକର୍ଡ ସଂଖ୍ୟକ 49.14% ପହଞ୍ଚିଛି। ଏପତକ ରାଜ୍ୟର 1,43,00,000 ଅତ୍କା ଜନକର କରାଗଲାନ ଡିଜିଟାଇଜେସନ୍। ବୌଦ୍ଧ ଜିଲ୍ଲାନ ବନେ ଦିନ ଧରିକରି ବକାୟ ରହିଥିବାର ପେନ୍ସନ୍ ମାମଲାମାନଙ୍କର ନିଜର ସ୍ତରଥି ଆଇବା 7 ଭିତରେ ସମାଧାନ କରବାର୍ ଲାଗି ନିର୍ଦ୍ଦେଶ ଦେଲେ ଜିଲ୍ଲାପାଳ।

0: ବିଭୂତି ଭୂଷଣ ନାୟକ ନୂଆପଡ଼ା ଜିଲ୍ଲାନୁ କେନ୍ଦ୍ର ସରକାରଙ୍କର 12 ବଛର ଆଉ ରାଜ୍ୟ ସରକାରଙ୍କର 2 ବଛର ପୂର୍ତ୍ତି ଅବସରରେ ସାମ୍ବାଦିକ ଆଉ ସ୍ୱୟଂସହାୟକ ଗୋଷ୍ଠୀମାନଙ୍କର ସହିତ ଆଲୋଚନା କଲେ ପଞ୍ଚାୟତିରାଜ ଆଉ ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ନବୀର ନାରାୟଣ ନାୟକ ଆଇବା 24 ଘଣ୍ଟା ଭିତରେ ସମ୍ବଲପୁର ସୁନ୍ଦରଗଡ଼ ଝାରସୁଗୁଡ଼ା ବରଗଡ଼ ଦେବଗଡ଼ ଅନୁଗୁଳ ସହିତ 3ଟା ଜିଲ୍ଲାନୁ ଧୋକାଗଡ଼ି ଆଉ ବିଜୁଳି ମାରିକରି ବର୍ଷା ହେବାର ସମ୍ଭାବନା ଅଛି ବୋଲି ସତର୍କ ସୂଚନା ଜାରି କଲା ପାଣିପାଗ ବିଭାଗ। ଏହା ଚିନିର ମୁଖ୍ୟ ଖବର ଇନୁ ଶେଷ ହେଲା। ଏତାର ପର ମୁଖ୍ୟ ଖବର ଶୁଣିପାରିବେ 6:05।
1: ଶୁଣିଲେ ସମ୍ବଲପୁର ନ୍ୟୁଜ୍ ହେଡ୍‌ଲାଇନ୍ସ ଆକାଶବାଣୀ ସମ୍ବଲପୁର ପ୍ରଚାର କରୁଛୁ ଗାନ୍ଧୀ ଚର୍ଚ୍ଚା କାର୍ଯ୍ୟକ୍ରମ।

0: ବୈଷ୍ଣବ ଜନତୋ ତେନେ କହିଏ, କାହାକୁ ଆମେ ବୈଷ୍ଣବ କହିବା? ଯିଏ ପରପୀଡ଼ାରେ ପୀଡ଼ିତ ସେହି ବୈଷ୍ଣବ। ଗୁଜୁରାଟୀ କବି ନରସିଂହ ମେହେଟ୍ଟାଙ୍କ ଏହି ଭଜନଟି ବାପୁଙ୍କର ଅତି ପ୍ରିୟ। ବାପୁଙ୍କ ଯୋଗୁଁ ଏହି ଭଜନଟି ସାରା ଭାରତବର୍ଷରେ ଆଦୃତ ହୋଇଛି। ଆଜିର ଗାନ୍ଧୀ ଚର୍ଚ୍ଚାରେ ଶୁଣିବା ଆଲୋଚନା, ଲେଖକ ଓ ସୁସାମ୍ବାଦିକ ଗାନ୍ଧୀଜୀ। ଆଲୋଚକ ଭକ୍ତପ୍ରସାଦ ପତି।
1: ଏହି ସଂସାରରେ ଅନେକ ଲୋକ ଜନ୍ମଲାଭ କରିଅଛନ୍ତି ଏବଂ ମୃତ୍ୟୁବରଣ ମଧ୍ୟ କରିଅଛନ୍ତି। ମାତ୍ର ଜଣେ ଲୋକ ଆମ ଦେଶରେ ଜନ୍ମ ନେଇ ମୃତ୍ୟୁବରଣ କରିବା ପରେ ମଧ୍ୟ ଆମମାନଙ୍କ ହୃଦୟରେ ଅମର ହୋଇ ରହିପାରିଛନ୍ତି, ସେ ହେଲେ ମହାତ୍ମା ଗାନ୍ଧୀ। ସେ ତାଙ୍କର କର୍ତ୍ତବ୍ୟନିଷ୍ଠା ହୃଦୟକୁ ଜୟ କରିପାରିଥିଲେ। ସତ୍ୟ ପ୍ରତି ତାଙ୍କର ଅଦମ୍ୟ ନିଷ୍ଠା ଏବଂ ଆଦର୍ଶଗତ କାର୍ଯ୍ୟ ଦେଖି ଇଂରେଜମାନେ ବିସ୍ମୟାଭିଭୂତ ହୋଇଯାଇଥିଲେ। ଆମ ସମାଜର ଶୋଷିତ, ପୀଡ଼ିତ ଓ ଅବହେଳିତମାନଙ୍କର ସେ ଥିଲେ ଦରଦୀ ବନ୍ଧୁ। ଏ ଦେଶକୁ ଇଂରେଜମାନଙ୍କ ହସ୍ତରୁ ମୁକ୍ତ କରିବା ପାଇଁ ଯେଉଁ ଦେଶଭକ୍ତମାନେ ସଂଗ୍ରାମ ଚଳାଇଥିଲେ ସେମାନଙ୍କ ମଧ୍ୟରେ ଗାନ୍ଧୀଜୀଙ୍କ ଭୂମିକା ଥିଲା ଅତୀବ ମହତ୍ତ୍ୱପୂର୍ଣ୍ଣ। ଶାନ୍ତି ଓ ଅହିଂସା ମାର୍ଗରେ ଭାରତକୁ ସ୍ୱାଧୀନ କରିବା ପାଇଁ ପ୍ରୟାସ କରି ସଫଳତା ଲାଭ କରିଥିଲେ। ଏହା ବିଶ୍ୱ ଇତିହାସ ପାଇଁ ଏକ ନୂତନ ମାର୍ଗ କହିଲେ ଅତ୍ୟୁକ୍ତି ହେବ ନାହିଁ। ଗାନ୍ଧୀ ଗୁଜୁରାଟର ପୋରବନ୍ଦରଠାରେ ଅକ୍ଟୋବର 2, 1869 କାବା ଗାନ୍ଧୀ ଓ ପୁତଳିବାଈଙ୍କ ଓରସରୁ ଜନ୍ମ ହୋଇଥିଲେ। ତାଙ୍କର ଜନ୍ମିତ ନାମ ଥିଲା ମୋହନଦାସ କରମଚାନ୍ଦ ଗାନ୍ଧୀ। 13 ବର୍ଷରେ କସ୍ତୁରୀବାଙ୍କ ସହିତ ବିବାହ କରିଥିଲେ। ବିଦ୍ୟାଳୟ ଶିକ୍ଷା ପରେ ବିଲାତରୁ ବାରିଷ୍ଟରୀ ପାଠ ପଢ଼ି ସାରି 1891 ଭାରତର ବମ୍ବେଠାରେ ଓକଲାତି ଜୀବନ ଆରମ୍ଭ କଲେ। ଏହି ବ୍ୟବସାୟ ପାଇଁ ଆବଶ୍ୟକ ପଡ଼ିବାରୁ 1893 ଦକ୍ଷିଣ ଆଫ୍ରିକା ଯାତ୍ରା କଲେ। ସେଠାରେ ଇଂରେଜମାନେ କଳା ଲୋକଙ୍କୁ ଘୃଣା କରୁଥିବାର ଲକ୍ଷ୍ୟ କରି ଏପରି ଘୃଣ୍ୟ କର୍ମକୁ ନାପସନ୍ଦ କରି ଆନ୍ଦୋଳନ କଲେ। ସେଠାରେ 1915 ମଧ୍ୟରେ ଭାରତୀୟମାନଙ୍କର ଉପରେ ଗୋରାମାନଙ୍କର ଅତ୍ୟାଚାର ଦେଖି ସେଭଳି ଆନ୍ଦୋଳନ ଚଳାଇବାକୁ ମନସ୍ଥ କଲେ। ଭାରତକୁ ଫେରିଆସି ଅହମ୍ମଦାବାଦଠାରେ ଏକ ସତ୍ୟାଗ୍ରହ ଆଶ୍ରମ ପ୍ରତିଷ୍ଠା କଲେ। ସେଠାରେ ଅନେକ କର୍ମୀଙ୍କୁ ସତ୍ୟ ଏବଂ ଅହିଂସା ମାର୍ଗରେ ଚାଲିବା ପାଇଁ ତାଲିମ ଦେଲେ। ଗାନ୍ଧୀ ନିଜର ଧୀ ଶକ୍ତି ବଳରେ ଭାରତରେ ସଂଗଠିତ ହୋଇଥିବା ପ୍ରତ୍ୟେକ ଆନ୍ଦୋଳନରେ ସଫଳତା ଓ ବିଫଳତାର କାରଣଗୁଡ଼ିକ ଉପରେ ବିଚାର ବିମର୍ଶ କରିଥିଲେ। ତାଙ୍କ ଦୃଷ୍ଟିରେ 1857 ସିପାହୀ ବିଦ୍ରୋହର ବିଫଳତାର ମୁଖ୍ୟ କାରଣଗୁଡ଼ିକ ହେଉଛି ଯୋଗାଯୋଗ ଓ ଗମନାଗମନର ଅଭାବ। ଏହି ସମୟରେ ଭାରତରେ କେବଳ ଡାକ ଓ ଇଂରେଜ ରେଲ ବ୍ୟବସ୍ଥା

ହୋଇଯାଇଥିଲା। ଗୋଟିଏ ସ୍ଥାନର କଥା ଅନ୍ୟ ସ୍ଥାନକୁ ଏହି ବ୍ୟବସ୍ଥା ମାଧ୍ୟମରେ ହେଉଥିଲା। ଏହା ବିଳମ୍ବିତ ପର୍ଯ୍ୟାୟର ଯୋଗାଯୋଗ ବ୍ୟବସ୍ଥା ଥିବାରୁ ବିଦ୍ରୋହ ଏକ ସମୟରେ ସବୁ ସ୍ଥାନରେ ହୋଇପାରୁନଥିଲା। ଏଣୁକରି ଇଂରେଜମାନେ ବିଦ୍ରୋହକୁ ଅତି ସହଜରେ ଦମନ କରି ଜୟଯୁକ୍ତ ହେଲେ। ପୁନଶ୍ଚ ସେ ଭଲ ଭାବରେ ଉପଲବ୍ଧି କରି ପାରୁଥିଲେ ଯେ ଭାରତରେ କେବେ ହେଲେ ଇଂରେଜମାନଙ୍କୁ ବିତାଡ଼ିତ କରିବାରେ ସଫଳ ହେବ ନାହିଁ, କାରଣ ଇଂରେଜ ଶାସନ ଯେଉଁଠି ସ୍ଥାପନ ହେଉଛି ସେଠାରେ ଶାସକଙ୍କ ହାତରେ ତୋପ, କମାଣ, ବନ୍ଧୁକ, ଗୁଳି, ଘୋଡ଼ା, ହାତୀ ଆଉ ବିପୁଳ ପଇସା ଅଛି। ଯୁଦ୍ଧ କରି ତାଙ୍କୁ ପରାଜିତ କରିବା ଅସମ୍ଭବ। ଏହି ସମସ୍ତ ଘଟଣାଗୁଡ଼ିକୁ ଅନୁଧ୍ୟାନ କରି ଗାନ୍ଧୀ ସମ୍ରାଟ ଅଶୋକଙ୍କ ଅନୁଭୂତିକୁ ପ୍ରେୟ କରି ଶ୍ରୀମଦ୍ ଭାଗବତ ଗୀତା ଓ ଗୌତମ ବୁଦ୍ଧଙ୍କର ତତ୍ତ୍ୱକୁ ଶ୍ରେଷ୍ଠ କରି ଏକ ସିଦ୍ଧାନ୍ତରେ ଉପନୀତ ହେଲେ ଯେ ସତ୍ୟ ଓ ଅହିଂସା ମାର୍ଗ ହିଁ ଉଚିତ ପନ୍ଥା, ଯାହାଦ୍ୱାରା ଲଢ଼େଇ କଲେ ବିପକ୍ଷରେ ଥିବା ବ୍ୟକ୍ତିଙ୍କ ହୃଦୟରେ ଏକ ଉତ୍ସାହ ସୃଷ୍ଟି ହେବ, ଯୁଦ୍ଧ ଜୟ କରିହେବ। ଏହି ଦୃଷ୍ଟିରୁ ବିଚାର କଲେ ଏହା ନିଶ୍ଚିତ ଭାବେ କୁହାଯାଇପାରିବ ଯେ ଗାନ୍ଧୀ ଜଣେ ଉଦାରପନ୍ଥୀ ରାଜନୀତିଜ୍ଞ ଥିଲେ। ମହାତ୍ମା ଗାନ୍ଧୀ ସମସ୍ତ କର୍ମୀମାନଙ୍କୁ ମୁଖ୍ୟ ଓ ଅହିଂସା ମାର୍ଗରେ ଚାଲିବାକୁ ଯେଭଳି ପରାମର୍ଶ ଦେଲେ, ନିଜ ଜୀବନରେ ମଧ୍ୟ ସେହି ମାର୍ଗରୁ ବିଚ୍ୟୁତ ନହେବାକୁ ଅଟଳ ଓ ଦୃଢ଼ୀକରଣ ଥିଲେ। ନିଜର ଲେଖା ଏବଂ ବାର୍ତ୍ତାକୁ ସର୍ବସାଧାରଣଙ୍କ ମଧ୍ୟରେ ପ୍ରଚାର କରିବା ପାଇଁ ଦେଶର କୋଣେ କୋଣେ ଭ୍ରମଣ କଲେ, ସଭା ସମିତି ଗଢ଼ି ଭାଷଣ ଦେଲେ, ବିଭିନ୍ନ ପତ୍ରପତ୍ରିକାରେ ପ୍ରକାଶ କରିବା ପାଇଁ ପ୍ରୟାସ କଲେ। ତାଙ୍କର ଭାଷା ଅତି ସରଳ, ଭାବଦ୍ୱିପକ ଥିବାରୁ ଏହା ଲୋକଙ୍କ ହୃଦୟକୁ ଜୟ କରିବାରେ କୌଣସି ବାଧା ଉପୁଜିଲା ନାହିଁ। ତାଙ୍କର ଲେଖାଗୁଡ଼ିକରେ ସତ୍ୟ ଏବଂ ଅହିଂସା ଚିନ୍ତାଧାରାର ପ୍ରତିଫଳିତ ହୋଇ ଅତି ତଳିତ ବେଗରେ ପ୍ରଚାରିତ ହେଲା। ସାମ୍ବାଦିକମାନେ ତାଙ୍କ ଭାବନାକୁ ବିଭିନ୍ନ ଭାଷାରେ ଅନୁବାଦ କରି ବିଭିନ୍ନ ଭାଷାରେ ପ୍ରଚାର କରି ଚାଲିଲେ। ଗାନ୍ଧୀଜୀଙ୍କ ଚିନ୍ତାଧାରା ବିଶ୍ୱବିଖ୍ୟାତ ହିନ୍ଦୀ ସାହିତ୍ୟର କଥା ସମ୍ରାଟ ପ୍ରେମଚାନ୍ଦଙ୍କ ଲେଖାରେ ପ୍ରତିଫଳିତ ହେଲା। ସେହି ମୁକ୍ତକଣ୍ଠରେ ସ୍ୱୀକାର କଲେ ଯେ ଗାନ୍ଧୀଜୀଙ୍କ ଭଳି ଦିବ୍ୟ ପୁରୁଷଙ୍କର ଆଶ୍ରୟ ତାଙ୍କୁ ମିଳିଗଲା। ବିଶ୍ୱକବି ରବୀନ୍ଦ୍ରନାଥ ଠାକୁର ଗାନ୍ଧୀଜୀଙ୍କ ଠାରେ ଲକ୍ଷ୍ୟ କରିଥିଲେ ଏକ ଅପ୍ରତିହତ ଶକ୍ତିର ଅଖଣ୍ଡ ପ୍ରବାହ। ତାଙ୍କର ହସ ଭିତରେ ଥିବା ଗୋଟିଏ ପରାଧୀନ ଜାତି ପ୍ରତି ଆଶ୍ୱାସନାକର ସ୍ୱୀକୃତି ଦେଖି ଅତି ଆଦରରେ ତାଙ୍କୁ ସମ୍ବୋଧନ କରି କହିଥିଲେ ମହାତ୍ମା। ସେ ସୀମାନ୍ତ ସମୟରେ ସ୍ୱାଧୀନତା ଆନ୍ଦୋଳନ ବାର୍ତ୍ତା ମୁସଲମାନ ସମ୍ପ୍ରଦାୟ ମଧ୍ୟରେ ପ୍ରଚାର କରିବା ପାଇଁ ଲାଲା ଲଜପତ ରାୟଙ୍କର ସମ୍ପାଦନରେ ପ୍ରସାରିତ ହେଉଥିବା ଉର୍ଦ୍ଦୁ ପତ୍ରିକା ବନ୍ଦେ ମାତରମ୍ ଏବଂ ମୌଲାନା ଅବୁଲ କଲାମ ଆଜାଦଙ୍କର ସମ୍ପାଦନରେ ପ୍ରକାଶିତ ହେଉଥିବା ଆଲ ହିଲାଲ ପତ୍ରିକାଗୁଡ଼ିକ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ। ଇଂରେଜ ସରକାର ସମାଲୋଚନାମୂଳକ ଲେଖାରେ ବ୍ୟତିବ୍ୟସ୍ତ ହୋଇ ସେଗୁଡ଼ିକୁ ବନ୍ଦ କରିଦେଇଥିଲେ ଏବଂ ସାମ୍ପାଦିକମାନଙ୍କୁ ନଜରବନ୍ଦୀରେ ରଖିଥିଲେ। ଇଂରେଜ ଭାଷାରେ ମଧ୍ୟ ଗାନ୍ଧୀଙ୍କ ଚିନ୍ତାଧାରାକୁ ପ୍ରକାଶ କରିବା ପାଇଁ ଲାଲା ଲଜପତ ରାୟଙ୍କର ସମ୍ପାଦନରେ ପ୍ରକାଶିତ ପିପୁଲ ଏବଂ ମନମୋହନ ମାଲବ୍ୟଙ୍କର ସମ୍ପାଦନାରେ ପ୍ରକାଶିତ ହେଉଥିବା ଇଣ୍ଡିଆନ୍ ୟୁନିଅନ୍ ପ୍ରାଧାନ୍ୟ ବିସ୍ତାର କରିଥିଲା। ଏହା ବ୍ୟତୀତ ପ୍ରାନ୍ତୀୟ ଭାଷାମାନଙ୍କରେ ମଧ୍ୟ ପ୍ରକାଶିତ ହେଉଥିବା ଦୈନିକ ସାମ୍ପାଦିକ ଏବଂ ଗାନ୍ଧୀଙ୍କର ପତ୍ରପତ୍ରିକାରେ ଗାନ୍ଧୀଙ୍କ ମତାମତକୁ ପ୍ରାଧାନ୍ୟ ଦିଆଯାଇଥିଲା। ଗାନ୍ଧୀଜୀ ଜନସାଧାରଣଙ୍କୁ ନିଜର ଆଭିମୁଖ୍ୟ ଅତି ସରଳ, ସୁଲଭ, ସୁବିଧାପୂର୍ଣ୍ଣ ଏବଂ ଗ୍ରହଣୀୟ ଭାଷାରେ ପ୍ରଚାର ଓ ପ୍ରସାର କରିବାରେ ଧୁରନ୍ଧର ଥିଲେ। ଅବଶ୍ୟ ଏକଥା ସତ, ଯେତେବେଳେ ମନୁଷ୍ୟର ଭାବନା ପରିପ୍ରକାଶ ହୁଏ ତାହା ଭାଷା ଅଟେ ଏବଂ ଏହି ଭାଷା ଯେତେ

0: ବେଳେ ଶ୍ରୋତା ବା ପାଠକମାନଙ୍କ ହୃଦୟରେ ଉଦ୍ବେଗ ସୃଷ୍ଟି କରେ, ସେତେବେଳେ ସେମାନେ ଏହାର ସ୍ରଷ୍ଟାଙ୍କୁ ଖୋଜି ଖୋଜି ଗାନ୍ଧିଜୀଙ୍କ ପାଖରେ ପହଞ୍ଚିଥାନ୍ତି। ଅତଏବ ଗାନ୍ଧିଜୀ ସେମାନଙ୍କ ପାଇଁ ଲେଖକ ଭାବେ ପରିଚିତ ହୋଇଯାଇଥାନ୍ତି। ଏଭଳି ଗାନ୍ଧି ଲେଖା ଯେତେବେଳେ ଶତ ଶତ ଲୋକଙ୍କୁ ଏକତ୍ରିତ କରି ଶାସନ ପ୍ରକ୍ରିୟାରେ ପରିବର୍ତ୍ତନ କରିବାରେ ପ୍ରୟାସ କରେ, ତାଙ୍କୁ କୁହାଯାଏ ସମ୍ବାଦ। ଯାହାକୁ ପରିବେଷଣ କରିବା ପାଇଁ ସମ୍ବାଦିକ ଆଗକୁ ଆଗକୁ ମାଡ଼ି ଚାଲେ। ଗାନ୍ଧୀଙ୍କର ସତ୍ୟ ଓ ଅହିଂସା ମାର୍ଗର ଅନ୍ତଃସ୍ରୋତ ଅତିମାତ୍ରାରେ ଭାବଦ୍ୱୀପକ ହେଉଥିବାରୁ ତାହା ଜନସାଧାରଣଙ୍କର ହୃଦୟ କନ୍ଦରକୁ ଛୁଇଁ ପାରିଥିଲା ଏବଂ ଶହ ଶହ ଲୋକଙ୍କୁ ଏକତ୍ରିତ କରାଇ ଇଂରେଜ ସରକାରଙ୍କର ବିରୁଦ୍ଧରେ ଦମ୍ଭ ସହିତ ଠିଆ ହୋଇପାରି ଚେଇଁ ରହିଥିଲା। ଏହା ହିଁ ଲେଖା ଓ ସାମ୍ବାଦିକତାର ବିଶେଷତା। ଗାନ୍ଧିଜୀ ସ୍ୱାଧୀନତା ଆନ୍ଦୋଳନକୁ ଆଗେଇ ନେବା ପାଇଁ ଯେତେ ଗୁଡ଼ିଏ ପଦକ୍ଷେପ ନେଇଛନ୍ତି, ଯଥା ଅସହଯୋଗ ଆନ୍ଦୋଳନ ବା ଅହିଂସା ଆନ୍ଦୋଳନ 1920, ଲବଣ ସତ୍ୟାଗ୍ରହ 1930, ହରିଜନ ଆନ୍ଦୋଳନ 1932, ଆଇନ ଅମାନ୍ୟ ଆନ୍ଦୋଳନ 1940 ଏବଂ ଭାରତ ଛାଡ଼ ଆନ୍ଦୋଳନ 1942 ଇତ୍ୟାଦି ଇତ୍ୟାଦି। ପ୍ରତ୍ୟେକ ସ୍ତରରେ ଅତି ନିଷ୍ଠାର ସହିତ ନିଜର ଭାବମୂର୍ତ୍ତି ରକ୍ଷା କରିଛନ୍ତି। ସତ୍ୟ ଓ ଅହିଂସା ପଥରୁ କଦାପି ବିଚ୍ୟୁତ ହୋଇନାହାନ୍ତି। ତାଙ୍କର ଏହି ଆଦର୍ଶଗତ ନୀତି ଭାରତୀୟଙ୍କ ଉପରେ ଯାଦୁ କଲା ଭଳି ପ୍ରଭାବ ପକାଇଥିଲା। ଇଂରେଜମାନେ ଆନ୍ଦୋଳନକାରୀଙ୍କୁ ମାଡ଼ ଦେଲେ, ଜେଲ୍ ଦେଲେ, ଅଜ୍ଞାତ ସ୍ଥାନରେ ବନ୍ଦୀ କଲେ, ତଥାପି ଭାରତୀୟ ମନୋବଳ ଭାଙ୍ଗିଲା ନାହିଁ। ଦ୍ୱିତୀୟ ମହାସମର ପରେ ଗାନ୍ଧିଜୀଙ୍କ ନେତୃତ୍ୱରେ ଭାରତ ଛାଡ଼ ଆନ୍ଦୋଳନ ଅତି ତୀବ୍ରତର ହେବାରୁ ଇଂରେଜ ସରକାର ଭାରତ ଛାଡ଼ିବାକୁ ବାଧ୍ୟ ହେଲେ। 1947 ଅଗଷ୍ଟ ମାସ 15 ଦିନ ଭାରତବର୍ଷ ସ୍ୱାଧୀନ ହେଲା। କୌଶଳୀ ଇଂରେଜମାନେ ପାକିସ୍ତାନକୁ ଅଲଗା ଦେଶ ଭାବେ ସ୍ୱୀକୃତି ଦେଲେ। ପରିଶେଷରେ ନଥୁରାମ ଗଡ଼ସେ ନାମକ ଆତତାୟୀଙ୍କର ଗୁଳିରେ ମହାତ୍ମାଙ୍କର ପ୍ରାଣବାୟୁ ଉଡ଼ିଗଲା 1948 ଜାନୁଆରୀ 30 ଦିନ।
1: ଆଜିର ଗାନ୍ଧୀ ଚର୍ଚ୍ଚାରେ ଶୁଣିଲେ ଆଲୋଚନା ଲେଖକ ଓ ସୁସାମ୍ବାଦିକ ଗାନ୍ଧିଜୀ, ଆଲୋଚନା କଲେ ଭକ୍ତପ୍ରସାଦ ପତି।

0: ଏନ୍ଡିଏ ସରକାରଙ୍କ 12 ବର୍ଷ ପୂର୍ତ୍ତି ଅବସରରେ ଆକାଶବାଣୀ ସମ୍ବଲପୁର ପ୍ରସ୍ତୁତ କରିଛି ବିଶେଷ କାର୍ଯ୍ୟକ୍ରମ 12 ବରଷ ଭରିଛି ହସ। ଉପସ୍ଥାପନା ଅଭିଷେକ ଶର୍ମା, ସମ୍ପାଦନା ସୌଭାଗ୍ୟ କୁମାର ରଥ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ସବ୍କା ସାଥ୍, ସବ୍କା ବିକାଶ, ସବ୍କା ବିଶ୍ୱାସ ଅର୍ ସବ୍କା ପ୍ରୟାସ ଏହି ସିଦ୍ଧାନ୍ତ ଉପରେ ଆଧାରିତ କାର୍ଯ୍ୟପନ୍ଥା ଅନ୍ତର୍ଗତ ଦେଶରେ ଗତ 12 ବର୍ଷ ମଧ୍ୟରେ ଉଲ୍ଲେଖନୀୟ ପରିବର୍ତ୍ତନ ଆସିଛି। ଏହି ବର୍ଷ ମଧ୍ୟରେ ମୋଦି ସରକାରଙ୍କ ଗରିବ, ଚାଷୀ, ମହିଳା ଏବଂ ଯୁବବର୍ଗମାନଙ୍କ କଲ୍ୟାଣ ଏବଂ ସଶକ୍ତିକରଣ ନିମନ୍ତେ ଅନେକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନେଇଛନ୍ତି। ଆକାଶବାଣୀ ସମ୍ବଲପୁର ବିଗତ 12 ବର୍ଷ ମଧ୍ୟରେ ଦେଶର ପ୍ରମୁଖ କ୍ଷେତ୍ରରେ ସରକାରଙ୍କ ପ୍ରୟାସ ଉପରେ ଆଧାରିତ ବିଶେଷ କାର୍ଯ୍ୟକ୍ରମ ଶୃଙ୍ଖଳା ପ୍ରସାର କରୁଛି। ଆଜିର ଅଙ୍କରେ ଆମେ ବିଦେଶ ନୀତି ମାଧ୍ୟମରେ ଭାରତକୁ ବୈଷୟିକ ନେତା ରୂପରେ ସ୍ଥାପିତ କରିବା ଦିଗରେ ଭାରତ ସରକାରଙ୍କ ନିଆଯାଇଥିବା ପଦକ୍ଷେପ ପ୍ରତି ଧ୍ୟାନ କେନ୍ଦ୍ରିତ କରିବା। ବିଗତ 12 ବର୍ଷ ମଧ୍ୟରେ ଭାରତ ନିଜର ସାହସିକ କାର୍ଯ୍ୟକଳାପ ଯୋଗୁଁ ଏକ ଶକ୍ତିଶାଳୀ ଗ୍ଲୋବାଲ ଲିଡର ଭାବରେ ନିଜର ପରିଚୟ ସୃଷ୍ଟି କରିପାରିଛି। ଏହି କାର୍ଯ୍ୟକଳାପରେ ବଡ଼ ବଡ଼ ଲକ୍ଷ୍ୟ ହାସଲ କରିବାର ମନୋବୃତ୍ତି ଏବଂ କାର୍ଯ୍ୟ କରିବାର ସଂକଳ୍ପ ରହିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଏହିସବୁ କାର୍ଯ୍ୟକଳାପର ଦାୟିତ୍ୱବୋଧ ଏବଂ ସମସ୍ତଙ୍କୁ ସାଥିରେ ନେଇ ଆଗକୁ ବଢ଼ିବାର ଭାବନା ଜଡ଼ିତ, ଯାହାଦ୍ୱାରା ଭାରତର ସ୍ୱର ସାରା ବିଶ୍ୱରେ ପ୍ରସ୍ଫୁଟିତ ହେଉଛି। ଭାରତ ଇଣ୍ଡିଆ ଫାର୍ଷ୍ଟର ସିଦ୍ଧାନ୍ତକୁ ଉଚ୍ଚରେ ରଖି ନିଜ ବିଦେଶ ନୀତିକୁ ନୂତନ ଶକ୍ତି ପ୍ରଦାନ କରିଛି। ପୁରାତନ ସମ୍ପର୍କକୁ ସୁଦୃଢ଼ କରିବା ସହ ନୂତନ ବନ୍ଧୁତ୍ୱ ମଧ୍ୟ ସ୍ଥାପନ କରିଛି। ବିଶ୍ୱ ସହିତ ଜଡ଼ିତ ହେବା ପଛରେ ରହିଛି ଭାରତର ମାନବୀୟ ସାହାଯ୍ୟ ଏବଂ ଆପଦ ରିଲିଫ କାର୍ଯ୍ୟ। ନଭେମ୍ବର 2025ରେ ଶ୍ରୀଲଙ୍କାର ପୂର୍ବତଟରେ ବାତ୍ୟା ଦ୍ୱିତ୍ୱା ଆସିଥିଲା, ଯେଉଁଥିରେ ଶତାଧିକ ଲୋକଙ୍କ ଜୀବନ ଚାଲିଗଲା। ଶ୍ରୀଲଙ୍କାର ଲୋକଙ୍କ ସହିତ ସେ ସମୟରେ ଭାରତ ଛିଡ଼ା ହୋଇ ମାନବୀୟ ସାହାଯ୍ୟ ଏବଂ ରିଲିଫ ପ୍ରଦାନ କରିବା ପାଇଁ ଅପରେସନ ସାଗରବିନ୍ଦୁ ଆରମ୍ଭ କଲା। ଏହି ଉଦ୍ଧାର କାର୍ଯ୍ୟରେ ଭାରତୀୟ ସ୍ଥଳ, ଜଳ, ଆକାଶବାହିନୀ ଏବଂ ଜାତୀୟ ବିପର୍ଯ୍ୟୟ ମୋଚନ ଦଳ NDRF ମିଳିତ ଭାବରେ କାର୍ଯ୍ୟ କଲେ। ଭାରତ ଶ୍ରୀଲଙ୍କାକୁ ସବୁ ପ୍ରକାର ସାହାଯ୍ୟ ପ୍ରଦାନ କଲା, ଯେଉଁଥିରେ ଥିଲା ଜଳ ସ୍ୱଚ୍ଛ କରିବାର କିଟ୍, ଔଷଧ, ସର୍ଜିକାଲ ଉପକରଣ ଏବଂ 60 ଟନ୍ ବିଶେଷ ମେସିନ୍। ଭାରତୀୟ ଜଳବାହିନୀ ଜାହାଜଗୁଡ଼ିକ ମାଧ୍ୟମରେ ତାମିଲନାଡ଼ୁରୁ 1000 ଟନ୍ରୁ ଅଧିକ ରିଲିଫ ସାମଗ୍ରୀ ପହଞ୍ଚାଇଲା। ସେହିପରି ଭାରତୀୟ ଆକାଶବାହିନୀ ହେଲିକପ୍ଟରଗୁଡ଼ିକରେ 264 ଲୋକଙ୍କ ପ୍ରାଣରକ୍ଷା କରି ତାଙ୍କୁ ସୁରକ୍ଷିତ ଉଦ୍ଧାର କଲେ ଏବଂ 50 ଟନ୍ ସାମଗ୍ରୀ ଏୟାରଲିଫ୍ଟ କଲେ। ଏତଦ୍ବ୍ୟତୀତ ସେଠାରେ ବିପଦ ମୁଖରେ ପଡ଼ିଥିବା 2500ରୁ ଅଧିକ ଭାରତୀୟମାନଙ୍କୁ ସୁରକ୍ଷିତ ବାହାର କଲେ। ବାତ୍ୟା ଦ୍ୱିତୀୟ ପରେ ପ୍ରଭାବିତ ଅଞ୍ଚଳ ସହିତ ଯୋଗାଯୋଗ ବ୍ୟବସ୍ଥା ସୁଗମ କରିବା ପାଇଁ ଭାରତ 14 ଲୁହାର ଅସ୍ଥାୟୀ ପୋଲ ପଠାଇଲା। ଭାରତ ସରକାରଙ୍କୁ ଧନ୍ୟବାଦ ଦେଇ ଶ୍ରୀଲଙ୍କାର ବନ୍ଦର ଏବଂ ନଗର ବିମାନ ଉପମନ୍ତ୍ରୀ ଜନିତ ରମାନ କୋଦୱାକୁ କହିଲେ ଯେ ଭାରତ ଶ୍ରୀଲଙ୍କାର ଲୋକଙ୍କ ପ୍ରତି ପ୍ରେମ ଏବଂ ଆତ୍ମୀୟତାର ପ୍ରଦର୍ଶନ କରିଛି। ସେହିପରି ଭାରତର ବିଦେଶ ନୀତିର ସବୁଠୁ ବଡ଼ ସଫଳତା କୋଭିଡ ମହାମାରୀ ସମୟରେ ଦେଖିବାକୁ ମିଳିଲା। ଭାରତ ଭ୍ୟାକ୍ସିନ୍ ମୈତ୍ରୀ ଅଭିଯାନ ଆରମ୍ଭ କଲା, ଯାହା ମାନବିକତାକୁ ଆଖି ଆଗରେ ରଖି କରାଯାଇଥିବା କୂଟନୀତିର ଏକ ବୃହତ୍ ଉଦାହରଣ। January 2021ରୁ ଭାରତ ଅନେସ୍ପଟ୍ଟି ଦେଶ ଏବଂ ସଂଯୁକ୍ତ ରାଷ୍ଟ୍ରର 2 ସଂସ୍ଥାକୁ 30 କୋଟିରୁ ଅଧିକ ଭ୍ୟାକ୍ସିନ୍ ଡୋଜ୍ ପ୍ରଦାନ କଲା। ଏଥିମଧ୍ୟରେ 50ରୁ ଅଧିକ ଦେଶକୁ ଉପହାର ସ୍ୱରୂପ ଦିଆଗଲା। ଭ୍ୟାକ୍ସିନ୍ ମୈତ୍ରୀ ଅନ୍ତର୍ଗତ ଭାରତ ନିଜର ପଡ଼ୋଶୀ ପ୍ରଥମ ଏହି ନୀତି ଅନ୍ତର୍ଗତ ନିଜ ପଡ଼ୋଶୀ ଦେଶମାନଙ୍କୁ ଆଗରେ ରଖିଥିଲା। ଏହି ପରିପ୍ରେକ୍ଷୀରେ ବାଂଲାଦେଶର ଫିଲାନ୍ଥ୍ରୋଫିଷ୍ଟ ଏବଂ ଯୋଗ ଶିକ୍ଷକ ଡକ୍ଟର ଜ୍ୟୋତିଷ କେ ବିଶ୍ୱାସ କହିଲେ ଯେ
1: ଭାରତ ସେ ସମୟରେ ଦ୍ରୁତ ପ୍ରତିକ୍ରିୟା କରି ଭ୍ୟାକ୍ସିନ୍ ପ୍ରଦାନ କଲା। ଆମେ ମଧ୍ୟ ସେ ଭ୍ୟାକ୍ସିନ୍ ନେଲୁ, ଯାହା ଆମ ଆତ୍ମୀୟଜନ ତଥା ଦେଶବାସୀଙ୍କ ପାଇଁ ବହୁମୂଲ୍ୟ ଉପହାର ଥିଲା। ସେଥିପାଇଁ ଭାରତ ପ୍ରତି ମୁଁ ମୋର କୃତଜ୍ଞତା ଜ୍ଞାପନ କରୁଛି।
0: ବିଗତ 12 ବର୍ଷ ମଧ୍ୟରେ ଭ୍ୟାକ୍ସିନ୍ ମୈତ୍ରୀ ଏବଂ ଅପରେସନ ସାଗରବିନ୍ଦୁ ଅଭିଯାନ ଦ୍ୱାରା ଭାରତ ଗ୍ଲୋବାଲ ଲିଡର ଭାବରେ ନିଜର ପରିଚୟ ସୃଷ୍ଟି କରିପାରିଛି। ଏନ୍ଡିଏ ସରକାରଙ୍କ 12 ବର୍ଷ ପୂର୍ତ୍ତି ଅବସରରେ ଆକାଶବାଣୀ ସମ୍ବଲପୁର ଦ୍ୱାରା ପ୍ରସ୍ତୁତ ବିଶେଷ କାର୍ଯ୍ୟକ୍ରମ 12 ବରଷ ଭରିଛି ହସ। ଉପସ୍ଥାପନା ଅଭିଷେକ ଶର୍ମା, ସମ୍ପାଦନା ସୌଭାଗ୍ୟ କୁମାର ରଥ।

0: ଶୁଭ ସନ୍ଧ୍ୟା ଶ୍ରୋତା ବନ୍ଧୁ, ଆଜି ରଜବବାଣୀର ସନ୍ଧାନ କାର୍ଯ୍ୟକ୍ରମକୁ ଆପଣମାନଙ୍କୁ ସ୍ୱାଗତ କରୁଛି। ଉପସ୍ଥାପନାରେ ମୁଁ ଆପଣଙ୍କ ଯୁବସାଥୀ ସରିତା ମିଶ୍ର। ଶ୍ରୋତାବନ୍ଧୁ, ବଦଳୁଥିବା ଜୀବନଶୈଳୀ ସହିତ ଆମର ଖାଦ୍ୟାଭ୍ୟାସ ମଧ୍ୟ ବଦଳୁଛି। ଆଜିର ଯୁବପିଢ଼ି ଫାଷ୍ଟଫୁଡ଼୍ ପ୍ରତି ଅଧିକ ଆକର୍ଷିତ ହେଉଥିବା ବେଳେ ପାରମ୍ପରିକ ଖାଦ୍ୟର ମହତ୍ତ୍ୱ କେବେ ବି କମିଯାଇ ନାହିଁ। ଫାଷ୍ଟଫୁଡ଼୍ ଓ ପାରମ୍ପରିକ ଖାଦ୍ୟ ମଧ୍ୟରେ ଥିବା ପାର୍ଥକ୍ୟ, ସେମାନଙ୍କର ଉପକାରିତା ଓ ଆମ ଜୀବନଶୈଳୀ ଉପରେ ସେଗୁଡ଼ିକର ପ୍ରଭାବ ସମ୍ପର୍କରେ ଆଜିର ଆମ ଆଲୋଚନା ଫାଷ୍ଟଫୁଡ଼୍ ବନାମ ପାରମ୍ପରିକ ଖାଦ୍ୟ ଆଲୋଚନାଟି କରିଛନ୍ତି ମନୀଷା ନାୟକ। ତେବେ ଚାଲନ୍ତୁ ଶୁଣିବା ଆଲୋଚନାଟି।
1: ଫାଷ୍ଟଫୁଡ଼୍ ବନାମ ପାରମ୍ପରିକ ଖାଦ୍ୟ। ଖାଦ୍ୟ କେବଳ ଆମ ଭୋକ ମେଣ୍ଟାଇବାର ସାଧନ ନୁହେଁ ଶ୍ରୋତାବନ୍ଧୁ, ଏହା ଆମର ଜୀବନ, ସ୍ୱାସ୍ଥ୍ୟ, ସଂସ୍କୃତି ଓ ସମାଜ ସହ ଗଭୀର ଭାବରେ ଜଡ଼ିତ। ମଣିଷ ଜନ୍ମ ହେବାଠାରୁ ଆରମ୍ଭ କରି ଜୀବନର ଶେଷ ପର୍ଯ୍ୟନ୍ତ ଖାଦ୍ୟ ତାହାର ସାଥୀ ହୋଇ ରହିଥାଏ। ଏହା ହେଉଛି ମଣିଷର ଜୀବନର ମୂଳ ଆବଶ୍ୟକତା। ବାୟୁ ଓ ଜଳ ପରି ଖାଦ୍ୟ ମଧ୍ୟ ଆମ ଜୀବନ ପାଇଁ ଅତ୍ୟନ୍ତ ଜରୁରୀ। ଖାଦ୍ୟ ବିନା ଜୀବନର ଅସ୍ତିତ୍ୱ କଳ୍ପନା କରାଯାଇପାରେ ନାହିଁ। ଆମେ ଦୈନନ୍ଦିନ ଜୀବନରେ ଯେଉଁ କାମ କରୁଛୁ ସେଥିପାଇଁ ଶକ୍ତି ଆବଶ୍ୟକ ହୁଏ ଏବଂ ଏହି ଶକ୍ତି ଆମକୁ ଖାଦ୍ୟରୁ ମିଳିଥାଏ। ଖାଦ୍ୟ କେବଳ ଆମ ପେଟ ଭରିବା ପାଇଁ ନୁହେଁ, ବରଂ ଆମ ଶରୀରର ବୃଦ୍ଧି, ବିକାଶ ଓ ସ୍ୱାସ୍ଥ୍ୟର ସୁରକ୍ଷା ପାଇଁ ମଧ୍ୟ ଆବଶ୍ୟକ। ଏକ ସୁସ୍ଥ ଶରୀର ଗଠନ ପାଇଁ ସୁଷମ ଖାଦ୍ୟ ଖାଇବା ଅତ୍ୟନ୍ତ ଜରୁରୀ। ସୁଷମ ଖାଦ୍ୟରେ ଶର୍କରା, ପ୍ରୋଟିନ୍, ଚର୍ବି, ଭିଟାମିନ୍, ଖଣିଜ ଲବଣ ଓ ଜଳ ଉପଯୁକ୍ତ ପରିମାଣରେ ଥାଏ। ଏହି ସମସ୍ତ ପୋଷକ ତତ୍ତ୍ୱ ଶରୀରକୁ ଶକ୍ତି ଯୋଗାଇବା ସହିତ ବିଭିନ୍ନ ରୋଗରୁ ମଧ୍ୟ ସୁରକ୍ଷା ଦେଇଥାଏ। ଖାଦ୍ୟ ହେଉଛି ପ୍ରକୃତିର ଏକ ଅମୂଲ୍ୟ ଦାନ। ଆମେ ଯାହା କିଛି ଖାଉଛୁ ତାହା ସିଧାସଳଖ କିମ୍ବା ପରୋକ୍ଷ ଭାବରେ ପ୍ରକୃତିରୁ ପାଇଥାଉ। ଧାନ କ୍ଷେତରୁ ଭାତ, ଗଛରୁ ଫଳ, ପନିପରିବା ବଗିଚାରୁ ଶାଗ ସବ୍ଜି ଓ ଗୋପାଳନରୁ କ୍ଷୀର ମିଳିଥାଏ। ଏହି ସମସ୍ତ ଖାଦ୍ୟ ଆମ ଶରୀରକୁ ଶକ୍ତି ଦେବା ସହ ଆମର ମାନସିକ ବିକାଶରେ ମଧ୍ୟ ସାହାଯ୍ୟ କରିଥାଏ। ଖାଦ୍ୟକୁ ସାଧାରଣତଃ ତିନି ଭାଗରେ ବିଭକ୍ତ କରାଯାଏ। ପ୍ରଥମତଃ ଶକ୍ତିଦାୟକ ଖାଦ୍ୟ, ଯେପରିକି ଚାଉଳ, ଗହମ ଓ ଆଳୁ। ଦ୍ୱିତୀୟତଃ ଶରୀର ଗଠନକାରୀ ଖାଦ୍ୟ, ଯେପରିକି ଫଳ ଓ ପନିପରିବା। ଏହି ସମସ୍ତ ଖାଦ୍ୟ ଆମ ଶରୀରକୁ ସୁସ୍ଥ ରଖିବାରେ ବିଶେଷ ଭୂମିକା ଗ୍ରହଣ କରେ। ଖାଦ୍ୟ ମଣିଷର ଶାରୀରିକ ବିକାଶର ମଧ୍ୟ ଏକ ମୂଳ ଆଧାର। ଏକ ଶିଶୁର ସଠିକ୍ ବୃଦ୍ଧି, ଯୁବକର ଶକ୍ତି ଏବଂ ବୃଦ୍ଧଙ୍କ ସୁସ୍ଥତା ପାଇଁ ପୌଷ୍ଟିକ ଖାଦ୍ୟ ଅପରିହାର୍ଯ୍ୟ। ଯେଉଁ ବ୍ୟକ୍ତି ନିୟମିତ ଭାବରେ ସୁଷମ ଖାଦ୍ୟ ଖାଏ ସେ ସାଧାରଣତଃ ଅଧିକ ସୁସ୍ଥ, କର୍ମଠ ଓ ସକ୍ରିୟ ରହିଥାଏ। ଅନ୍ୟପକ୍ଷରେ ପୌଷ୍ଟିକ ଖାଦ୍ୟର ଅଭାବ ଶରୀରକୁ ଦୁର୍ବଳ କରିଥାଏ ଓ ବିଭିନ୍ନ ରୋଗର କାରଣ ମଧ୍ୟ ହୋଇଥାଏ। ଖାଦ୍ୟ ଆମ ସମାଜକୁ ଏକତ୍ର କରିବାରେ ମଧ୍ୟ ବଡ଼ ଭୂମିକା ନିଭାଏ। ବିବାହ, ଜନ୍ମଦିନ, ପର୍ବପର୍ବାଣି ଓ ଅନ୍ୟାନ୍ୟ ସାମାଜିକ ଉତ୍ସବରେ ଲୋକମାନେ ଏକାଠି ହୋଇ ଭୋଜନ କରନ୍ତି। ଏହା ପରସ୍ପର ମଧ୍ୟରେ ଭଲ ପାଇବା, ଭ୍ରାତୃତ୍ୱ ଓ ସହଯୋଗର ଭାବନାକୁ ଦୃଢ଼ କରିଥାଏ। ଖାଦ୍ୟ କେବଳ ପେଟ ଭରେ ନାହିଁ, ହୃଦୟକୁ ମଧ୍ୟ ନିକଟତର କରିଥାଏ। ଅନ୍ୟପକ୍ଷରେ ଆଜି ବିଶ୍ୱର ଅନେକ ଲୋକ ଦାରିଦ୍ର୍ୟ ଓ ଖାଦ୍ୟ ଅଭାବର ସମ୍ମୁଖୀନ ହେଉଛନ୍ତି। ଅନେକ ଶିଶୁ ପ୍ରତିଦିନ ପୌଷ୍ଟିକ ଖାଦ୍ୟ ପାଇବାରୁ ବଞ୍ଚିତ ହେଉଛନ୍ତି। ଏହା ଏକ ଚିନ୍ତାଜନକ ବିଷୟ। ତେଣୁ ଆମେ ଖାଦ୍ୟର ଅପଚୟ ରୋକିବା ସହିତ ଅସହାୟ ଓ ଦରିଦ୍ର ଲୋକଙ୍କୁ ସାହାଯ୍ୟ କରିବା ଉଚିତ। ଖାଦ୍ୟଦାନ ହେଉଛି ସର୍ବଶ୍ରେଷ୍ଠ ଦାନ ମଧ୍ୟରୁ ଗୋଟିଏ। ଅନେକ ଲୋକ ଆବଶ୍ୟକତାଠାରୁ ଅଧିକ ଖାଦ୍ୟ ନେଇ ତାହାକୁ ନଷ୍ଟ କରିଦିଅନ୍ତି। ଅନ୍ୟପକ୍ଷରେ ଦୁନିଆରେ ଲକ୍ଷ ଲକ୍ଷ ଲୋକ ଭୋକରେ ଦିନ କାଟୁଛନ୍ତି। ତେଣୁ ଆମେ ଖାଦ୍ୟର ମହତ୍ତ୍ୱ ବୁଝିବା ଆବଶ୍ୟକ ଏବଂ ଖାଦ୍ୟକୁ କେବେ ମଧ୍ୟ ଅନାଦର କରିବା ଏବଂ ନଷ୍ଟ କରିବା ଉଚିତ ନୁହେଁ। ଯେତିକି ଆବଶ୍ୟକ ସେତିକି ଖାଦ୍ୟ ନେବା ଏବଂ ଅବଶିଷ୍ଟ ଖାଦ୍ୟକୁ ଦରିଦ୍ର ଓ ଅଭାବୀ ଲୋକଙ୍କ ମଧ୍ୟରେ ବଣ୍ଟନ କରିବା ମଧ୍ୟ ଏକ ମହତ୍ କାର୍ଯ୍ୟ ଅଟେ। ମାତ୍ର ସମାଜର ପୁଞ୍ଜିପତି ଶ୍ରେଣୀ ଆଜି ଖାଦ୍ୟ ସମସ୍ୟାକୁ ଆହୁରି ଉତ୍କଟ କରିଦେଇଛନ୍ତି। ପ୍ରତିନିଧିମୂଳକ ଗଣତନ୍ତ୍ରରେ ସାମିଲ ହୋଇ ଆଦିବାସୀ ଏବେ ଜାତୀୟ ଜୀବନର ମହାସ୍ରୋତରେ ଲମ୍ଫ ଦେବାକୁ ଆରମ୍ଭ କଲାଣି। ତେଣୁ ଖାଦ୍ୟ ପାଇଁ ଦାବି ଏପରି ଭାବରେ ବଢ଼ୁଥିବା ବେଳେ ସମ୍ପତ୍ତି ଅଧିକାରୀ ବୋଲି ଦାବି କରି ଅତୀତ ଇତିହାସର ସାମନ୍ତବାଦୀ ଉତ୍ତରାଧିକାରୀମାନେ ଉତ୍ପାଦନ ବୃଦ୍ଧିର ପ୍ରତିବନ୍ଧକ ହୋଇଛନ୍ତି। ନୂତନ ଲବ୍ଧଜ୍ଞାନ ଏବଂ ବିଜ୍ଞାନର ପ୍ରୟୋଗରେ କୌଣସି ମତେ ଖାଦ୍ୟଶସ୍ୟର ଉତ୍ପାଦନ ବଢ଼ାଇବାକୁ ପଡ଼ିବ। ଏହା ଆଧୁନିକ ମଣିଷ ପ୍ରଜ୍ଞାକୁ ଏକ ଆହ୍ୱାନ। ଏହି କର୍ମପଥରେ ସମସ୍ତ ପ୍ରକାର ବାଧାବିଘ୍ନକୁ କ୍ଷିପ୍ରତାର ସହିତ ପ୍ରତିହତ କରିବା ପାଇଁ ପଡ଼ିବ। ଅତୀତ ଯୁଗର କିପରି ଭାବରେ ସମ୍ପତ୍ତି ଠୁଳ ହୋଇଥାଏ ଏବଂ ସାମାଜିକ ଆବଶ୍ୟକତା ଦୃଷ୍ଟିରୁ ଲଙ୍ଗଳଜାର ଭୂମିତାର ଦୁଆର ଗୁରୁକୁଳ ହୃଦୟଙ୍ଗମ କରିବା ଉଚିତ। ସବୁ ଜମି ଗୋପାଳର ବୋଲି ଭୂଦାନ ଆନ୍ଦୋଳନର ନେତା ବିନୋବା ଭାବେ କହିସାରିଲେଣି। ତେବେ ଏହି ନୂତନ ଉତ୍ପାଦନ ବୃଦ୍ଧିରେ ଖାଦ୍ୟଶସ୍ୟରେ ଭାରତରେ ସ୍ୱାବଲମ୍ବୀ ହୋଇ ଆସିଲାଣି। ଭାରତର ବିଶିଷ୍ଟ ବୁଦ୍ଧିଜୀବୀ ଏବଂ ସ୍ୱାଧୀନତା ସଂଗ୍ରାମର ଅନ୍ୟତମ ସାରଥୀ ରାଜଗୋପାଳଚାରୀ ଥରେ କହିଥିଲେ, ଯଦି କୌଣସି ପ୍ରକାର ସମୁଦ୍ରର ଲବଣାକ୍ତ ଜଳକୁ ଖାଦ୍ୟ ରୂପେ ବ୍ୟବହାର କରି ହୁଅନ୍ତା, ତେବେ ସାଂଘାତିକ ଭାବରେ ବଢ଼ୁଥିବା ଜନସଂଖ୍ୟା ପାଇଁ ଖାଦ୍ୟ ସମସ୍ୟା ରହନ୍ତା ନାହିଁ। ଏହି ଉକ୍ତିରୁ ଆମର ଖାଦ୍ୟ ସମସ୍ୟା କେତେ ଉତ୍କଟ ତାହା ଅନୁମାନ କରାଯାଇପାରେ। ତେଣୁ ଖାଦ୍ୟ ସମସ୍ୟାକୁ ଆପେକ୍ଷିକ ବୋଲି ଧରିନେଇ ପ୍ରତି ଗୃହସ୍ଥ ବଞ୍ଚିବା ପାଇଁ ଖାଇବାକୁ ପଡ଼ିବ ବୋଲି ଗ୍ରହଣ କରୁ। ପ୍ରକୃତରେ ମଣିଷ ଖାଇବା ପାଇଁ ବଞ୍ଚି ରହିନାହିଁ। ତେଣୁ ଅଭାବରେ ପ୍ରପୀଡ଼ିତ ମଣିଷକୁ ଘୃଣା ନ କରି ନିଜ ଖାଦ୍ୟରୁ ମୁଠିଏ ଦେଇ ସେଇ ନିରନ୍ତର ମୁହଁରେ ଆମକୁ ହସ ଫୁଟାଇବାକୁ ପଡ଼ିବ। ଆୟକୁ ଚାହିଁ ନିୟନ୍ତ୍ରଣ ଦ୍ୱାରା ପରିବାରକୁ ସୀମିତ ଏବଂ ସ୍ୱଚ୍ଛଳ କରିବାକୁ ପଡ଼ିବ। ଖାଦ୍ୟଦ୍ରବ୍ୟ ନଷ୍ଟ ନ କରି ତାର ଯଥାଯଥ ଉପଯୋଗ କରିବାକୁ ପଡ଼ିବ। ତେବେ ଯାଇ ଏହି ଖାଦ୍ୟ ସମସ୍ୟାକୁ ଆମେ ଦୂରେଇ ପାରିବା। ଖାଦ୍ୟ ସୁରକ୍ଷା ଆଜିର ସମୟର ଏକ ଗୁରୁତ୍ୱପୂର୍ଣ୍ଣ ବିଷୟ। ବଢ଼ୁଥିବା ଜନସଂଖ୍ୟା, ଜଳବାୟୁ ପରିବର୍ତ୍ତନ ଓ କୃଷି ଜମିର ହ୍ରାସ ଭବିଷ୍ୟତରେ ଖାଦ୍ୟ ଉତ୍ପାଦନ ପାଇଁ ଏକ ଚ୍ୟାଲେଞ୍ଜ ସୃଷ୍ଟି କରୁଛି। ତେଣୁ ଆମେ କୃଷକମାନଙ୍କୁ ସମ୍ମାନ ଦେବା ସହିତ କୃଷିର ବିକାଶ ଓ ଖାଦ୍ୟ ସଂରକ୍ଷଣ ଉପରେ ଧ୍ୟାନ ଦେବା ଆବଶ୍ୟକ। ଆଜିକାଲି ବହୁ ଲୋକ ଖାଦ୍ୟର ସ୍ୱାଦକୁ ଅଧିକ ଗୁରୁତ୍ୱ ଦେଉଛନ୍ତି, କିନ୍ତୁ ଏହାର ପୌଷ୍ଟିକ ମୂଲ୍ୟକୁ ଅଣଦେଖା ମଧ୍ୟ କରୁଛନ୍ତି। ବଜାରରେ ମିଳୁଥିବା ଅନେକ ରଙ୍ଗୀନ ଓ ଆକର୍ଷଣୀୟ ଖାଦ୍ୟ ସ୍ୱାଦିଷ୍ଟ ହୋଇଥିଲେ ମଧ୍ୟ ସ୍ୱାସ୍ଥ୍ୟ ପାଇଁ ଏହା କ୍ଷତିକାରକ ହୋଇପାରେ। ତେଣୁ ଖାଦ୍ୟ ବାଛିବା ସମୟରେ କେବଳ ସ୍ୱାଦ ନୁହେଁ, ତାହାର ପୌଷ୍ଟିକ ଗୁଣକୁ ମଧ୍ୟ ବିଚାର କରିବା ଉଚିତ। ବର୍ତ୍ତମାନ ସମୟରେ ଫାଷ୍ଟଫୁଡ୍ ବା ଜଙ୍କ୍ ଫୁଡ୍ର ଚାହିଦା ବଢ଼ିବାରେ ଲାଗିଛି। ପିଜ୍ଜା, ବର୍ଗର, ଚିପ୍ସ ଓ ଥଣ୍ଡା ପାନୀୟ ପରି ଖାଦ୍ୟ ଛୋଟ ପିଲାଠାରୁ ବଡ଼ ଲୋକ ପର୍ଯ୍ୟନ୍ତ ସମସ୍ତଙ୍କୁ ଆକର୍ଷିତ କରୁଛି। କିନ୍ତୁ ଏହି ପ୍ରକାରର ଖାଦ୍ୟରେ ପୋଷକ ତତ୍ତ୍ୱ ଅତି କମ୍ ଥାଏ ଏବଂ ଅଧିକ ପରିମାଣରେ ଚର୍ବି, ଲୁଣ ଓ ଚିନି ଥାଏ। ଏହାର ଅତ୍ୟଧିକ ସେବନ ମୋଟାପଣ, ମଧୁମେହ, ହୃଦରୋଗ ଓ ଅନ୍ୟାନ୍ୟ ରୋଗର କାରଣ ହୋଇପାରେ। ସେଥିପାଇଁ ଆମେ ଜଙ୍କ୍ ଫୁଡ୍ ଠାରୁ ଦୂରରେ ରହି ସୁଷମ ଓ ଘରେ ପ୍ରସ୍ତୁତ ଖାଦ୍ୟ ଖାଇବା ଉଚିତ। ଆଜିର ସମୟରେ ପାରମ୍ପରିକ ଖାଦ୍ୟ ଓ ଫାଷ୍ଟଫୁଡ୍ ମଧ୍ୟରେ ଏକ ସ୍ପଷ୍ଟ ପାର୍ଥକ୍ୟ ଦେଖିବାକୁ ମିଳୁଛି। ଗୋଟିଏ ପଟେ ଆମର ପାରମ୍ପରିକ ଖାଦ୍ୟ ଅଛି, ଯାହା ପିଢ଼ି ପରେ ପିଢ଼ି ଆମ ସଂସ୍କୃତି ଓ ସ୍ୱାସ୍ଥ୍ୟର ଆଧାର ହୋଇ ରହିଛି। ଅନ୍ୟପଟେ ଫାଷ୍ଟଫୁଡ୍ ଅଛି, ଯାହା ଆଧୁନିକ ଜୀବନଶୈଳୀର ପ୍ରଭାବରେ ବହୁତ ଲୋକପ୍ରିୟ ହୋଇଛି। ପାରମ୍ପରିକ ଖାଦ୍ୟ ଯେପରିକି ପଖାଳ, ଡାଲମା, ସନ୍ତୁଳା, ଶାଗ, ଚକୁଳି ପିଠା ଓ ଆରିସା ପିଠା ପ୍ରାକୃତିକ ଓ ତାଜା ସାମଗ୍ରୀରେ ପ୍ରସ୍ତୁତ ହୋଇଥାଏ। ଏଥିରେ ଭିଟାମିନ, ଖଣିଜ ଲବଣ, ପ୍ରୋଟିନ୍

0: ଓ ଅନ୍ୟାନ୍ୟ ପୋଷକ ତତ୍ତ୍ୱ ପ୍ରଚୁର ପରିମାଣରେ ଥାଏ। ଏହା ଶରୀରକୁ ଶକ୍ତି ଦେବା ସହିତ ରୋଗ ପ୍ରତିରୋଧକ ଶକ୍ତିକୁ ମଧ୍ୟ ବଢ଼ାଇଥାଏ। ଅନ୍ୟପକ୍ଷରେ ଫାଷ୍ଟଫୁଡ୍ ଯେପରିକି ପିଜ୍ଜା, ବର୍ଗର, ଚିପ୍ସ ଓ ନୁଡଲ୍ସ ଶୀଘ୍ର ପ୍ରସ୍ତୁତ ହୋଇଥାଏ ଏବଂ ସ୍ୱାଦିଷ୍ଟ ମଧ୍ୟ ଲାଗିଥାଏ, କିନ୍ତୁ ଏଥିରେ ଅଧିକ ତେଲ, ଲୁଣ ଓ ଚିନି ଥିବାରୁ ଏହା ସ୍ୱାସ୍ଥ୍ୟ ପାଇଁ ଉପକାରୀ ନୁହେଁ। ନିୟମିତ ଭାବେ ଫାଷ୍ଟଫୁଡ୍ ଖାଇଲେ ମୋଟାପଣ, ମଧୁମେହ ଓ ହୃଦରୋଗ ଭଳି ସମସ୍ୟା ଦେଖାଦେଇପାରେ। ପାରମ୍ପରିକ ଖାଦ୍ୟ ଆମ ସଂସ୍କୃତି ଓ ଐତିହ୍ୟର ପରିଚୟ ବହନ କରୁଥିବା ବେଳେ ଫାଷ୍ଟଫୁଡ୍ ମୁଖ୍ୟତଃ ବ୍ୟବସାୟିକ ଓ ଆଧୁନିକ ଜୀବନର ଏକ ଅଂଶ। ପାରମ୍ପରିକ ଖାଦ୍ୟ ଆମକୁ ଆମ ମାଟି ଓ ପରମ୍ପରା ସହିତ ଯୋଡ଼ି ରଖେ, ଯେଉଁଠାରେ ଫାଷ୍ଟଫୁଡ୍ କେବଳ କ୍ଷଣିକ ସ୍ୱାଦର ଆନନ୍ଦ ଦେଇଥାଏ। ବିଶେଷ କରି ଛୋଟ ପିଲାମାନେ ଫାଷ୍ଟଫୁଡ୍କୁ ଅଧିକ ପସନ୍ଦ କରୁଥିବାରୁ ସେମାନଙ୍କ ମଧ୍ୟରେ ପୌଷ୍ଟିକ ଖାଦ୍ୟ ପ୍ରତି ଆଗ୍ରହ କମିଯାଉଛି। ଏହାର ପରିଣାମ ସ୍ୱରୂପ ଶରୀରରେ ପୋଷକ ତତ୍ତ୍ୱର ଅଭାବ ଦେଖାଦେଇପାରେ। ତେଣୁ ଅଭିଭାବକମାନେ ପିଲାମାନଙ୍କୁ ଫଳ, ଶାଗ, ପନିପରିବା, କ୍ଷୀର ଓ ଘରେ ପ୍ରସ୍ତୁତ ଖାଦ୍ୟ ଖାଇବାକୁ ପ୍ରୋତ୍ସାହିତ କରିବା ଉଚିତ। ଏହାର ଅର୍ଥ ନୁହେଁ ଯେ ଫାଷ୍ଟଫୁଡ୍ ସମ୍ପୂର୍ଣ୍ଣ ତ୍ୟାଗ କରିବାକୁ ପଡ଼ିବ, କିନ୍ତୁ ଏହାକୁ ସୀମିତ ପରିମାଣରେ ଏବଂ କେବେ କେବେ ଖାଇବା ଉଚିତ। ସୁସ୍ଥ ଜୀବନ ପାଇଁ ସବୁବେଳେ ପୌଷ୍ଟିକ ଓ ସୁଷମ ଖାଦ୍ୟକୁ ପ୍ରାଧାନ୍ୟ ଦେବା ଆବଶ୍ୟକ। ଆଜିର ଆଧୁନିକ ଯୁଗରେ ଫାଷ୍ଟଫୁଡ୍ର ଚାହିଦା ବଢ଼ୁଥିଲେ ମଧ୍ୟ ଆମ ପାରମ୍ପରିକ ଖାଦ୍ୟର ମହତ୍ତ୍ୱ କମିଯାଇ ନାହିଁ, ବରଂ ବୈଜ୍ଞାନିକମାନେ ମଧ୍ୟ ସ୍ୱୀକାର କରିଛନ୍ତି ଯେ ଆମ ପାରମ୍ପରିକ ଖାଦ୍ୟ ଅଧିକ ପୌଷ୍ଟିକ, ସ୍ୱାସ୍ଥ୍ୟକର ଓ ପରିବେଶ ଅନୁକୂଳ। ଶ୍ରୀଜଗନ୍ନାଥଙ୍କ ମହାପ୍ରସାଦ ମଧ୍ୟ ଓଡ଼ିଶାର ଖାଦ୍ୟ ପରମ୍ପରାର ଏକ ଗୌରବମୟ ଅଧ୍ୟାୟ। ତେଣୁ ଆମେ ନିଜ ପରମ୍ପରାକୁ ଭୁଲି ନଯାଇ ପାରମ୍ପରିକ ଖାଦ୍ୟକୁ ପ୍ରୋତ୍ସାହନ ଦେବା ଉଚିତ। ପାରମ୍ପରିକ ଖାଦ୍ୟ ଆମ ସ୍ୱାସ୍ଥ୍ୟ ଓ ସଂସ୍କୃତିକୁ ସୁରକ୍ଷା ଦିଏ, ଯେତେବେଳେ ଫାଷ୍ଟଫୁଡ୍ କେବଳ ଜିଭର ସ୍ୱାଦକୁ ସନ୍ତୁଷ୍ଟ କରେ। ତେଣୁ ଆସନ୍ତୁ ଆମେ ଫାଷ୍ଟଫୁଡ୍ର ମୋହରୁ ଦୂରେଇ ସୁସ୍ଥ ଖାଦ୍ୟ ଅଭ୍ୟାସ ଗଢ଼ି ତୋଳିବା। ସମସ୍ତେ ସୁଷମ ଓ ପୌଷ୍ଟିକ ଖାଦ୍ୟ ଖାଇବା, ଫାଷ୍ଟଫୁଡ୍ର ଅଧିକ ସେବନରୁ ଦୂରେଇ ରହିବା ଏବଂ ନିଜ ପାରମ୍ପରିକ ଖାଦ୍ୟକୁ ସମ୍ମାନ ଓ ପ୍ରୋତ୍ସାହନ ଦେବା। ସୁଷମ ଖାଦ୍ୟ ହିଁ ସୁସ୍ଥ ଜୀବନର ମୂଳ ଆଧାର। ଆମର ପରାମର୍ଶ, ସମସ୍ତେ ସୁସ୍ଥ ରୁହନ୍ତୁ, ସଚେତନ ରୁହନ୍ତୁ।
1: ଆଶା କରୁଛି ଶ୍ରୋତାବନ୍ଧୁ, ଆଜିର ଆଲୋଚନାଟି ଆପଣମାନଙ୍କ ପାଇଁ ଶିକ୍ଷଣୀୟ ହୋଇଥିବ। ତେବେ ଚାଲନ୍ତୁ ଶୁଣିବା ଗୋଟେ ଗୀତ। କଥାଚିତ୍ର ଡନ୍, କଣ୍ଠ କିଶୋର କୁମାର, ସଙ୍ଗୀତ କଲ୍ୟାଣ ଜୀ ଓ ଆନନ୍ଦ ଜୀ, ଗୀତ ଅଞ୍ଜାନ।
2: अरे भंग का रंग जमा हो चकाचक, फिर लो पान चबाए। अरे ऐसा झटका लगे जिया पे पुनर्जन्म हो जाए। ओ खई के पान बना रस वाला।

ଆଶା କରୁଛି ଆପଣମାନେ ଝୁମି ଉଠିଥିବେ। ଶ୍ରୋତାବନ୍ଧୁ, ପରିବାର ହେଉଛି ଆମ ଜୀବନର ସବୁଠାରୁ ବଡ଼ ଶକ୍ତି। ଅନେକ ଲୋକ ନିଜ ପରିବାରର ଭବିଷ୍ୟତକୁ ସୁନିଶ୍ଚିତ କରିବା ପାଇଁ ଘରଠାରୁ ଦୂରେ ଏପରିକି ବିଦେଶରେ ରହି କାମ କରନ୍ତି। ସେମାନେ ନିଜର ପରିଶ୍ରମରେ ଅର୍ଜିତ ଅର୍ଥ ପରିବାରକୁ ପଠାନ୍ତି। ବିଦେଶରୁ ପରିବାର ପାଇଁ ଆସୁଥିବା ଏହି ଅର୍ଥକୁ ଇଂରାଜୀରେ ରେମିଟେନ୍ସ ବା ପ୍ରେରଣା ଧନ କୁହାଯାଏ। ଏହି ଅର୍ଥ କେବଳ ଟଙ୍କା ନୁହେଁ, ଏହା ସହିତ ଜଡ଼ି ରହିଥାଏ ଭଲ ପାଇବା, ଦାୟିତ୍ୱବୋଧ ଓ ଆଶାର ବାର୍ତ୍ତା। ଏହି ଅର୍ଥ ଦ୍ୱାରା ଅନେକ ପରିବାରର ଶିକ୍ଷା, ସ୍ୱାସ୍ଥ୍ୟ ଓ ଦୈନନ୍ଦିନ ଜୀବନ ଅଧିକ ସୁଦୃଢ଼ ହୋଇପାରିଥାଏ। ଆପଣମାନେ ଭାବୁଥିବେ, ମୁଁ ଏହି ବିଷୟରେ କାହିଁକି କହୁଛି? କାହିଁକିନା ଆଜି ହେଉଛି ଇଣ୍ଟରନ୍ୟାସନାଲ୍ ଡେ ଫର୍ ଫ୍ୟାମିଲି ରେମିଟେନ୍ସ, ଆନ୍ତର୍ଜାତୀୟ ପାରିବାରିକ ପ୍ରେରଣା ଦିବସ। ଏହା ପ୍ରତିବର୍ଷ ଜୁନ୍ ମାସ 16 ତାରିଖରେ ପାଳନ କରାଯାଏ। ଏହି ଦିବସ ଆମକୁ ସେହି କୋଟି କୋଟି ପ୍ରବାସୀ ଶ୍ରମିକଙ୍କର ତ୍ୟାଗ ଓ ଅବଦାନକୁ ସ୍ମରଣ କରିବାର ସୁଯୋଗ ଦେଇଥାଏ, ଯେଉଁମାନେ ନିଜ ପରିବାରର ମୁହଁରେ ହସ ଫୁଟାଇବା ପାଇଁ ନିରନ୍ତର ପରିଶ୍ରମ କରୁଛନ୍ତି। ଏହି ଦିବସ ଅବସରରେ ସେହି ପ୍ରବାସୀ ଭାଇ ଭଉଣୀମାନଙ୍କୁ ଆମର କୃତଜ୍ଞତା ଜଣାଇବା। ତେବେ ଶ୍ରୋତାବନ୍ଧୁ, ଚାଲନ୍ତୁ ଶୁଣିବା ଆଉ ଗୋଟିଏ ଗୀତ। କଥାଚିତ୍ର ବୋର୍ଡର 2, କଣ୍ଠ ସୋନୁ ନିଗମ, ରୂପ କୁମାର ରାଠୋର, ଅରିଜିତ ସିଂ, ବିଶାଲ ମିଶ୍ର, ଦିଲଜିତ। ସଙ୍ଗୀତ ଅନୁ ମଲ୍ଲିକ, ମିଥୁନ। ଗୀତ ଜାଭେଦ ଅଖ୍ତର, ମନୋଜ ମୁମତାଜ ସିଂ।

ତେବେ ଶ୍ରୋତା ବନ୍ଧୁ, ଏହି ସୁନ୍ଦର ଗୀତଟି ସହିତ ଆଜିର କାର୍ଯ୍ୟକ୍ରମରୁ ବିଦାୟ ନେବାର ସମୟ ଆସିଯାଇଛି। ତେବେ କାର୍ଯ୍ୟକ୍ରମଟି କେମିତି ଲାଗିଲା ଆମକୁ ନିଶ୍ଚୟ ଚିଠି ମାଧ୍ୟମରେ ଜଣେଇବେ। ଉପସ୍ଥାପନାରେ ମୁଁ ଆପଣଙ୍କ ସାଥୀ ସରିତା ମିଶ୍ର, ନମସ୍କାର।

ଆଜି ସନ୍ଧ୍ୟା 6 ବଜେ 10 ମିନିଟ୍ରେ ପ୍ରଚାର କରିବ କିଶୋର ସଂସାର କାର୍ଯ୍ୟକ୍ରମ। ଏଥିରେ ଶୁଣିବେ ଆନ୍ତର୍ଜାତୀୟ ପାରିବାରିକ ପ୍ରେରଣା ଦିବସ, ଏ ସମ୍ପର୍କରେ କହିବେ ସରିତା ମିଶ୍ର। ସମ୍ବଲପୁର ଆଞ୍ଚଳିକ ସମ୍ବାଦ ରାତି 7:02, ରାତି 7:25 ଜିଲ୍ଲା ହାଲଚାଲ, ରାତି 7:30 ଶୁଣିପାରିବେ 12 ବରଷ ଭରିଛି ହସ। ପରେ ପରେ କୃଷି ସଂସାର କାର୍ଯ୍ୟକ୍ରମରେ ଶୁଣିବେ ସଫଳ ଚାଷୀ କଲ୍ୟାଣୀ ପ୍ରଧାନଙ୍କ ସହିତ ସାକ୍ଷାତକାର। ରାତି 8:02 ଶୁଣିପାରିବେ ସୁଗମ ସଙ୍ଗୀତର କାର୍ଯ୍ୟକ୍ରମ, ଶିଳ୍ପୀ ଶଙ୍କର ପ୍ରସାଦ ଦତ୍ତ, ରଶ୍ମିରଞ୍ଜନ ବିଶ୍ୱାଳ। 8:15 ଶୁଣିବେ ଓଡ଼ିଆରେ ଆଲୋଚନା, ବିଶ୍ୱାସ ମିଳେ ଏ ଜଗତ, ଏ ସମ୍ପର୍କରେ ଆଲୋଚନା କରିବେ ଡକ୍ଟର ରାଧୁ ମିଶ୍ର। 8:30 ଶାସ୍ତ୍ର ସଙ୍ଗୀତର କାର୍ଯ୍ୟକ୍ରମରେ କଣ୍ଠ ସଙ୍ଗୀତ ପରିବେଷଣ କରିବେ ଶୋଭା ଗୁର୍ତୁ। 9:30 ଲୋକଗୀତର କାର୍ଯ୍ୟକ୍ରମରେ କୃଷ୍ଣଗୁରୁ ଭଜନ ପରିବେଷଣ କରିବେ କିଶୋରୀ ବେହେରା ଏବଂ ସାଥୀ। ରାତି 10:02 ଶୁଣିପାରିବେ ଶାସ୍ତ୍ର ସଙ୍ଗୀତର କାର୍ଯ୍ୟକ୍ରମରେ ସନ୍ତୁର ବାଦନ ପରିବେଷଣ କରିବେ ପଣ୍ଡିତ ଶିବ କୁମାର ଶର୍ମା। ଏ ଥିଲା ଚଳିତ ଅଧିବେଶନ ପ୍ରଚାର ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କିତ ସୂଚନା।

ଆଜିର କାର୍ଯ୍ୟକ୍ରମକୁ ତୁମମାନଙ୍କୁ ସ୍ୱାଗତ। ପିଲାମାନେ, ତୁମେମାନେ ଜାଣିଚ ଜୁନ୍ ମାସ 16 ତାରିଖର ବିଶେଷତ୍ୱ? ସେହି ଦିନଟି ହେଉଛି ଇଣ୍ଟରନ୍ୟାସନାଲ ଡେ ଅଫ୍ ଫ୍ୟାମିଲି ରେମିଟେନ୍ସେସ୍, ବା ଆନ୍ତର୍ଜାତୀୟ ପରିବାର ପ୍ରେରଣ ଦିବସ। ତୁମମାନଙ୍କ ଭିତରୁ କାହା ବାପା, ମାମୁଁ କିମ୍ବା ଦାଦା ଘରଠାରୁ ଦୂରରେ କେଉଁ ବଡ଼ ସହର କିମ୍ବା ବିଦେଶରେ ରହୁଛନ୍ତି କି? ସେମାନେ ସେଠାରେ ବହୁ ପରିଶ୍ରମ କରି କାମ କରନ୍ତି, ଆଉ ସେଠାରୁ ଆମ ଘରକୁ ଆମ ପାଠପଢ଼ା ପାଇଁ, ଜେଜେବାପା ଜେଜେମାଙ୍କ ଔଷଧ ପାଇଁ, ଆଉ ତୁମ ପାଇଁ ସୁନ୍ଦର ସୁନ୍ଦର ଖେଳଣା କିଣିବାକୁ ଟଙ୍କା ପଠାନ୍ତି। ବିଦେଶରୁ ପରିବାର ପାଇଁ ଆସୁଥିବା ଏହି ଟଙ୍କାକୁ ହିଁ ଇଂରାଜୀରେ ରେମିଟେନ୍ସ ବା ପ୍ରେରଣ ଧନ କୁହାଯାଏ। ଏହି ଟଙ୍କା କେବଳ ଏକ କାଗଜ ନୁହେଁ ପିଲାମାନେ, ଏହା ହେଉଛି ସେମାନଙ୍କର ଭଲ ପାଇବା ଆଉ ତ୍ୟାଗ। ସେମାନେ ନିଜେ ଦୂରରେ କଷ୍ଟ ସହି ଆମ ମୁହଁରେ ହସ ଫୁଟାନ୍ତି। ତେଣୁ ଆନ୍ତର୍ଜାତୀୟ ପରିବାର ପ୍ରେରଣ ଦିବସଟି ବା ଜୁନ୍ 16 ତାରିଖଟି ସେହିସବୁ ସୁପର ହିରୋ ବାପା, ମାମୁଁ ଓ ଦାଦାମାନଙ୍କୁ ଧନ୍ୟବାଦ ଜଣାଇବାର ଦିନ, ଯେଉଁମାନେ ଦୂରରେ ଥାଇ ମଧ୍ୟ ନିଜ ପରିବାରର ସବୁ ସ୍ୱପ୍ନ ପୂରଣ କରୁଛନ୍ତି। ତୁମେମାନେ ବି ଆଜି ଫୋନ୍ କରି ନିଜ ବାପା କିମ୍ବା ଦୂରରେ ଥିବା ସମ୍ପର୍କୀୟଙ୍କୁ ଏକ ବଡ଼ ଧନ୍ୟବାଦ କହିବ ନା? ହଁ, ବାଃ, ବହୁତ ବଢ଼ିଆ। ତାହେଲେ ପିଲାଏ, ସେମାନେ ପରିବାରରୁ ଦୂରରେ ରହି ପରିବାରର ମଙ୍ଗଳ ପାଇଁ ଅନେକ ପରିଶ୍ରମ ଓ ତ୍ୟାଗ କରୁଛନ୍ତି। ଆମେମାନେ ମଧ୍ୟ ସେମାନଙ୍କଠାରୁ ଏହିସବୁ ମାନବୀୟ ଗୁଣ ଶିଖିବା ଆବଶ୍ୟକ। ଏଥର ସେହିସବୁ ପରିଶ୍ରମୀ ବାପା ମାଆଙ୍କ ଉଦ୍ଦେଶ୍ୟରେ ଶୁଣିବା ଏହି ଗୀତଟି। ତମ ପାଇଁ ଗାଇଛନ୍ତି ଜ୍ୟୋତ୍ସ୍ନା ଦାସ, ରଶ୍ମି ଦାସ, ନମିତା ଦାସ ଏବଂ ରଣଧୀର ମହାନ୍ତ। ଗୀତଟିକୁ ତମ ପାଇଁ ରଚନା କରିଛନ୍ତି କ୍ଷୀରୋଦ ଚନ୍ଦ୍ର ପୋଥାଳ।

0: ଗୀତଟିଏ ତ ଶୁଣିଲ ପିଲାଏ? ପିଲାମାନେ, ବଡ଼ ମଣିଷଙ୍କ କଥାକ୍ରମରେ ଆମେ ତମ ପାଇଁ ଅନେକ ମହାନ ବ୍ୟକ୍ତିତ୍ୱଙ୍କ କଥା ଆମ କାର୍ଯ୍ୟକ୍ରମରେ ଆଲୋଚନା କରିଛୁ। ଆଜି ମଧ୍ୟ ତମ ପାଇଁ ସେପରି ଏକ ମହାନ ବ୍ୟକ୍ତିତ୍ୱ ବିଷୟରେ ଆଲୋଚନାଟିଏ ରଖିଛୁ। ସେ ହେଉଛନ୍ତି ଭାରତୀୟ ମହାକାଶ ଗବେଷଣା ସଂସ୍ଥା ଇସ୍ରୋର ଜଣେ ଅଗ୍ରଣୀ ବୈଜ୍ଞାନିକ ଏବଂ ଏରୋସ୍ପେସ୍ ଇଞ୍ଜିନିୟର। ଭାରତର ଦୁଇଟି ସବୁଠାରୁ ବଡ଼ ମହାକାଶ ମିଶନ ମଙ୍ଗଳଯାନ ଏବଂ ଚନ୍ଦ୍ରଯାନର ସଫଳତା ପଛରେ ତାଙ୍କର ଅତୁଳନୀୟ ଅବଦାନ ରହିଛି। ଜଣେ ସାଧାରଣ ମଧ୍ୟବିତ୍ତ ପରିବାରରୁ ଆସି ମଧ୍ୟ ସେ ମହାକାଶ ବିଜ୍ଞାନର ଶୀର୍ଷରେ ପହଞ୍ଚିପାରିଛନ୍ତି ଏବଂ ଭାରତୀୟ ମହିଳାମାନଙ୍କ ପାଇଁ ପ୍ରେରଣାର ଉତ୍ସ ସାଜିଛନ୍ତି। ସେ ହେଉଛନ୍ତି ଡକ୍ଟର ରିତୁ କରିଧାଲ ଶ୍ରୀବାସ୍ତବ, ଯିଏ ଭାରତର ରକେଟ୍ ଓମେନ୍ ଭାବରେ ପ୍ରସିଦ୍ଧ। ଏଥର ତାଙ୍କ ବିଷୟରେ ଅଧିକ ଜାଣିବା ପାଇଁ ଆସ ଶୁଣିବା ଆଲୋଚନା ବଡ଼ ମଣିଷଙ୍କ କଥାକ୍ରମରେ ରକେଟ୍ ଓମେନ୍ ଅଫ୍ ଇଣ୍ଡିଆ ଡକ୍ଟର ରିତୁ କରିଧାଲ ଶ୍ରୀବାସ୍ତବ। ତମ ପାଇଁ ଆଲୋଚନା କରୁଛନ୍ତି ବଡ଼ ଅପା ସରିତା ମିଶ୍ର।
1: ପିଲାମାନେ, ଲୋକମୁଖରୁ ଶୁଣାଯାଏ, ଯାହା ନାହିଁ ଭାରତେ ତାହା ନାହିଁ ଜଗତେ। ବର୍ତ୍ତମାନର ପ୍ରଯୁକ୍ତିବିଦ୍ୟା ଓ ଜ୍ଞାନକୌଶଳରୁ ବିକଶିତ ହୋଇଥିବା ପ୍ରାୟତଃ ପ୍ରତ୍ୟେକଟି ଯନ୍ତ୍ରର ଏନ୍ତୁଡ଼ିଶାଳ ହେଉଛି ଭାରତ। ତନ୍ମଧ୍ୟରୁ ଆମେ ଗୋଟିଏର ଉଦାହରଣ ନେଇପାରିବା, ତାହା ହେଉଛି ରକେଟ୍। ଭାରତର ସ୍ୱର୍ଣ୍ଣିମ ଇତିହାସର ପୃଷ୍ଠାକୁ ଅବଲୋକନ କଲେ ଆମେ ରକେଟ୍ର ବ୍ୟବହାରର ପ୍ରମାଣ ପାଇପାରିବା। 1800 ଭାରତୀୟମାନେ ଲୌହ ନିର୍ମିତ ରକେଟ୍କୁ ଯୁଦ୍ଧାସ୍ତ୍ର ଭାବରେ ବ୍ୟବହାର କରୁଥିଲେ। ମହୀଶୂରର ଶାସକ ହାଇଦର ଅଲୀ ଓ ତାଙ୍କ ପୁତ୍ର ଟିପୁ ସୁଲତାନ ପ୍ରଥମେ ଲୌହ ନିର୍ମିତ ରକେଟ୍ର ବ୍ୟବହାର କରିଥିଲେ ବ୍ରିଟିଶମାନଙ୍କ ବିରୁଦ୍ଧରେ। ପିଲାମାନେ ଜାଣିଛ, ଇଂଲଣ୍ଡର ୱିଲିୟମ କନଗ୍ରେଭ ଏହି ରକେଟ୍ରୁ ଅନୁପ୍ରେରିତ ହୋଇ କନଗ୍ରେଭ ରକେଟ୍ର ପରିକଳ୍ପନା କରିଥିଲେ। ସ୍ୱାଧୀନତା ପରେ ପରେ ଭାରତ ବିକାଶ କ୍ଷେତ୍ରରେ ଶୈଶବ ଅବସ୍ଥାରେ ଥିଲା। ଏହାକୁ ହୃଦୟଙ୍ଗମ କରି ଭାରତରେ ମହାକାଶ ବିଜ୍ଞାନର ବୀଜ ବୁଣିଥିଲେ ଡକ୍ଟର ବିକ୍ରମ ସାରାଭାଇ। ସେଥିପାଇଁ ତାଙ୍କୁ ମହାକାଶ ବିଜ୍ଞାନର ଜନକ କୁହାଯାଏ। ସେ ଦେଖିଥିବା ସ୍ୱପ୍ନ ସାକାର ହେଲା ଆର୍ଯ୍ୟଭଟ୍ଟ, ରୋହିଣୀ, SLV-3, ASLV, PSLV, GSLV, LV-M3, MOM ଓ ଆହୁରି ଅନେକ କିଛି ସାଟେଲାଇଟ୍ ଓ ରକେଟ୍। ପିଲାମାନେ, ରକେଟ୍ର କ୍ରମବିକାଶ ଘଟି ବର୍ତ୍ତମାନ ଭାରତ ବିଶ୍ୱ ବଜାରରେ ଷଷ୍ଠ ସ୍ଥାନରେ ନିଜକୁ ପ୍ରମାଣିତ କରିପାରିଛି। ପିଲାମାନେ, ଆମେ ଯେତେବେଳେ ରକେଟ୍, ସାଟେଲାଇଟ୍, ମୁନ୍ ମିଶନ ଅବା ମାର୍ସ ମିଶନ କଥା ଶୁଣୁ, ସେତେବେଳେ ଆପେ ଆପେ ମନରେ ବିରାଟ ବିରାଟ ଯନ୍ତ୍ର, ବଡ଼ ବଡ଼ ବିଜ୍ଞାନଗାର, ଧାଡ଼ି ଧାଡ଼ି ହୋଇ ରହିଥିବା କମ୍ପ୍ୟୁଟର, ଧଳା କୋଟ୍ ପିନ୍ଧା ବୈଜ୍ଞାନିକ ଇତ୍ୟାଦିଙ୍କ ଚିତ୍ର ଉଙ୍କି ମାରେ। ବହୁ ବର୍ଷ ଧରି ଲୋକମାନେ ବିଶ୍ୱାସ କରୁଥିଲେ ଯେ ମହାକାଶ ବିଜ୍ଞାନ ପୁରୁଷ କୈନ୍ଦ୍ରିକ ଅଟେ, କିନ୍ତୁ ସେହି ଚିନ୍ତାଧାରାକୁ ଭାରତ ଖଣ୍ଡନ କରି ଆମମାନଙ୍କୁ ଚିନ୍ତା କରିବାକୁ ବାଧ୍ୟ କରୁଛି ଯେ ମହିଳାମାନେ ତାଙ୍କର ଇଚ୍ଛାଶକ୍ତି, ଅଦମ୍ୟ ଚେଷ୍ଟା, ଜ୍ଞାନ ଓ ସାହସ ଦ୍ୱାରା କେବଳ ପୃଥିବୀ ମଧ୍ୟରେ ସୀମିତ ନ ରହି ଉନ୍ମୁକ୍ତ ଆକାଶ, ମହାକାଶ, ଗ୍ରହକୁ ମଧ୍ୟ ଆପଣେଇ ନେଇଛନ୍ତି ତାଙ୍କର କର୍ମସଂସ୍ଥାନରେ। ଭାରତୀୟ ବଂଶୋଦ୍ଭବ କଳ୍ପନା ଚାୱଲା ପ୍ରମାଣିତ କରିଥିଲେ ଯେ ମହାକାଶ ଗୋଟିଏ ସ୍ୱପ୍ନ ନୁହେଁ, ଏବଂ ସେହି ପରମ୍ପରାକୁ ଆଗକୁ ବଢ଼େଇ ନେଇଥିଲେ ଜଣେ ମେଧାବୀ, ଦକ୍ଷ, ଦୃଢ଼ ମନୋଭାବ ସମ୍ପନ୍ନା ମହିଳା ବୈଜ୍ଞାନିକା ଅନ୍ୟ ଏକ ଦିଗରେ, ଅନ୍ୟ ଏକ କ୍ଷେତ୍ରରେ। ସେ ଆଉ କେହି ନୁହନ୍ତି ପିଲାମାନେ, ଆମର ଚିରପରିଚିତ ରିତୁ କରିଧାଲ ଶ୍ରୀବାସ୍ତବ, ରକେଟ୍ ଓମେନ୍ ଅଫ୍ ଇଣ୍ଡିଆ। ପିଲାମାନେ ଟିକେ ଚିନ୍ତା କର, ଯେଉଁ ସମୟରେ ଛୋଟ ପିଲାମାନେ ପରିକାହିଣୀର ସ୍ୱପ୍ନ ରାଇଜରେ ବୁଡ଼ି ଯାଇଥାନ୍ତି, ସେହି ସମୟରେ ଲକ୍ଷ୍ନୌ ସହରର କୁନି ଝିଅଟିଏ ରାତିର ମୁକ୍ତ ଆକାଶରେ ଖୋଜି ବୁଲୁଥିଲା ଗ୍ୟାଲେକ୍ସି, ଉପଗ୍ରହ, ଆହୁରି ଅନେକ କିଛି। ଷ୍ଟାର ଗେଜିଂ ସହ ଅନ୍ତରୀକ୍ଷ ସମ୍ବନ୍ଧିତ ଖବରକାଗଜରୁ କାଟି ସ୍କ୍ରାପ୍ ବୁକ୍ରେ ସାଇତି ରଖୁଥିଲା। ସେହି ସ୍ୱପ୍ନରେ ବିଭୋର ଝିଅଟି ବର୍ତ୍ତମାନ ଇସ୍ରୋର ଜଣେ ପ୍ରମୁଖ ବୈଜ୍ଞାନିକ। ଲକ୍ଷ୍ନୌରୁ ଇସ୍ରୋର ଯାତ୍ରା ଏତେ ସହଜ ନଥିଲା। ଜିଜ୍ଞାସା, ପରିଶ୍ରମ, ଆତ୍ମନିଷ୍ଠା ଓ ଅତୁଟ ବିଶ୍ୱାସର ଏକ ଅପୂର୍ବ ସଙ୍ଗମ ଥିଲା ରିତୁ କରିଧାଲଙ୍କ ଠାରେ। ପିଲାମାନେ, ରିତୁ କରିଧାଲଙ୍କ ଜନ୍ମ ହୋଇଥିଲା ଲକ୍ଷ୍ନୌ ସହରର ଏକ ମଧ୍ୟବିତ୍ତ ପରିବାରରେ 13 ଏପ୍ରିଲ 1975 ମସିହାରେ, ଯେଉଁଠାରେ ଶିକ୍ଷାକୁ ଅଧିକ ପ୍ରାଧାନ୍ୟ ଦିଆଯାଉଥିଲା। ଲକ୍ଷ୍ନୌର ସେଣ୍ଟ ଅଞ୍ଜନିସ୍ ପବ୍ଲିକ୍ ସ୍କୁଲରୁ ପ୍ରାରମ୍ଭିକ ଶିକ୍ଷା ଗ୍ରହଣ କରିଥିଲେ। ଦୁଇ ଭାଇ ଓ ଦୁଇ ଭଉଣୀଙ୍କ ସହ ତାଙ୍କର ପିଲାଦିନ କଟିଥିଲା। କୋଚିଂ ଇନଷ୍ଟିଚ୍ୟୁସନ୍, ଟିଉସନ୍ ଓ ପାଠପଢ଼ା ସମ୍ବନ୍ଧୀୟ ସମ୍ବଳର ଅଭାବ ମଧ୍ୟରେ ରିତୁ ହୃଦୟଙ୍ଗମ କରିପାରିଥିଲେ ଯେ କଠୋର ପରିଶ୍ରମ, ନିଷ୍ଠାପର ମନୋଭାବ, କର୍ତ୍ତବ୍ୟ ଓ ଆତ୍ମସଚେତନତା ଦ୍ୱାରା ହିଁ ସେ ନିଜ ସ୍ୱପ୍ନକୁ ସାକାର କରିପାରିବେ। ପିଲାମାନେ, ସେ ନିଜକୁ ନିଜେ ବିଶ୍ଳେଷଣ କରିସାରିଥିଲେ ଯେ ସ୍ପେସ୍ ସାଇନ୍ସ ବ୍ୟତୀତ ଅନ୍ୟ କୌଣସି କ୍ଷେତ୍ରରେ ସେ ଆତ୍ମତୃପ୍ତି ପାଇପାରିବେ ନାହିଁ। ତାରାଭରା ରାତିରେ ସେ ଖୋଜି ବୁଲୁଥିଲେ ଅନେକ ଅସମାହିତ ପ୍ରଶ୍ନର ଉତ୍ତର। ଘଣ୍ଟା ଘଣ୍ଟା ଧରି ତମସାଛନ୍ନ ଆକାଶକୁ ଦେଖି ଅନ୍ତରୀକ୍ଷ ବାହାରେ କ'ଣ ଅଛି ତାର ଉତ୍ତର ଖୋଜି ବୁଲୁଥିଲେ। କଣ୍ଢେଇ ଖେଳିବା ସମୟରେ ରିତୁ କରିଧାଲ ଅନ୍ତରୀକ୍ଷ ସମ୍ବନ୍ଧୀୟ ଘଟଣାବଳୀ ଖବରର ସଂଗ୍ରହ କରୁଥିଲେ ଖବରକାଗଜରେ ବାହାରୁଥିବା ତଥ୍ୟରୁ। ପିଲାମାନେ, ତୁଳସୀ ଦୁଇପତ୍ରରୁ ବାସିଲା ଭଳି ଶୈଶବରୁ ହିଁ ଅନ୍ତରୀକ୍ଷ ବିଜ୍ଞାନର ଇଚ୍ଛା ପରିସ୍ଫୁଟିତ ହୋଇପାରିଥିଲା ରିତୁଙ୍କ ଠାରେ। ପିଲାମାନେ, ରିତୁଙ୍କ ସମସ୍ତ ଶିକ୍ଷା ଲକ୍ଷ୍ନୌ ସହରରେ ସମ୍ପୂର୍ଣ୍ଣ ହୋଇଥିଲା। ପାରମ୍ପରିକ ବିଦ୍ୟାଳୟ ଶିକ୍ଷା ପରେ ୟୁନିଭର୍ସିଟି ଅଫ୍ ଲକ୍ଷ୍ନୌରୁ ପଦାର୍ଥ ବିଜ୍ଞାନ ବା ଫିଜିକ୍ସରେ BSc ଓ ପରେ MSc ପଢ଼ିଥିଲେ। କୃତିତ୍ୱ ସହ ଗେଟ୍ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇ PhD ପାଇଁ ବାଛି ନେଇଥିଲେ ସେହି ଫିଜିକ୍ସ ଡିପାର୍ଟମେଣ୍ଟ ଓ ସେହି ଲକ୍ଷ୍ନୌ ୟୁନିଭର୍ସିଟିକୁ। ସ୍ୱଳ୍ପକାଳ ଗବେଷଣା କଲା ପରେ ଏରୋସ୍ପେସ୍ ଇଞ୍ଜିନିୟରିଂରେ ସେ ମାଷ୍ଟର୍ ଡିଗ୍ରୀ ପାଇଁ ବାଛିଥିଲେ IISc ବେଙ୍ଗାଲୋରକୁ। ପିଲାମାନେ, ତାଙ୍କର ଅକ୍ଳାନ୍ତ ପରିଶ୍ରମ, କଠିନ ଅଧ୍ୟବସାୟ ଓ ଦକ୍ଷତା ତାଙ୍କୁ ନେଇଗଲା ଇଣ୍ଡିଆନ୍ ସ୍ପେସ୍ ରିସର୍ଚ୍ଚ ଅର୍ଗାନାଇଜେସନ୍ ବା ଇସ୍ରୋକୁ, ଯାହାକି ପ୍ରତ୍ୟେକଟି ଭାରତୀୟ ବୈଜ୍ଞାନିକଙ୍କ ସ୍ୱପ୍ନ ଓ ଆକାଂକ୍ଷା ଅଟେ। ପିଲାଏ, ଇସ୍ରୋରେ ରିତୁ କରିଧାଲ କେବଳ ଏକ ବୈଜ୍ଞାନିକ ନୁହନ୍ତି, ବରଂ ସେ ନେଇଥିଲେ ଏକ ନେତୃତ୍ୱ ସ୍ଥାନୀୟ ପଦବୀ, ଶକ୍ତିଶାଳୀ ପ୍ରେରଣାର ଉତ୍ସ। ତାଙ୍କର ସର୍ବପ୍ରଥମ ସଫଳତା ଆସିଥିଲା ଭାରତର ଐତିହାସିକ ମାର୍ସ ଅର୍ବିଟର ମିଶନ ବା ମଙ୍ଗଳୟାନ ସହିତ, ଯାହାକି ପ୍ରକ୍ଷେପିତ ହୋଇଥିଲା 2013 ମସିହା ନଭେମ୍ବର 5 ତାରିଖରେ। ରିତୁ ଏହି ମିଶନର ଡେପୁଟି ଅପରେସନ୍ ଡାଇରେକ୍ଟର ଭାବେ କାମ କରିଥିଲେ। ପିଲାମାନେ, ଏଠାରେ ଗୋଟିଏ ମୁହୂର୍ତ୍ତ ରହି ଥରେ ଚିନ୍ତା କରି ଦେଖ, ଭାରତ ପୃଥିବୀର ପ୍ରଥମ ରାଷ୍ଟ୍ର ଯିଏକି ସମ୍ପୂର୍ଣ୍ଣ ସ୍ୱଦେଶୀ ଜ୍ଞାନକୌଶଳର ଓ ଅତ୍ୟନ୍ତ କମ୍ ଖର୍ଚ୍ଚରେ ଏବଂ ପ୍ରଥମ ପ୍ରଚେଷ୍ଟାରେ ମଙ୍ଗଳ ଗ୍ରହର କକ୍ଷରେ ପହଞ୍ଚି ପାରିଥିଲା। ଏହି ସଫଳତାର ପଛରେ ରିତୁ କରିଧାଲଙ୍କ ଭୂମିକା ଥିଲା ଅତ୍ୟନ୍ତ ମୂଲ୍ୟବାନ। ମଙ୍ଗଳୟାନର ସଫଳତା ପରେ ଭାରତର ଚନ୍ଦ୍ର ଅଭିଯାନରେ ଏହି ମହିଳାଙ୍କର ଭୂମିକା ଅତ୍ୟନ୍ତ ପ୍ରଶଂସନୀୟ ଥିଲା। ଚନ୍ଦ୍ରଯାନ 2ର ମିଶନ ଡାଇରେକ୍ଟର ଭାବେ ଅଧିଷ୍ଠିତ ହୋଇ ମିଶନକୁ ପୂରା କରିବାର ଦାୟିତ୍ୱ ତାଙ୍କ ଉପରେ ଥିଲା। ମିଶନ ଡାଇରେକ୍ଟର ଭାବେ ମିଶନର ଶେଷ ପର୍ଯ୍ୟାୟଗୁଡ଼ିକ ଅଧିକ ଆହ୍ୱାନଯୁକ୍ତ ଥିଲା। ଯଦିଓ ଏହି ମିଶନର ଅବତରଣ ସମୟରେ କିଛିଟା ସମସ୍ୟା ଦେଖାଦେଇଥିଲା, ତଥାପି ଚନ୍ଦ୍ରର ଦକ୍ଷିଣ ମେରୁରେ ଭାରତୀୟ ତ୍ରିରଙ୍ଗାକୁ ଅବସ୍ଥାପିତ କରି ସମଗ୍ର ପୃଥିବୀରେ

0: ଅଦ୍ୱିତୀୟ ହୋଇ ଭାରତର ଅନ୍ତରୀକ୍ଷ କ୍ଷମତାକୁ ଏକ ନୂତନ ଦିଗନ୍ତ ଦେଇ ନୂତନ ଉଚ୍ଚତାକୁ ନେଇପାରିଥିଲେ। ପିଲାମାନେ, ଏଠାରେ ରିତୁ କରିଧାଲ ପ୍ରମାଣିତ କରିଥିଲେ ଯେ ବିଫଳତା କୌଣସି କାମର ଶେଷ ନୁହେଁ, ଏହା ନୂତନ ଆରମ୍ଭର ଆଧାର। ପିଲାମାନେ, ରିତୁ କରିଧାଲଙ୍କ କାହାଣୀ କେବଳ ବିଜ୍ଞାନ ନୁହେଁ, ଏହା ହେଉଛି ସାମାଜିକ ବାଧାବିଘ୍ନକୁ ଭାଙ୍ଗିବାର କାହାଣୀ। ଇସ୍ରୋ ପରି ପୁରୁଷ କୈନ୍ଦ୍ରିକ କର୍ମକ୍ଷେତ୍ରରେ ସେ ପ୍ରମାଣ କରିଛନ୍ତି ଯେ ପ୍ରତିଭା ଓ ଦକ୍ଷତାର କୌଣସି ଲିଙ୍ଗ ନଥାଏ। ସାଧାରଣ ଗୃହିଣୀ ପରି ଘରଜଞ୍ଜାଳ ସମ୍ଭାଳି ଦୁଇଟି ଛୁଆର ଅଳିଅର୍ଦ୍ଦଳିକୁ ସାହସ୍ୟବଦନରେ ଗ୍ରହଣ କରି ପୁଣି ବିଜ୍ଞାନକୁ ଏତେ ଭଲ ପାଇବା, ସଫଳତାର ଶୀର୍ଷକୁ ଯାଇ ସମାଜକୁ ଏକ ଅଲିବା କାହାଣୀ ଉପହାର ଦେଇଛନ୍ତି, ଯାହାକି ପ୍ରତ୍ୟେକ ଯୁବତୀଙ୍କ ପାଇଁ ଏକ ପ୍ରେରଣାର ଉତ୍ସ। ସେ ପ୍ରମାଣ କରିଛନ୍ତି ଯେ ଯଦି ଇଚ୍ଛାଶକ୍ତି ଦୃଢ଼ ଅଛି, ତେବେ ଅର୍ଥ ବାଧକ ହୋଇପାରେ ନାହିଁ। ମହାକାଶର ଯେଉଁଠି ଅନ୍ତ ନାହିଁ, ଠିକ୍ ସେହିପରି ସ୍ୱପ୍ନ ଦେଖି ତାକୁ ସାକାର କରିବାରେ ମଧ୍ୟ କୌଣସି ପ୍ରତିବନ୍ଧକ ଆସିପାରେ ନା। ପିଲାମାନେ, ମାର୍ସ ଅର୍ବିଟର ମିଶନ ଚନ୍ଦ୍ରୟାନର ସଫଳ ପରୀକ୍ଷଣ ରିତୁ କରିଧାଲଙ୍କ ପାଇଁ ଆସିଥିଲା ଅଜସ୍ର ଯଶ ଓ ସମ୍ମାନ। କିନ୍ତୁ ତାର ବହୁତ ପୂର୍ବରୁ 2007 ଅନ୍ତରୀକ୍ଷ ବିଜ୍ଞାନରେ ତାଙ୍କର ଅସାଧାରଣ ଅବଦାନ ପାଇଁ ଭୂତପୂର୍ବ ରାଷ୍ଟ୍ରପତି ଡକ୍ଟର APJ ଅବଦୁଲ କଲାମଙ୍କ ଦ୍ୱାରା ଇସ୍ରୋ ୟଙ୍ଗ ସାଇଣ୍ଟିଷ୍ଟ ଆୱାର୍ଡରେ ସମ୍ମାନିତ ହୋଇଥିଲେ। ଐତିହାସିକ ମଙ୍ଗଲ ମିଶନର ସଫଳ ଟିମ୍ର ସଦସ୍ୟ ଭାବେ ଇସ୍ରୋ ଟିମ୍ ଆୱାର୍ଡ ମଧ୍ୟ ପାଇଥିଲେ। ସ୍ପେସ୍ ଓ ଏରୋସ୍ପେସ୍ କ୍ଷେତ୍ରରେ ଉତ୍କୃଷ୍ଟତା ପାଇଁ ASI ଟିମ୍ ଆୱାର୍ଡ, ଯାହାକି ଆଷ୍ଟ୍ରୋନଟିକାଲ ସୋସାଇଟି ଅଫ୍ ଇଣ୍ଡିଆ ଦ୍ୱାରା ପ୍ରଦତ୍ତ କରାଯାଇଛି। ଏରୋସ୍ପେସ୍ କ୍ଷେତ୍ରରେ ତାଙ୍କର ଅମୂଲ୍ୟ ଅବଦାନ ଓ ଅକ୍ଲାନ୍ତ ପରିଶ୍ରମ ଯୋଗୁଁ ଓମେନ୍ ଏଚିଭର୍ସ ଇନ୍ ଏରୋସ୍ପେସ୍ ଆୱାର୍ଡ 2017 ପ୍ରଦାନ କରାଯାଇଥିଲା ସୋସାଇଟି ଅଫ୍ ଇଣ୍ଡିଆନ୍ ଏରୋସ୍ପେସ୍ ଟେକ୍ନୋଲୋଜିସ୍ ଆଣ୍ଡ ଇଣ୍ଡଷ୍ଟ୍ରିଜ୍ ତରଫରୁ। ରିତୁ କରିଧାଲଙ୍କ ନିଜ ରାଜ୍ୟ ଉତ୍ତରପ୍ରଦେଶ ତାଙ୍କୁ UP ଗୌରବ ସମ୍ମାନରେ ଅଳଙ୍କୃତ କରିଛନ୍ତି, ତାଙ୍କର ଜାତୀୟ ଓ ଅନ୍ତର୍ଜାତୀୟ କ୍ଷେତ୍ରରେ ଶ୍ରେଷ୍ଠତା ପାଇଁ। 2019 ୟୁନିଭର୍ସିଟି ଅଫ୍ ଲକ୍ଷ୍ନୌ ଅନ୍ତରୀକ୍ଷ ବିଜ୍ଞାନରେ ଅମୂଲ୍ୟ ଅବଦାନ ପାଇଁ ତାଙ୍କୁ ସମ୍ମାନସୂଚକ ଡକ୍ଟରେଟ୍ ଉପାଧି ପ୍ରଦାନ କରିଛନ୍ତି। ରିତୁ କରିଧାଲଙ୍କ କୃତି କେବଳ ଦେଶ ମଧ୍ୟରେ ସୀମିତ ନୁହେଁ, ବରଂ ଆନ୍ତର୍ଜାତିକ ସ୍ତରରେ ତାଙ୍କର ସଫଳତାର ବୈଜୟନ୍ତୀ ଉଡ଼ାଇ ପାରିଛନ୍ତି। ଟେଡ୍ ଓ ଟେଡେକ୍ସ ପରି ମଞ୍ଚରେ ଆମନ୍ତ୍ରିତ ବକ୍ତା ଭାବରେ ଭାରତର ମଙ୍ଗଳ ଅଭିଯାନକୁ ଅତି ଚତୁରତାର ସହ ବଖାଣି ସମଗ୍ର ବିଶ୍ୱର ଆଦର ସାଉଁଟି ପାରିଛନ୍ତି। ଭାରତର ଅନ୍ତରୀକ୍ଷ କାର୍ଯ୍ୟକ୍ରମର ସଫଳତା ପାଇଁ ଅନେକାଂଶରେ ଦାୟୀ ହୋଇ ରହିଥିବା ଏହି ମହିଳା ଜଣକ ସତରେ ରକେଟ୍ ଓମେନ୍ ଅଫ୍ ଇଣ୍ଡିଆ, ଏଥିରେ ଦ୍ୱିରୁକ୍ତିର ଅବକାଶ ନାହିଁ। ବର୍ତ୍ତମାନର ଯୁବପିଢ଼ି ପାଇଁ କାଳେ କାଳେ ଏକ ପ୍ରେରଣାର ଉତ୍ସ ହୋଇ ରହିବେ ରିତୁ କରିଧାଲ, ଦ ରକେଟ୍ ଓମେନ୍ ଅଫ୍ ଇଣ୍ଡିଆ।
1: ଶୁଣିଲ ତ ପିଲାଏ, ବଡ଼ ମଣିଷଙ୍କ କଥାକ୍ରମରେ ଆଲୋଚନା ରକେଟ୍ ଓମେନ୍ ଅଫ୍ ଇଣ୍ଡିଆ ଡକ୍ଟର ରିତୁ କରିଧାଲ ଶ୍ରୀବାସ୍ତବ, ତୁମ ପାଇଁ ଆଲୋଚନା କଲେ ବଡ଼ ଅପା ସରିତା ମିଶ୍ର। ଡକ୍ଟର ରିତୁ କରିଧାଲ ଭଳି ବୈଜ୍ଞାନିକ ଭାରତର କୋଟି କୋଟି ଛୋଟ ଛୋଟ ଝିଅମାନଙ୍କୁ ଆକାଶକୁ ଚାହିଁ ବଡ଼ ସ୍ୱପ୍ନ ଦେଖିବାକୁ ଏବଂ ମହାକାଶ ବିଜ୍ଞାନକୁ ନିଜର କ୍ୟାରିୟର ଭାବରେ ଗ୍ରହଣ କରିବାକୁ ସାହସ ଦେଇଛନ୍ତି। ତାଙ୍କ ଜୀବନ ପ୍ରମାଣ କରେ ଯେ ଯଦି କେହି ଜଣେ ନିଷ୍ଠା, କଠିନ ପରିଶ୍ରମ ଏବଂ ସ୍ୱପ୍ନ ଦେଖିବାର ସାହସ ରଖିଛି, ତେବେ ସେ କେବଳ ଆକାଶ ନୁହେଁ, ବରଂ ମହାକାଶର ଅସୀମ ଗଭୀରତାକୁ ମଧ୍ୟ ସ୍ପର୍ଶ କରିପାରିବ। ସେ ପ୍ରକୃତରେ ନାରୀ ଶକ୍ତି ଏବଂ ଆଧୁନିକ ଭାରତର ବୈଜ୍ଞାନିକ ପ୍ରଗତିର ଏକ ଜ୍ୱଳନ୍ତ ପ୍ରତୀକ। ପିଲାମାନେ, ତମେମାନେ ମଧ୍ୟ ତାଙ୍କର ଜୀବନଠାରୁ ପ୍ରେରଣା ନିଅ, ନିଜ ମଧ୍ୟରେ ଥିବା ଅନ୍ତର୍ନିହିତ ଗୁଣକୁ ଚିହ୍ନଟ କର, ତାକୁ ପରିସ୍ଫୁଟ କର, ପରିଶ୍ରମ କରି ଭବିଷ୍ୟତରେ ନିଜକୁ ଉଚ୍ଚ ପ୍ରତିଷ୍ଠିତ କରି ଆମ ଦେଶ ଭାରତକୁ ଗୌରବାନ୍ୱିତ କର। କାର୍ଯ୍ୟକ୍ରମର ଶେଷରେ ଶୁଣିବା ଏହି ଗୀତଟି, ତୁମ ପାଇଁ ଗାଇଛନ୍ତି ଅପା ଜ୍ୟୋତ୍ସ୍ନା ଦାସ, ରଶ୍ମି ଦାସ ଏବଂ ନମିତା ଦାସ। ତୁମ ପାଇଁ ଗୀତଟିକୁ ରଚନା କରିଛନ୍ତି ବଡ଼ ଭାଇ ଦୁର୍ଗାଚରଣ ସାମନ୍ତରାୟ।

0: ଶେଷ ହେଲା କିଶୋର ସଂସାର କାର୍ଯ୍ୟକ୍ରମ। ଶ୍ରୋତାମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ସମ୍ବଲପୁର କେନ୍ଦ୍ରରୁ। ବର୍ତ୍ତମାନ ଶୁଣନ୍ତୁ ଏକ ସୂଚନା। ଆକାଶବାଣୀ ସମ୍ବଲପୁର କେନ୍ଦ୍ରରେ ଆବଶ୍ୟକ ଥିବା କିଷାନ ଉପଭାଷାର କାର୍ଯ୍ୟକ୍ରମ ଉପସ୍ଥାପନା ପାଇଁ ଆଗ୍ରହୀ ଯୁବକ ଯୁବତୀଙ୍କଠାରୁ ଦରଖାସ୍ତ ଆହ୍ୱାନ କରାଯାଉଛି। ଏଥିପାଇଁ ଯୋଗ୍ୟତା ହେଲା କିଷାନ ସାହିତ୍ୟ ସଂସ୍କୃତି ସମ୍ପର୍କରେ ପର୍ଯ୍ୟାପ୍ତ ଜ୍ଞାନ ଥିବା ଆବଶ୍ୟକ, କିଷାନ ଉପଭାଷାରେ ପରିଷ୍କାର ଭାବେ ଶୁଦ୍ଧ ଉଚ୍ଚାରଣ କରିପାରୁଥିବେ, ପ୍ରାର୍ଥୀ ବା ପ୍ରାର୍ଥୀଙ୍କ ଶିକ୍ଷାଗତ ଯୋଗ୍ୟତା ସ୍ନାତକ ବା ତତୁର୍ଥ ହୋଇଥିବା ଆବଶ୍ୟକ, ପ୍ରାର୍ଥୀ ବା ପ୍ରାର୍ଥୀଙ୍କ କଣ୍ଠସ୍ୱର ବେତାର ଉପଯୋଗୀ ହୋଇଥିବ, ପ୍ରାର୍ଥୀ ବା ପ୍ରାର୍ଥୀଙ୍କ ବୟସ ଜୁନ୍ ମାସ 16 ତାରିଖ 2026 ସୁଦ୍ଧା 20-50 ବର୍ଷ ମଧ୍ୟରେ ହୋଇଥିବା ଆବଶ୍ୟକ, କମ୍ପ୍ୟୁଟର ସମ୍ପର୍କିତ ବ୍ୟବହାରିକ ଜ୍ଞାନ ରଖିଥିବେ ଏବଂ ସମ୍ବଲପୁର ମହାନଗର ନିଗମ ଅଞ୍ଚଳର ସୀମା ଭିତରେ ବସବାସ କରୁଥିବେ। ସବିଶେଷ ବିବରଣୀ ସହିତ sambalpur.co@gmail.com ଆବେଦନ କରନ୍ତୁ। ସୂଚନାଟି ଏତିକି ଶେଷ ହେଲା। ଆକାଶବାଣୀ ସମ୍ବଲପୁର ପରବର୍ତ୍ତୀ କାର୍ଯ୍ୟକ୍ରମ ଶୁଣନ୍ତୁ। ରିଲେ କରୁଛି ଆକାଶବାଣୀ କଟକ କେନ୍ଦ୍ରରୁ।
1: ଶୁଣିଲେ କାର୍ଯ୍ୟକ୍ରମ ଉଦୟ। ଆକାଶବାଣୀ କଟକ ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ କିଛି ବିଜ୍ଞାପନ ପରେ।
2: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
3: ଗାଁରୁ ସହର ଯାଏ ସବୁ ସ୍ଥାନରେ
2: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ
3: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
2: କେବଳ ଆକାଶବାଣୀ।

0: ସବୁ ସ୍ଥାନରେ ସବୁବେଳେ।
1: ମୋର ଜଣେ ଜିଦିଆ ପଡ଼ୋଶୀ ଅଛି, ପୁରା କଲୋନୀ ସୋଲାର ପ୍ୟାନେଲ ଲଗେଇ ସାରିଲେଣି, କିନ୍ତୁ ସେ ମାନିବାକୁ ପ୍ରସ୍ତୁତ ନଥିଲେ ସତରେ ବିଜୁଳି ବିଲ୍ ଜିରୋ ଆସିପାରେ। ମୁଁ କହିଲି, ପୁଅ, ନା ହେଉଛି ପିଏମ୍ ସୂର୍ଯ୍ୟଘର ମୁଫ୍ତ ବିଜୁଳି ଯୋଜନା। ତାପରେ ଜଣ ଜଣ କରି ସମସ୍ତଙ୍କର ବିଜୁଳି ବିଲ୍ ଜିରୋ ଆସିବାକୁ ଲାଗିଲା। ତାପରେ କହିଲେ, ଏବେ ଲଗେଇବାକୁ ହିଁ ପଡ଼ିବ ପିଏମ୍ ସୂର୍ଯ୍ୟଘର ମୁଫ୍ତ ବିଜୁଳି ଯୋଜନା। ଯୋଡ଼ି ହେବା ପାଇଁ ପଞ୍ଜୀକୃତ କରନ୍ତୁ pmsuryaghar.gov.in।
2: ଖରାଦିନେ ଅଂଶୁଘାତ ପ୍ରତି ସତର୍କ ରୁହନ୍ତୁ।
3: ଅଂଶୁଘାତର ଲକ୍ଷଣ ଗୁଡିକ ହେଉଛି ପ୍ରବଳ ଝାଳ ବୋହିବା, ମୁଣ୍ଡ ବୁଲାଇ ଅନ୍ଧାର ଦିଶିବା ଓ ବାନ୍ତି ଲାଗିବା, ପ୍ରବଳ ଶୋଷ ଲାଗିବା, ମାଂସପେଶୀ ଟାଣି ହେବା, ଅଚେତ ହେବା କିମ୍ବା ବାତ ମାରିବା।
2: ଅଂଶୁଘାତ ନିମନ୍ତେ ପୂର୍ବ ସତର୍କତା ଗୁଡିକ ହେଉଛି, ସକାଳେ କିମ୍ବା ଉପର ବେଳା ଖରା କମ୍ ଥିବା ବେଳେ ବାହାରକୁ ଯାଆନ୍ତୁ। ବାହାରକୁ ଯିବା ପୂର୍ବରୁ ଯଥେଷ୍ଟ ପାଣି ପିଅନ୍ତୁ। ହାଲୁକା ରଙ୍ଗର ଢିଲା ପୋଷାକ, ଛତା ଓ ଜୋତା ବ୍ୟବହାର କରନ୍ତୁ। ଖରାରେ କଠିନ ପରିଶ୍ରମ କରନ୍ତୁ ନାହିଁ, ଅଧିକ ଦୂର ଚାଲନ୍ତୁ ନାହିଁ, ମଝିରେ ମଝିରେ ଛାଇରେ ବିଶ୍ରାମ ନିଅନ୍ତୁ।
3: ଅଂଶୁଘାତର ପ୍ରତିକାର ଗୁଡିକ ହେଉଛି, ରୋଗୀକୁ ଖୋଲା ଓ ଥଣ୍ଡା ଜାଗାକୁ ନେଇ ORS କିମ୍ବା ଚିନି ଲୁଣ ସର୍ବତ ଅଥବା ସାଧା ପାଣି ପିଆନ୍ତୁ। ପୋଷାକ ଗୁଡିକୁ ଯଥା ସମ୍ଭବ ଖୋଲି ଦିଅନ୍ତୁ, ମୁଣ୍ଡକୁ ଧୋଇ ଦିଅନ୍ତୁ ଏବଂ ଓଦା କପଡ଼ାରେ ପୋଛନ୍ତୁ। ରୋଗୀକୁ ପଙ୍ଖା, କୁଲର କିମ୍ବା AC ପବନରେ ଶୁଆଇ ଦିଅନ୍ତୁ। ଅବସ୍ଥାରେ ଉନ୍ନତି ନ ହେଲେ ସ୍ୱାସ୍ଥ୍ୟ କର୍ମଚାରୀଙ୍କୁ ଜଣାନ୍ତୁ କିମ୍ବା ଆମ୍ବୁଲାନ୍ସ ଡାକନ୍ତୁ।
2: ବୟସ୍କ ତଥା ଅସୁସ୍ଥ ବ୍ୟକ୍ତି ଏବଂ ଗର୍ଭବତୀ ମହିଳାଙ୍କ ପାଇଁ ଅଂଶୁଘାତର ଆଶଙ୍କା ଅଧିକ ରହିଥାଏ।
3: ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ, ଓଡ଼ିଶା।
4: ସୁଭଦ୍ରା ଶକ୍ତି ବଜାରରେ SHG ମା ମାନଙ୍କ ହାତ ତିଆରି ହସ୍ତତନ୍ତ ଓ ହସ୍ତକଳା ସାମଗ୍ରୀ ସହିତ ମିଲେଟ୍ର ପ୍ରସ୍ତୁତ ବିଭିନ୍ନ ଜୈବିକ ସାମଗ୍ରୀର ସମ୍ଭାର। ହସ୍ତତନ୍ତ ଓ ହସ୍ତକଳା ସାମଗ୍ରୀ ବେଶ ଆକର୍ଷଣୀୟ ଏବଂ ପ୍ରତିଟି ମିଲେଟ୍ ସାମଗ୍ରୀ ଶୁଦ୍ଧ ଓ ସ୍ୱାସ୍ଥ୍ୟପ୍ରଦ। June 12-16 ପର୍ଯ୍ୟନ୍ତ ଏଥରର ରଜ ମଉଜକୁ ଆହୁରି ଉଲ୍ଲାସରେ ଭରିବାକୁ ଯାଉଛି ସୁଭଦ୍ରା ଶକ୍ତି ବଜାରର ସ୍ୱତନ୍ତ୍ର ରିହାତି। ଏଥର ରଜରେ ସ୍ୱତନ୍ତ୍ର ମଜା। ସୁଭଦ୍ରା ଶକ୍ତି ବଜାର, ଷ୍ଟୋର ସ୍କୁଲ ପାଖ, Unit 8, SIRD ପରିସର, ଭୁବନେଶ୍ୱର।
5: ୟାର କୋଇ ଏସି ଲାଇଫ ଇନ୍ସ୍ୟୁରାନ୍ସ ପଲିସି ବତାଓ ଜିସମେ କମ୍ ପ୍ରିମିୟମ ହୋ, ବୋନସ ଭି ଅଚ୍ଛା ମିଲେ ଔର ଭରୋସେ ଵାଲା ଭି ହୋ।
6: TLI ହେ ନା।
7: ସରକାରୀ କର୍ମଚାରୀ କେ ସାଥ ସାଥ ସଭି ପ୍ରୋଫେସନାଲ ଗ୍ରାଜୁଏଟ ଔର ଡିପ୍ଲୋମା ହୋଲ୍ଡର୍ସ ଲେ ସକତେ ହେ PLI ପଲିସି କା ଫାଇଦା ଔର ସାଥ ମେ ପୋଷ୍ଟାଲ ଡିପାର୍ଟମେଣ୍ଟ କା ଭରୋସା ଭି। ଅପନେ ନଜଦୀକୀ ପୋଷ୍ଟ ଅଫିସ ସେ ଆଜ ହି ସମ୍ପର୍କ କରେ ୟା ଲଗ ଇନ କରେ indiapost.gov.in ପର।

ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ମହେଶ୍ୱର ସାହୁ। ମୁଖ୍ୟ ସମ୍ବାଦ, ନିଯୁକ୍ତି ଓ ସାମାଜିକ ସୁରକ୍ଷାକୁ ସୁଦୃଢ଼ କରିବା ନେଇ ପ୍ରଧାନମନ୍ତ୍ରୀ ବିକଶିତ ଭାରତ ରୋଜଗାର ଯୋଜନାକୁ ଆସନ୍ତା ଶୁକ୍ରବାର ଦିନ ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ। ଭାରତର ନିର୍ବାଚନ କମିଶନଙ୍କ ବରିଷ୍ଠ ଅଧିକାରୀ ଜ୍ଞାନେଶ ଭାରତୀ ପୁରୀ ଜିଲ୍ଲାର ଏସ୍ଆଇଆର୍ରେ କଲେ ସମୀକ୍ଷା। ରାଜ୍ୟର ବିଭିନ୍ନ ଜିଲ୍ଲାରେ ଯୁଗ୍ମ ଜନ ଅଭିଯୋଗ ଶୁଣାଣି ଅନୁଷ୍ଠିତ ଏବଂ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଆସନ୍ତା 3-4 ଦିନ ମଧ୍ୟରେ ରାଜ୍ୟର ଅଧିକାଂଶ ଜିଲ୍ଲାକୁ ସ୍ପର୍ଶ କରିବା ନେଇ ପାଣିପାଗ ବିଭାଗର ସୂଚନା। ଏଥର ସମ୍ପୂର୍ଣ୍ଣ ସମ୍ବାଦ। ବିଭିନ୍ନ କ୍ଷେତ୍ରରେ ବ୍ୟାପକ ଆନୁଷ୍ଠାନିକ ନିଯୁକ୍ତି ସୃଷ୍ଟି କରିବା ଏବଂ ସାମାଜିକ ସୁରକ୍ଷାକୁ ସୁଦୃଢ଼ କରିବା ଲକ୍ଷ୍ୟରେ କେନ୍ଦ୍ର ସରକାର ପ୍ରଧାନମନ୍ତ୍ରୀ ବିକଶିତ ଭାରତ ରୋଜଗାର ଯୋଜନା PMVVRY ପ୍ରଣୟନ କରିଛନ୍ତି। ଆଗାମୀ 2 ବର୍ଷ ମଧ୍ୟରେ 3.5 କୋଟିରୁ ଅଧିକ ନିଯୁକ୍ତି ସୃଷ୍ଟି କରିବା ପାଇଁ ଏହି ଯୋଜନା ମାଧ୍ୟମରେ ପ୍ରୋତ୍ସାହନ ଯୋଗାଇ ଦିଆଯିବ। ଆସନ୍ତା 19 ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶବ୍ୟାପୀ ଏହି ଯୋଜନାର ଶୁଭାରମ୍ଭ କରିବେ। ଏହି ଉପଲକ୍ଷେ ନୂଆଦିଲ୍ଲୀର ବିଜ୍ଞାନ ଭବନଠାରେ ଏକ ଜାତୀୟ ସ୍ତରୀୟ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବା ସହିତ ଅଧିକରୁ ଅଧିକ ଲୋକଙ୍କ ପାଖରେ ଯୋଜନା ସମ୍ପର୍କିତ ସୂଚନା ଏବଂ ନିଯୁକ୍ତିଦାତା କର୍ମଚାରୀ ଓ ହିତାଧିକାରୀଙ୍କ ମଧ୍ୟରେ ସମନ୍ୱୟ ରକ୍ଷା ଉଦ୍ଦେଶ୍ୟରେ ସାରା ଦେଶରେ ରାଜ୍ୟ ଓ ଜିଲ୍ଲାସ୍ତରୀୟ କାର୍ଯ୍ୟକ୍ରମମାନ ଆୟୋଜନ କରାଯିବ। ଏହି କ୍ରମରେ ଓଡ଼ିଶାର 6 ଭିନ୍ନ ଭିନ୍ନ ସ୍ଥାନରେ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଆୟୋଜନ କରାଯିବ। ଏଥିରେ ରାଜ୍ୟ ସରକାରଙ୍କ ପ୍ରତିନିଧି, ନିଯୁକ୍ତିଦାତା, ଶ୍ରମିକ, EPFO ଅଧିକାରୀ ଏବଂ ଯୋଜନାର ହିତାଧିକାରୀମାନେ ଅଂଶଗ୍ରହଣ କରିବେ। କେନ୍ଦ୍ରରେ ବିଜେପି ସରକାରଙ୍କ 12 ବର୍ଷ ପୂର୍ତ୍ତି ଏବଂ ରାଜ୍ୟରେ ବିଜେପି ସରକାରଙ୍କ 2 ବର୍ଷ ପୂର୍ତ୍ତି ଅବସରରେ ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ଯୋଗ ଦେଇଛନ୍ତି। ବିକାଶର ଧାରା ଓଡ଼ିଶା ସାରା କାର୍ଯ୍ୟକ୍ରମ ଅବସରରେ ଆୟୋଜିତ

0: ବ୍ଲକସ୍ତରୀୟ ଜନସମ୍ପର୍କ ଅଭିଯାନ ଓ ପ୍ରଦର୍ଶନୀ ଉଦ୍ଘାଟନ କରିବା ସହ ମନ୍ତ୍ରୀ ଶ୍ରୀ ଗଣ୍ଡ ଅଙ୍ଗନବାଡ଼ି ଦିଦିଙ୍କୁ ମୋବାଇଲ୍, ଅନ୍ତୋଦୟ ଗୃହ ଯୋଜନା ହିତାଧିକାରୀଙ୍କୁ ପଟ୍ଟା ଏବଂ ପେନ୍ସନ୍ ଯୋଜନାର ହିତାଧିକାରୀଙ୍କୁ ଭତ୍ତା ବଣ୍ଟନ କରିଥିଲେ। ବିକଶିତ ରାଜ୍ୟ ଓ ଦେଶ ଗଠନ ନିମନ୍ତେ ଜନସହଭାଗିତା ଓ ସହଯୋଗିତାର ଆବଶ୍ୟକତା ରହିଛି ବୋଲି ମନ୍ତ୍ରୀ କହିଥିଲେ। ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ସମସ୍ତ ଯୋଜନା ତୃଣମୂଳ ସ୍ତରରେ ପହଞ୍ଚିବା ଉପରେ ମନ୍ତ୍ରୀ ଗୁରୁତ୍ୱାରୋପ କରିଥିଲେ। ମାସିକ ଭତ୍ତା ଟଙ୍କା ପାଇନଥିବା ହିତାଧିକାରୀଙ୍କ ବ୍ୟାଙ୍କ ଜମାଖାତାକୁ ଖୁବ୍ ଶୀଘ୍ର ଏହି ଅର୍ଥ ପଠାଯିବ ବୋଲି ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ କହିଛନ୍ତି। ମନ୍ତ୍ରୀ କହିଛନ୍ତି, ସଫ୍ଟୱେର୍ରେ ଦେଖାଦେଇଥିବା ତ୍ରୁଟି ସଂଶୋଧନ କରାଯାଉଛି। ଆଉ କିଛିଦିନ ମଧ୍ୟରେ ଏହି ସମସ୍ୟାର ସମାଧାନ କରାଯାଇ ସମସ୍ତ ହିତାଧିକାରୀଙ୍କ ବ୍ୟାଙ୍କ ଖାତାକୁ ଟଙ୍କା ପଠାଯିବ।
1: ଯେଉଁମାନଙ୍କର ଭତ୍ତା ବି ବନ୍ଦ ହେଇଛି ସମସ୍ତଙ୍କୁ ଭତ୍ତା ମିଳିବ। ଯେଉଁମାନେ ଯେତିକି ମାସର ତାଙ୍କର ପେଣ୍ଡିଂ ଅଛି ତାଙ୍କର ସବୁ ମାସର ପେଣ୍ଡିଂ ଭତ୍ତା ସେମାନଙ୍କୁ ମିଳିବ, ସେଥିରେ କୌଣସି ସନ୍ଦେହ ନାହିଁ। କେନ୍ଦ୍ର ଲେଭେଲରେ ସଫ୍ଟୱେୟାର ଚେଞ୍ଜ ଚାଞ୍ଜ ହେଉଛି, ସେଥିରେ କିଛି ବର୍ତ୍ତମାନ ତାର ନୂଆ ସିଷ୍ଟମ ବନୁଛି, ସେ ଅନୁସାରେ ବର୍ତ୍ତମାନ କିଛି ଲୋକଙ୍କର ଯୋଉ ପେନ୍ସନ୍ ଏବେ ବନ୍ଦ ହେଇଛି ସେଟା ହେଇଗଲା। ଯେଉଁମାନଙ୍କୁ ଭତ୍ତା ମିଳିନି ସେ ସମସ୍ତଙ୍କୁ କି ବକେୟା ଭତ୍ତା ସବୁ ମିଳିବ।
0: ରାଜ୍ୟରେ ବିଜେପି ସରକାରଙ୍କ ଦୁଇ ବର୍ଷ ପୂର୍ତ୍ତି ଉପଲକ୍ଷେ ଆଜି ଦେବଗଡ଼ ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ପ୍ରେକ୍ଷାଳୟଠାରେ ଜିଲ୍ଲାସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକ୍ରମରେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ସାରା ଓଡ଼ିଶାର ବିକାଶର ଉପଲବ୍ଧି ଉପରେ ଆଲୋକପାତ କରିବା ସହିତ ବିକଶିତ ଓଡ଼ିଶା 2036 ଲକ୍ଷ୍ୟ ପୂରଣକୁ ସାକାର କରିବା ପାଇଁ ଆହ୍ୱାନ ଦେଇଥିଲେ। ଏହି ଅବସରରେ ଅତିଥିମାନେ ବିକାଶଧାରା ଓଡ଼ିଶା ସାରା ପୁସ୍ତକକୁ ଉନ୍ମୋଚନ କରିବା ସହ ବିଭିନ୍ନ ଜନକଲ୍ୟାଣକାରୀ ଯୋଜନାର ହିତାଧିକାରୀମାନଙ୍କୁ ସହାୟତା ପ୍ରଦାନ କରିଥିଲେ। ରାଜ୍ୟର ସମସ୍ତ ଜିଲ୍ଲା ସଦର ମହକୁମା ଓ ବ୍ଲକ ସ୍ତରରେ ଆଜି ସାପ୍ତାହିକ ଯୁଗ୍ମ ଜନ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି। ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡି ପଞ୍ଚାୟତ ସମିତି ସମ୍ମିଳନୀ କକ୍ଷରେ ଅତିରିକ୍ତ ଜିଲ୍ଲାପାଳ ଡକ୍ଟର ପ୍ରମୋଦ କୁମାର ପୃଷ୍ଟି ଏବଂ ଉମରକୋଟ ଉପଖଣ୍ଡ ଆରକ୍ଷୀ ଅଧୀକ୍ଷକ ଶୁଭେନ୍ଦୁ କୁମାର ସବରଙ୍କ ଯୁଗ୍ମ ଅଧ୍ୟକ୍ଷତାରେ ଜନଶୁଣାଣି ଅନୁଷ୍ଠିତ ହୋଇଯାଇଛି। ଏଥିରେ ଜିଲ୍ଲାର ସମସ୍ତ ବିଭାଗୀୟ ଅଧିକାରୀମାନେ ଉପସ୍ଥିତ ରହି 62 ଜଣ ଆବେଦନକାରୀଙ୍କ ଅଭିଯୋଗ ଶୁଣିଥିଲେ। ନୟାଗଡ଼ ଜିଲ୍ଲା ନୂଆଗାଁ ବ୍ଲକରେ ଜିଲ୍ଲାପାଳ ମଧୁମିତା ରଥଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଜିଲ୍ଲାସ୍ତରୀୟ ଯୁଗ୍ମ ଜନ ଅଭିଯୋଗ ଶୁଣାଣି ଶିବିରରେ 58 ଦରଖାସ୍ତ ମଧ୍ୟରୁ 21 ତତ୍କାଳ ସମାଧାନ କରାଯାଇଛି। ଗଜପତି ଜିଲ୍ଲା କାଶୀନଗର ପଞ୍ଚାୟତ ସମିତି କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଜନ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳ ଓ ଜିଲ୍ଲା ପରିଷଦ ନିର୍ବାହୀ ଅଧିକାରୀ ଯୋଗଦେଇ ମୋଟ 20 ଅଭିଯୋଗର ଶୁଣାଣି କରିଥିଲେ। ଶିବିରରେ 8 ଜଣଙ୍କୁ ମଧୁବାବୁ ପେନ୍ସନ୍ ଯୋଜନାରେ ସାମିଲ କରାଯାଇଥିଲା। ବରଗଡ଼ ଜିଲ୍ଲା ଝାରବନ୍ଦ ପଞ୍ଚାୟତ ସମିତି କାର୍ଯ୍ୟାଳୟରେ ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଜନଅଭିଯୋଗ ଶୁଣାଣିରେ ଜିଲ୍ଲାସ୍ତରୀୟ ଉଚ୍ଚ ଅଧିକାରୀମାନେ ଯୋଗଦେଇ ଜଳସେଚନ, ବିଦ୍ୟୁତ୍ ଯୋଗାଣ, ପାନୀୟ ଜଳ ଯୋଗାଣ, ରାସନ କାର୍ଡ଼, ବାର୍ଦ୍ଧକ୍ୟ ଓ ଭିନ୍ନକ୍ଷମ ଭତ୍ତା, ରାସ୍ତା ନିର୍ମାଣ ଏବଂ କୃଷି ଆଦି ସମସ୍ୟା ଆଧାରିତ 147 ଅଭିଯୋଗର ଶୁଣାଣି କରିଥିଲେ। ଜଣେ ଦିବ୍ୟାଙ୍ଗକୁ ବିବାହ ପ୍ରୋତ୍ସାହନ ରାଶି ବାବଦରେ 2,50,000 ଟଙ୍କା ଆର୍ଥିକ ସହାୟତା ପ୍ରଦାନ କରାଯାଇଥିଲା। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ଭାରତର ନିର୍ବାଚନ କମିଶନଙ୍କ ବରିଷ୍ଠ ଡେପୁଟି କମିଶନର ଜ୍ଞାନେଶ ଭାରତୀ ପୁରୀ ଜିଲ୍ଲାର ସ୍ୱତନ୍ତ୍ର ସଘନ କାର୍ଯ୍ୟକ୍ରମ ଏସ୍ଆଇଆର୍ ସମୀକ୍ଷା କରିଛନ୍ତି। ପୁରୀ ସର୍କିଟ୍ ହାଉସ୍ରେ ଆଜି ପୂର୍ବାହ୍ନରେ ଡେପୁଟି କମିଶନର ଓ ଅନ୍ୟ ସଦସ୍ୟମାନଙ୍କୁ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡ଼ା ସ୍ୱାଗତ କରିବା ସହ ବୈଠକରେ ଜିଲ୍ଲାର ଏସ୍ଆଇଆର୍ ସ୍ଥିତି ସମ୍ପର୍କରେ ସବିଶେଷ ସୂଚନା ଦେଇଥିଲେ। ପୁରୀ ଜିଲ୍ଲାର 6 ବିଧାନସଭା ନିର୍ବାଚନ ମଣ୍ଡଳୀରେ 6 ଜଣ ଇଲେକ୍ଟୋରାଲ ରେଜିଷ୍ଟ୍ରେସନ ଅଧିକାରୀ 1609 ଜଣ ବିଏଲ୍ଓଙ୍କୁ ନିଯୁକ୍ତ କରାଯାଇଛି। ଜିଲ୍ଲାରେ ମୋଟ 13,87,930 ଜଣ ଭୋଟର ଥିବାବେଳେ ଏବେ ସୁଦ୍ଧା ବିଏଲ୍ଓମାନେ 99.43 ଜଣଙ୍କୁ ଫର୍ମ ପ୍ରଦାନ କରାଯିବା ସହ ସେଗୁଡ଼ିକ କମ୍ପ୍ୟୁଟରକରଣ କରାଯାଉଛି। କୋଭିଡ୍ ମହାମାରୀ ସମୟରେ ପିତାମାତାଙ୍କୁ ହରାଇଥିବା ଶିଶୁମାନଙ୍କୁ ଉଚ୍ଚଶିକ୍ଷା ଲାଭ ପାଇଁ ଆଶୀର୍ବାଦ ଯୋଜନାରେ ଆର୍ଥିକ ସହାୟତା ପ୍ରଦାନ କରାଯାଉଛି। ଏହି କ୍ରମରେ ଦେବଗଡ଼ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ୍ ପକ୍ଷରୁ 8 ଜଣ ପିଲାଙ୍କୁ ଓଡ଼ିଶା ପର୍ଯ୍ୟଟନ ବିଭାଗ ଦ୍ୱାରା ସ୍ୱୀକୃତିପ୍ରାପ୍ତ ଓ ଭୁବନେଶ୍ୱର ବଲାଙ୍ଗୀରସ୍ଥିତ ବିଭିନ୍ନ ଅନୁଷ୍ଠାନରେ ନାମଲେଖା ପାଇଁ ଚୟନ କରାଯାଇଛି। ଏହି ପିଲାମାନେ 5,00,000 ଟଙ୍କା ପର୍ଯ୍ୟନ୍ତ ମାଗଣା ଉଚ୍ଚଶିକ୍ଷା ଗ୍ରହଣ କରିବା ସହିତ ଓଡ଼ିଶା ପର୍ଯ୍ୟଟନ ବିଭାଗ ଦ୍ୱାରା ସ୍ୱୀକୃତିପ୍ରାପ୍ତ ବିଭିନ୍ନ ସଂସ୍ଥାନରେ ଚାକିରି କରିପାରିବେ ବୋଲି ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ସୂଚନା ଦେଇଛନ୍ତି। ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଅନ୍ତର୍ଗତ ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ ଅଧୀନ ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଓ ସରକାରୀ ଉନ୍ନୀତ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ନବନିଯୁକ୍ତ ପିଜିଟି ଶିକ୍ଷକ ଶିକ୍ଷୟିତ୍ରୀଙ୍କ ନିମନ୍ତେ ଦିଗ୍ଦର୍ଶନ କର୍ମଶାଳା ଆୟୋଜନ କରାଯାଇଛି। କର୍ମଶାଳାରେ ଓଡ଼ିଆ, ଇଂରାଜୀ ଓ ଶିକ୍ଷା ବିଷୟବସ୍ତୁର 120 ଜଣ ପିଜିଟି ଯୋଗ ଦେଇଛନ୍ତି। ଉଦ୍ଘାଟନୀ ଅଧିବେଶନରେ ବିଭାଗୀୟ ଉଚ୍ଚ ଅଧିକାରୀମାନେ ଯୋଗଦେଇ ଶିକ୍ଷକମାନେ ଛାତ୍ରଛାତ୍ରୀଙ୍କ ପାଇଁ ପ୍ରେରଣା ଉତ୍ସ ହେବା ନିମନ୍ତେ ଉପଦେଶ ଦେଇଥିଲେ। କର୍ମଶାଳାର ଦ୍ୱିତୀୟ ପର୍ଯ୍ୟାୟ ଆଜିଠାରୁ ଆସନ୍ତା 20 ପର୍ଯ୍ୟନ୍ତ ଅନୁଷ୍ଠିତ ହେବ। ନିଟ୍ UG 2026 ପୁନଃ ପରୀକ୍ଷା ପୂର୍ବରୁ କେନ୍ଦ୍ର ସରକାର ସାମାଜିକ ଗଣମାଧ୍ୟମ ଆପ୍ ଟେଲିଗ୍ରାମ ଉପରେ ଚଳିତ ମାସ 22 ପର୍ଯ୍ୟନ୍ତ କଟକଣା ଜାରି କରିଛନ୍ତି। ଆସନ୍ତା 21 ନିଟ୍ UG ପ୍ରବେଶିକା ପରୀକ୍ଷା ପୁନର୍ବାର ଅନୁଷ୍ଠିତ ହେବ। ଜାତୀୟ ପରୀକ୍ଷଣ ସଂସ୍ଥା NTA କେନ୍ଦ୍ର ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତି ମନ୍ତ୍ରଣାଳୟର ଏହି ନିଷ୍ପତ୍ତିକୁ ସ୍ୱାଗତ କରିଛି। ଚଳିତ ମାସ 30 ପର୍ଯ୍ୟନ୍ତ କୌଣସି ମେସେଜ୍କୁ ଯେଭଳି ସଂଶୋଧନ କରାଯାଇ ନପାରିବ ସେ ନେଇ ପଦକ୍ଷେପ ନେବାକୁ ଟେଲିଗ୍ରାମକୁ ନିର୍ଦ୍ଦେଶ ଦିଆଯାଇଥିବା NTA ପକ୍ଷରୁ କୁହାଯାଇଛି। ଗତ ନିଟ୍ UG ପରୀକ୍ଷା ପ୍ରଶ୍ନପତ୍ରକୁ ସାମାଜିକ ଗଣମାଧ୍ୟମ ଟେଲିଗ୍ରାମରେ ସଂଶୋଧନ କରାଯାଇ ପ୍ରଶ୍ନପତ୍ର ପ୍ରଘଟ କରାଯାଇଥିବା ଅଭିଯୋଗ ହୋଇଥିଲା। ଛାତ୍ରଛାତ୍ରୀଙ୍କ ବୃହତ୍ତର ସ୍ୱାର୍ଥ ଦୃଷ୍ଟିରୁ ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତି ମନ୍ତ୍ରଣାଳୟର ଏହି ପଦକ୍ଷେପ ସ୍ୱଚ୍ଛ ଏବଂ ସୁରକ୍ଷିତ ପରୀକ୍ଷା ପରିଚାଳନା ଦିଗରେ ସହାୟକ ହେବ ବୋଲି ଜାତୀୟ ପରୀକ୍ଷଣ ସଂସ୍ଥା NTA କହିଛି। ପାଣିପାଗ। ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ବାଲେଶ୍ୱର, ମୟୂରଭଞ୍ଜ, ଭଦ୍ରକ, କେନ୍ଦ୍ରାପଡ଼ା ଓ ଜଗତସିଂହପୁର ଜିଲ୍ଲାକୁ ସ୍ପର୍ଶ କରିଛି। ଆସନ୍ତା 3-4 ମଧ୍ୟରେ ଅନ୍ୟ ଜିଲ୍ଲାଗୁଡ଼ିକୁ ମୌସୁମୀ ବାୟୁ ଅଗ୍ରସର ହେବା ନେଇ ପାଣିପାଗ ବିଭାଗ ପକ୍ଷରୁ ଅନୁମାନ କରାଯାଇଛି। ରାଜ୍ୟର କେତେକ ଜିଲ୍ଲାରେ ଆସନ୍ତା 21 ସକାଳ ପର୍ଯ୍ୟନ୍ତ କାଳବୈଶାଖୀ ସମ୍ଭାବନା ନେଇ ଆଞ୍ଚଳିକ ପାଣିପାଗ ବିଭାଗ ସତର୍କ ସୂଚନା ଜାରି କରିଛି। ଆସନ୍ତା 24 ମଧ୍ୟରେ ବିଜୁଳି ଘଡ଼ଘଡ଼ି ସହ 50-60 କିଲୋମିଟର ବେଗରେ ପବନ ହେବା ନେଇ କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ, ଯାଜପୁର, ଢେଙ୍କାନାଳ, ଅନୁଗୁଳ, ବୌଦ୍ଧ, କେନ୍ଦ୍ରାପଡ଼ା, ଜଗତସିଂହପୁର, କଟକ, ଖୋର୍ଦ୍ଧା, ପୁରୀ, ନୟାଗଡ଼, କନ୍ଧମାଳ, ଗଞ୍ଜାମ, ଗଜପତି, ରାୟଗଡ଼ା, କୋରାପୁଟ, ମାଲକାନଗିରି ଜିଲ୍ଲାକୁ ସତର୍କତା ଜାରି କରାଯାଇଛି। ରାଜ୍ୟର 14 ଜିଲ୍ଲାରେ ଆଗାମୀ 5 ପର୍ଯ୍ୟନ୍ତ ଗରମ ଓ ଗୁଳୁଗୁଳି ହେବା ନେଇ ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଛି। ସମ୍ବାଦ ଶେଷ ହେବା ପୂର୍ବରୁ ମୁଖ୍ୟ ସମ୍ବାଦ ପୁଣି ଥରେ। ନିଯୁକ୍ତି ଓ ସାମାଜିକ ସୁରକ୍ଷାକୁ ସୁଦୃଢ଼ କରିବା ନେଇ ପ୍ରଧାନମନ୍ତ୍ରୀ ବିକଶିତ ଭାରତ ରୋଜଗାର ଯୋଜନାକୁ ଆସନ୍ତା ଶୁକ୍ରବାର ଦିନ ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ। ଭାରତର ନିର୍ବାଚନ କମିଶନଙ୍କ ବରିଷ୍ଠ ଅଧିକାରୀ ଜ୍ଞାନେଶ ଭାରତୀ ପୁରୀ ଜିଲ୍ଲାର SIR କଲେ ସମୀକ୍ଷା। ରାଜ୍ୟର ବିଭିନ୍ନ ଜିଲ୍ଲାରେ ଯୁଗ୍ମ ଜନ ଅଭିଯୋଗ ଶୁଣାଣି ଅନୁଷ୍ଠିତ ଏବଂ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଆସନ୍ତା 3-4 ମଧ୍ୟରେ ରାଜ୍ୟର ଅଧିକାଂଶ ଜିଲ୍ଲାକୁ ସ୍ପର୍ଶ କରିବା ନେଇ ପାଣିପାଗ ବିଭାଗର ସୂଚନା। ଆଞ୍ଚଳିକ ସମ୍ବାଦ ଆଜି ପାଇଁ ଏତିକିରେ ଶେଷ ହେଲା।
2: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ।
3: ଆଜିର ପ୍ରସଙ୍ଗ ବୟସ୍କଙ୍କ ସୁସ୍ଥତା ପାଇଁ ଯୋଗ ଆଲେଖ୍ୟ ଆଞ୍ଚଳିକ ସମ୍ବାଦ ବିଭାଗ ଉପସ୍ଥାପନାରେ ମୁଁ ସତ୍ୟରଞ୍ଜନ ମହାପାତ୍ର। ଉତ୍ତମ ସ୍ୱାସ୍ଥ୍ୟର ମୂଳ ଭିତ୍ତି ହେଉଛି ସୁସ୍ଥତା ଓ ସକାରାତ୍ମକ ଚିନ୍ତାଧାରା। ଜୀବନ ପ୍ରବାହକୁ ପ୍ରକାରାନ୍ତରରେ ଏହା ତ୍ୱରାନ୍ୱିତ କରିଥାଏ। ଶାରୀରିକ ସ୍ତରରେ ଉତ୍ତମ ସ୍ୱାସ୍ଥ୍ୟ ସମ୍ପର୍କରେ ଆମେ ସର୍ବଦା ଚିନ୍ତା କରିଥାଉ। ସନ୍ତୁଳିତ ଭୋଜନ, ନିୟମିତ ବ୍ୟାୟାମ ଏବଂ ଉତ୍ତମ ଜୀବନଚର୍ଯ୍ୟା ସୁସ୍ଥ ଶରୀର ଗଠନରେ ସହାୟକ ହୋଇଥାଏ। ଏହା ବ୍ୟକ୍ତିକୁ ଉର୍ଜାବାନ ଏବଂ ଚଞ୍ଚଳ କରିଥାଏ। ଉତ୍ତମ ଜୀବନ ନିମନ୍ତେ ସୁସ୍ଥ ମାନସିକତା ମଧ୍ୟ ଅତ୍ୟନ୍ତ ଜରୁରୀ। ପ୍ରାକୃତିକ ଉପାୟରେ ଶରୀରକୁ ସଠିକ୍ ଉପଯୋଗ କରିପାରିଲେ ଅନେକ ସ୍ୱାସ୍ଥ୍ୟ ସମସ୍ୟା ଦୂର ହୋଇପାରିଥାଏ। ସଠିକ୍ ଖାଦ୍ୟାଭ୍ୟାସ, ଉପଯୋଗ ବ୍ୟାୟାମ ଏବଂ ସୁସ୍ଥ ବିଶ୍ରାମ ବ୍ୟବସ୍ଥାକୁ ଆପଣାଇ ପାରିଲେ ଅନେକ ସ୍ୱାସ୍ଥ୍ୟ ସମସ୍ୟା ଆପେ ଆପେ ଦୂର ହୋଇଯାଏ। ଦୀର୍ଘ ଓ ନିରୋଗ ଜୀବନ ହେଉଛି ଜୀବନ ପ୍ରବାହର ମୂଳ ଉତ୍ସ। ଉତ୍ତମ ମାନସିକ ସ୍ୱାସ୍ଥ୍ୟ ଓ ଭାବନାତ୍ମକ ଆବେଗମୟ ସହନଶୀଳତାର ବିକାଶ ଘଟାଇବାରେ ଯୋଗ ଅଭ୍ୟାସ ଏବଂ ପ୍ରକ୍ରିୟା ଅତ୍ୟନ୍ତ ମହତ୍ତ୍ୱପୂର୍ଣ୍ଣ, କାରଣ କୌଣସି ଶାରୀରିକ ଦୁର୍ବଳତା ନଥିବା କିମ୍ବା ରୋଗମୁକ୍ତ ବ୍ୟକ୍ତି ଯେ ସମ୍ପୂର୍ଣ୍ଣ ସୁସ୍ଥ ତାହା ମଧ୍ୟ ସର୍ବଦା ଠିକ୍ ହୋଇନଥାଏ। ଯୋଗର ମହତ୍ତ୍ୱ ଏବଂ ଏହାକୁ ଆପଣେଇବା ଲକ୍ଷ୍ୟ ନେଇ ଭାରତ ଆନ୍ତର୍ଜାତିକ ସ୍ତରରେ ବ୍ୟାପକ ପ୍ରୟାସ ଆରମ୍ଭ କରିଥିଲା, ଫଳରେ ଜାତିସଂଘ ଏହାକୁ ଗ୍ରହଣ କରି ଜୁନ୍ 21 ଆନ୍ତର୍ଜାତିକ ଯୋଗ ଦିବସ ଭାବେ ପାଳନ କରିବା ପାଇଁ ଘୋଷଣା କରିଥିଲା। କେନ୍ଦ୍ର ଆୟୁଷ ମନ୍ତ୍ରୀ ପ୍ରତାପ ରାଓ ଯାଦବ ଦେଇଥିବା ସୂଚନା ଅନୁଯାୟୀ ଚଳିତ ବର୍ଷର ମୁଖ୍ୟ ଜାତୀୟ କାର୍ଯ୍ୟକ୍ରମ କୋଲକାତାଠାରେ ଅନୁଷ୍ଠିତ ହେବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି କାର୍ଯ୍ୟକ୍ରମର ନେତୃତ୍ୱ ନେବେ। ସ୍ୱାସ୍ଥ୍ୟବାନ ବୟସ୍କଙ୍କ ପାଇଁ ଯୋଗ ପ୍ରସଙ୍ଗ ଆଧାରରେ ଚଳିତ ବର୍ଷ ଯୋଗ ଦିବସ ପାଳନ କରାଯିବ। ବୟସ ବଢ଼ିବା ସହିତ ଲୋକଙ୍କୁ ସୁସ୍ଥ ସକ୍ରିୟ ସ୍ୱାବଲମ୍ବୀ ଏବଂ ମାନସିକ ଭାବେ ସ୍ଥିର ରଖିବାରେ ଯୋଗର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ବିଶ୍ୱବ୍ୟାପୀ ବହୁ ଲୋକ ଯୋଗକୁ ଦୈନନ୍ଦିନ ଜୀବନର ଏକ ଅବିଚ୍ଛେଦ୍ୟ ଅଂଶ ଭାବେ ଗ୍ରହଣ କରିସାରିଛନ୍ତି। ଯୋଗ ଦିବସ ପାଳନ ପାଇଁ ଆନ୍ତର୍ଜାତିକ ସ୍ତରରେ ଭାରତୀୟ ମିଶନଗୁଡ଼ିକ ପକ୍ଷରୁ ବ୍ୟାପକ ଆୟୋଜନ କରାଯାଇଛି।

0: ବିଶ୍ୱସ୍ତରୀୟ ଯୋଗଦାନ ଯୋଗର ଗ୍ରହଣୀୟତା ଏବଂ ଏହାର ମହତ୍ତ୍ୱ ପ୍ରତିଫଳନ କରୁଛି। ଏହି କାର୍ଯ୍ୟକ୍ରମରେ ବିଭିନ୍ନ ଦେଶର ଯୋଗ ଅଭ୍ୟାସକାରୀ ପ୍ରତିଷ୍ଠାନ ଛାତ୍ରଛାତ୍ରୀ ବୁଦ୍ଧିଜୀବୀ ସ୍ୱାସ୍ଥ୍ୟପ୍ରେମୀ ରାଜନୈତିକ ନେତା ଓ ଜନପ୍ରତିନିଧି ପ୍ରମୁଖ ଅଂଶଗ୍ରହଣ କରିଥିଲେ। ଯୋଗ 365 ଅଭିଯାନକୁ ଅଧିକ ପ୍ରଚାର ଓ ପ୍ରସାର କରିବା ଲକ୍ଷ୍ୟରେ ଏହି ଅନ୍ଲାଇନ୍ ଯୋଗ କାର୍ଯ୍ୟକ୍ରମ ଗୁରୁତ୍ୱପୂର୍ଣ୍ଣ ସାବ୍ୟସ୍ତ ହୋଇଛି। ଏପରିକି 2024 ସ୍ଥାପିତ ହୋଇଥିବା ବିଶ୍ୱ ରେକର୍ଡକୁ ଚଳିତ ବର୍ଷର ଅଂଶଗ୍ରହଣକାରୀ ସଂଖ୍ୟା ଅତିକ୍ରମ କରିଛି। ସ୍ୱାସ୍ଥ୍ୟ ଏବଂ ସୁସ୍ଥ ଜୀବନଶୈଳୀ ପ୍ରତି ସାମୂହିକ ଅଙ୍ଗୀକାରବଦ୍ଧତାକୁ ଏହା ପ୍ରତିଫଳନ କରୁଛି। ବିଶ୍ୱର ବିଭିନ୍ନ ଅଞ୍ଚଳ ସଂସ୍କୃତି ଏବଂ ଦେଶର ନାଗରିକଙ୍କ ମଧ୍ୟରେ ସମ୍ପର୍କରେ ବୃଦ୍ଧି କ୍ଷେତ୍ରରେ ଯୋଗ ଏକ ମାଧ୍ୟମ ପାଲଟିଛି। ସରକାରଙ୍କ ପକ୍ଷରୁ ଘର ଘର ଯୋଗ ହର୍ ଦିନ ଯୋଗ ଦୃଷ୍ଟିକୋଣକୁ ଦୈନନ୍ଦିନ ଜୀବନରେ ଆପଣାଇବା ପାଇଁ ଆୟୁଷ ମନ୍ତ୍ରଣାଳୟ ପକ୍ଷରୁ ସମସ୍ତଙ୍କୁ ଆହ୍ୱାନ ଦିଆଯାଇଛି। ଯୋଗ ହିଁ ଶରୀରକୁ ସୁସ୍ଥ ରଖିବାରେ ଏକ ପ୍ରାକୃତିକ ଔଷଧ। ମନ ଏବଂ ଆତ୍ମାର ଏହା ଏକ ଶୋଧନ ସ୍ତର ହୋଇଥାଏ, କାରଣ ଅଧିକାଂଶ କ୍ଷେତ୍ରରେ ରୋଗ ମାନସିକ ଜନିତ ହୋଇଥାଏ। ଜୀବନଶୈଳୀରେ ଆମେ ଏହାକୁ ରୋଗ କହିଲେ ମଧ୍ୟ ଅନେକ ସମୟରେ ଆମ ପାଇଁ ଘାତକ ସାବ୍ୟସ୍ତ ହୋଇଥାଏ। ପ୍ରାର୍ଥନା ତଥା ଧ୍ୟାନ ଆଧାରିତ ଜୀବନଶୈଳୀ ଉଭୟ ମାନସିକ ଓ ଶାରୀରିକ ସୁସ୍ଥତା ପ୍ରଦାନ କରିଥାଏ। ଏହାଦ୍ୱାରା ପ୍ରାକୃତିକ ଉପାୟରେ ଜୀବନର ବିକାଶ ଘଟିଥାଏ। ମାନସିକ ସ୍ତରରେ ଦୃଢ଼ତା ରହିଲେ ବ୍ୟକ୍ତିର ସୃଜନଶୀଳତା ବୃଦ୍ଧି ପାଇବା ସହ ଜୀବନଶୈଳୀର ମାନରେ ଉନ୍ନତି ସମ୍ଭବ ହୋଇପାରିବ।
1: ଆଜିର ପ୍ରସଙ୍ଗରେ ଶୁଣିଲେ ବୟସ୍କଙ୍କ ସୁସ୍ଥତା ପାଇଁ ଯୋଗ। ଆଲେଖ୍ୟ ଆଞ୍ଚଳିକ ସମ୍ବାଦ ବିଭାଗ ଉପସ୍ଥାପନା ସତ୍ୟରଞ୍ଜନ ମହାପାତ୍ର। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି।
2: ଏତେବେଳେ ଯାହା କାର୍ଯ୍ୟକ୍ରମ ଶୁଣୁଥିଲେ ରିଲେକରି ପ୍ରସାର କଲୁ ଆକାଶବାଣୀ କଟକ କେନ୍ଦ୍ରରୁ, ଆକାଶବାଣୀ ସମ୍ବଲପୁର। ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ସମ୍ବଲପୁରୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ବିଜ୍ଞାପନ ପରେ।

ଆକାଶବାଣୀ ସମ୍ବଲପୁର ଆଞ୍ଚଳିକ ଖବର ପଢ଼ୁଛନ୍ ତର୍ପଣ କୁମାର ପ୍ରଧାନ ଜୁହାର। ପହିଲା ମୁଖିଆ ଖବର। ରାଷ୍ଟ୍ରପତି ଆଉ ପ୍ରଧାନମନ୍ତ୍ରୀଙ୍କର ଓଡ଼ିଶା ଗସ୍ତ ସମୟରେ ସୁରକ୍ଷା ବ୍ୟବସ୍ଥାର ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ। ନିଟ୍ ୟୁଜି ପୁନଃ ପରୀକ୍ଷାକେ ସ୍ୱଚ୍ଛ ଆଉ ସୁରକ୍ଷିତ ପରିଚାଳନା କରିବାର ଲାଗି ଟେଲିଗ୍ରାମ ଆପ୍ ଉପରେ କଟକଣା ଜାରି କଲେ ସରକାର। ସମ୍ବଲପୁର ଶୀତଳଷଷ୍ଠୀ ଯାତ୍ରା ଥି ଝାଡ଼ୁଆପଡ଼ା ମୁଦିପଡ଼ା ସହିତ ଭିନ୍ ଭିନ୍ ଶିବ ମନ୍ଦିରନୁ ହେଉଛି ପତରପେଣି ଆଉର୍ କାଲବୈଶାଖୀର ବୋଲେ ପଶ୍ଚିମ ଓଡ଼ିଶାର ଭିନ୍ ଭିନ୍ ଜିଲ୍ଲା ସହିତ ରାଜ୍ୟର ପାଖାପାଖି ସବୁ ଜାଗାନ ଧୁକାଗଡ୍ଡି ସାଙ୍ଗେ ହୋଇପାରେ ବର୍ଷା, ସୂଚନା ଦେଲା ପାଣିପାଗ କେନ୍ଦ୍ର। ରାଜ୍ୟ ସରକାରଙ୍କର ସଫଲ ଦୁଇ ବଛର ଆଉ କେନ୍ଦ୍ର ସରକାରଙ୍କର ବାର ବଛର ପୂର୍ତ୍ତି ଅବସରରେ ଆଇବା 19 ଆଉ 20 ତାରିଖ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଉ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓଡ଼ିଶା ଗସ୍ତି ଆସୁଛନ୍। ଇ ହାଇ ପ୍ରୋଫାଇଲ୍ ଗସ୍ତକେ ଠିକ୍ ଭାବେ ପରିଚାଳନା କରବାର ଆଉ ସୁରକ୍ଷା ବ୍ୟବସ୍ଥାକେ କଡ଼ାକଡ଼ି କରବାର ଲାଗି ଆଜି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ

0: ଭୁବନେଶ୍ୱର ଲୋକସେବା ଭବନର ଗୋଟିଏ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ କରିଛନ୍। ବୈଠକ ଥି ମୁଖ୍ୟ ଶାସନ ସଚିବ ଅନୁପ ଗର୍ଗ, ପୁଲିସ ମହାନିର୍ଦ୍ଦେଶକ ୱାଇବି ଖୁରାନିଆ, ଗୃହ ବିଭାଗ ଏସ୍ଇଏସ୍ ହେମନ୍ତ ଶର୍ମାଙ୍କ ସହିତ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ। ମୁଖ୍ୟମନ୍ତ୍ରୀ ଏହି ଅବସରରେ କହିଛନ୍, ରାଷ୍ଟ୍ରପତି ଆଇବା 19 ତାରିଖ ମୟୂରଭଞ୍ଜନୁ ପହଞ୍ଚିବେ ଆଉ ଜୁନ୍ 20 ତାରିଖ ତାଙ୍କର ଜନ୍ମଦିନ ସେ ରାଇରଙ୍ଗପୁରନୁ ରହିବେ। ସେହିଦିନ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି ଭିଲ୍ ରାଇରଙ୍ଗପୁରନୁ ପହଞ୍ଚିକରି ରାଷ୍ଟ୍ରପତିଙ୍କ ସହିତ ମିଳିତ ମଞ୍ଚନୁ ସାଧାରଣ ସଭାକେ ସମ୍ବୋଧିତ କରିବେ। ଏହି ଅବସରରେ ଓଡ଼ିଶା ଓ ମୟୂରଭଞ୍ଜ ଲାଗି ଭିନ୍ ଭିନ୍ ପ୍ରକଳ୍ପର ଶିଳାନ୍ୟାସ ଆଉ ଉଦ୍ଘାଟନ କରାଯିବା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସ୍ଲୋଭାକିଆର ପ୍ରତିଷ୍ଠିତ ନାଗରିକ ସମ୍ମାନ ଦି ଅର୍ଡର ଅଫ୍ ଦି ହ୍ୱାଇଟ୍ ଡବଲ କ୍ରସ୍ ଫାଷ୍ଟ କ୍ଲାସ୍ ପ୍ରଦାନ କରାଯାଇଥିବାରୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ପ୍ରଧାନମନ୍ତ୍ରୀଙ୍କୁ ହାର୍ଦ୍ଦିକ ଅଭିନନ୍ଦନ ଜଣାଇଛନ୍। ସାମାଜିକ ଗଣମାଧ୍ୟମଟି ଶ୍ରୀ ମାଝୀ କହିଛନ୍, ପ୍ରଧାନମନ୍ତ୍ରୀଙ୍କର ନେତୃତ୍ୱ ଆଉ ବିଶ୍ୱ ମଞ୍ଚନୁ ଭାରତର ପ୍ରତିଷ୍ଠା ବଢ଼ାବାର ଲାଗି ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି ଇ ସମ୍ମାନ ପାଇଛନ୍। ପ୍ରଧାନମନ୍ତ୍ରୀଙ୍କର ନେତୃତ୍ୱ ଥି ଭାରତ ବିଶ୍ୱ ମଞ୍ଚନୁ ନୂଆ ଶିଘାକେ ପହଞ୍ଚିବାର ସହିତ ପୃଥିବୀର ଭିନ୍ ଭିନ୍ ଦେଶ ଭିତରେ ନିଜର ସମ୍ପର୍କକେ ଆହୁରି ବର୍କସ୍ କରବା ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ଆଶ କରିଛନ୍। ନିଟ୍ ୟୁଜି 2026 ପୁନଃ ପରୀକ୍ଷା ଆଗରୁ କେନ୍ଦ୍ର ସରକାର ସାମାଜିକ ଗଣମାଧ୍ୟମ ଆପ୍ ଟେଲିଗ୍ରାମ ଉପରେ ଏ ମାସ 22 ତାରିଖ ତକ କଟକଣା ଜାରି କରିଛନ୍। ସେନ୍ତା ଆଇବା 21 ତାରିଖ ନିଟ୍ ୟୁଜି ପ୍ରବେଶିକା ପରୀକ୍ଷା ଫେରଘା ହେବା। ଜାତୀୟ ପରୀକ୍ଷଣ ସଂସ୍ଥା ଏନ୍ଟିଏ କେନ୍ଦ୍ର ଇଲେକ୍ଟ୍ରୋନିକ୍ସ ଆଉ ସୂଚନା ପ୍ରଯୁକ୍ତି ମନ୍ତ୍ରଣାଳୟର ଏହି ନିଷ୍ପତ୍ତିକେ ସ୍ୱାଗତ କରିଛି। ଏ ମାସ 30 ତାରିଖ ତକ କେନ୍ସି ମେସେଜ୍କେ ଯେନ୍ତା ସଂଶୋଧନ କରାଯାଇ ନାଇଁ ପାର୍ବା ସେଥିଲାଗି ପଦକ୍ଷେପ ନେବାର୍କେ ଟେଲିଗ୍ରାମ୍କେ ନିର୍ଦ୍ଦେଶ ଦିଆଯାଇଥିବାର ଏନ୍ଟିଏ ତରଫୁ କୁହାଯାଇଛି। ଗଲା ନିଟ୍ ୟୁଜି ପରୀକ୍ଷା ପ୍ରଶ୍ନପତ୍ରକେ ସାମାଜିକ ଗଣମାଧ୍ୟମ ଟେଲିଗ୍ରାମଥି ସଂଶୋଧନ କରାଯାଇକରି ପ୍ରଶ୍ନପତ୍ର ପ୍ରଘଟ କରାଯାଇଥିବାର ଅଭିଯୋଗ ହୋଇଥିଲା। ଛାତ୍ରଛାତ୍ରୀମାନଙ୍କର ବୃହତ୍ତର ସ୍ୱାର୍ଥକେ ନଜରଥି ରଖିକରି ଇଲେକ୍ଟ୍ରୋନିକ୍ସ ଆଉ ସୂଚନା ପ୍ରଯୁକ୍ତି ମନ୍ତ୍ରଣାଳୟର ଏହି ପଦକ୍ଷେପ ସ୍ୱଚ୍ଛ ଆଉ ସୁରକ୍ଷିତ ପରୀକ୍ଷା ପରିଚାଳନା ଦିଗେ ସାହାଯ୍ୟ କରବା ବୋଲି ଏନ୍ଟିଏ ତରଫୁ କୁହାଯାଇଛି। ନିଟ୍ ପରୀକ୍ଷାକେ ଶୃଙ୍ଖଳିତ କରବାର୍ ଲାଗି ଭୁବନେଶ୍ୱର ଲୋକସେବା ଭବନର ମୁଖ୍ୟ ଶାସନ ସଚିବ ଅନୁପ ଗର୍ଗଙ୍କ ଅଧ୍ୟକ୍ଷତାରେ ଗୋଟିଏ ବୈଠକ ହୋଇଯାଇଛି। ପରୀକ୍ଷା କେନ୍ଦ୍ରକେ ଛାତ୍ରଛାତ୍ରୀମାନଙ୍କର ଯାଆସ ଲାଗି ବସ୍ର ବ୍ୟବସ୍ଥା କରବାର୍ ଲାଗି ନିର୍ଦ୍ଦେଶ ଦିଆଯାଇଛି। ରାଜ୍ୟ ତ୍ରୁଟିଶୂନ୍ୟ ନିଟ୍ ପରୀକ୍ଷା ଆୟୋଜନ ଲାଗି ସବୁ ବ୍ୟବସ୍ଥା କରାଯିବାର ଉପରେ ଜୋର୍ ଦିଆଯାଇଛି। ସେଆଡ଼େ ସୁରକ୍ଷିତ ନିଟ୍ ୟୁଜି ପୁନଃ ପରୀକ୍ଷା ଆଉ ପରିଚାଳନାଗତ ପ୍ରସ୍ତୁତିକେ ନେଇକରି ସ୍ୱରାଷ୍ଟ୍ର ସଚିବ ଗୋବିନ୍ଦ ମୋହନଙ୍କର ଅଧ୍ୟକ୍ଷତାରେ ଗଲାକାଲି ଗୋଟିଏ ଉଚ୍ଚସ୍ତରୀୟ ବୈଠକ ହୋଇଯାଇଛି। ପରୀକ୍ଷା କେନ୍ଦ୍ରର ମୌଳିକ ସୁବିଧା ସୁଯୋଗ ଆଉ ରାଜ୍ୟ ସରକାରଙ୍କ ପ୍ରସ୍ତୁତି ବାବଦେ ବୈଠକଟି ଆଲୋଚନା ହୋଇଥିଲା। ଛାତ୍ରଛାତ୍ରୀମାନଙ୍କର ଯାତ୍ରାକେ ସୁବ୍ୟବସ୍ଥିତ କରବାର ଆଉ ପରୀକ୍ଷା କେନ୍ଦ୍ରରୁ ସୁରକ୍ଷା ମାର୍ଗଦର୍ଶିକାର କଡ଼ାକଡ଼ି ଅନୁପାଳନ ଲାଗି ଶ୍ରୀ ମୋହନ ସବୁ ରାଜ୍ୟ ଆଉ କେନ୍ଦ୍ରଶାସିତ ଅଞ୍ଚଳମାନଙ୍କୁ ପରାମର୍ଶ ଦେଇଛନ୍। ଏନ୍ଟିଏ ତରଫୁ ଆଇବା 21 ତାରିଖ ହେବାର୍କେ ଥିବାର ନିଟ୍ ୟୁଜି ପୁନଃ ପ୍ରବେଶିକା ପରୀକ୍ଷା ଲାଗି ଆଡ୍ମିଟ୍ କାର୍ଡ ଏନ୍ଟିଏ ୱେବ୍ସାଇଟ୍ଥି ମିଳିପାରୁଛି। ସୂଚନା ଅନୁସାରେ ଆଡ୍ମିଟ୍ କାର୍ଡ ମିଳିବାର 24 ଘଣ୍ଟା ଭିତରେ 10 ଲକ୍ଷରୁ ଅଧିକା ପରୀକ୍ଷାର୍ଥୀ ଆଡ୍ମିଟ୍ କାର୍ଡ ଡାଉନ୍ଲୋଡ୍ କରିଛନ୍। ପରୀକ୍ଷାର୍ଥୀମାନେ ଯେନ୍ତା ସହଜଥି ଆଡ୍ମିଟ୍ କାର୍ଡ ଡାଉନ୍ଲୋଡ୍ କରିପାରିବେ ସେଥିଲାଗି ସବୁ ପ୍ରକାର ପଦକ୍ଷେପ ନିଆଯାଇଛି। ଆଧାର ଏକକ ପରିଚୟପତ୍ରର ଦୁର୍ବ୍ୟବହାର ବାବଦେ ହୋଇଥିବାର ଆବେଦନର ଶୁଣାଣି ଲାଗି ସୁପ୍ରିମକୋର୍ଟ କେନ୍ଦ୍ର ଆଉ ରାଜ୍ୟ ସରକାରମାନଙ୍କୁ ଜବାବ ଦାଖଲ କରବାର ଲାଗି ନିର୍ଦ୍ଦେଶ ଦେଇଛନ୍। ନାଗରିକତା, ଆବାସିକ ଠିକଣା ଆଉ ରହିବାର ଜାଗା କ୍ଷେତ୍ରଟି ଆଧାର ପରିଚୟପତ୍ର ବ୍ୟବହାର ଉପରେ କଟକଣା ଜାରି କରବାର ସହିତ ଏତାକେ ଖାଲି ଚିହ୍ନଟ ପ୍ରମାଣପତ୍ର ଭାବେ ବ୍ୟବହାର କରବାର୍କେ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍। ପ୍ରଧାନ ବିଚାରପତି ଜଷ୍ଟିସ୍ ସୂର୍ଯ୍ୟକାନ୍ତ ଆଉ ଜଷ୍ଟିସ୍ ଭି ମୋହନାଙ୍କର ଖଣ୍ଡପୀଠ ଏହି ମାମଲାର ବିଚାର କରିକରି ଜବାବ ଦାଖଲ କରବାର ଲାଗି କେନ୍ଦ୍ର ଆଉ ରାଜ୍ୟ ସରକାରଙ୍କୁ କହିଛନ୍। ଭଦ୍ରକ ଜିଲ୍ଲା ଧାମରାର ଏପିଜେ ଅବଦୁଲ କଲାମ ଦ୍ୱୀପନୁ ଦୂରଗାମୀ କ୍ରୁଜ୍ କ୍ଷେପଣାସ୍ତ୍ର ସଫଲ ପରୀକ୍ଷଣ ଲାଗି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ପ୍ରତିରକ୍ଷା ଗବେଷଣା ବିକାଶ ସଂଗଠନ ଡିଆର୍ଡିଓର ବୈଜ୍ଞାନିକ ଆର୍ ଇତାର ସାଙ୍ଗେ ଜଡ଼ିତ ସବୁ କର୍ମକର୍ତ୍ତାମାନଙ୍କୁ ଅଭିନନ୍ଦନ ଜଣାଇଛନ୍। ସାମାଜିକ ଗଣମାଧ୍ୟମଥି ମୁଖ୍ୟମନ୍ତ୍ରୀ କହିଛନ୍, ଏହି ସଫଳତା ଦେଶର ସ୍ୱଦେଶୀ ପ୍ରତିରକ୍ଷା ପ୍ରଯୁକ୍ତି କ୍ଷମତାର ଅଗ୍ରଗତିର ଗୋଟିଏ ସଶକ୍ତ ପ୍ରମାଣ ହେ। ଦୂରଗାମୀ ଆକ୍ରମଣକାରୀ କ୍ରୁଜ୍ ମିଜାଇଲ୍ର ସଫଳ ପରୀକ୍ଷଣ ଦେଶର ରଣନୈତିକ ଶକ୍ତିକେ ଆହୁରି ବର୍କସ୍ କରବାର ସାହାଯ୍ୟ କରବା। ଏହି ଉପଲବ୍ଧି ଭାରତର ପ୍ରତିରକ୍ଷା ଗବେଷଣା ଆଉ ବିକାଶ କ୍ଷମତାକେ ନୂଆ ପରିଚୟ ଦେବାର ସହିତ ଆତ୍ମନିର୍ଭର ପ୍ରତିରକ୍ଷା ଗଠନ ଦିଗେ ଆଉ ଗୋଟିଏ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଣ୍ଟା ହୋଇଛି ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ କହିଛନ୍। ଆପଣମାନେ ଖବର ଶୁଣୁଛନ୍ ଆକାଶବାଣୀ ସମ୍ବଲପୁର କେନ୍ଦ୍ରନୁ। ସମ୍ବଲପୁର ପ୍ରସିଦ୍ଧ ଶୀତଳଷଷ୍ଠୀ ଯାତ୍ରାର୍ଥୀ ଝାଡ଼ୁଆପଡ଼ାର ଶ୍ରୀ ଶ୍ରୀ ଲୋକନାଥ ବାବା ଆର୍ ମୁଦିପଡ଼ାର ଶ୍ରୀ ଶ୍ରୀ ଜାଗେଶ୍ୱର ବାବାଙ୍କ ସହିତ ଅଲଗା ଶିବ ମନ୍ଦିରମାନଙ୍କେ ଆଜ୍ ପତର ପେଣି ହେଉଛି। ସୂଚନା ଅନୁସାରେ ଶଙ୍ଖ ଘଣ୍ଟ ଦୁଲଦୁଲି ଆଉ ଲୋକନାଚ ଦଲ ସାଙ୍ଗେ ନେଇକରି ବରପିତା ସପ୍ତଋଷି ଆର୍ ପଡ଼ାମାନଙ୍କର ମୁରବୀମାନେ କନିଆ ଖୋଜବାରକେ ଶୋଭାଯାତ୍ରାର୍ଥୀ ବାହାରିଛନ୍। ଏ ବାବଦେ ଝାଡ଼ୁଆପଡ଼ା ଶୀତଳଷଷ୍ଠୀ ଯାତ୍ରା କମିଟିର ସଭାପତି ସରୋଜ ଦଲପତ କହିଛନ୍।
1: ଆଜି ଆମର ପତରପଡ଼ିଆ ଇଆଡ଼େ ସନ୍ଧ୍ୟା ସାତଟାରୁ ଆରମ୍ଭ ହୋଇକରି ବଜା ଗଜା ସହିତ ବିଭିନ୍ନ ପ୍ରକାର ଲୋକନୃତ୍ୟ, ତା ସହିତ ବଡ଼ ପିତା ସମର ସୁପକାର ଏବଂ ତାଙ୍କ ସହିତ ସପ୍ତଋଷି ମନ୍ଦିରରେ ପୂଜା ସରିଲା ପରେ ଗ୍ରାଣ୍ଡ ପ୍ରସେସନରେ ଆମେ ମାନସୀ କ୍ଲବରେ ପହଞ୍ଚିଲା ପରେ ପତରପଡ଼ି କାର୍ଯ୍ୟ ସମାପନ ହେବ।
0: ଆଇବାକାଲ ଶିବମନ୍ଦିରମାନଙ୍କର ମହାଦେବଙ୍କର ବିହା ଲାଗି ଗୁଆଗୁଡ଼ା ଦିଆଯିବା। ଆଇବା 18 ତାରିଖ ଗୁରୁବାର ରାତି ସବୁ ଶିବମନ୍ଦିର ଦେବଦେବ ମହାଦେବ ବରାତି ବାହାରବେ। ବ୍ରହ୍ମ ମୁହୂର୍ତ୍ତନୁ କନ୍ୟା ପିତାମାତାଙ୍କର ଜାଗାଥି ଦେବଦେବ ମହାଦେବ ଆର୍ ଜଗତଜନନୀ ମାତା ପାର୍ବତୀଙ୍କର ଲୌକିକ ବିହାଘର ହେବା। 19 ତାରିଖ ଶୁକ୍ରବାର ଅଧରାତିନୁ ଦେବଦମ୍ପତିଙ୍କର ନଗର ପରିକ୍ରମା ଯାତ୍ରା ବାହାରିକରି 20 ତାରିଖ ଉପରବେଲା ଦେବଦମ୍ପତି ନିଜର ନିଜର ମନ୍ଦିରକେ ଫେରିବେ। ମହାନଦୀ ଜଲବିବାଦ ମାମଲାଥି ଟ୍ରିବ୍ୟୁନାଲର ନିର୍ଦ୍ଦେଶ ଅନୁସାରେ ଆଜିଠାନୁ ନୂଆଦିଲ୍ଲୀନୁ ଓଡ଼ିଶା ଓ ଛତିଶଗଡ଼ ଭିତରେ ଆଲୋଚନା ମୁଲେଇଛି। ଜୁନ୍ 26 ତାରିଖ ତକ୍ ଚାଲବାର୍କେ ଥିବାର ବୈଠକଥି ଦୁଇ ରାଜ୍ୟର ପ୍ରତିନିଧିମାନେ ମହାନଦୀ ଜଲ ବଣ୍ଟନ ଆଉ ଇତାର ସାଙ୍ଗେ ଜଡ଼ିତ ଭିନ୍ ଭିନ୍ ପ୍ରସଙ୍ଗ ବାବଦେ ଆଲୋଚନା କରୁଛନ୍। ସୂଚନା ଅନୁସାରେ ଏହି ଆଲୋଚନାର ସବିଶେଷ ରିପୋର୍ଟ ଟ୍ରିବ୍ୟୁନାଲଙ୍କର ପାଶେ ଦାଖଲ କରାଯିବା। ନୂଆପଡ଼ା ଜିଲ୍ଲାନୁ 44,000 ଲକ୍ଷପତି ଦିଦି ତିଆରି କରାଯାଇଛି ବୋଲି ପଞ୍ଚାୟତିରାଜ ଆଉ ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ରବିନାରାୟଣ ନାୟକ କହିଛନ୍। ନୂଆପଡ଼ା ଜିଲ୍ଲାପାଳଙ୍କର ସଦ୍ଭାବନା ଗୃହନୁ କେନ୍ଦ୍ର ସରକାରଙ୍କର 12 ବଛର ଆଉ ରାଜ୍ୟ ସରକାରଙ୍କର 2 ବଛର ପୂର୍ତ୍ତି ଅବସରରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀଥି ମନ୍ତ୍ରୀ ଶ୍ରୀ ନାୟକ କହିଛନ୍, ସେମାନଙ୍କର ଭିତରେ 36,000 ଅତକା ଲକ୍ଷପତି ଦିଦିଙ୍କୁ ବ୍ୟାଙ୍କ ସହିତ ଯୋଡ଼ିକରି ଋଣ ବାବଦେ 92 ଲକ୍ଷ ଟଙ୍କା ଆର୍ଥିକ ସାହାଯ୍ୟ ଦିଆଯାଇଛି। ଇତାର ଛଡ଼ା ମନ୍ତ୍ରୀ ଶ୍ରୀ ନାୟକ ସାମ୍ବାଦିକ ଆଉ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟମାନଙ୍କର ସାଙ୍ଗେ ଆଲୋଚନା କରିଛନ୍। ବୌଦ୍ଧ ଜିଲ୍ଲା ବଲାକେରା ବ୍ଲକଠାରେ ଆଇନସେବା ପ୍ରାଧିକରଣ ତରଫରୁ ହୋଇଥିବା ସଚେତନତା କାର୍ଯ୍ୟକ୍ରମଟି ଶିଶୁ ଶ୍ରମିକ ଆଇନ, ଯୌତୁକ ନିର୍ଯାତନା ଆଉ ମହିଳା ସୁରକ୍ଷା ବାବଦେ ଆଲୋଚନା କରାଯାଇଥିଲା। ଜିଲ୍ଲା ଆଇନସେବା ପ୍ରାଧିକରଣ ଅଧ୍ୟକ୍ଷ ଆଉ ଜିଲ୍ଲା ଦୌରା ଜଜ୍ ପ୍ରତାପ କୁମାର ପାତ୍ରଙ୍କ ସହିତ ଆଇନ ବିଭାଗ ଆଉ ପ୍ରଶାସନିକ ଅଧିକାରୀମାନେ ଉପସ୍ଥିତ ଥିଲେ। ରାଜ୍ୟ ସରକାରଙ୍କର 2 ବଛର ପୂର୍ତ୍ତି ଅବସରରେ ଦେବଗଡ଼ ନଥିବାର ପଶ୍ଚିମ ଓଡ଼ିଶା ବିକାଶ ପରିଷଦର ପ୍ରେକ୍ଷାଳୟନୁ ଜିଲ୍ଲାସ୍ତରୀୟ ବୈଠକ ହୋଇଯାଇଛି। ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇକରି ବିକଶିତ ଓଡ଼ିଶା 2036 ଭିଜନ ସାକାର କରବାର ଲାଗି ଆହ୍ୱାନ ଦେଇଥିଲେ। ବିଧାୟକ ରୋମାଞ୍ଚ ରଞ୍ଜନ ବିଶ୍ୱାଲ, ଜିଲ୍ଲାପାଳ କବୀନ୍ଦ୍ର କୁମାର ସାହୁ, ଆରକ୍ଷୀ ଅଧୀକ୍ଷକ କିଶୋର ଚନ୍ଦ୍ର ମୁଣ୍ଡକର ଉପସ୍ଥିତିଥି ପ୍ରଗତି ପ୍ରବାହ ଆଉ 2 ବର୍ଷ 2 ଗୁଣା ବିକାଶ ବହି ଉନ୍ମୋଚନ ହୋଇଥିଲା। ଇତାର ସହିତ ଅତିଥିମାନେ ସିଏମ୍ କିଷାନ, ପିଏମ୍ ଆବାସ, ଲକ୍ଷପତି ଦିଦି ସହିତ ଭିନ୍ ଭିନ୍ ଯୋଜନାର ହିତାଧିକାରୀମାନଙ୍କୁ ସାହାଯ୍ୟ ବାଣ୍ଟିଥିଲେ। ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ବାଲେଶ୍ୱର, ମୟୂରଭଞ୍ଜ, ଭଦ୍ରକ, କେନ୍ଦ୍ରାପଡ଼ା ଆଉ ଜଗତସିଂହପୁର ଜିଲ୍ଲାକେ ପହଞ୍ଚିଛି। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ସୂଚନା ଅନୁସାରେ ପାଗ ଅନୁକୂଳ ରହିଥିବାରୁ ଆଜି ରାଜ୍ୟର ଆଉ କେତେ ଇଲାକାକେ ମୌସୁମୀ ଛୁଇଁଛି। ଆଇବା 3-4 ଦିନ ଭିତରେ ଅଲଗା ଜିଲ୍ଲାମାନଙ୍କୁ ମୌସୁମୀ ବାୟୁ ଆଗକେ ବଢ଼ବା ବୋଲି ପାଣିପାଗ ବିଭାଗ ତରଫୁ ଅନୁମାନ କରାଯାଇଛି। ସେଆଡ଼େ ଏହି ହପ୍ତା ଶେଷ ତକ କାଲବୈଶାଖୀର ପ୍ରଭାବ ରହିବା। ଆଇବା 24 ଘଣ୍ଟା ଭିତରେ ପଶ୍ଚିମ ଓଡ଼ିଶାର ଜିଲ୍ଲାମାନଙ୍କର ସହିତ ରାଜ୍ୟର ପାଖାପାଖି ସବୁ ଜିଲ୍ଲାନ ଧୋକାଗଡ଼ି ସାଙ୍ଗେ ବର୍ଷା ହୋଇପାରେ ବୋଲି ପାଣିପାଗ ବିଜ୍ଞାନ କେନ୍ଦ୍ର ତରଫୁ ସୂଚନା ଦିଆଯାଇଛି। ରାଷ୍ଟ୍ରପତି ଆଉ ପ୍ରଧାନମନ୍ତ୍ରୀଙ୍କର ଓଡ଼ିଶା ଗସ୍ତ ସମୟଥି ସୁରକ୍ଷା ବ୍ୟବସ୍ଥାର ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ। ନିଟ୍ ୟୁଜି ପୁନଃ ପରୀକ୍ଷାକେ ସ୍ୱଚ୍ଛ ଆଉ ସୁରକ୍ଷିତ ପରିଚାଳନା କରବାର୍ ଲାଗି ଟେଲିଗ୍ରାମ ଆପ୍ ଉପରେ କଟକଣା ଜାରି କଲେ ସରକାର। ସମ୍ବଲପୁର ଶୀତଳଷଷ୍ଠୀ ଯାତ୍ରାଥି ଆଜି ଝାଡ଼ୁଆପଡ଼ା ମୁଦିପଡ଼ା ସହିତ ଭିନ୍ ଭିନ୍ ଶିବ ମନ୍ଦିରନୁ ହେଉଛି ପତରପେଣି। ଆଉର୍ କାଲବୈଶାଖୀର ବୋଲେ ପଶ୍ଚିମ ଓଡ଼ିଶାର ଭିନ୍ ଭିନ୍ ଜିଲ୍ଲା ସହିତ ରାଜ୍ୟର ପାଖାପାଖି ସବୁ ଜାଗାନ ଧୋକାଗଡ଼ି ସାଙ୍ଗେ ହୋଇପାରେ ବର୍ଷା, ସୂଚନା ଦେଲା ପାଣିପାଗ କେନ୍ଦ୍ର। ଆଜିର ଆଞ୍ଚଳିକ ଖବର ଇନୁ ଶେଷ ହେଲା। ଜୁହାର।

0: ଆକାଶବାଣୀର ବିକଳ୍ପ ନାହିଁ, ଆକାଶବାଣୀ ହିଁ ଶ୍ରେଷ୍ଠ ମାଧ୍ୟମ ସମସ୍ତଙ୍କ ସହ ସମ୍ପର୍କ ଯୋଡ଼ିବା ପାଇଁ।
1: ସମ୍ବଲପୁରୀ ଆଞ୍ଚଳିକ ସମ୍ବାଦ ଶୁଣିଲେ ଆକାଶବାଣୀ ସମ୍ବଲପୁର। ପରବର୍ତ୍ତୀ କାର୍ଯ୍ୟକ୍ରମ ଶୁଣନ୍ତୁ, ରିଲେ କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ।
2: ସମ୍ବାଦ ପଢୁଛନ୍ତି ପ୍ରଜ୍ଞା ପରିମିତା ଜେନା। G7 ସମ୍ମିଳନୀରେ ଯୋଗ ଦେବା ପାଇଁ ଫ୍ରାନ୍ସର ଏଭିଏନ୍ଠାରେ ପହଞ୍ଚିଲେ ପ୍ରଧାନମନ୍ତ୍ରୀ। ଆସନ୍ତାକାଲି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହିତ ପ୍ରଧାନମନ୍ତ୍ରୀଙ୍କ ହେବ ବୈଠକ। ଖରିଫ୍ ଋତୁରେ ସ୍ୱଳ୍ପ ବୃଷ୍ଟିପାତ ଜିଲ୍ଲାଗୁଡ଼ିକରେ ଆଗୁଆ ପଦକ୍ଷେପ ନେବା ଲାଗି କୃଷିମନ୍ତ୍ରୀଙ୍କ ଗୁରୁତ୍ୱ। ନିଶାମୁକ୍ତ ଭାରତ ସପ୍ତାହକୁ ଆସନ୍ତାକାଲି ଉଦ୍ଘାଟନ କରିବେ କେନ୍ଦ୍ର ସାମାଜିକ ନ୍ୟାୟ ମନ୍ତ୍ରୀ। ଫ୍ରାନ୍ସରେ ୟୁପିଆଇର ଶୁଭାରମ୍ଭ କଲେ କେନ୍ଦ୍ର ବାଣିଜ୍ୟ ମନ୍ତ୍ରୀ। ଏବଂ ଫିଫା ବିଶ୍ୱକପ୍ ଗ୍ରୁପ୍ ଆଇ ମ୍ୟାଚ୍ରେ ଆଜି ଫ୍ରାନ୍ସ ଏବଂ ସେନେଗାଲ ମଧ୍ୟରେ ହେବ ଖେଳ। ଫ୍ରାନ୍ସର ଏଭିଏନ୍ ସହରରେ ଗତକାଲିଠାରୁ ଆରମ୍ଭ ହୋଇଥିବା G7 ସମ୍ମିଳନୀରେ ଯୋଗ ଦେବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦୁଇଦିନିଆ ଗସ୍ତରେ ଆଜି ସେଠାରେ ପହଞ୍ଚନ୍ତି। ଏଭିଏନ୍ରେ ପହଞ୍ଚିବା ପରେ ପ୍ରଧାନମନ୍ତ୍ରୀ ସାମାଜିକ ଗଣମାଧ୍ୟମରେ ପୋଷ୍ଟ କରି କହିଛନ୍ତି, ବିଶ୍ୱର ପ୍ରମୁଖ ନେତାମାନଙ୍କ ସହ ଆଲୋଚନା କରିବା ଏବଂ ଗୁରୁତ୍ୱପୂର୍ଣ୍ଣ ବିଶ୍ୱସ୍ତରୀୟ ପ୍ରସଙ୍ଗରେ ମତାମତ ବିନିମୟ କରିବା ପାଇଁ ସେ ଆଶା ରଖିଛନ୍ତି। ସ୍ଥାୟୀ ଏବଂ ସମୃଦ୍ଧ ବିଶ୍ୱ ଗଠନ ପାଇଁ ଭାରତ ମିଳିତ ପ୍ରୟାସକୁ ଆଗେଇ ନେବାକୁ ସଦାସର୍ବଦା ପ୍ରତିବଦ୍ଧ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ଏହା ପୂର୍ବରୁ ପ୍ରଧାନମନ୍ତ୍ରୀ ଏଭିଏନ୍ ଗସ୍ତ ସମୟରେ ସ୍ୱିଜରଲ୍ୟାଣ୍ଡର ଜେନେଭାଠାରେ ଅବତରଣ କରିଥିଲେ। ବିମାନ ବନ୍ଦରରେ ସ୍ୱିଜରଲ୍ୟାଣ୍ଡ ରାଷ୍ଟ୍ରପତି ଗାଇ ପାର୍ମେଲିନ୍ ତାଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ଜଣାଇଥିଲେ। ଉଭୟ ଭାରତ ସ୍ୱିଜରଲ୍ୟାଣ୍ଡ ସହଭାଗିତାକୁ ଆହୁରି ମଜବୁତ କରିବା ପାଇଁ ସେମାନଙ୍କର ପ୍ରତିବଦ୍ଧତା ଦୋହରାଇଥିଲେ। G7 ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି ସପ୍ତମ ଥର ପାଇଁ ଯୋଗ ଦେଉଛନ୍ତି ଏବଂ ଭାରତ ତ୍ରୟୋଦଶ ଥର ଅଂଶଗ୍ରହଣ କରିବାକୁ ଯାଉଛି। ସମ୍ମିଳନୀରେ ଭାରତର ନିରନ୍ତର ଉପସ୍ଥିତି ବିଶ୍ୱର ପ୍ରମୁଖ ଆହ୍ୱାନଗୁଡ଼ିକର ମୁକାବିଲା କରିବା ଏବଂ ଶାନ୍ତି, ସୁରକ୍ଷା, ସ୍ଥାୟୀ ବିକାଶ ତଥା ଅର୍ଥନୈତିକ ଅଭିବୃଦ୍ଧି ପାଇଁ ଆନ୍ତର୍ଜାତୀୟ ପ୍ରୟାସରେ ଯୋଗଦାନ ଦେବାରେ ଭୂମିକାକୁ ଦର୍ଶାଉଛି। ଭାରତ ପାଇଁ ଏହି ସମ୍ମିଳନୀର ଗୁରୁତ୍ୱ ଅଧିକ ରହିଛି। ପ୍ରଧାନମନ୍ତ୍ରୀ ଏହି ମଞ୍ଚରେ ଗ୍ଲୋବାଲ୍ ସାଉଥ୍ର ସ୍ୱର ଏବଂ ସମସ୍ୟାକୁ ଦୃଢ଼ ଭାବରେ ଉପସ୍ଥାପନ କରିବେ। ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ୍ ମ୍ୟାକ୍ରନ୍ ଆଜି ସନ୍ଧ୍ୟାରେ ପ୍ରଧାନମନ୍ତ୍ରୀଙ୍କୁ ଆନୁଷ୍ଠାନିକ ଭାବେ ସ୍ୱାଗତ କରିବେ। ଏହାପରେ ପ୍ରଧାନମନ୍ତ୍ରୀ ମୋଦି ନୂତନ ସହଭାଗିତା ଗଠନ ଏବଂ ଆନ୍ତର୍ଜାତୀୟ ସଂହତିର ପୁନର୍ନିର୍ମାଣ ଶୀର୍ଷକ ଏକ ଉଚ୍ଚସ୍ତରୀୟ କାର୍ଯ୍ୟକାରୀ ଅଧିବେଶନରେ ଭାଗ ନେବେ। ଏହି ଅଧିବେଶନରେ G7 ଦେଶର ନେତା, ସହଯୋଗୀ ଦେଶ ଏବଂ ବିଶ୍ୱବ୍ୟାଙ୍କ ତଥା ଆଫ୍ରିକୀୟ ବିକାଶ ବ୍ୟାଙ୍କର ବରିଷ୍ଠ ପ୍ରତିନିଧିମାନେ ଅଂଶଗ୍ରହଣ କରିବେ। ସମ୍ମିଳନୀ ଅବସରରେ ପ୍ରଧାନମନ୍ତ୍ରୀ କାନାଡ଼ାର ପ୍ରଧାନମନ୍ତ୍ରୀ ମାର୍କ କାର୍ନି, ବ୍ରିଟେନ୍ର ପ୍ରଧାନମନ୍ତ୍ରୀ କିର୍ ଷ୍ଟାର୍ମର୍ ଏବଂ ସଂଯୁକ୍ତ ଆରବ ଏମିରେଟ୍ସର ରାଷ୍ଟ୍ରପତି ଶେଖ୍ ମହମ୍ମଦ ବିନ୍ ଜାୟେଦ୍ ଅଲ୍ ନାହ୍ୟାନ୍ଙ୍କ ସହ ଦ୍ୱିପାକ୍ଷିକ ଆଲୋଚନା କରିବାର କାର୍ଯ୍ୟସୂଚୀ ରହିଛି। ଆଜି ରାତିରେ ଶ୍ରୀ ମୋଦି ଫ୍ରାନ୍ସ ରାଷ୍ଟ୍ରପତି ମାକ୍ରନ୍ଙ୍କ ଦ୍ୱାରା ଆୟୋଜିତ ଏକ ସ୍ୱତନ୍ତ୍ର ନୈଶଭୋଜିରେ ଯୋଗଦେବେ। ଆସନ୍ତାକାଲି ପ୍ରଧାନମନ୍ତ୍ରୀ ମୋଦି ଏବଂ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ମଧ୍ୟରେ ବୈଠକ ହେବ। ବିଭିନ୍ନ କ୍ଷେତ୍ରରେ ଦ୍ୱିପାକ୍ଷିକ ସହଯୋଗକୁ ଆହୁରି ମଜବୁତ କରିବା ପାଇଁ ଦୁଇ ନେତା ଆଲୋଚନା କରିବେ ବୋଲି ଆଶା କରାଯାଉଛି। ଏହାସହ ପାରସ୍କରିକ ସ୍ୱାର୍ଥ ସମ୍ବଳିତ ଗୁରୁତ୍ୱପୂର୍ଣ୍ଣ ଆଞ୍ଚଳିକ ଏବଂ ବିଶ୍ୱସ୍ତରୀୟ ଘଟଣାବଳୀ ଉପରେ ମଧ୍ୟ ସେମାନେ ମତାମତ ବିନିମୟ କରିବାର ସମ୍ଭାବନା ରହିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସ୍ଲୋଭାକିଆର ସର୍ବୋଚ୍ଚ ରାଷ୍ଟ୍ରୀୟ ସମ୍ମାନ ଦ ଅର୍ଡର ଅଫ୍ ଦ ହ୍ୱାଇଟ୍ ଡବଲ୍ କ୍ରସ୍ ଫାର୍ଷ୍ଟ କ୍ଲାସ୍ ସମ୍ମାନରେ ସମ୍ମାନିତ କରାଯାଇଥିବାରୁ ଏହା ରାଷ୍ଟ୍ର ପାଇଁ ଗୌରବର ବିଷୟ ବୋଲି ବିଜେପି ପକ୍ଷରୁ କୁହାଯାଇଛି। ନୂଆଦିଲ୍ଲୀରେ ଗଣମାଧ୍ୟମକୁ ସୂଚନା ଦେଇ ବିଜେପି ମୁଖପାତ୍ର ସମ୍ବିତ ପାତ୍ର କହିଛନ୍ତି, ପ୍ରଧାନମନ୍ତ୍ରୀ ଏହି ସମ୍ମାନ ପ୍ରଦାନ ସମ୍ପର୍କରେ ନିଜର ମତାମତ ଦେଇ କହିଛନ୍ତି, ଏହା କେବଳ ତାଙ୍କ ପାଇଁ ଉଦ୍ଦିଷ୍ଟ ନୁହେଁ ବରଂ ଦେଶବାସୀଙ୍କ ପାଇଁ ସମର୍ପିତ। ଶ୍ରୀ ପାତ୍ର କହିଛନ୍ତି, ଶ୍ରୀ ମୋଦିଙ୍କୁ ବିଭିନ୍ନ ଦେଶ ପକ୍ଷରୁ 33 ସର୍ବୋଚ୍ଚ ନାଗରିକ ସମ୍ମାନରେ ସମ୍ମାନିତ କରାଯାଇ ସାରିଲାଣି, ଯାହାକି ବିଶ୍ୱରେ ଭାରତର ସ୍ଥିତିକୁ ଆହୁରି ଦ୍ୱିଗୁଣିତ କରିଛି। କୃଷି ଏବଂ କୃଷକ କଲ୍ୟାଣ ମନ୍ତ୍ରୀ ଶିବରାଜ ସିଂ ଚୌହାନ ଆଜି ନୂଆଦିଲ୍ଲୀରେ ଏକ ଉଚ୍ଚସ୍ତରୀୟ କୃଷି ସମୀକ୍ଷା ବୈଠକ କରିଛନ୍ତି। ଏଥିରେ ଖରିଫ୍ ଋତୁ 2026 ପାଇଁ ସମଗ୍ର ଦେଶରେ ହେଉଥିବା ପ୍ରସ୍ତୁତି ସମ୍ପର୍କରେ ସମୀକ୍ଷା କରାଯାଇଛି। କୃଷି ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି, ସମ୍ଭାବ୍ୟ ଏଲ୍ନିନୋ ପରିସ୍ଥିତିକୁ ଦୃଷ୍ଟିରେ ରଖି ଶ୍ରୀ ସିଂ କପା ଉତ୍ପାଦନ ବୃଦ୍ଧି, ଡାଲିଜାତୀୟ ଶସ୍ୟ ଅମଳରେ ଆତ୍ମନିର୍ଭରଶୀଳତା ଏବଂ ସ୍ୱଳ୍ପ ବୃଷ୍ଟିପାତ ଜିଲ୍ଲାଗୁଡ଼ିକରେ ଆଗୁଆ ବ୍ୟବସ୍ଥା ସମ୍ପର୍କରେ ପ୍ରାଧାନ୍ୟ ଦେଇଛନ୍ତି। ସେ କହିଛନ୍ତି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମାର୍ଗଦର୍ଶନରେ କୃଷକ ମାନଙ୍କ ସ୍ୱାର୍ଥ ସୁରକ୍ଷା ଦେବା ସରକାରଙ୍କ ସର୍ବୋଚ୍ଚ ପ୍ରାଥମିକତା ରହିଛି। ଏହି ଋତୁରେ ଶସ୍ୟ ଅମଳ କ୍ଷେତ୍ରରେ ସୃଷ୍ଟି ହେଉଥିବା ପ୍ରତିକୂଳ ପାଣିପାଗ ବ୍ୟବସ୍ଥା ଦୃଷ୍ଟିରୁ ଏବଂ କୃଷି ଓ କୃଷକମାନଙ୍କ କଲ୍ୟାଣ ନିମନ୍ତେ ସମସ୍ତ ପ୍ରକାର ଆବଶ୍ୟକ ପଦକ୍ଷେପ ଗ୍ରହଣକୁ ସୁନିଶ୍ଚିତ କରିବା ଲାଗି ବୈଠକରେ ଗୁରୁତ୍ୱ ପ୍ରଦାନ କରାଯାଇଛି। ସ୍ୱଳ୍ପ ବୃଷ୍ଟିପାତ ଜିଲ୍ଲାଗୁଡ଼ିକରେ ଆଗୁଆ ପଦକ୍ଷେପ ନେବା ଲାଗି ସମସ୍ତ ପ୍ରସ୍ତୁତି ଗ୍ରହଣ କରାଯିବା ଉଚିତ ବୋଲି ଶ୍ରୀ ଚୌହାନ କହିଛନ୍ତି। ଏହି ଜିଲ୍ଲାଗୁଡ଼ିକୁ ଚିହ୍ନଟ କରିବା ଏବଂ ଶସ୍ୟ ଯୋଜନା ପ୍ରସ୍ତୁତି କରିବା କ୍ଷେତ୍ରରେ ରାଜ୍ୟ ସରକାରଙ୍କ ସହ ସମନ୍ୱୟ ସ୍ଥାପନ କରିବାର ଆବଶ୍ୟକତା ରହିଛି ବୋଲି ଶ୍ରୀ ସିଂ କହିଛନ୍ତି। କେନ୍ଦ୍ର ସାମାଜିକ ନ୍ୟାୟ ଓ ସଶକ୍ତିକରଣ ମନ୍ତ୍ରୀ ଡକ୍ଟର ବୀରେନ୍ଦ୍ର କୁମାର ଆସନ୍ତାକାଲି ନିଶାମୁକ୍ତ ଭାରତ ଅଭିଯାନ ଅନ୍ତର୍ଗତ ନିଶାମୁକ୍ତ ଭାରତ ସପ୍ତାହକୁ ଆଭାସୀ ମାଧ୍ୟମରେ ଉଦ୍ଘାଟନ କରିବେ। ଏହି ପଦକ୍ଷେପର ମୂଳ ଲକ୍ଷ୍ୟ ହେଉଛି ଦେଶବ୍ୟାପୀ ନିଶାଦ୍ରବ୍ୟର ଅପବ୍ୟବହାର ବିରୋଧରେ ସଚେତନତା ବୃଦ୍ଧି କରିବା, ନାଗରିକମାନଙ୍କର ଅଂଶଗ୍ରହଣକୁ ସୁଦୃଢ଼ କରିବା ଏବଂ ସ୍ୱେଚ୍ଛାସେବୀମାନଙ୍କ ଯୋଗଦାନକୁ ଆହୁରି ବ୍ୟାପକ କରିବା। ଏହି କାର୍ଯ୍ୟକ୍ରମ ଅବସରରେ ମନ୍ତ୍ରୀ ଡକ୍ଟର କୁମାର ନିଶାମୁକ୍ତି ମିତ୍ରଙ୍କ ପାଇଁ ଏକ ବ୍ୟକ୍ତିଗତ ଡ୍ୟାସ୍ବୋର୍ଡ ଏବଂ ଏନ୍ଏମ୍ ବିଏ ଉପରେ ଆଧାରିତ ଏକ କ୍ଷୁଦ୍ର ଚଳଚ୍ଚିତ୍ର ଭଳି କେତେକ ପ୍ରମୁଖ ଯୋଜନାର ଶୁଭାରମ୍ଭ କରିବେ। ସାମାଜିକ ନ୍ୟାୟ ଓ ସଶକ୍ତିକରଣ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ଏହି ସପ୍ତାହବ୍ୟାପୀ ଅଭିଯାନ ମଧ୍ୟରେ ସାରା ଦେଶରେ ସଚେତନତା ଏବଂ ଜନସାଧାରଣଙ୍କୁ ଏକତ୍ରିତ କରିବା ପାଇଁ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନ କରାଯିବ। ଏଥିମଧ୍ୟରେ ଗଣଶପଥ ଗ୍ରହଣ ଉତ୍ସବ, ସଚେତନତା ଯାତ୍ରା, ସାଇକେଲ ଶୋଭାଯାତ୍ରା, ଯୁବପିଢ଼ିଙ୍କ ନେତୃତ୍ୱରେ ବିଭିନ୍ନ ଅଭିଯାନ, ପୋଷ୍ଟର ତିଆରି, ସ୍ଲୋଗାନ ଲିଖନ ଓ ପ୍ରବନ୍ଧ ପ୍ରତିଯୋଗିତା, ୱେବିନାର, ବିଶେଷଜ୍ଞମାନଙ୍କ ସହ ଆଲୋଚନା ଏବଂ ପଥପ୍ରାନ୍ତ ନାଟକ ଆଦି ସାମିଲ ରହିଛି। ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଇଡି ପକ୍ଷରୁ 2016-17 ଏବଂ 2017-18 ଆର୍ଥିକ ବର୍ଷରେ ୟେସ୍ ବ୍ୟାଙ୍କ ଋଣ ଦୁର୍ନୀତି ଅଭିଯୋଗରେ ମୁମ୍ବାଇ, ଖାଣ୍ଡଲା ଏବଂ ନୂଆଦିଲ୍ଲୀର 17 ସ୍ଥାନରେ ଚଢ଼ଉ କରାଯାଇଛି। ସୁରକ୍ଷା ସମ୍ପତ୍ତି ପୁନଃନିର୍ମାଣ ନିଗମ, ସୁରକ୍ଷା ରିଏଲିଟି ଲିମିଟେଡ୍, ଖ୍ୟାତି ରିଏଲ୍ଟର୍ସ ପ୍ରାଇଭେଟ୍ ଲିମିଟେଡ୍ର ନିର୍ଦ୍ଦେଶକ କର୍ମଚାରୀ ଏବଂ ୟେସ୍ ବ୍ୟାଙ୍କର ପୂର୍ବତନ କର୍ମଚାରୀଙ୍କ ଘରେ ମଧ୍ୟ ଖାନତଲାସୀ କରାଯାଇଛି। କେନ୍ଦ୍ର ବାଣିଜ୍ୟ ଏବଂ ଉଦ୍ୟୋଗ ମନ୍ତ୍ରୀ ପିୟୁଷ ଗୋଏଲ ଫ୍ରାନ୍ସର ନାଇସ୍ ମାସାନାଠାରେ ୟୁନିଫାଏଡ୍ ପେମେଣ୍ଟସ୍ ଇଣ୍ଟରଫେସ୍ ୟୁପିଆଇର ଶୁଭାରମ୍ଭ କରିଛନ୍ତି। ସାମାଜିକ ଗଣମାଧ୍ୟମରେ ପୋଷ୍ଟ କରି ଶ୍ରୀ ଗୋଏଲ କହିଛନ୍ତି ଫ୍ରାନ୍ସର ଅନ୍ୟତମ ପ୍ରମୁଖ ଖୁଚୁରା ବ୍ୟବସାୟିକ କେନ୍ଦ୍ରକୁ ଭାରତର ବିଶ୍ୱସ୍ତରୀୟ ଡିଜିଟାଲ୍ ପେମେଣ୍ଟ ପ୍ଲାଟଫର୍ମ ଆଣିବା ୟୁପିଆଇର ବୈଶ୍ୱିକ ସମ୍ପ୍ରସାରଣ ଦିଗରେ ଆଉ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ। ସେ କହିଛନ୍ତି ଏହି ପ୍ରୟାସ ବ୍ୟାପକ ସ୍ତରରେ ବିଶ୍ୱସନୀୟ, ସହଜ ଏବଂ ପରସ୍କର ସହ ସଂଯୋଗୀକରଣ ଡିଜିଟାଲ୍ ସମାଧାନ କରିବା କ୍ଷେତ୍ରରେ ଭାରତର ଦକ୍ଷତାକୁ ପ୍ରଦର୍ଶନ କରୁଛି। ମନ୍ତ୍ରୀ କହିଛନ୍ତି ଏହି ଶୁଭାରମ୍ଭ ଭାରତ ଏବଂ ଫ୍ରାନ୍ସ ମଧ୍ୟରେ ଅର୍ଥନୈତିକ ଓ ବୈଷୟିକ ସମ୍ପର୍କକୁ ଅଧିକ ସୁଦୃଢ଼ କରିବ। ଏହା ଦୁଇ ଦେଶ ମଧ୍ୟରେ ରହିଥିବା ରଣନୀତିକ ସହଭାଗିତାର ବଢ଼ୁଥିବା ସମ୍ପର୍କ ଓ ବିଶ୍ୱସନୀୟକୁ ପ୍ରତିଫଳିତ କରୁଛି। ଦକ୍ଷିଣ ଜିମ୍ବାୱେରେ ଏକ ମାଲବାହି ଟ୍ରେନ୍ ସହ ଗୋଟିଏ ବସ୍ ଦୁର୍ଘଟଣା ହେବା ଫଳରେ 9 ମୃତ୍ୟୁ ହେବା ସହ 25 ଜଣ ଆହତ ହୋଇଛନ୍ତି। ଜିମ୍ବାୱେ ଜାତୀୟ ରେଳପଥ ମୁଖପାତ୍ର ଆଣ୍ଡ୍ରୁ କାନମ୍ବୁରା କହିଛନ୍ତି ବସ୍ଟି ଲେବୁଲ୍ କ୍ରସିଂ ଅତିକ୍ରମ କରୁଥିବାବେଳେ ଟ୍ରେନ୍ ସହ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ରେଳ ସୁରକ୍ଷା ନିୟମାବଳୀ ଉଲ୍ଲଂଘନ କରି ବସ୍ଟି ଲେବୁଲ୍ କ୍ରସିଂ ଅତିକ୍ରମ କରୁଥିବା ଜଣାପଡ଼ିଛି। ଆମେରିକା ସହିତ ଯୁଦ୍ଧ ସମାପ୍ତ କରିବା ପରେ ହୋଇଥିବା ଚୁକ୍ତିନାମା ଅନୁଯାୟୀ ଇସ୍ରାଏଲ୍କୁ ମଧ୍ୟ ଲେବାନନ୍ରୁ ହଟିବାକୁ ପଡ଼ିବ ବୋଲି ଆଜି ଇରାନ୍ କହିଛି। ଇରାନ୍ର ବୈଦେଶିକ ମନ୍ତ୍ରୀ ଆବାସ ଆରଗସି କହିଛନ୍ତି ଦକ୍ଷିଣ ଲେବାନନ୍ରେ ଇସ୍ରାଏଲ୍ର କ୍ରମାଗତ ଆକ୍ରମଣ ଆମେରିକା ଏବଂ ଇରାନ୍ ମଧ୍ୟରେ ହୋଇଥିବା ବୁଝାମଣାପତ୍ରର ଉଲ୍ଲଂଘନ ହେବ। ଚୂଡ଼ାନ୍ତ ଚୁକ୍ତିରେ ଲେବାନନ୍ ସାମିଲ ଅଛି କି ନାହିଁ ସେ ନେଇ ଆମେରିକା କୌଣସି ସ୍ୱଷ୍ଟୀକରଣ ଦେଇନାହିଁ। ଅନ୍ୟପକ୍ଷରେ ଗତକାଲି ଇସ୍ରାଏଲ୍ର ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟୁ ଏହି ଚୁକ୍ତିକୁ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନିଷ୍ପତ୍ତି ବୋଲି ବର୍ଣ୍ଣନା କରିଛନ୍ତି। ଏହାସହ ସେ କହିଛନ୍ତି ଇସ୍ରାଏଲ୍ର ନିଜସ୍ୱ ପ୍ରାଥମିକତା ରହିଛି। ରାଷ୍ଟ୍ରୀୟ ଯୋଗ୍ୟତା ତଥା ପ୍ରବେଶିକା ପରୀକ୍ଷା ନିଟ୍ ୟୁଜି 2026 ପୁନଃ ପରୀକ୍ଷା ପୂର୍ବରୁ କେନ୍ଦ୍ର ସରକାର ସାମାଜିକ ଗଣମାଧ୍ୟମ ଆପ୍ ଟେଲିଗ୍ରାମ ଉପରେ ଚଳିତ ମାସ 22 ତାରିଖ ପର୍ଯ୍ୟନ୍ତ କଟକଣା ଜାରି କରିଛନ୍ତି। ସୂଚନାଯୋଗ୍ୟ ଚଳିତ ମାସ 21 ତାରିଖରେ ନିଟ୍ ୟୁଜି ପ୍ରବେଶିକା ପରୀକ୍ଷା ପୁନର୍ବାର ଅନୁଷ୍ଠିତ ହେବ। ଜାତୀୟ ପରୀକ୍ଷଣ ସଂସ୍ଥାନ ଏନ୍ଟିଏ କେନ୍ଦ୍ର ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତିବିଦ୍ୟା ମନ୍ତ୍ରଣାଳୟର ଏହି ନିଷ୍ପଭିକୁ ସ୍ୱାଗତ କରିଛି। ଫିଫା ବିଶ୍ୱକପ୍ 2026ର ଗ୍ରୁପ୍ ଆଇ ମ୍ୟାଚ୍ରେ ଆଜି ଫ୍ରାନ୍ସ ଏବଂ ସେନେଗାଲ ମଧ୍ୟରେ ଖେଳ ହେବ। ଯୁକ୍ତରାଷ୍ଟ୍ର ଆମେରିକାର ନ୍ୟୁଜର୍ସିଠାରେ ଭାରତୀୟ ସମୟ ରାତି 12:30 ସମୟରେ ମ୍ୟାଚ୍ ଆରମ୍ଭ ହେବ। ଅନ୍ୟ ଏକ ଗ୍ରୁପ୍ ଆଇ ମ୍ୟାଚ୍ରେ ବୋଷ୍ଟନ୍ ଷ୍ଟାଡିୟମ୍ଠାରେ ନରୱେ ଏବଂ ଇରାକ ମଧ୍ୟରେ ଖେଳ ହେବ। ଏହି ମ୍ୟାଚ୍ ଭାରତୀୟ ସମୟ ଭୋର 3:30 ହେବ। ଏହା ପୂର୍ବରୁ ଲସ୍ ଏଞ୍ଜେଲସ୍ର ସୋଫି ଷ୍ଟାଡିୟମ୍ଠାରେ ଇରାନ୍ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ହୋଇଥିବା ମ୍ୟାଚ୍ 2-2 ଅମୀମାଂସିତ ରହିଛି। ସେହିପରି ଉରୁଗୁଏ ଓ ସାଉଦି ଆରବ ମଧ୍ୟରେ 1-1 ଖେଳ ଶେଷ ହୋଇଛି। ଜି7 ସମ୍ମିଳନୀରେ ଯୋଗଦେବା ପାଇଁ ଫ୍ରାନ୍ସର ଏଭିଏନ୍ଠାରେ ପହଞ୍ଚିଲେ ପ୍ରଧାନମନ୍ତ୍ରୀ। ଆସନ୍ତାକାଲି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହିତ ପ୍ରଧାନମନ୍ତ୍ରୀଙ୍କ ହେବ ବୈଠକ। ଖରିଫ୍ ଋତୁରେ ସ୍ୱଳ୍ପ ବୃଷ୍ଟିପାତ ଜିଲ୍ଲାଗୁଡ଼ିକରେ ଆଗୁଆ ପଦକ୍ଷେପ ନେବା ଲାଗି କୃଷିମନ୍ତ୍ରୀଙ୍କ ଗୁରୁତ୍ୱ। ନିଶାମୁକ୍ତ ଭାରତ ସପ୍ତାହକୁ ଆସନ୍ତାକାଲି ଉଦ୍ଘାଟନ କରିବେ କେନ୍ଦ୍ର ସାମାଜିକ ନ୍ୟାୟ ମନ୍ତ୍ରୀ। ଫ୍ରାନ୍ସରେ ୟୁପିଆଇର ଶୁଭାରମ୍ଭ କଲେ କେନ୍ଦ୍ର ବାଣିଜ୍ୟ ମନ୍ତ୍ରୀ ଏବଂ ଫିଫା ବିଶ୍ୱକପ୍ ଗ୍ରୁପ୍ ଆଇ ମ୍ୟାଚ୍ରେ ଆଜି ଫ୍ରାନ୍ସ ଏବଂ ସେନେଗାଲ ମଧ୍ୟରେ ହେବ ଖେଳ। ସମ୍ବାଦ ଶେଷ ହେଲା।
3: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ।
4: ସୁଦୂରରୁ ସଦର ଅପହଞ୍ଚ ଅଞ୍ଚଳର ସ୍ୱର ଉତ୍ସବ ମହୋତ୍ସବ ସଭା ସମିତି ସମାରୋହ ପ୍ରଗତି ଦୁର୍ଗତି ଏବଂ ସଙ୍ଗତିର ଅଭିବ୍ୟକ୍ତିକୁ ନେଇ ଆଞ୍ଚଳିକ ସମ୍ବାଦ ବିଭାଗ ପକ୍ଷରୁ ପ୍ରସ୍ତୁତ କରୁଛୁ ଜିଲ୍ଲା ହାଲଚାଲ। ଆଜି ଜିଲ୍ଲା ହାଲଚାଲରେ ଶୁଣନ୍ତୁ ସମ୍ବଲପୁର ଜିଲ୍ଲା ସମ୍ପର୍କରେ। ତଥ୍ୟ ଦେଇଛନ୍ତି ଆମ ସମ୍ବଲପୁର ସମ୍ବାଦଦାତା ଗୁଣମଣି ବିଶ୍ୱାଳ। ଉପସ୍ଥାପନାରେ ମୁଁ ଆଦିତ୍ୟ ନାରାୟଣ ଦାସ। ସମ୍ବଲପୁରରେ ହେବ ଫିଫା ମାନର 3 ଫୁଟବଲ ପଡ଼ିଆ। ଏନେଇ 15 ଟଙ୍କା ବ୍ୟୟବରାଦ ହୋଇଛି। ସମ୍ବଲପୁର ତଥା ପଶ୍ଚିମ ଓଡ଼ିଶାର କ୍ରୀଡ଼ା ମାନଚିତ୍ରରେ ନୂଆ ଅଧ୍ୟାୟ ଯୋଡ଼ି ହୋଇଛି। ସମ୍ବଲପୁର ଫୁଟବଲ ଏକାଡେମୀ ପରିସରରେ ଫୁଟବଲ ପଡ଼ିଆରେ ଘାସ ବିହନ ବୁଣି ଉନ୍ନତିକରଣର ଶୁଭ ଦେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଏହା କହିଛନ୍ତି। ବର୍ଷା ହେଲେ ମଧ୍ୟ ଏଠାରେ ଫୁଟବଲ ଖେଳାଯାଇପାରିବ ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି କହିଛନ୍ତି।
5: ଓଡ଼ିଶାର କ୍ରୀଡ଼ା ମାନଚିତ୍ରରେ ସମ୍ବଲପୁର ଫୁଟବଲ ଏକାଡେମୀର ସ୍ୱତନ୍ତ୍ର ଗୋଟିଏ ପରିଚୟ ରହିଛି। ସମ୍ବଲପୁର ଏ ଅଞ୍ଚଳର ନେତା ତଥା ସମ୍ବଲପୁରର ମାନ୍ୟବର ବିଧାୟକ ଶ୍ରୀଯୁକ୍ତ ଜୟନାରାୟଣ ମିଶ୍ରଙ୍କର ନେତୃତ୍ୱରେ 2007 ମସିହାରୁ ଆରମ୍ଭ ହୋଇଥିବା ଏହି ଏକାଡେମୀ ଆଜି ରାଜ୍ୟର କ୍ରୀଡ଼ା ପ୍ରତିଭାମାନଙ୍କୁ ଜାତୀୟ ସ୍ତରରେ ପରିଚୟ କରାଇବାରେ ଇଏ ଗୋଟିଏ ବହୁତ ବଡ଼, ପଶ୍ଚିମ ଓଡ଼ିଶା କେବଳ ନୁହଁ ସାରା ଓଡ଼ିଶା ପାଇଁ ଗୋଟିଏ ବଡ଼ ଇଏ ମାଧ୍ୟମ ବନିଛି। ବିଗତ 19 ବର୍ଷ ମଧ୍ୟରେ ଏହି ଏକାଡେମୀରୁ ଶହ ଶହ ପିଲାଙ୍କୁ ପ୍ରତିଭାବାନ ଆକାରରେ ସେମାନଙ୍କୁ ବିକଶିତ ମାନେ ବିକାଶ କରାଇବା ଏବଂ ବିଭିନ୍ନ କ୍ଲବରେ ସେମାନଙ୍କୁ ଖେଳିବାର ସୁଯୋଗ କରାଇବା ଇଏ ଗୋଟେ ତାଙ୍କର ବହୁତ ବଡ଼ ଅବଦାନ ରହିଆସିଛି। ଏକାଡେମୀର ଅନେକ ଖେଳାଳି ବିଭିନ୍ନ ବୟସ ବର୍ଗର ଜାତୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟରେ ସେମାନେ ମଧ୍ୟ ପ୍ରତିନିଧିତ୍ୱ କରିକି ସମ୍ବଲପୁର ଫୁଟବଲ ଏକାଡେମୀର ନାମକୁ ବହୁତ ଆଗକୁ ନେଇଛନ୍ତି। ଏହି ସଫଳତା ପଛରେ ରହିଛି ଆମ ଏଇ ଏକାଡେମୀର ସୁଦୃଢ଼ ଭିତ୍ତିଭୂମି ଏବଂ ତାଠାରୁ ଆଉ ଗୋଟିଏ ବଡ଼ ଜିନିଷ ରହିଛି, ସେଟା ହେଲା ଉପଯୁକ୍ତ କୋଚିଂ ବ୍ୟବସ୍ଥା। ବର୍ତ୍ତମାନ ଏଠାରେ 3 ପୂର୍ଣ୍ଣ ଆକାରର ଫୁଟବଲ ପଡ଼ିଆ, ଗୋଟିଏ ଅତ୍ୟାଧୁନିକ ଜିମ୍ନାସିୟମ ଏବଂ ଗୋଟିଏ 25 x 10 ଗୋଟିଏ ସୁଇମିଂ ପୁଲ ମଧ୍ୟ ଅଛି। ପ୍ରଶିକ୍ଷାର୍ଥୀମାନଙ୍କର ପାଇଁ ମଧ୍ୟ ଏଠି ସେମାନେ ବାକି ସମୟରେ କେମିତି ବିଶ୍ରାମ ନେବେ ରହିବେ ସେଥିପାଇଁ ମଧ୍ୟ 2 ଛାତ୍ରାବାସର ବ୍ୟବସ୍ଥା ମଧ୍ୟ କରାଯାଇଛି। ଫୁଟବଲ କ୍ରୀଡ଼ାର ବିକାଶ ପାଇଁ ଏକାଡେମୀର ପ୍ରତିବଦ୍ଧତା ଏ ଭାବକୁ ସମ୍ମାନ ଜଣାଇ ସମ୍ବଲପୁରର ବିଧାୟକ ଜୟନାରାୟଣ ମିଶ୍ରଙ୍କର ମଧ୍ୟ ଯେଉଁ ଏକାଡେମୀର ଉନ୍ନତି କରିବା ପାଇଁ ଏହାକୁ ଆହୁରି ଆଗକୁ ଜାତୀୟ ଅନ୍ତର୍ଜାତୀୟ ସ୍ତରକୁ ନେବା ପାଇଁ ଯେଉଁ ଉଦ୍ୟମ ଜାରି ରଖିଛନ୍ତି ଏବଂ ସରକାର ନିକଟରେ ଯେଉଁ ପ୍ରସ୍ତାବ ଦେଇଛନ୍ତି ତାକୁ ରାଜ୍ୟ ସରକାର ତାଙ୍କ ପ୍ରସ୍ତାବକୁ ଗ୍ରହଣ କରିଛନ୍ତି।
4: ଏବେ କିଛି ସମ୍ବାଦ ସଂକ୍ଷେପରେ ଆମ ସମ୍ବାଦଦାତାଙ୍କ ଠାରୁ।
6: ସମ୍ବଲପୁରର ପ୍ରସିଦ୍ଧ ଶୀତଳଷଷ୍ଠୀ ଯାତ୍ରାକୁ ଶୃଙ୍ଖଳିତ ସୁରକ୍ଷିତ ଓ ଧୁମ୍ଧାମ୍ରେ ପାଳନ କରିବା ପାଇଁ ଜିଲ୍ଲା ପ୍ରଶାସନ ଏବଂ ସମ୍ବଲପୁର ମହାନଗର ନିଗମ ପକ୍ଷରୁ ପ୍ରସ୍ତୁତି ଜୋରଦାର କରାଯାଇଛି। ଏହି ପରିପ୍ରେକ୍ଷୀରେ ସମ୍ବଲପୁର ଜିଲ୍ଲାପାଳ, ସମ୍ବଲପୁର ମହାନଗର ନିଗମ କମିଶନର ଏବଂ ବିଭିନ୍ନ ବିଭାଗର ବରିଷ୍ଠ ଅଧିକାରୀମାନେ ମିଳିତ ଭାବେ ସହରର ମୋଦିପଡ଼ା, ନନ୍ପଡ଼ା, ଝାଡ଼ୁଆପଡ଼ା ପରିଦର୍ଶନ କରି କ୍ଷେତ୍ରସ୍ତରୀୟ ସମୀକ୍ଷା କରିଛନ୍ତି। ସମ୍ବଲପୁର ଜିଲ୍ଲାରେ ସ୍ୱତନ୍ତ୍ର ସଘନ ସଂଶୋଧନ ବା SIR କାର୍ଯ୍ୟ ସୁରୁଖୁରୁରେ ଚାଲିଥିବା ନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି। BLO ଘରକୁ ଘର ଯାଇ 75.45% ଭୋଟରକୁ ପରିଗଣନା ଫର୍ମ ପ୍ରଦାନ କରିଥିବା ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ସୂଚନା ଦେଇଛନ୍ତି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ସମ୍ବଲପୁର ଜିଲ୍ଲାର ଦ୍ୱିତୀୟ ପର୍ଯ୍ୟାୟରେ 7 ଗୋଦାବରୀ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟର ଶିଳାନ୍ୟାସ କରିଛନ୍ତି। ମୁଖ୍ୟମନ୍ତ୍ରୀ ଆବାସୀ ମାଧ୍ୟମରେ ଏହି ସମସ୍ତ ବିଦ୍ୟାଳୟଗୁଡ଼ିକର ଶିଳାନ୍ୟାସ କରିଛନ୍ତି। ବିଶ୍ୱ ପରିବେଶ ଦିବସ ଅବସରରେ ସମ୍ବଲପୁର ମହାନଗର ନିଗମ SMC ପକ୍ଷରୁ ବୁର୍ଲାସ୍ଥିତ MCCMRF ପରିସରରେ ଏକ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ସମ୍ବଲପୁର ବିଧାୟକ ଜୟନାରାୟଣ ମିଶ୍ର, ସାଂସଦ ପ୍ରତିନିଧି ନାଉରୀ ନାୟକ, ସମ୍ବଲପୁର ମହାନଗର ନିଗମ କମିଶନର ରେହାନ ଖେତ୍ରୀ ଓ ସମ୍ବଲପୁର ବନଖଣ୍ଡ ଅଧିକାରୀମାନେ ଉପସ୍ଥିତ ଥିଲେ। ସମ୍ବଲପୁରରେ ସଫଳତାର ସହ ଗାଁ ଆମ୍ବ ପସରା ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି। ସ୍ଥାନୀୟ ପ୍ରଶାସନ ଓ ଉର୍ମାସର ମିଳିତ ସହଯୋଗରେ ସ୍ୱତନ୍ତ୍ର ଆମ୍ବ ମହୋତ୍ସବ ଗାଁ ଆମ୍ବ ପସରା ଆୟୋଜନ ହୋଇଛି।
4: ସମ୍ବଲପୁରରେ ଆୟୋଜିତ ହେଉଥିବା ସର୍ବଭାରତୀୟ କବାଡ଼ି କପ୍ର ତୃତୀୟ ସନ୍ଧ୍ୟାରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଖେଳାଳିମାନଙ୍କୁ ଅଭିନନ୍ଦନ ଜଣାଇବା ସହ ଖେଳୁଆଡ଼ ମନୋବୃତ୍ତି ପାଇଁ ସମ୍ବଲପୁର ମାଟିକୁ ଧନ୍ୟବାଦ ଜଣାଇଛନ୍ତି। ଜିଲ୍ଲା ହାଲଚାଲର ପ୍ରସାରଣ ଆଜି ପାଇଁ ଏତିକିରେ ଶେଷ ହେଲା। ଆସନ୍ତାକାଲି ଜିଲ୍ଲା ହାଲଚାଲରେ ଆପଣମାନେ ଶୁଣିପାରିବେ ସୁବର୍ଣ୍ଣପୁର ଜିଲ୍ଲା ସମ୍ପର୍କରେ।
3: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ।
1: ଏତେବେଳେ ଯାଏଁ କାର୍ଯ୍ୟକ୍ରମ ଶୁଣୁଥିଲେ, ରିଲେ କରି ପ୍ରସାର କଲୁ ଆକାଶବାଣୀ କଟକ କେନ୍ଦ୍ରରୁ। ଆକାଶବାଣୀ ସମ୍ବଲପୁର ପ୍ରଚାର କରୁଛୁ କୃଷି ସଂସାର କାର୍ଯ୍ୟକ୍ରମ।

0: ନୂତନ ଶକ୍ତି ପ୍ରଦାନ କରିଛି। ପୁରାତନ ସମ୍ପର୍କକୁ ସୁଦୃଢ଼ କରିବା ସହ ନୂତନ ବନ୍ଧୁତ୍ୱ ମଧ୍ୟ ସ୍ଥାପନ କରିଛି। ବିଶ୍ୱ ସହିତ ଜଡ଼ିତ ହେବା ପଛରେ ରହିଛି ଭାରତର ମାନବୀୟ ସାହାଯ୍ୟ ଏବଂ ଆପଦ ରିଲିଫ କାର୍ଯ୍ୟ। ନଭେମ୍ବର 2025ରେ ଶ୍ରୀଲଙ୍କାର ପୂର୍ବତଟରେ ବାତ୍ୟା ଦ୍ୱିତ୍ୱା ଆସିଥିଲା, ଯେଉଁଥିରେ ଶତାଧିକ ଲୋକଙ୍କ ଜୀବନ ଚାଲିଗଲା। ଶ୍ରୀଲଙ୍କାର ଲୋକଙ୍କ ସହିତ ସେ ସମୟରେ ଭାରତ ଛିଡ଼ା ହୋଇ ମାନବୀୟ ସାହାଯ୍ୟ ଏବଂ ରିଲିଫ ପ୍ରଦାନ କରିବା ପାଇଁ ଅପରେସନ ସାଗରବିନ୍ଦୁ ଆରମ୍ଭ କଲା। ଏହି ଉଦ୍ଧାର କାର୍ଯ୍ୟରେ ଭାରତୀୟ ସ୍ଥଳ ଜଳ ଆକାଶବାହିନୀ ଏବଂ ଜାତୀୟ ବିପର୍ଯ୍ୟୟ ମୋଚନ ଦଳ NDRF ମିଳିତ ଭାବରେ କାର୍ଯ୍ୟ କଲେ। ଭାରତ ଶ୍ରୀଲଙ୍କାକୁ ସବୁ ପ୍ରକାର ସାହାଯ୍ୟ ପ୍ରଦାନ କଲା, ଯେଉଁଥିରେ ଥିଲା ଜଳ ସ୍ୱଚ୍ଛ କରିବାର କିଟ୍, ଔଷଧ, ସର୍ଜିକାଲ ଉପକରଣ ଏବଂ 60 ଟନ୍ ବିଶେଷ ମେସିନ୍। ଭାରତୀୟ ଜଳବାହିନୀ ଜାହାଜଗୁଡ଼ିକ ମାଧ୍ୟମରେ ତାମିଲନାଡୁରୁ 1000 ଟନ୍ରୁ ଅଧିକ ରିଲିଫ ସାମଗ୍ରୀ ପହଞ୍ଚାଇଲା। ସେହିପରି ଭାରତୀୟ ଆକାଶବାହିନୀ ହେଲିକପ୍ଟରଗୁଡ଼ିକରେ 264 ଲୋକଙ୍କ ପ୍ରାଣରକ୍ଷା କରି ତାଙ୍କୁ ସୁରକ୍ଷିତ ଉଦ୍ଧାର କଲେ ଏବଂ 50 ଟନ୍ ସାମଗ୍ରୀ ଏୟାରଲିଫ୍ଟ କଲେ। ଏତଦ୍ବ୍ୟତୀତ ସେଠାରେ ବିପଦ ମୁଖରେ ପଡ଼ିଥିବା 2500ରୁ ଅଧିକ ଭାରତୀୟମାନଙ୍କୁ ସୁରକ୍ଷିତ ବାହାର କଲେ। ବାତ୍ୟା ଦ୍ୱିତୀୟ ପରେ ପ୍ରଭାବିତ ଅଞ୍ଚଳ ସହିତ ଯୋଗାଯୋଗ ବ୍ୟବସ୍ଥା ସୁଗମ କରିବା ପାଇଁ ଭାରତ 14 ଲୁହାର ଅସ୍ଥାୟୀ ପୋଲ ପଠାଇଲା। ଭାରତ ସରକାରଙ୍କୁ ଧନ୍ୟବାଦ ଦେଇ ଶ୍ରୀଲଙ୍କାର ବନ୍ଦର ଏବଂ ନଗର ବିମାନ ଉପମନ୍ତ୍ରୀ ଜନିତ ରମାନ କୋଦୱାକୁ କହିଲେ ଯେ ଭାରତ ଶ୍ରୀଲଙ୍କାର ଲୋକଙ୍କ ପ୍ରତି ପ୍ରେମ ଏବଂ ଆତ୍ମୀୟତାର ପ୍ରଦର୍ଶନ କରିଛି। ସେହିପରି ଭାରତର ବିଦେଶ ନୀତିର ସବୁଠୁ ବଡ଼ ସଫଳତା କୋଭିଡ ମହାମାରୀ ସମୟରେ ଦେଖିବାକୁ ମିଳିଲା। ଭାରତ ଭ୍ୟାକ୍ସିନ୍ ମୈତ୍ରୀ ଅଭିଯାନ ଆରମ୍ଭ କଲା, ଯାହା ମାନବିକତାକୁ ଆଖି ଆଗରେ ରଖି କରାଯାଇଥିବା କୂଟନୀତିର ଏକ ବୃହତ ଉଦାହରଣ। ଜାନୁଆରୀ 2021ଠାରୁ ଭାରତ ଅନେସ୍ପଟ୍ଟି ଦେଶ ଏବଂ ସଂଯୁକ୍ତ ରାଷ୍ଟ୍ରର 2 ସଂସ୍ଥାକୁ 30 କୋଟିରୁ ଅଧିକ ଭ୍ୟାକ୍ସିନ୍ ଡୋଜ୍ ପ୍ରଦାନ କଲା। ଏଥିମଧ୍ୟରେ 50ରୁ ଅଧିକ ଦେଶକୁ ଉପହାର ସ୍ୱରୂପ ଦିଆଗଲା। ଭ୍ୟାକ୍ସିନ୍ ମୈତ୍ରୀ ଅନ୍ତର୍ଗତ ଭାରତ ନିଜର ପଡ଼ୋଶୀ ପ୍ରଥମ ଏହି ନୀତି ଅନ୍ତର୍ଗତ ନିଜ ପଡ଼ୋଶୀ ଦେଶମାନଙ୍କୁ ଆଗରେ ରଖିଥିଲା। ଏହି ପରିପ୍ରେକ୍ଷୀରେ ବାଂଲାଦେଶର ଫିଲାନ୍ଥ୍ରୋପିଷ୍ଟ ଏବଂ ଯୋଗ ଶିକ୍ଷକ ଡକ୍ଟର ଜ୍ୟୋତିଷ କେ ବିଶ୍ୱାସ କହିଲେ ଯେ
1: ଭାରତ ସେ ସମୟରେ ଦ୍ରୁତ ପ୍ରତିକ୍ରିୟା କରି ଭ୍ୟାକ୍ସିନ୍ ପ୍ରଦାନ କଲା। ଆମେ ମଧ୍ୟ ସେ ଭ୍ୟାକ୍ସିନ୍ ନେଲୁ, ଯାହା ଆମ ଆତ୍ମୀୟଜନ ତଥା ଦେଶବାସୀଙ୍କ ପାଇଁ ବହୁମୂଲ୍ୟ ଉପହାର ଥିଲା। ସେଥିପାଇଁ ଭାରତ ପ୍ରତି ମୁଁ ମୋର କୃତଜ୍ଞତା ଜ୍ଞାପନ କରୁଛି।
0: ବିଗତ 12 ବର୍ଷ ମଧ୍ୟରେ ଭ୍ୟାକ୍ସିନ୍ ମୈତ୍ରୀ ଏବଂ ଅପରେସନ ସାଗରବିନ୍ଦୁ ଅଭିଯାନ ଦ୍ୱାରା ଭାରତ ଗ୍ଲୋବାଲ ଲିଡର ଭାବରେ ନିଜର ପରିଚୟ ସୃଷ୍ଟି କରିପାରିଛି। ଏନ୍ଡିଏ ସରକାରଙ୍କ 12 ବର୍ଷ ପୂର୍ତ୍ତି ଅବସରରେ ଆକାଶବାଣୀ ସମ୍ବଲପୁର ଦ୍ୱାରା ପ୍ରସ୍ତୁତ ବିଶେଷ କାର୍ଯ୍ୟକ୍ରମ 12 ବରଷ ଭରିଛି ହସ, ଉପସ୍ଥାପନା ଅଭିଷେକ ଶର୍ମା, ସମ୍ପାଦନା ସୌଭାଗ୍ୟ କୁମାର ରଥ।
2: ମା, କେତେ ଦିନୁ ତତେ ଦେଖୁଛେ, ଦେଖ ତୋରେ ବୁଇ ଏବେ କାଣ ମୁଲକି ହସା ମାରୁଛୁ ଯେ, କଥା ନାଇଁ ବାର୍ତ୍ତା ନାଇଁ, ଇଏ ତୁ ଚଷମାରେ କେବେ ଲଗାଲୁ ନଇଟା?
3: ହଁ ପରେ ଗୋ ନାନୀ, ବହୁତ ଦିନ ଏଟା ଲାଗିଗଲା।
2: ଦେଖ ତ ଯେ ଜହ ପଢ଼ାପଢ଼ି କରିଦେଲୁ ବୋଧେ, ହେଁ ପାଠ ପଢ଼ାପଢ଼ି ଟିକେ ଜହ କରିଦେଲୁ। ଏ ତୁଇ ସହରେ ଯାଇକିରି ପଢ଼ୁଥିଲୁ କାଇଁ ଜାଗା ବୁଇ?
3: ହଁ ନାନୀ ପଢ଼ୁଥିଲି। ଦେଖ ତମେ ତ ଜାଣିଛ ମୋର ତ ଚଷମା ଲାଗିଚାଲ, ଘରେ ସମସ୍ତଙ୍କର ଚଷମା ଲାଗିଯାଇଛି,
2: ବଂଶଗତ ବୋଲି ନେଇ କାଁ ଯେ ଟିକେ ଜହ ପଢ଼ାପଢ଼ି କରିଦେଲୁ ବୋଲି। ଯେ ଶୁନ ତ, ଇ ଯେନ୍ ପାଠ ପଢ଼ାପଢ଼ି ତୁ କଲୁ, ଇଟା ଆମର ଇ ଚାଷବାସ ଥି କାମ ଦେବା କି ନାଇଁ ଗା?
3: ହଁ ନାନୀ କହିପାର ହେନ୍ତି, କାରଣ ପୁରା ସେ ଯେନ୍ ପୁରା ଚାଷ କେନ୍ତା ହେସି କି
2: ମାନେ ସେଟା ନେ ପଢି ବୋଲ ନେ କା?
3: ହଁ
2: ବେଲେ ଇ ହିସାବ କିତାବଟା କରି ପାରୁଥୁବୁ ବୋଲ
3: ନେ କା? ହେଟା ଟିକେ ପଢିଛେ ମେ ବୋଲ ସେ ବୋଲ
2: ପଢିଛୁ ବୋଲ ନେ କା? ବେଲେ ଇ ଯେନ୍ ଆମର ଯେନ୍ ଯୋଜନା ମାନେ ସବୁ ହଉଛେ, ହେ ବିଷୟ ତ ବନେ କରି ଜାଣୁଥୁବୁ ଗା ବୁଇ?
3: ହଁ ଯେନ୍ କେନ୍ଟା କହୁଥିଲ କି ତମେ?
2: ଇ ଯେନ୍ ଆମର ଯେନ୍ PM କିସାନ ସମ୍ମାନ ନିଧି ଯୋଜନା ଯେନ୍ ନେ ଅଛେ କାଏଁ, ବେଲେ ହେ ହେ ହେ ତାର ବାବଦ ଥି ଆମର ଟିକେ ଶ୍ରୋତା ଭାଇ ବହିନ ମାନକେ ଟିକେ ବତେଇ ଦେତାମ ବେଲେ ବନେ ହେତା। ମୁଇଁ ବି ଜାନିଛେ ଯେ ତୁ ଟିକେ ଜହ କରି ବତେଇ ପାରବୁ କାଏଁ ବୋଲଛେ।
3: ହଁ ନାନୀ
2: ହଁ ବେଲେ ଟିକେ ହେଟା ବତେଇ ଦେତ ଟିକେ, ଫେର୍ ମୁଇଁ ବି କହି ଲାଗ୍ମି ତୋର ସାଙ୍ଗେ।
3: ହଁ ଯେ ଇ ତମେ କହୁଥିଲ ସେ ଯେନ୍ ପ୍ରଧାନମନ୍ତ୍ରୀ କିସାନ ସମ୍ମାନ ନିଧି ଯୋଜନା, ହେଟା କହୁଥିଲ?
2: ହେଟା ତ କହୁଛେ। ହଁ
3: ହଁ ବେଲେ ଇ ଯେ ଇ ଯେନ୍ ଯୋଜନାଟା କି ନାଇଁ, ଆମର ସରକାର ଏନ୍ତା ଗୋଟେ ଯୋଜନା ଯେନ୍ତି କି ଆମର ଚାଷୀ ମାନଙ୍କୁ ମାନେ ଆର୍ଥିକ ସହାୟତା ମିଳି ଯାଇସି।
2: ଆଚ୍ଛା ହଁ, ବୋଲେ କେତେ ତକ ମିଳିବ ଏଇଟା?
3: ଦେଖ ଯେନ୍ତା କି ଆମର ପୁରା ସର୍ବମୋଟ ବର୍ଷକେ ଆମର ମିଳିଛି 6,000 ଟଙ୍କା। ଆଉ ଯଦି କିସ୍ତି ବାବଦରେ ଦେଖବ ବେଲେ ତିନିଟା କିସ୍ତିରେ 4 ମାସେ ସେମାନେ 2,000 ଲେଖେନ
2: ପାଇବେ। ବୋଲେ ଏଇଟା ତାଙ୍କର ଖାତାକେ, ବ୍ୟାଙ୍କ ଖାତାକେ ସିଧା ପହଞ୍ଚି ଯିବା ବୋଲି ନେଇ କେ?
3: ହଁ, ଏବେ ସେ ସବୁ ସୁବିଧା ହେଇଗଲା ନ, କିନ୍ତୁ ସେତାର ଲାଗି ସେମାନଙ୍କେ କାଣା କରବାକେ ପଡ଼ବା? ପହିଲା ତ କିଛିଟା ମାନେ ଅଛି ଯେନ୍ତା କି ନାଗରିକ ହେଇଥିବାର କଥା, ମାନେ ଏଇଟା ତ ଆମର ମାନେ ରହୁଛେ ନା
2: ସାଧାରଣ ଜିନିଷ।
3: ତାପରେ ସେମାନଙ୍କର ଗୋଟେ ନିଜର ଜମି ଥିବାର କଥା ହେଲା, ବେଲେ ଏନ୍ତା ଥିଲେ ସେମାନେ ପହିଲେ ଆବେଦନ କରିପାରବେ ହେଲା। କିନ୍ତୁ ଇତାର ଲାଗି ଆମକେ ଫେର ପାଖର ଯେନ୍ ଅଛେ ବ୍ୟାଙ୍କ କେ ଯାଇକରି ଫେର ଆମକେ ଗୋଟେ EKYC ଥିସି
2: ହେଲା,
3: ବେଲେ ସେନକେ ଯାଇକରି ଟିକେ ମାନେ ଆମକେ ଯେନ୍ତା
2: ବୁଝାବୁଝି କରିକିରି
3: କରବାକେ ପଡ଼ବା। ବ୍ୟାଙ୍କ ଖାତାକେ ବି ଆଧାର ସାଙ୍ଗେ ଆମକେ ସଂଯୋଗ କରବାକେ ପଡ଼ବା ହେଲା। ଆଉ ଯଦି ତମେ ଅଧିକା ଜାଣବାକେ ଚାହୁଁଛ ବେଲେ ଆଜିକାଲି ଅନଲାଇନ ବହୁତ ସାରା ମାନେ ଆସିଯାଉଛେ, ତମେ ସେଥିରୁ ସବୁବେଳେ ଟିକେ ଦେଖାଦେଖି କରବ ବେଲେ ତମେ ଆରାମସେ ଜାଣିପାରବ।
2: ବୋଲ କେତେ ବଢ଼ିଆ କଥା, ଦେଖ ଆମର ଇ ଚାଷୀ ଭାଇମାନଙ୍କର ସମ୍ମାନ ଲାଗି ବୋଲିକରି ଆମର ସରକାର କେତେ ସବୁ ଯୋଜନା ମାନେ କରୁଛନ୍ ନେଇ କେ?
3: ଆର
2: ଇ ତାର ଯଦି ଆମେ ଲାଭ ନାଇଁ ଉଠାମା ବେଲେ କାଁ ଲାଭ ଦେବା? ଆମେ ଇତାର ଲାଭ ଉଠେଇକରି ସିନା ଉନ୍ନତି କର୍ମା ବେଲେ ହେବା? ଯେତେ ସବୁ ଯୋଜନା ହଉଛେ ସେ ଯୋଜନା ମାନେ ବିଷୟଥି ଜାନମା କର୍ମା, ଆର୍ ସେନୁ ଯଦି ଲାଭ ଉଠାମା ବେଲେ ଆମର ଉନ୍ନତି ହେଇପାରବା।
3: ଦେଖ ନାନୀ, ଫେର ଚାଷୀମାନେ ଆଜିକାଲି ଭାବୁଛନ୍ କି ଆମେ ସେହି ଖାଲି ହେଇ ଧାନ ଚାଷ ଖାଲି ହେଇଟା ବି ନାଇଁ କରିକରି କିଛି ନୂଆଟା ବି କରମୁ ଭାବୁଛନ୍।
2: ଧାନ ଚାଷ ସାଙ୍ଗେ ଯେନ୍ତା ପନିପରିବା ଚାଷ କଲେ ହେଲା, ଆଉ ଯେନ୍ ରାସାୟନିକ ସାର ଆମେ ବ୍ୟବହାର କରୁଛୁଁ ସେଟାକେ ଜୈବିକ ଖତ ଆମେ ବ୍ୟବହାର କରିକି, କେତେ ଜିନିଷ ଅଛେ ଆମର ଚାଷବାସ ଥି ବି ପାଠ ପଠା ପଢ଼ିକରି ବି ବହୁତ କିଛି ଆମର ଚାଷୀ ଭାଇମାନେ ଉନ୍ନତି କଲେ ନ। ଆର୍ ହେ ଉନ୍ନତିର କଥା ପଢ଼ିଛେ ବୋଇଲେ ଦେଖ ତ ଆମର ଯେନ୍ ଆଜିର ଅଛେ ନାଇଁ କାଏଁ ଚାଷୀ ଭାଇ ସାଙ୍ଗରେ କଥା ଲାଗବାର ଆଜି ଅଛେ ନାଇଁ କାଏଁ ଆଜିର ଦିନ ନାଇଁ, ବୋଇଲେ ସେ ଚାଷୀ ଭାଇ କେନ୍ତା କରି ଉନ୍ନତି କରିଛନ୍, କାଣା କାଣା ଚାଷ କରିଛନ୍ ହେଟା ଦାଦା କଥା ଲାଗବେ ବୋଲେ ଆମେ ଶୁନ୍ତା କାଏଁ ବୋଲୁଥିଲି।
3: ହଁ ନାନୀ, ବୋଲେ ଶୁନ୍ମା?
2: ହଁ ହେଟା ଶୁନୁ।
4: ବୈଠକିକେ ଆସିଥିବା ସବୁ ଚାଷୀ ଭାଇ ବହିନ ମାନକେ ଜୁହାର। ଆମର ଚାଷୀ ଭାଇ ବହିନ ମାନେ ତ ଚାଷ କରୁଛନ୍, ହେଲେ ଚାଷ୍ଟା କେନ୍ତା ଭଲ୍ ହେବା, ଫସଲଟା କେନ୍ତା ଭଲ୍ ହେବା ସେ ହିସାବେ ଆମେ ଖାତ ସାର ବ୍ୟବହାର କରିଥିସୁଁ। ହେଲେ ଚାଷୀ ଭାଇ ବହିନ ଜାଣିନାଇଥାନ୍ ଯେ ଯହ ସାର ଦେଲେ, ରାସାୟନିକ ସାର ଦେଲେ ଆମର ମାଟିର ତାର ଗୁଣଟା କମିଯାଏସି, ତାର ସାଙ୍ଗେ ଆମର ଯେନ୍ ଆମଦାନୀଟା ବି କେତେ ନା କେତେ କମିଯାଏସି। ହେଲେ ଆମେ ଯହ ରାସାୟନିକ ସାର ନାଇଁ ଦେଇକରି ଜୈବିକ ଖତ ଦେଇକରି ଆମର ଚାଷ୍କେ କେନ୍ତା ଆଗ୍କେ ବଢ଼େଇ ନେମା ସେ ବାବଦେ ଆଜି ଜାନ୍ମା। ଆଜି ଆମର ବୈଠକିକେ ଜଣେ ବହେନ ଆସିଛନ୍। ବହେନ କାଁ କାଁ ଚାଷ୍ କରସନ୍, ଚାଷ୍ କରିକିରି ସେନୁ କାଣ କାଣ ଲାଭ ପାଉଛନ୍, ଆରୁ କାଁ କରି ସେ ଚାଷ୍ କରିବା ଲାଗି ମନ କଲେ, ଆଜି ଆସୁନ୍ ତାଙ୍କର ଟୁଣ୍ଡୁ ତାଙ୍କର କଥା ଶୁନ୍ମା। ବହେନ ଆପଣଙ୍କର ପରିଚୟ ଟିକେ ଦଉନ୍।
5: ମୋର ନାଁ ଶଙ୍ଖଜିନୀ ପ୍ରଧାନ, ମୋର ଗାଁ ଠାକୁରମାଲ, ମୁଁ ଘେନୁପାଲି ପଞ୍ଚାୟତ ଜୁଜୁମୁରା ବ୍ଲକର ଅଟେ।
4: ଆପଣ ତ ଘରର କାମ ଛାଡ଼ିକରି, ଯାହା ହେଲେ ବି ଆମେ ଯେତେବେଳେ ମା ବହିନ ମାନେ ଆମର ତ ଘରେ କେତେ କେତେ କାମ ଥିସି, ସେଟା ଛାଡ଼ିକରି ଚାଷ କରିବା ଲାଗି କାଁ କରି ମନ କଲେ?
5: ମୁଇଁ ଯେତେବେଳେ ଆଇଛେ ମୋର ଘର ସବୁ ଚାକିରିଆ ଥିଲେ, ମୁଇଁ ବିହା ହେଲି ଜଣେକେ ଯିଏ କି ଚାଷୀ, ସେଥିରୁ ମୁଇଁ ଜାଣିଲି ଯେ ମୁଇଁ ଚାଷ ହିଁ କର୍ମି ବୋଲିକରି। ଆଉ ଚାଷ ମୋତେ ମୂଳରୁ ବି ପସନ୍ଦ ଥିଲା, ସେଥିଲାଗି ମୁଇଁ ଚାଷକେ ମୋର ନିଜର କାମ ଧନ୍ଦା ମୋର ଜୀବିକା ବୋଲି ମୁଇଁ ଭାବିକରି ଚାଷକେ ଆଗ୍କେ ନେଲି।
4: ଚାଷ କରିବା ଲାଗି ଯେନ୍ ମନ କଲେ ବୋଲିକରି କହୁଛନ୍, କାଁ କାଁ ଚାଷ କଲେ?
5: ଆମେ ସବୁ ପ୍ରକାରର ଚାଷ ଆଗରୁ କରୁଥିଲୁ, 2020ରୁ ଆମେ ରଙ୍ଗୀନ ଫୁଲକୋବି ଚାଷ ଆରମ୍ଭ କଲୁ।
4: ରଙ୍ଗୀନ ଫୁଲକୋବି ଚାଷ କରିବା ଲାଗି କାହିଁ ଯେ ମନ କଲେ? ଏନ୍ତା ତ ସାଧା କୋବି କଲେ ବି ତ ଚଲୁଛେ, ରଙ୍ଗୀନ ଫୁଲକୋବି କରିବାର ଲାଗି କାଁ ଥିଲେ ମନ କଲେ?
5: ସାଧା ଫୁଲକୋବି ତ ସଭିଏ କରୁଛନ୍, ରଙ୍ଗୀନ ଫୁଲକୋବି କଲେ ଯେନ୍ତା ହେଲେ ବି ନୂଆ ଜିନିଷ ସମସ୍ତଙ୍କର ପସନ୍ଦ ଥିସି, ଆଉ ସେଟା 2 ପଇସା ରେଟ୍ରେ ଆମେ ବିକି ପାରସୁଁ।
4: ଖାଲି ଫୁଲକୋବି ଚାଷ କରୁଛନ୍ କି ଆଉ କାଣା କରୁଛନ୍?
5: ନାଇଁ, ଆଉ ଆମେ କରସୁଁ ରାଜମା, ଯେନ୍ଟା ରାଜମା ଖାଲି ଶୁଣୁଥିଲୁ ଇହାଦେ ଆମେ ନିଜର ଆମର କ୍ଷେତେ କରୁଛୁଁ, ଆଉ କଞ୍ଚା ମଟର ଚନା ଛାଲି ସହିତେ ଯେନ୍ଟା ଖାଇସନ୍ ସେଟା ବି ଚାଷ କରୁଛୁଁ।
4: ଇ ଯେନ୍ ରାଜମା କଥା କହିଲେ, ରାଜମା ତ ଆମେ ବାହାରର ଆମ ରାଜ୍ୟରୁ ଆଇସି, ଆମେ ଯେନ୍ଟା ବଜାରରେ ମିଲୁଛେ ଦେଖୁଛୁଁ, ଏ ରାଜମା କରିବାର ଲାଗି ହେଲେ କାଣା କେନୁ କିଛି ଏନ୍ତା ଟ୍ରେନିଂ ନେଲେ କି କିଏ ବତାଲେ କି କେନ୍ତା କରି ଏଟା କରିବାର ଲାଗି ମନ କଲେ?
5: ରାଜମା ମଞ୍ଜି ଆମକୁ ଦେଇଥିଲେ କୃଷି ବିଜ୍ଞାନ କେନ୍ଦ୍ର ସମ୍ବଲପୁରରୁ, ସେଟା ଯୋଗାବାର ଲାଗି କହିଥିଲେ, ତାର ବାବଦ ବତେଇଥିଲେ ସେଟା କେତେ ଦୂରତାରେ ଆମେ ତାକେ ଯୋଗେଇ ପାର୍ମା ଆଉ ତାକେ ପାଣି କେତେ ମାତ୍ରାରେ ଦେମା ସେଟା ସେ ଟ୍ରେନିଂ ମାଧ୍ୟମରେ ବତେଇଥିଲେ।
4: ତ ଆମର ଇନର ଜଳବାୟୁ ଥି ସେଟା ହଉଛି?
5: ହଁ, ଇନର ଜଳବାୟୁ ହଉଛି, ଆଗରୁ ନା ହଉଥିଲା, ସେଟା ଡେମୋ ପ୍ଲଟ ହିସାବରେ ଆମେ କଲୁ ଆଉ ଆମର ଇ ଜଳବାୟୁରେ ବଢ଼ିଆ ପ୍ରକାର ହେଲା।
4: ରାଜମା ଛଡ଼ା ଆଉ କାଣା କରୁଛନ୍ ବୋଇଲେ?
5: ସ୍ନୋପି ଯେନ୍ଟାକି କଞ୍ଚା ମଟର ଚନା, ଆମେ ସବୁବେଳେ ମଟର ଚନା ବୁତରାସୁଁ ଆଉ ତୁନ ରାନ୍ଧସୁଁ, କିନ୍ତୁ ଇଟା ଆମେ ଛାଲି ସହିତେ ଖାଇପାରସୁଁ।
4: ତ ଏଇଟା କେତେବେଳେ ହେସି, କେନ୍ତା ହେସି?
5: ଆମର ଶୀତ ଦିନେ ଯେନ୍ଟାକି ନଭେମ୍ବର ଡିସେମ୍ବର ମାସ ହେସି।
4: ଇ ଯେନ୍ ଚାଷ କରସନ୍ ଆପଣ, ଆପଣଙ୍କ ନିଜର କ୍ଷେତ ଅଛେ କି କେନ୍ତା କରି କରସନ୍?
5: ଆମର ନିଜର କ୍ଷେତ ଅଛି 1.5 ଏକର, ଆମେ ଅନ୍ୟରୁ ଲିଜ୍ ନେଇକରି 3 ଏକର ଜମିରେ ପନିପରିବା ଚାଷ କରସୁଁ, 7 ଏକର ଜମିରେ ଧାନ ଚାଷ କରସୁଁ। ଆମେ ଯେନ୍ ରଙ୍ଗୀନ ଫୁଲକୋବି ଚାଷ କରସୁଁ ସେଟା 2 ପଇସା ଲାଭ ହେସି, ଆଉ ଯେନ୍ ଚାଷ ମୁଇଁ କରସି ସେଟା ସବୁ ଜୈବିକ ଔଷଧ ଆମେ ବ୍ୟବହାର କରସୁଁ। କେଁ ହେଲା ଯେ ରାସାୟନିକ ଔଷଧ ବ୍ୟବହାର କରିକରି ମାଟି ସବୁ ଲାଞ୍ଚୁଆ ହେଇଗଲାନ, ଟାଣ ହେଇଗଲାନ, ଉତ୍ପାଦନ କମିଗଲାନ। ଆମେ ଯେନ୍ ଜୈବିକ କରସୁଁ ସେଥିରେ ବିଭିନ୍ନ ପ୍ରକାର ଔଷଧ ଦେସୁଁ, ଯେନ୍ଟାକି ହାଣ୍ଡି ଖତ, ଜୀବାମୃତ, ଆଗ୍ନେୟାସ୍ତ୍ର ଦିଆ ହେସି ଆଉ ମହୁଲ ଅର୍କ ଦିଆ ହେସି।
4: ଏଇଟା ବଢ଼ିଆ କଥାଟେ କହିଲେ ଯେ ଜୈବିକ ଖତକେ ବ୍ୟବହାର କରିକିରି ଆପଣ ଚାଷ କରୁଛନ୍ ଆଉ ଜୈବିକ କୀଟନାଶକ ବି ଦଉଛନ୍, ତ ଏଇଟା ଯେନ୍ କେନ୍ତା ବନାସନ୍ ନିଜେ କି କେନୁ ଘିନିକିରି ଆନସନ୍ କି କେନ୍ତା କରସନ୍?
5: ହଁ, ଇଟା ମୁଇଁ ନିଜେ ବନାସି। ଜୈବିକ କୀଟନାଶକ ତ ବୋଲା ନାଇଁ ଯାଏ, ଜୈବିକ ଉଷୋ ବୋଲା ଯିବା। କାଁ ହେଲା ଆମକୁ ଦିହିଟେ ନସଲେ ଆମେ ଡାକ୍ତର ନିକେ ଯାଏସୁଁ ଭଲ ହେବାର ଲାଗି। ଠିକ୍ ସେନ୍ତା ଆମେ ଯେନ୍ ଜୈବିକ ଉଷୋ ବନାସୁଁ ହେଟା ଆମେ ଆମର ମାଟିକେ ଆମର ଗଛକେ କେନ୍ତି ସୁରକ୍ଷିତ ରଖିପାର୍ମା ସେଟା ମୁଇଁ ନିଜେ ବନାସି। ହାଣ୍ଡି ଖତ ତିଆରି କରବାର୍ ଲାଗି ହେଲେ ଆମକୁ କେଜିଏ ଅରକ ପତର, କେଜିଏ ଲିମ୍ ପତର, କେଜିଏ କରଞ୍ଜ ପତର ଦରକାର, ଆଉ ସଜ ଗାଈ ଗୋବର କେଜିଏ ଦରକାର, 4 ଲିଟର ଆମକୁ ଗୋମୂତ୍ର ଦରକାର, ଯେନ୍ଟାକି ଆମର ଦେଶୀ ଗାଈ ଗୋମୂତ୍ର ହେଇଥିବାର କଥା, ଆଉ 50 ଗ୍ରାମ ଗୁଡ଼। ଆଉ ଇଥିର୍ ଲାଗି ଗୋଟେ ମାଟିର ହାଣି ଦରକାର, ହାଣ୍ଡି ଖତ ଯେହେତୁ ଆମେ ମାଟିର ହାଣିଟେ ହେବାର କଥା, ସେଥିରେ ଘାଣ୍ଟବାର ଲାଗି ଗୋଟେ ବାଡ଼ିଟେ ଦରକାର। ଇଟାକେ ପତରକେ ଆମେ ସବୁକେ ଛୁପି ଦେମା, ଯେନ୍ତାକି ତାର ରସ ଟିକେ ଟିକେ ବାହାରି ପଡ଼ବା। ଇ ସବୁକେ ଆମେ ଗୋଟେ ହାଣି ଭିତରେ ଭରି ଦେମା, ପତରକେ ଆମର ଗୋମୂତ୍ରକେ ମିଶେଇ ଦେମା, ଆଉ 7 ଦିନ ତକ ଏନ୍ତା ଢାପି କରି ଆମେ କପଡ଼ାଟାକେ ରଖିଦେମା। ଦିନକୁ 2 ଥର ତାହାକେ ଘାଣ୍ଟମା, 7 ଦିନ ପରେ ଇତାକେ ଆମେ କାଣା କରମା ଗୋଟେ କପଡ଼ାଟାକେ ତାକେ ଛାଇନ୍ ଦେମା, ଆଉ କାଚ ବୁତଲ ଥୁନ୍ ଭରଲେ ଅନେ। କାଁ ହେଲା ଯେ ଆମେ ପ୍ଲାଷ୍ଟିକ ବୁତଲ ଥୁନ୍ ନା ଭରବାରଟା ଠିକ୍ ହେ, କାଚର ବୁତଲ ଥୁନ୍ ଭରିକିରି ଇତାକେ ଆମେ 1 ଲିଟର ପାଣି 20 ml ଲେଖା ଯଦି ଦେମା, ଆମେ ଯେନ୍ତା ଜନମ ଛୁଆକେ 24 ଘଣ୍ଟା ଭିତରେ ପୋଲିଓ ଟିକା ଦେସୁଁ, ଠିକ୍ ସେନ୍ତା ଆମେ ଗଛ ଜଗାଲା କି ଇତାକେ ଯଦି ଦେମା BCG ପୋଲିଓ ବାଗିର ଇତା କାମ କରିଥିସି।
4: ଏଇଟା ତ ବହୁତ ବଢ଼ିଆ କଥା ଯେ ଜୈବିକ ଖତ ସାଙ୍ଗେ ସାଙ୍ଗେ ଜୈବିକ ଉଷ ବି ବନେଇକରି କ୍ଷେତେ ଦଉଛନ୍, ଯେନ୍ଟା ଖାଇଲେ କି ଆମର ଦିହି ପାଖେ କିଛି ନୁକସାନ ନାଇଁ କରେ। ତ ଏଇଟା ଆପଣ ନିଜର ଖାଲି କ୍ଷେତେ ଦେସନ୍ କି ବିକ୍ରି ବଟା ବି କରସନ୍?
5: ମୁଇଁ ଏଇଟା ବିକ୍ରି ବଟା ବି କରସି, ଆଉ ଗାଁ ଗାଁ ଯାଇକରି ଆମର SHG ମାମାନଙ୍କୁ, ଆମର ପୁରୁଷ ଚାଷୀମାନଙ୍କୁ ଆମେ ସେଇଟା ବୁଝାସି। କାଁ ହେଲା ଯେ କି ଆମର ଜମି ହେନ୍ତେ ହିଁ ସବୁ ଖରାପ ହେଇଗଲାନ, ଯେନ୍ଟାକି ଲୋକମାନେ ଇହାଦେ କ୍ୟାନ୍ସର କିଡ଼ନୀ ବାଗି ରୋଗେ ପଡ଼ୁଛନ୍, ଇ ସବୁନୁ କେନ୍ତି ହିଁ ଆମେ ବଞ୍ଚେଇ ପାର୍ମା। ଦିନୁ ଦିନକେ ଫେର ଆଗ ଯୁଗର କଥା ଫେର ପଲେଇ ଯାଉଛି, ଇଥିର୍ ଲାଗି ବୋଲି ଆମର ଜୈବିକ ଉଷଟା ଆମେ ବ୍ୟବହାର କରବାରେ ଆଗକେ ନେମା।
4: ଯଦି ଆମେ ଆଗ ଦିନକେ ପଲେଇ ଯିମା ଫେରି ଯିମା, ଆଉ ଫେର କ୍ଷେତେ ଯଦି ଆମେ ଜୈବିକ ଖତ ଜୈବିକ ଉଷ ଦେଇକରି ଆମେ ଯଦି ଆମର ଚାଷ କର୍ମା ବୋଲେ ଆମେ ବଢ଼ିଆ ଜିନିଷ୍ଟେ ପାଇମା, ଯେନ୍ଟାକି ଆମର ଦିହି ଲାଗି ବହୁତ ଭଲ ହେ। ତ ଆଉ କାଣା କାଣା କରସନ୍ ଆପଣ?
5: ଆମେ ଜୈବିକ ଉଷ ଯେନ୍ ବନଉଛୁଁ, ଆମର ରାସାୟନିକ ପନିପରିବା ଯେନ୍ ଦଉଛୁଁ, ଆମର ନିଜର ଛୁଆକେ ପୁରା ବିଷ ରାନ୍ଧି କରି ଦେଲା ବାଗି ଦଉଛୁଁ। ରାସାୟନିକ ପନିପରିବାଟା ଏତେ ବିଷାକ୍ତ ଯେ ସେଟା ଧୀରେ ଧୀରେ ସ୍ଲୋ ପଏଜନ୍ ବାଗିର କାମ କରୁଛି ଧୀରେ ଧୀରେ। ଆଗ କାଣା ହେଉଥିଲା, ରାସାୟନିକ ଦେଉଛନ୍ ଇହାଦେ ଆଗ ଯାଦୁ ଜୁଦା ଇସବୁ ନାଇଁ ବାହାରୁଥାଏ, ଇହାଦେ ଯାହାକେ ଦେଖିଲେ ଯାଦୁ ଦେଖିବେ, କାଛୁ କୁଣ୍ଡିଆ ଏନ୍ତା ବାଗିର ଜିନିଷ୍ମାନେ ବାହାରୁଛି। ଇ ସବୁ ଦେଲେ କାଣା ହେବା, ଦିନୁ ଦିନକେ ଆମର ଆଘର ପ୍ରଣାଳୀ ଆସିକରି ଫେର୍ ନୂଆ ଯୁଗକେ ଆମେ ପଲେଇ ଆମା, ଆଉ ଆମର କ୍ଷେତ୍ରେ ସୁନାର ଫସଲ ଫେର୍ ଫଲ୍ବା, ଆଉ ଫେର୍ ଆମେ ଏନ୍ତା ହସି ହସି ଚାଷୀ ତାର ଚାଷକେ ଆଗକେ ନେଉଥିବା।
4: ଏଇ ଯେନ୍ ଆପଣ ଚାଷ କରୁଛନ୍ ପନିପରିବା ହେଲା କି ଧାନ ହେଲା, ତ ଧାନ ପୁରା ନାଇଁ କରିକରି ପନିପରିବା ବି ତାର ସାଙ୍ଗେ କରବାର ଲାଗି କାହିଁଥିଲେ ମନ କଲେ?
5: ପନିପରିବାଟା କାହିଁସି ବଛରକ 3 ଥର ହେଇପାରସି, ଧାନଟା ଆମେ 6 ମାସେ ଥରେ ଦେସୁଁ, ଆଉ ପନିପରିବାଟା ଯେନ୍ଥିରେ କି 2 ପଇସା ଜହ ଲାଭ ଅଛେ, ଧାନ ଅପେକ୍ଷା ପନିପରିବା ଚାଷରେ ଜହ ଲାଭ ବୋଲି ଆମେ ସେଟାକେ ଜହ ମନ କରସୁଁ। ଆଉ ସେଟା କାହିଁସି তিন মাসে থরে মাসে থ ফলটা বাহারি যাসি আমার হেতির লাগি বলিকি যহ মন করসু। আর যেন পনিপরিবা হেসি আমি জৈবিক করুছু বলিকি আমটা দুই পয়সা রেট্রে হেসি বলে আমি যহ ঔষধ লাগসি।
4: পনিপরিবা চাষ করুছন কি ধান চাষ করুছন, চাষ করিকি আপন ভাল দুই পয়সা রোজগার করিকি আপন কুটুম্বাটুমকে ঠিক করে দেখি পারুছন?
5: হ্যাঁ, মুই 2006 নু বিয়া হেলি ন, বিয়া হেলি কি চাষ না করি 2010 নু মুই নিজে চাষি, চাষ করি করি মোর নিজের স্বামী সাঙ্গে আগে করুছু। আউ ইথিরে ভাল দুই পয়সা লাভ হচ্ছে, লাভ না হইলে মুই মোর ছুয়ামানকু পড়াই পারতি কি নয়া জিনিস করি পারতু, সবু প্রকার মোর সুবিধা হয়ে পারুছে আর লাভ পাউছে। আমি
4: তো খালি পনিপরিবা চাষ করুছন কি তার সঙ্গে আউ কানা করুছন?
5: হ্যাঁ, মুই ধান চাষ করুছু, পনিপরিবা চাষ করুছু, ফুল চাষ বি যেটাকি রজনীগন্ধা যোগাইছু, আমার গেন্ডু ফুল চাষ বি করা হয়েছে, অধা একরে গেন্ডু ফুল চাষ হচ্ছে। পনিপরিবা যেতলে করসন তার মঝি মঝি আমি যদি হলদিয়া ফুল যোগাইতিমা বেলে আমার পোক মানে কাহে সেটা আকৃষ্ট হেসন সেটিকে, হেতির লাগি বলি আমি চাষর মঝি মঝি অন্ত চাষ হিসাবে বি ফুল চাষকে করিথিসু।
4: যে অন্ত চাষ হিসাবে ধাড়ি মঝিতি ফুল চাষ করুছন বলিকিনা, আর হলদিয়া ফুলকে জহ করি পোক মানে আকৃষ্ট হয়েকি যাইথিসন, তো আমার পোক দাউনু বি আমি আমার ফসলকে বঞ্চাইকি রকিপারমা নাই কে। তো এই ফুলকে কাণ করসন মানে কেনকে পঠাসন?
5: এই ফুলকে আমি গোলবজার আগে হেনকে আনসু, তারপরে ঘরু নেবারকে বি না পড়বার, ঘরু নিয়ে যাওছন ব্যাপারী মানে আসি আসি বিহা বেলকি কেন পূজা পার্বণকে যেন্তাকি শিবরাত্রি রথযাত্রা ইনতা টাইমকে আনিকি সমলেশ্বরী মন্দিরে বি আমি দেসু,
4: মানে বিক্রি বটার বি কোনসি অসুবিধা
5: না
4: হয়। পনিপরিবার বি হেনতা বিক্রি বটার কেনতা হিসাবরে কাম করছ?
5: পনিপরিবা আমি মদ ডাইরি কি দেসু ক্ষেত্রাজপুরে, ইহাদে আমার রিলায়েন্স মার্টরে দেউছু, আউ ঘরু নিয়ে যাওছন। আমি বেশি করি কাহিছি আমার জৈবিক আয় বলিকি লোক ঘরকে আসি আসিবি নিয়ে যাসন, সমলপুর বাকি টাউনর লোক মানে সহরর লোক মানে আমার গাঁ গলির তুন শাককে মন করসন আর সেটা ঘরকে নিয়ে পলাসন।
4: আর গোটে কথা মনরে সবুলে আসি যে কেনসি বি চাষটে কলে আমি রোগ পোকর ডরটা সবুলে রইতিসি, আপনি যেন চাষ করুছন সেতিরে বি রোগ পোকর ডরটা রইছে কে? আর যদি রোগ পোক হেলা তাকে আমি কেনতা করি আয়ত করমা?
5: রোগ পোক হলে আমি যেন সময়ের যেটা দেবার কথা হাঁডি খত আমার মাটির উর্বরতার লাগে জীবামৃত, আর পোক যদি লাগিগুলো আমি জানি না পারলু বলে আমি সেতিরে আগ্নেয়াস্ত্র দেমু, আগ্নেয়াস্ত্র যেটাকে কিছুই না লাগে, আমার কঞ্চা মিরচা লেসুন লিমপতর আর গোমূত্ররে সেটা তৈরি হয়ে যাচ্ছে, কম পয়সার হয়েকরি সেটা আমি আমার চাষে দিয়ে যাই, সেটাকে কে যদি পি দেবা গিলাসে বেলে বি না মরে, আমার রাসায়নিকটা যদি পি দেলে বি সে মরি যা।
4: হুম হুম, আপনি যেন আগ্রু কহিলে যে রঙিন ফুলকপি চাষ করছেন বলিকি না, তো এই রঙিন ফুলকপি চাষ করবার লাগি কাণ কিছু তার পদ্ধতি আছে কি? আমি যেটা সাদা ফুলকপি চাষ করুছু হেনতা কলে বি হেসি?
5: হ্যাঁ, রঙিন ফুলকপি বি সে সাদা ফুলকপি বাকি আমি মুখ্য কথা হল যেন বি চাষ করু আমি তার জমি প্রস্তুতি কেনা করমা, তাহলে কেতে মাত্রারে আমি গুণ করি করি জুতমা সেটা হল মুখ্য।
4: হুম হুম,
5: বলে আমি পহলা জমিকে জুতি দেমা, খরাটিয়া চাষ বলসন সেটাকে জুতি জুতা করে রখিথিমা, আমি পলহা পকাই দেমা, তারপরে আমি গার ধরমা বলসু, গার ধরমা আউ আমি ফুটে ফুটে দেড় দেড় ফুট দূরতারে আমি ইসবু কুবি গছকে লগামা, তাহাকে আমি ছুয়াটে যতন কলা বাগি দেখুথমা আউ টাইমকে টাইম তাহাকে ই জৈবিক উষু আমি প্রয়োগ করমা।
4: তো এই যে ফুলকপির চারাটা কেন অলগা কেন মিলসি কি সরকার তরফ মিলসি?
5: না, আমি নিজে মঞ্জি আনি করি নিজে ঘরে চারা পকাই করি সেটা করিথিসু, আমি হলদিয়া ফুলকপি বাইগিনি ফুলকপি শাগুয়া ফুলকপি চাষ করসু, আমি নিজে চারা বি বিকসু, লোক মানে ঘিনি আসন ঘরকে আমাকে বিকি যাবার কে নাই পড়ে।
4: হুম হুম, বলে নিজে চারা বি প্রস্তুত করিকি নিজে লগাউছন বলুন। এই যে ধান চাষের কথা কইলে ধান চাষটা কাণা কেনা হিসাবে করুছন, মানে পানির সুবিধা আছে কি? যে পনিপরিবা বি চাষ করছন পানির সুবিধাটা আছে কি কেনা কাণা করছন?
5: আমার তো পানির সুবিধা আছে জোর আছে, যেটাকি এলআই পয়েন্ট মাধ্যমে করা যায়সি, ধান বি হেসি দুই থর হেসি, আর আমার পনিপরিবা সবুবেলে সবু সময়ের ঠিক টাইমে বাহারসি বি, আর আমি সবু চাষটিকে আক্তিরিয়া করসু, কাঁ হল যে আক্তিরিয়া চাষ করলে দুই পয়সা জহ লাভ পাই পারসু বলে আক্তিরিয়া করসু, কেনটা কি যেটাকি ইহাদে পাতলঘটা যোগাই দেবে সবে যোগাইছন দুই টাকাকে বি লোক না নেবার, আমি টিকি যদি আগ্রহ করলু গ্রাফটিং পাতলঘটা করলু সেটা আমি রেট্রে 40 টাকা 50 টাকা তুন বিকলু, চাষি সবুবেলে রেট্রে বিকলে যে তার মুহ নু হসিটা আসি।
4: তো অদিনিয়া কলে তার দাম জহ আছে যা হলে বি, এটা আপনার নিজে করুছন কি কাহা কাহাকে কামথি লগাইছন?
5: হ্যাঁ, আমার দুইজন পুরা সবুবেলে আমার ঘরে রহেসন আর সেমানে তাকর রোজগার ক্ষম লাগি আমি দুইজনকু রখিছু।
4: হুম, বেলে নিজে বি কাম করবার সঙ্গে দুইজনকর পরিবার বি
5: ପୋଷି ପାରୁ
4: ଚାଲୁଛନ୍ ହଁ ହେନ୍ତା ଆପଣଙ୍କର ଘର ଆଡ଼େ ଯଦି ଟିକେ ଜାଗା ଅଛେ ବାହାରେ ଅଛେ ବୋଲେ ହେନ ବି କାଣା କାଣା ଲଗେଇଛନ୍ କି ଖାଲି କ୍ଷେତେ ଲଗେଇଛନ୍?
5: ନାଇଁ ଆମେ କ୍ଷେତେ ଲଗେଇଛୁ, ବାରି କ୍ଷେତେ ଧାନ ହେଉଛି, ବାରି ଚାଷ ହେଉଛି, ଆଉ ଆମର୍ ନିଜର ଘର ରୋଷେଇ ଶାଲାରେ ଯେନ୍ତା ଆମର ପୁଷ୍ଟି ବଗିଚାଟେ ଅଛେ, ଆଉ ଗାଁ ଗାଁ ଯାଇକରି ମୁଇଁ ନିଜେ ଅନ୍ୟ ମାଆମାନଙ୍କୁ ବି କେନ୍ତା ପୁଷ୍ଟି ବଗିଚା କରିପାରିବେ, ଆଉ ନିଜର ହାତେ କେନ୍ତା ତୁଲିକରି ଆନିକରି ଆମର ରାନ୍ଧିକରି ନିଜର ଛୁଆକୁ ଦେଇପାର୍ମା, ସେଥିର୍ଲାଗି ବୋଲି ପୁଷ୍ଟି ବଗିଚା କରାହେଇଛି।
4: ଯେ ଏଇ ଯେନ୍ ପୁଷ୍ଟି ବଗିଚା ବୋଇଲେ ବୋଲେ ଏଇଥିରେ ଆପଣ କେନ୍ କେନ୍ ପନିପରିବା ଲଗେଇଛନ୍?
5: ପୁଷ୍ଟି ବଗିଚାରେ ଆମଟା ଯେନ୍ତାକି 12-13 ପ୍ରକାରର ପନିପରିବା ଲଗେଇ ପାର୍ମା, ଲହ ଜାତୀୟ ଆମର ଗଛ ଜାତୀୟ ଆଉ ଆମର ଶାଗ ଜାତୀୟ କନ୍ଦା ଜାତୀୟ ଚାଷ କରିପାର୍ମା, ଥରକେ ଥର ଯେନ୍ତା ବାହାରି ପାର୍ବା। ଆମର ଯେନ୍ତାକି ଜହ୍ନି ପହିଲା ବାହାରବା ଲହ ଜାତୀୟ, ସେ ତରା ତରା ଦୁଇଟା ରହିବା, ଆମର ଠିଆ ଗଛ ଯେନ୍ତାକି ଭେଣ୍ଡି ବାଇଗନ ସେଟା ଆମର ମଝି ରହିବା, ତାର ମଝି ରହିବା ଆମର ଶାଗ ଯେନ୍ଟାକି ଅନ୍ତ ଚାଷ ଅନ୍ତ ଫସଲ ବୋଲିକରି ଆମେ କହିପାର୍ମା ତାହାକି, ଆଉ ମାଆଟେ କରେଇ ବସିକରି ଯାଇକରି ବି ତାର ଶାଗ ମୁଠେ ଆଣିକରି ସେ ରାନ୍ଧିକରି ଦେଇପାର୍ବା ତା ଛୁଆକୁ, କାହାରି ରୂପରେ ସେ ନିର୍ଭର କରି ନା କଲେ ବି ହେବା। ଯେନ୍ଟାକି ଦେଶୀ ବିହନ ଦେଶୀ ବଗିଚା ଦେଶୀ ତୁନ ରାନ୍ଧିକରି ଦେଶୀ ଛୁଆକୁ ଆମେ ଯେନ୍ତା ଦେଇପାର୍ମା।
4: ବହୁତ ବଢ଼ିଆ କଥା ଯେ ଆପଣ ଆଜି ଆସିକରି ଯେ ସୁନ୍ଦର କଥାମାନେ କହିଲେ ଯେ ଆମେ ଜୈବିକ ହିସାବରେ କେନ୍ତା କର୍ମା, ହେଲେ ସେ ଆପଣ ଆମର ଚାଷୀ ଭାଇ ବହିନମାନଙ୍କୁ କାଣା କହିବା ଲାଗି ଚାହିଁବେ?
5: ମୁଇଁ ତ କହିମି ଆମେ ବସିଥିବାର ଅପେକ୍ଷା ନିଜର ଖାଲି ଥିବା ଜାଗାମାନଙ୍କୁ ଏନ୍ତା ଚାଷ କରିକରି କେନ୍ତି ରୋଜଗାରକ୍ଷମ ହେମା, ଆଉ ନିଜେ କେନ୍ତା ଆମର ବିଷମୁକ୍ତ ଖାଦ୍ୟଟେ ନିଜର ଛୁଆକୁ ଦେଇପାର୍ମା।
4: ନିଜର ଛୁଆକେ ଦେବାର ସାଙ୍ଗେ ସାଙ୍ଗେ ଆମେ ଯେନ୍ ବଜାରରେ ବି ଯେନ୍ ବିକ୍ରି କରିବା ଲାଗି ପଠଉଛୁ ଛାଡ଼ୁଛୁ, ଲୋକମାନେ ବି ବିଷମୁକ୍ତ ଖାଦ୍ୟଟେ ଖାଉ।
5: ଇହାଦେ ଯେନ୍ ଯୁଗ ହେଲାନ ସେ ବିଷ ଯା ହିଁ ଦେଖିଲେ ରାସାୟନିକ ପ୍ରୟୋଗ କରୁଛନ୍। ମୁଇଁ ତ ସମସ୍ତଙ୍କୁ କହିମି ଚାଷୀ ଭାଇମାନଙ୍କୁ ଯେ କେନ୍ତି ଆମେ ଏଇ ଜୈବିକ ଉଷ ନିଜେ ତିଆରି କରିକରି ଆମେ କମ୍ ପଇସାରେ କେନ୍ତି କରିପାର୍ମା, ଆଉ ନିଜେ ଭଲ ଖାଇକରି ଆମର ଗାଁକେ ଆମର ସହରକେ ଆମର ଆମର ଦେଶକେ କେନ୍ତା ଆଗ୍କେ ନେଇପାର୍ମା, ମୁଇଁ ସବୁବେଳେ ଏଇ କଥାଟା ସବକୁ କହୁଛେ।
4: ଯାହା ହଉ ବହେନ, ଆଜି ଆପଣ ଆମର ବୈଠକିକେ ଆସିକରି ଆମର ଚାଷୀ ଭାଇ ବହେନମାନେ ଜୈବିକ ଉପାୟଥି ଚାଷ କରିକରି କେନ୍ତା ସେନୁ ଲାଭ ପାଇବେ, ଭଲ ଜିନିଷ୍ଟେ କେନ୍ତା ପାଇବେ, ସେ ଉପରେ ଏତିକି କଥା ବୁଝେଇକିରି କହିଥିବାନୁ ଆପଣଙ୍କୁ ଆମର ଅନୁଷ୍ଠାନ ତରଫରୁ ବହୁତ ବହୁତ ଧନ୍ୟବାଦ।
5: ଧନ୍ୟବାଦ।
3: ହଇଗୋ ନାନୀ,
6: ହଁ
3: ଦାଦା କାଇଁ ଗଲେ ଏଇଟା?
6: ଦାଦା ଦେଖ ତ ଠକି ଦେଲେ, ହେଥିଲାଗି ତ ନାନୀକେ ଏନୁ ଠାରି ଦେଲି, ଆମର ବହିନ ସାଙ୍ଗେ କଥା ଲାଗ ବୋଲିକରି ହେଟା ଦାଦା ଆଇମି ବୋଲିକରି କହିଥିଲି, ଆଉ ନାଇଁ ଆଇଲି। ଯେ ଶୁଣ ତ ବି ତୁ ଶୁଣିଲୁ ତ ଏଇ ଯେନ୍ ବହିନର କଥା କେତେ ବଢ଼ିଆ, ତାମାନେ ଆମର ମହିଳା ଚାଷୀ ଜଣେ ହେବାରଟା ବି ଏଁ ଆମେ ଚାଷୀ ବୋଇଲେ କାଣା ଆମର ଦାଦା ଭାଇମାନେ ଯେନ୍ ମାନେ ଯାଇକରି କ୍ଷେତେ ଚାଷ କରୁଛନ୍, ମହିଳା ଜଣେ ଯାଇକରି ମାଆ ବହିନ ମାନେ ଯାଇକରି କ୍ଷେତେ ଚାଷ କରିବାଟା ଶୁଣିଛୁ କାଇଁ କହ ତ ଦେଖ ତ, ମାନେ କେତେ ଉନ୍ନତି କଲୁନ ଆମେ ନେଇ କାଇଁ
3: ହଁ।
6: ଆର୍ ସେ ଯେନ୍ କହିଲେ ରାସାୟନିକ ସାର ବ୍ୟବହାର ନାଇଁ କରବ, ଜୈବିକ ଖତ ବ୍ୟବହାର କରିକିରି, ଏଟା ତ ସବୁବେଳେ ଆମେ କହୁଛୁ, ହେଟା ତ କଲେ ବହୁତ ବଢ଼ିଆ ଏ ବୋଲିକରି ନାଇଁ। ଆର୍ ଯେ ଶୁଣ ତ ଇ କାଣା କେ କାନ୍ଟାକେ ଏନ୍ତା ଏନ୍ତା କରୁଛୁ ଯେ ଗୀତ ପଦେ ହେତେ ଶୁଣମା କି ନାଇଁ ଶୁଣୁ ବୋଲିକରି କହୁଛେ।
3: ମୁଇଁ ତ ହେତେବେଳେ ହେଇଟା ତମକେ କହୁଛେ ଯେ ତମେ ଗାନା କେନ୍ତା ଶୁଣାବ, କେତେବେଳେ ଗୀତ ଶୁଣାବ ଯେ
6: ହଁ ହେଟା ବୋଲୁଛେ ଗୀତ ଶୁଣୁ। ଇ ଗୀତଟାକେ ଗାଇଛନ୍ ତେଜରାଜ ନାୟକ ଆର୍ ଲେଖିଛନ୍ ଧରଣୀଧର ପଟେଲ।

0: ବୋଲେ ନାନୀ
1: ହଁ
0: ଗୀତ ଏତକିନୁ ରଖୁ
1: ହଁ ଯିମା ବୋଲୁଛୁ ସମୟ ବି ହେଲାନ
0: ହଁ ନାନୀ
1: ହଁ ଚାଲ ଚାଲ ଯିମା ଯାଅ।

0: ଶେଷ ହେଲା କୃଷି ସଂସାର କାର୍ଯ୍ୟକ୍ରମ। ଶ୍ରୋତାମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ସମ୍ବଲପୁର କେନ୍ଦ୍ରରୁ। ପ୍ରଚାର କରୁଛୁ ସମ୍ବଲପୁର ନ୍ୟୁଜ୍ ହେଡ୍‌ଲାଇନ୍ସ।
1: ଆକାଶବାଣୀ ସମ୍ବଲପୁର ମୁଖ୍ୟ ଖବର ସଙ୍ଗେ ମୁଇଁ ଭାରତ ଗୌରବ ଦାସ। ନିଯୁକ୍ତି ଆଉ ସାମାଜିକ ସୁରକ୍ଷାକେ ବରକସ କରବାର୍ ନେଇକରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବିକଶିତ ଭାରତ ରୋଜଗାର ଯୋଜନାକେ ଆଇବା ଶୁକ୍ରବାର ଦିନ କରବେ ମୂଲ। ଭାରତର ନିର୍ବାଚନ କମିଶନଙ୍କର ବରିଷ୍ଠ ଅଧିକାରୀ ଜ୍ଞାନେଶ ଭାରତୀ ପୁରୀ ଜିଲ୍ଲାର ଏସ୍ଆଇଆର୍ର କଲେ ସମୀକ୍ଷା। ରାଷ୍ଟ୍ରପତି ଆଉ ପ୍ରଧାନମନ୍ତ୍ରୀଙ୍କର ଓଡ଼ିଶା ଗସ୍ତ ସମୟଥି ସୁରକ୍ଷା ବ୍ୟବସ୍ଥାର ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି। ନିଟ୍ ୟୁଜି ପୁନଃ ପରୀକ୍ଷାକେ ସ୍ୱଚ୍ଛ ଆଉ ସୁରକ୍ଷିତ ପରିଚାଳନା କରବାର୍ ଲାଗି ଟେଲିଗ୍ରାମ୍ ଆପ୍ ଉପରେ କଟକଣା ଜାରି କଲେ ସରକାର। ରାଜ୍ୟର ଭିନ୍ ଭିନ୍ ଜିଲ୍ଲାନ ଆଇଜ୍ ଯୁଗ୍ମ ଜନ ଅଭିଯୋଗ ଶୁଣାଣି ହେଲା ଅନୁଷ୍ଠିତ। ସମ୍ବଲପୁର ଶୀତଳଷଷ୍ଠୀ ଯାତ୍ରାଥି ଆଇଜ୍ ଝାଡ଼ୁଆପଡ଼ା ମୁଦିପଡ଼ା ସହିତ ଭିନ୍ ଭିନ୍ ଶିବ ମନ୍ଦିର ହେଉଛେ ପତରପେଣି। ଭଦ୍ରକ ଜିଲ୍ଲା ଧାମରାର ଏପିଜେ ଅବଦୁଲ କଲାମ ଦ୍ୱୀପନୁ ଦୂରଗ୍ରାମୀ କ୍ରୁଜ୍ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ ଲାଗି ଡିଆର୍ଡିଓର ସବୁ କର୍ମକର୍ତ୍ତାମାନଙ୍କୁ ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ। ଏନ୍ଟିଏ ତରଫୁ ଆଇବା 21 ତାରିଖ ହେବାରକେ ଥିବା ନିଟ୍ ୟୁଜି ପୁନଃ ପ୍ରବେଶିକା ପରୀକ୍ଷା ଲାଗି ଏନ୍ଟିଏ ୱେବ୍ସାଇଟ୍ଥି ମିଳୁଛେ ଆଡ୍ମିଟ୍ କାର୍ଡ଼। ମହାନଦୀ ଜଳବିବାଦ ବାବଦେ ଟ୍ରିବ୍ୟୁନାଲ୍ ନିର୍ଦ୍ଦେଶ ଅନୁସାରେ ଆଇଷ୍ଠାନୁ ନୂଆଦିଲ୍ଲୀନ ଓଡ଼ିଶା ଆଉ ଛତିଶଗଡ଼ ଭିତରେ ଆଲୋଚନା ହୋଇଛେ ମୂଲ। ଭତ୍ତା ଟଙ୍କା ନାଇଁ ପାଇଥିବା ହିତାଧିକାରୀମାନଙ୍କର ବ୍ୟାଙ୍କ ଖାତାକେ ଖୁବ୍ ଜଲ୍ଦି ଟଙ୍କା ପଠାଯିବା ବୋଲି କହିଲେ ସାମାଜିକ ସୁରକ୍ଷା ଆଉ ଭିନ୍ନକ୍ଷମ ସଶକ୍ତିକରଣ ମନ୍ତ୍ରୀ। ଆଧାର ଏକକ ପରିଚୟପତ୍ର ଦୁର୍ବ୍ୟବହାର ବାବଦେ ହୋଇଥିବା ଆବେଦନର ଶୁଣାଣି ଲାଗି କେନ୍ଦ୍ର ସରକାର ଆଉ ରାଜ୍ୟ ସରକାରମାନଙ୍କୁ ଜବାବ ଦାଖଲ କରିବା ଲାଗି ନିର୍ଦ୍ଦେଶ ଦେଲେ ସୁପ୍ରିମକୋର୍ଟ। ଫିଫା ବିଶ୍ୱକପ୍ ଗ୍ରୁପ୍ ଆଇର ଆଜିର ମ୍ୟାଚ୍ଟି ଫ୍ରାନ୍ସ ଆଉ ସେନେଗାଲ ଭିତରେ ହେବା ଖେଲ୍। ଆଉ କାଲବୈଶାଖୀର ବୋଲେ ପଶ୍ଚିମ ଓଡ଼ିଶାର ଭିନ୍ ଭିନ୍ ଜିଲ୍ଲା ସହିତ ରାଜ୍ୟର ପାଖାପାଖି ସବୁ ଜାଗାର ଧୂକାଗର୍ଡ଼ି ସାଙ୍ଗେ ବର୍ଷା ହୋଇପାରେ ବୋଲି ସୂଚନା ଦେଲା ପାଣିପାଗ କେନ୍ଦ୍ର। ଏଚ୍ନିର ମୁଖ୍ୟ ଖବର ନେ ଶେଷ ହେଲା। ଇତାର ଉତ୍ତର ମୁଖ୍ୟ ଖବର ଶୁଣିପାରିବେ ରାତି 10 ବଜେ।
0: ଶୁଣୁଥିଲେ ସମ୍ବଲପୁର ନ୍ୟୁଜ୍ ହେଡ୍‌ଲାଇନ୍ସ ଆକାଶବାଣୀ ସମ୍ବଲପୁର। ବର୍ତ୍ତମାନ ଶୁଣନ୍ତୁ କେତୋଟି ସୁଗମ ସଙ୍ଗୀତ କାର୍ଯ୍ୟକ୍ରମର ପ୍ରଥମ ଗୀତଟି ଶୁଣନ୍ତୁ ଶିଳ୍ପୀ ଶଙ୍କର ପ୍ରସାଦ ଦତ୍ତ, ଗୀତ ରଚନା ବୃନ୍ଦାବନ ଜେନା।

0: ଶେଷ ହେଲା ସୁଗମ ସଙ୍ଗୀତର କାର୍ଯ୍ୟକ୍ରମ। ଆଜିର ଶିଳ୍ପୀମାନେ ଥିଲେ ଶଙ୍କର ପ୍ରସାଦ ଦତ୍ତ ଏବଂ ରଶ୍ମିରଞ୍ଜନ ବିଶ୍ୱାଳ। ଗୀତଗୁଡ଼ିକୁ ରଚନା କରିଥିଲେ ବୃନ୍ଦାବନ ଜେନା, ମନୋରଞ୍ଜନ ହୋତା ଏବଂ ସୁରମା ମିଶ୍ର। ଆକାଶବାଣୀ ସମ୍ବଲପୁର ବର୍ତ୍ତମାନ ଶୁଣନ୍ତୁ ଆଲୋଚନା ବିଶ୍ୱାସ ମୂଳେଇ ଜଗତ। ଆଲୋଚନା କରୁଛନ୍ତି ରାଧୁ ମିଶ୍ର।
1: କୁହାଳିଆମାନେ କହନ୍ତି କୁଆଡ଼େ ବିଶ୍ୱାସ।

0: ଆକାଶରେ ଚାଲିଛି ବୋଲି ୟା ନା ବିଶ୍ୱ, କିଏ ଜାଣି ହେଇଥିବ। ବିଶ୍ୱଟା ଚାଲୁଛି କି ଦୌଡ଼ୁଛି ଆମକୁ ତ ତା ବି ଜଣା ନାହିଁ। ଚାକିରି କାଳ ଭିତରେ ସରକାରଙ୍କ ଦେଶବୁଲା LLTC LFC ଟଙ୍କାରେ ଅଧା ଦେଶ ଦେଖିଆସିଲୁଣି। ସବୁଠି ତ ଖାଲି ମଣିଷ ଦୌଡ଼ୁଛନ୍ତି, ଗାଡ଼ି ଦୌଡ଼ୁଛି, ଚୋର ପଛରେ ପୁଲିସ ଦୌଡ଼ୁଛି, ନେତା ପଛରେ ଭକୁଆ ଜନତା ଦୌଡ଼ୁଛି। ଅଭିନେତା ଗିରଫ ହେଇ ଚୋର ଗାଡ଼ିରେ ଜେଲ୍କୁ ଗଲାବେଳେ ତା ପଛରେ ଟିଭି କ୍ୟାମେରା ଦୌଡ଼ୁଛି। ହେଲେ ବିଶ୍ୱ ନାମକ ଚିଜ କେଉଁଠି ଚାଲୁଥିବାର କି ଦୌଡ଼ୁଥିବାର ଦୃଶ୍ୟତା ଆମ ନେତ୍ରରେ ପଡ଼ିଲା ନାହିଁ। ତଥାପି ବିଶ୍ୱ ଚାଲିଛି, ସେ ପୁଣି ବିଶ୍ୱାସ ନାମକ ପେଟ୍ରୋଲଟେ ଚାଲିଛି ବୋଲି ବିଶ୍ୱାସ କରିବା କଥା? ଏତେ ଲୋକ ବିଶ୍ୱାସ କରୁଛନ୍ତି ଯେତେବେଳେ ଏକେବାରେ ମିଛ ତ ହୋଇନଥିବ। ଏ କଥାଟାରୁ କିନ୍ତୁ ଆମକୁ ବେଶୀ ଦାମିକିଆ କଥା ଭଳି ଲାଗୁଛି ଜଗନ୍ନାଥ ଦାସଙ୍କର ସେ ବାଣୀଟି, ବିଶ୍ୱାସ ମୂଳେ ଏ ଜଗତ। ଭାଗବତକାର ନିଜେ ଥିଲେ ଅତି ବଡ଼ି, ତାଙ୍କର ପ୍ରତିଟି ବାଣୀ ତହୁଁ ବଡ଼ି ତହୁଁ ବଡ଼ି। ସେ ଯାହା ଲେଖିଛନ୍ତି ଗୋଟିଏ ବି ଅକ୍ଷର ଏପଟ ସେପଟ କରି ହେବ ନାହିଁ, କଲେ ଅର୍ଥ ବଦଳିଯିବ। ସେ ଏଭଳି କଥାଟିଏ କହିଛନ୍ତି ମାନେ ନିଶ୍ଚୟ କିଛି ଖାସ୍ ଅର୍ଥ ଥିବ ଏଥିରେ। ତାଙ୍କ କଣ୍ଠରେ ସ୍ୱୟଂ ସରସ୍ୱତୀ ବିଜେ କରିଥିଲେ ଟି, ଖାଲି ଏ ବାକ୍ୟର ଅର୍ଥଟା ବୁଝିବା କଥା। ଯଦି ସେ ବିଶ୍ୱାସ ମୂଳେ ଜାଗାରେ ଲେଖିଥାନ୍ତେ ବିଶ୍ୱାସ ଚୂଳେ ଏ ଜଗତ, ତେବେ ତାର ଅର୍ଥ କ'ଣ ହୋଇଥାନ୍ତା? ମାନେ ବିଶ୍ୱାସର ମୁଣ୍ଡରେ ବସିଛି ଜଗତଟା, ଯେମିତି ପୁରାଣ କାଳରେ ବାସୁକୀର ମୁଣ୍ଡରେ ବସିଥିଲା, ସେମିତି ଏବେ ବିଶ୍ୱାସ ତାକୁ ଟେକି ଧରିଛି କି? ସେମିତି ହେଇଥିଲେ ତ ଆମ 24 ଘଣ୍ଟିଆ ନ୍ୟୁଜ୍ ଚ୍ୟାନେଲର ଖୋଜି ପତ୍ରକାରଙ୍କ ନଜର ତା ଉପରେ କେବେଠୁ ପଡ଼ିସାରନ୍ତାଣି। ହେଲେ ବିଶ୍ୱାସର ମୁଣ୍ଡ ବୋଲି କିଛି ଅଛି ତ? ସେ ତ କବନ୍ଧଟାଏ ଭଳି ଲାଗେ। ଅବଶ୍ୟ ଆମର ଅତୀତ ଗତି ଟାଣିଟୁଣି ମାତ୍ର ରାମାୟଣ କାଳ ଯାଏଁ। ସେଠି ଲଙ୍କାରୁ ସୀତାଙ୍କୁ ମୁକ୍ତ କଲାପରେ ରାମ ମହାପ୍ରଭୁ ସୀତାମାତାଙ୍କ ସତୀତ୍ୱକୁ ସନ୍ଦେହ କରୁଛନ୍ତି। ତାଙ୍କର ଅବିଶ୍ୱାସ ଦୂର କରିବାକୁ ସୀତାମାତାଙ୍କୁ ଅଗ୍ନି ପରୀକ୍ଷା ଦେବାକୁ ପଡ଼ିଛି। ସେମାନେ ଅଯୋଧ୍ୟାକୁ ଫେରିଲେ ଏଣେ ଅଯୋଧ୍ୟାବାସୀ ସୀତାଙ୍କ ଅଗ୍ନି ପରୀକ୍ଷା ହୋଇଥିବା କଥାକୁ ଅବିଶ୍ୱାସ କରୁଛନ୍ତି, କହୁଛନ୍ତି ଜଙ୍ଗଲ ମେ ମୋର ନା ଯା କିଛି ନେ ଦେଖା। ଆଜି ବି ପବ୍ଲିକ ଭୋଟ ଦେଲାବେଳେ ବିଶ୍ୱାସ କରୁଛି ଯେ ତା ନେତା ଜିତିଲା ପରେ ରାଜଧାନୀକୁ ଯାଇ ରାଜ୍ୟର ମଙ୍ଗଳ କରିବେ? ନା, ସମସ୍ତେ ଜାଣନ୍ତି ସେମାନେ ଯାହା କରିବାକୁ ଯାଉଛନ୍ତି ତାହା ହିଁ କରିବେ। ଏଇଭଳି ଅବିଶ୍ୱାସର କାହାଣୀ କେବଳ ଆଜିର ଘର ଘର କି କାହାଣୀ ନୁହଁ, ବରଂ ବାବା ଆଦମ ଜମାନାରୁ ଚାଲିଆସୁଛି। ତେଣୁ ବିଶ୍ୱାସ ଚୂଳେ ଏ ଜଗତ କହିଥିଲେ ଭୁଲ ହୋଇଥାନ୍ତା। ସାଧୁ ଚିତା ଚୈତନ୍ୟ କହିଲେ, ବିଶ୍ୱାସେ ମିଳନ୍ତି ହରି ତର୍କେ ବହୁ ଦୂର। ତର୍କ ମାନେ କୌଣସି ବିତଣ୍ଡା ନୁହଁ, ଯୁକ୍ତିସିଦ୍ଧ ପ୍ରମାଣର କଥା, ମାନେ ବିଜ୍ଞାନ ପ୍ରମାଣର ଦୂରବୀକ୍ଷଣ ଯନ୍ତ୍ରରେ ନୁହଁ, ବିଶ୍ୱାସ ଭରା ଖାଲି ଆଖିରେ ବି ଭଗବାନ ଜଳ ଜଳ ଦିଶିବେ। ଜଣେ ପ୍ରଗତିଶୀଳ ଶ୍ରୋତା ଚ୍ୟାଲେଞ୍ଜ କଲେ, ଆହେ ବାବା, ସ୍ୱର୍ଗର ଲୋଭ ଦେଖେ ଆଉ କେତେଦିନ ଭୁତେଇବ? ରୌରବ ନର୍କର ଗରମ ତେଲ କଡ଼େଇରେ ପାପିକୁ ସିଙ୍ଗଡ଼ା ଭଳି ଛାଣିବାର ଫଟୋ ଦେଖେଇ କେତେଦିନ ଡରେଇବ? ହୃଦୟରେ ବିଶ୍ୱାସ ଭରିଦେଇ ଲୋକଙ୍କୁ ମୁହଁ ଲଗେଇ ଶୋଷଣ କରିବାର ଜମାନା ଗଲା। ଏଣିକି ଖାଲି ବୈଜ୍ଞାନିକ ପ୍ରମାଣ ଦରକାର, ପ୍ରମାଣ ଦେଲେ ବିଶ୍ୱାସ କରିବୁ ଯେ ଭଗବାନ ବୋଲି ଜଣେ ଅଛନ୍ତି। ସାଧୁ ଚିତା ଚୈତନ୍ୟ କହିଲେ, କାହାକୁ ନେଇ ତର୍କ କରିବ? ବିଜ୍ଞାନକୁ ନେଇ ତ। ହେଲେ ତମ ବିଜ୍ଞାନର ଧାପ କେତେ? ମଣିଷ ମଲା ପରେ କୁଆଡ଼େ ଯାଏ ତମ ବିଜ୍ଞାନ ତ ସେତକ ବି ଜାଣିନି। ଜୀବିତ ମଣିଷକୁ ଯେଉଁ ଆତ୍ମା ଚଳଉଛି, ତମ ବିଜ୍ଞାନ ତ ତାର ପରିଚୟ ବି ପାଇନି। ପରମାତ୍ମା କଥା ସେ ପ୍ରମାଣିତ କରିବ କେମିତି? ସାଧୁ ଚିତା ଚୈତନ୍ୟ ପୁଣି କହିଲେ, ଆରେ ବାବୁ, ତମ ଭଳି ଜଣେ ବିଜ୍ଞାନ ପାମର ଥରେ ଚ୍ୟାଲେଞ୍ଜ କରିଥିଲା ଯେ ଆଗାମୀ ବର୍ଷଟାଏ ଭିତରେ ଯିଏ ଭଗବାନଙ୍କୁ ଦେଖେଇଦେବ ତାକୁ ସେ 1,00,000 ଟଙ୍କା ପୁରସ୍କାର ଦେବ। ତାର ନାସ୍ତିକ ଦଳରେ କୁଆଡ଼େ 2-4ଟା ବୈଜ୍ଞାନିକ ବି ଥିଲେ। ଆଜି ଖାଲି ତ ବିଜ୍ଞାନରେ ଅନର୍ସ କି BSc ପାସ୍ କଲେ ବୈଜ୍ଞାନିକ, ଆଇନଷ୍ଟାଇନ୍ ବି ତା ଆଗରେ କରପତ୍ର ଯୋଡ଼ିବେ। ଆରେ ବାବା, ଧର ମୁଁ ଭଗବାନଙ୍କୁ ଆଣି ତମ ସାମ୍ନାରେ ଠିଆ କରେଇଦେଲି, ସେମାନେ ତାକୁ ଭଗବାନ ବୋଲି ବିଶ୍ୱାସ କରିବେ କି? ସେମାନେ ବିଲେଇ ନାଁରେ ଗୋଟେ ରକମର ଜନ୍ତୁକୁ ଆଗରୁ ଚିହ୍ନିଛନ୍ତି ବୋଲି ସେହି ରକମର ଆଉ ଗୋଟେ ଜନ୍ତୁ ଦେଖିଲେ ଧଡ଼ କରି ଚିହ୍ନିବେ ବିଲେଇ ବୋଲି। ହେଲେ ଭଗବାନଙ୍କୁ ତାଙ୍କ ଅଷ୍ଟପୁରୁଷରେ କେହି ଦେଖିଥିଲେ ଯେ ତାକୁ ଚିହ୍ନିବେ? ଯେମିତି ବେପାରୀର ସମ୍ବଳ ତାର ପୁଞ୍ଜି ଆଉ ଶୋଷଣ କରିବାର କଳା, ସେମିତି ବୈଜ୍ଞାନିକର ସମ୍ବଳ ବୋଇଲେ ତାର ଗବେଷଣାଗାର। ସେଇଠି ଭଗବାନଙ୍କୁ ଶୁଆଇ ତାଙ୍କର କ'ଣ ପରୀକ୍ଷା କରିବେ? ତାଙ୍କର କ'ଣ ପରୀକ୍ଷା କରି ଜାଣିବେ ଯେ ସେ ସର୍ବବ୍ୟାପୀ ଆଉ ସର୍ବଶକ୍ତିମାନ? ଭଗବାନଙ୍କୁ ସାମ୍ନାରେ ଥୋଇଦେଲେ ସେମାନେ ଚୁପଚାପ 1,00,000 ଟଙ୍କା ଦେବେ ନା ଟଙ୍କା ଦେବାରୁ ତ୍ରାହି ପାଇବାକୁ ଗାଲୁ କରିବେ, ବିତଣ୍ଡା କରିବେ? ତମେ ଭଗବାନ ବୋଲି ପ୍ରମାଣ ଦିଅ। କୃଷ୍ଣ ଅବତାରରେ ପରା ଗିରି ଗୋବର୍ଦ୍ଧନ ଟେକିଥିଲ, ଏଇ ଜଗନ୍ନାଥ ମନ୍ଦିରକୁ କାଣି ଆଙ୍ଗୁଠିରେ ଟେକି ତଳେ କଚାଡ଼ିଲ ଦେଖି? ସେତୁବନ୍ଧ ବାନ୍ଧିଲା ବେଳେ ବଡ଼ ବଡ଼ ପଥର ତମ ହାତ ବାଜି ସମୁଦ୍ରରେ ପଡ଼ିଲେ ଭାସୁଥିଲା ପରା? ଟିକେ ଏଇ ପର୍ବତଟାକୁ ନେଇ ଚିଲିକାରେ ଭୁସ୍କିନା ପକେଇଲ, ଭାସୁଛି କି ନାହିଁ ଦେଖିବା? ଏଇଭଳି ତାଙ୍କର ସର୍କସ୍ କରେଇବେ। ଧାର କରା ଯୁକ୍ତିରେ ପଣ୍ଡିତ ବୋଲାଉଥିବା ଏଭଳି ଲୋକଙ୍କୁ ବିଶ୍ୱାସର ରାସ୍ତାକୁ ଆଣିବା ସହଜ ନୁହଁ। ଏମାନେ ନା ବିଶ୍ୱାସ ବୁଝନ୍ତି ନା ବିଜ୍ଞାନ, ଏମାନେ ଖାଲି ବିତଣ୍ଡା ଜାଣନ୍ତି। ଏଇ ବିଜ୍ଞାନ ପାମରମାନେ ଏତକ ବି ବୁଝିପାରନ୍ତି ନାହିଁ ଯେ ଲକ୍ଷେ ଟଙ୍କା ଫୋପାଡ଼ି ଦେଲେ ଯଦି ଭଗବାନଙ୍କ ଦର୍ଶନ ମିଳିଯାଉଥାନ୍ତା ତାହେଲେ ବୁଦ୍ଧ ମହାବୀରଙ୍କ ଭଳି ରାଜପୁତ୍ରମାନେ ତ ନିଜର ଗନ୍ତାଘର ଖୋଲିଦେଇଥାନ୍ତେ। ତାଙ୍କୁ ବୁଦ୍ଧତ୍ୱ ପ୍ରାପ୍ତି ପାଇଁ ସାରା ଜୀବନ ଏତେ କଷ୍ଟ କରିବା କ'ଣ ଦରକାର ଥିଲା? ଟଙ୍କା ଖର୍ଚ୍ଚ କରି ଏମାନେ ପଦ ପଦବୀ ଯଶ ଖ୍ୟାତି ପାଇଗଲାକୁ ଭାବୁଛନ୍ତି ଯେ ଟଙ୍କାରେ ସବୁ ମିଳିଯାଏ। ଏହାଙ୍କ ଗୋଷ୍ଠୀର ଜଣେ ମହାନ ପଣ୍ଡିତ ଘୋଡ଼ାରେ ଯାଉଥିଲା ବେଳେ ହଠାତ୍ ବାଟରେ ଦେଖିଲା ଯେ ଗୋଟେ ସୁଦୃଶ୍ୟ କୋଠାଘର ସାମ୍ନାରେ କାଉଣ୍ଟରଟିଏ ଖୋଲିଛି, ଆଉ ତା ଆଗରେ ଲମ୍ବିଛି ଲୋକଙ୍କର ଧାଡ଼ି। ସେ ଘୋଡ଼ାରୁ ଓହ୍ଲାଇ ଖବର ନେଲା ଯେ ସେଠି ହଜାରେ ଟଙ୍କା ଦେଲେ ଡକ୍ଟରେଟ୍ ଡିଗ୍ରୀ ମିଳୁଛି। ଆରେ ବାଃ, ସଉଦା ତ ଭାରି ଶସ୍ତା। ଧାଡ଼ିରେ ଠିଆ ହୋଇ ନିଜ ନାଁରେ ଗୋଟିଏ ଡକ୍ଟରେଟ୍ ଡିଗ୍ରୀ କିଣି ଆଣିଲା। ଘୋଡ଼ା ପାଖକୁ ଆସୁ ଆସୁ ଭାବିଲା, ଆରେ ଏତେ ଶସ୍ତାରେ ମିଳୁଛି, ଯଦି ମୋର ପ୍ରିୟ ବିଶ୍ୱସ୍ତ ଘୋଡ଼ା ପାଇଁ ବି ଗୋଟେ ନେଇ ଆସେ। ସେ ପୁଣି ଥରେ ଫେରିଲା କାଉଣ୍ଟରକୁ, ହଜାର ଟଙ୍କା ବଢ଼େଇ ଦେଇ ଘୋଡ଼ା ନାଁରେ ଆଉ ଗୋଟେ ଡକ୍ଟରେଟ୍ ଦେବାର ଫରମାଇସ୍ କଲା। କାଉଣ୍ଟର ଅଧିକାରୀ ବିନମ୍ରତାର ସହ କହିଲେ, ନା ଆଜ୍ଞା, ଏ ଡିଗ୍ରୀ ଘୋଡ଼ାମାନଙ୍କୁ ଦିଆଯାଏ ନାହିଁ, କେବଳ ଗଧମାନଙ୍କୁ ଦିଆଯାଏ। ତେଣୁ ଏ ପଦକୁ ବିଶ୍ୱାସ ଡାଳି ଏ ଜଗତ ଲେଖିଥିଲେ ବି ଚ୍ୟାଲେଞ୍ଜ ହୋଇଥାନ୍ତା। ଭକ୍ତଗଣ ଏ ପଦର ଅର୍ଥ ବୁଝିପାରିନଥାନ୍ତେ ଓ ପଚାରିଥାନ୍ତେ, ହୈଓ ବିଶ୍ୱାସର ତ ନହକା ଡାଳ ନୁହଁ, ପଡ଼କା ଡାଳ, ନଏ ନାହିଁ ଭାଙ୍ଗିଯାଏ। ଆଉ ନିଜ ସ୍ୱାର୍ଥ ପାଇଁ ଆମ ଜଗତ ବିଶ୍ୱାସକୁ ଭାଙ୍ଗିବାରେ ଏମିତି ଧୁରନ୍ଧର ହେଲାଣି ଯେ କେବେଠୁ ଡାଳ ଭାଙ୍ଗି ଜଗତଟା ପାତାଳରେ ପଡ଼ିବା କଥା, ଏ ଯାଏଁ ଡାଳରେ ଦାନ୍ତ ଗଳେ ଲଟକିକି ରହିଛି କେମିତି? ଦେଖୁନ, ଆଇନଷ୍ଟାଇନ୍ ପରମାଣୁ ଉଦ୍ଭାବନ କରି କେତେ ବିଶ୍ୱାସରେ ମଣିଷ ହାତରେ ଟେକିଦେଲେ ଯେ ଏଥିରେ ତାର ବହୁତ ଉନ୍ନତି ହେବ। କିନ୍ତୁ ଏଇ ମାଙ୍କଡ଼ର ବଂଶଧରମାନେ ସେଥିରୁ ପରମାଣୁ ବୋମା ତିଆରି କରି ଆଗେ ହିରୋସୀମା ନାଗାସାକିରେ ପରୀକ୍ଷା କରି ପକାଇଲେ। କେତେ ବିଶ୍ୱାସରେ ଗାନ୍ଧୀ ସୁବାସ ଆମକୁ ସ୍ୱାଧୀନ କରିଦେଇଗଲେ ଯେ ଆମରି ନାଁର ଆମେ ନାଉରି ହୋଇ ତାକୁ ଠିକ୍ ବାଟରେ ଚଳିବୁ ବୋଲି। ହେଲେ ଆମେ ଡଙ୍ଗାରେ ସତର କଣା କରି ଡଙ୍ଗା ବୁଡ଼ି ପାଣି ଆଣ୍ଠୁଏ ଅବସ୍ଥାକୁ ନେଇ ଆସିଲୁଣି। କେତେ ବିଶ୍ୱାସରେ ଯାହା ସାଙ୍ଗରେ ପାଣିଗ୍ରହଣ ନାଁରେ ହ୍ୟାଣ୍ଡସେକ୍ ବନ୍ଧନରେ ଆବଦ୍ଧ ହେଉଛନ୍ତି, ସେ ବିଶ୍ୱାସଟିକ କିଛି ଦିନ ଭିତରେ କିଭଳି ଦୁଇ କଡ଼ାରେ ହୋଇଯାଉଛି, ସେସବୁର ଜୀବନ୍ତ ଦୃଶ୍ୟ ଶାଶୁବୋହୁ ମାର୍କା ଟିଭିର ଯେକୌଣସି ପବିତ୍ର ମେଗା ସିରିଏଲ୍ରେ ପ୍ରତିଦିନ ଦ୍ରଷ୍ଟବ୍ୟ। ଏଭଳି ପରିସ୍ଥିତିରେ ବିଶ୍ୱାସର ପଡ଼କା ଡାଳ ସନ୍ଦେହୀ ଜଗତର ଭାରା ସମ୍ଭାଳିବା କଥା ଅବାନ୍ତର ହୋଇଥାନ୍ତା। ଅତିବଡ଼ି ଏ ପଦକୁ ବିଶ୍ୱାସ ଚୂଳେ ନ କଲେ ନାହିଁ, ବିଶ୍ୱାସ ଡାଳେ ନ କଲେ ନାହିଁ, ବିଶ୍ୱାସ କୋଳେ ଏ ଜଗତ ବୋଲି ବି ଲେଖିପାରିଥାନ୍ତେ। କିନ୍ତୁ ସେଥିରୁ ଆଧୁନିକ ଭକ୍ତଜନ ଅର୍ଥ କରିଥାନ୍ତେ ଯେ ବିଶ୍ୱାସଟା ବୋଧେ ଜଗତର ଆୟା, ମାନେ ଜଗତର ବିଶ୍ୱାସ ଆଣ୍ଟି। ନିଜ ଛୁଆକୁ କୋଳରେ ଧରିବା ପାଇଁ ଭଲା ଆଜିର କେତେଜଣ ଅରିଜିନାଲ ମମିଙ୍କ ପାଖରେ ଫୁରସତ ଅଛି? ସେମାନେ ତ ଆଉ ଓଡ଼ିଆ ସ୍କୁଲରୁ ବାହାରି ନାହାନ୍ତି ଯେ ଏତେ ବେକୁଆଡ଼ ହେବେ ଭାତ ରାନ୍ଧିବା, ଛୁଆ ଧରିବା, ତାକୁ କ୍ଷୀର ପିଏଇବା ଭଳି ଆୟା କାମ କରି ନିଜର ଚାକିରି, କିଟି ପାର୍ଟି, ସଭା ସମିତି, କ୍ଲବ୍ର ବହୁମୂଲ୍ୟ ସମୟକୁ ନଷ୍ଟ କରିବେ। ଜଗତଟା ବି ଆଉ ଏତେଟା ଅବୋଧ ଶିଶୁ ହେଇ ନାହିଁ ଯେ ବିଶ୍ୱାସ ଆଣ୍ଟିର କୋଳରେ ଧୋରେ ଭାୟା ଧୋ ଶୁଣି ତାର ସବୁ କଥାକୁ ବିଶ୍ୱାସ କରିଯିବ। ସେ ପୁରା ନିଜ ବାପକୁ ବି ବିଶ୍ୱାସ କରୁନି। ବାପା ଉପରେ ଅଧିକାର ଜମେଇଲା ବେଳେ, ମାନେ ଦୂର ସହରରେ ପାଠ ପଢ଼ିଲା ବେଳେ ହଉ କି ପୈତୃକ ସମ୍ପତ୍ତି ହାତେଇଲା ବେଳେ, ପୂଜନୀୟ ପିତୃଦେବ ମହୋଦୟ ତୁମ୍ଭ ଶ୍ରୀ ଚରଣରେ ମୋର ଲକ୍ଷ୍ୟ ଦଣ୍ଡ ପ୍ରଣାମ ପହଞ୍ଚେ। କିନ୍ତୁ ବାପା ବୁଢ଼ା ଅଲୋଡ଼ା ହେଇ ତାଙ୍କ ପ୍ରତି କର୍ତ୍ତବ୍ୟର ସମୟ ଆସିଲା ମାତ୍ରେ, କି ବାପା, କାହା ବାପା, ମାଆର ସ୍ୱାମୀ ବୋଲି ବାପା, ଦରକାର ପଡ଼ିଲେ DNA ଟେଷ୍ଟ ଭୟ ବି ଦେଖାଇ ଦିଆଯାଇପାରେ। ଏଭଳି ଅବିଶ୍ୱାସର ମୂର୍ତ୍ତି ଏ ଜଗତଟା, ବିଶ୍ୱାସର କୋଳରେ ରହିବାଟା ଚନ୍ଦନ ଗଛର କୋରଡ଼ରେ ସାକ୍ଷାତ ବିଷଧର ସାପ ରହିବା ଭଳି। ତେଣୁ ଚୂଳେ ନୁହେଁ, ଡାଳେ ନୁହଁ, କି କୋଳେ ବି ନୁହଁ, କଥାଟା ବହୁତ ଭାବିଚିନ୍ତି ଲେଖାଯାଇଛି, ବିଶ୍ୱାସ ମୂଳେ ଏ ଜଗତ। ବିଶ୍ୱାସ ସାଙ୍ଗରେ ଜଗତର ଯେ ଗଭୀର ସମ୍ପର୍କ ରହିଛି ଏଥିରେ ସନ୍ଦେହ ନାହିଁ। ଦେଖୁନାହାନ୍ତି, ବିଶ୍ୱାସ ମୂଳେ ଏ ଜଗତ ବାଣୀଟିକୁ ଯିଏ ଯାହା ବୁଝୁ ପଛକେ ତାକୁ କିନ୍ତୁ ବିଶ୍ୱାସ କରୁଛନ୍ତି କୋଟି କୋଟି ଲୋକ, କାରଣ ଏଇଟା ଭାଗବତ ବାଣୀ। ଏଥିରୁ ବିଶ୍ୱାସର ଚେରଟା କେତେ ଗଭୀର ସେ କଥା କଳନା କରାଯାଇପାରେ। ତା ସହିତ ବିଶ୍ୱାସରେ ବିଷ ଦେବାର ଆମର ଗୋଟିଏ ଗୌରବମୟ ପରମ୍ପରା ଓ ମହାନ ଐତିହ୍ୟ ରହିଛି, ଏବଂ ଏହି ପରମ୍ପରାର ଉଜ୍ଜଳ ଭବିଷ୍ୟତ ପାଇଁ ମଧ୍ୟ ଆମେ ବେଶ ଆଶାବାଦୀ। ହୈଓ ବିଶ୍ୱାସ ଅଛି ବୋଲି ସିନା ବିଷ ଦେବାର ସୁଯୋଗ ମିଳୁଛି, ବିଶ୍ୱାସ ଅଛି ବୋଲି ସିନା ଅବିଶ୍ୱାସ, ସନ୍ଦେହ, ଧୋକାକୁ ଆମେ ଖରାପ ଜିନିଷ ବୋଲି ଘୋଷଣା କରିପାରୁଛୁ। ଘୋଷଣା କଲେ କ'ଣ ହେବ? ଅବିଶ୍ୱାସ ତ ଏ କାଳର ଫ୍ୟାସନ୍ ହୋଇଗଲାଣି, କବିର କାବ୍ୟ ଚାତୁରୀ ହୋଇଗଲାଣି। ବସନ୍ତ ଋତୁ କହିଲେ ଆଗକାଳେ କବିର ଶିହରଣ ହୋଇଯାଉଥିଲା, ହୃଦୟ ଉଲୁସି ଉଠୁଥିଲା, ହେଲେ ଏବେ ତାହା ପ୍ରତି ବି କବିର ଅବିଶ୍ୱାସ ବୋଇଲା। ବସନ୍ତ ମନ୍ଦ ମଳୟକୁ କି ବିଶ୍ୱାସ, ବସନ୍ତ ତଣ୍ଟି ଚିପି ମାରିଦିଏ ସ୍ୱାଭାବିକ ଛାତିର ନିଶ୍ୱାସ। ହେଲେ ଭାଗବତ ବାଣୀ ତ ଆଉ ଭୁଲ ହେବ ନାହିଁ, ହୁଏତ ଆମେ ବୁଝିବାରେ ଭୁଲ ରହୁଥାଇପାରେ। ବିଶ୍ୱାସ ମୂଳେ ଏ ଜଗତକୁ ଚୋପାଛଡ଼ା ପଣ୍ଡିତ ବୁଝାନ୍ତି, ବିଶ୍ୱାସ ହିଁ ଜଗତର ମୂଳ। ମୂଳ ମାନେ ଅସଲ, ଜଗତର ଅସଲ ମଞ୍ଜିଟା ହେଉଛି ବିଶ୍ୱାସ। ଜଗତରୁ ବିଶ୍ୱାସ ଗଲା ଯାହା, ପିଣ୍ଡରୁ ପ୍ରାଣ ଗଲା ତାହା। ବୈପାରୀଗୁଡ଼ାର ବେପାରୀ ପଣ୍ଡିତ ବୁଝାନ୍ତି, ବିଶ୍ୱାସ ମୂଳେ ଏ ଜଗତ ମାନେ ବିଶ୍ୱାସର ମୂଳଧନ ବା ପୁଞ୍ଜିକୁ ନେଇ ହିଁ ଏ ଜଗତ। ଆଗେ ନିଜ ପ୍ରତି ଅନ୍ୟମାନଙ୍କ ଭିତରେ ବିଶ୍ୱାସ ଜନ୍ମାଅ ଯେ ତୁମେ ହିଁ ତାଙ୍କର ସୁଖ ଦୁଃଖର ସାଥୀ, ତୁମେ ହିଁ ତାଙ୍କର ସର୍ବଶ୍ରେଷ୍ଠ ହିତଚିନ୍ତକ, ତୁମେ ହିଁ ତାଙ୍କର ତ୍ରାଣକର୍ତ୍ତା। ତାପରେ ଏହି ବିଶ୍ୱାସକୁ ମୂଳଧନ କରି ପୁଞ୍ଜି ବଜାରରେ ଲଗେଇ ତୁମେ ଚାହୁଁ ଚାହୁଁ ଜଗତକୁ ଅକ୍ତିଆର କରିପାରିବ। ଜଗତକୁ କାଣିଆ ଆଙ୍ଗୁଠିରେ ଟେକି ଘିରି ଘିରି ବୁଲାଉଥିବା ନେତା ଆଉ ସାଧୁ ମୁଲା ଆଉ ପାଦ୍ରୀମାନଙ୍କ ପୁଞ୍ଜି ଆଉ କ'ଣ କି? ଧୁର୍ମୁସ୍ ପଣ୍ଡିତ କିନ୍ତୁ କହନ୍ତି, ଏଭଳି ବ୍ୟବସାୟତ୍ମିକା ବୁଦ୍ଧିର କଥା ଅତି ବଡ଼ି କେବେ ଚିନ୍ତା ବି କରିନଥିବେ। ସେ ତ ସିଧାସଳଖ କହିଛନ୍ତି ଯେ ବିଶ୍ୱାସ ମୂଳରେ ବା ଚେରରେ ଏ ଜଗତଟା ଅଛି। ତୁମେ ପଚାରିବ ସେଠି ତାର କାମ କ'ଣ, ପଚାର ପଚାର। ସେଇଠି ସେ ବିଶ୍ୱାସର ମୂଳରେ ଖତ ଦେଉଛି, ପାଣି ଦେଉଛି, ଯେମିତି ବିଶ୍ୱାସର ବାଞ୍ଛାବଟ ବୃଷାଳ ହେବ ଆଉ ତାର ଛାଇ ତଳେ ଜଗତ ଜନ ସୁଖ ଶାନ୍ତିରେ ରହିବେ, ଯାହା ବାଞ୍ଛା କରିବେ ସବୁ ପୂରଣ ହେବ। ଏବେ ତୁମେ ପଚାରିବ, ଏତେ ଲକ୍ଷ ବର୍ଷ ହେଲାଣି ଜଗତ ଯଦି ଏଇ କାମ କରୁଛି ତାହେଲେ ବିଶ୍ୱାସର ବାଞ୍ଛାବଟ କେତେ ବଡ଼ ହେଲାଣି? ବଂଶାଇ ଦେଖିଛ, ବଂଶାଇ ସେଡ଼ିକି ବୟସ୍କ ବାମନ କାହିଁକି? ଆରେ ବାବୁ, ତା ମୂଳରେ ଜଗତ ଅଛି ପରା, ତା ସାଥିରେ ଅବିଶ୍ୱାସ ସନ୍ଦେହ ପ୍ରତାଣର ଲକ୍ଷ ଲକ୍ଷ ଉଇ ବି ଅଛନ୍ତି ବିଶ୍ୱାସର ମୂଳରେ ବିଷ ଦେବାକୁ। ସେଇଥିପାଇଁ ବିଶ୍ୱାସର ଚାରାଟା ଉଧେଇ ପାରୁନାହିଁ। ଆଗେ ନିଜ ପରିବାରରେ, ନିଜ ସାହିରେ, ନିଜ କର୍ମକ୍ଷେତ୍ରରୁ ଅବିଶ୍ୱାସକୁ ହଟାଅ, ତାପରେ ଦେଖ ବିଶ୍ୱ ସାରା ବିଶ୍ୱାସର କମାଲ। ହେ, ଆପଣମାନେ ଗାଲୁ ତର୍ଜମା ଗୁଡ଼ିକୁ ସତ ବୋଲି ଭାବୁଛନ୍ତି ନା କ'ଣ? ଦେଖ ଏସବୁ ଟିଭିମାନଙ୍କରେ ପାଞ୍ଚଟା ବିଲୁଆ ବସି ବିଚାର କଲା ଭଳି, ଏହିସବୁ ତର୍ଜମା ଶୁଣିଥିଲେ ଅତି ବଡ଼ି ବିଚାରା ମୁଣ୍ଡ ପିଟି ଦେଇଥାନ୍ତେ।
1: ଶୁଣିଲେ ଆଲୋଚନା ବିଶ୍ୱାସ ମୂଳେ ଏ ଜଗତ, ଆଲୋଚନା କଲେ ରାଧୁ ମିଶ୍ର। ଶ୍ରୋତାମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ସମ୍ବଲପୁର କେନ୍ଦ୍ରରୁ। ବର୍ତ୍ତମାନ ଶୁଣନ୍ତୁ ଶାସ୍ତ୍ରୀୟ ସଂଗୀତର କାର୍ଯ୍ୟକ୍ରମ। ଶାସ୍ତ୍ରୀୟ ସଂଗୀତର କାର୍ଯ୍ୟକ୍ରମରେ ଆସନ୍ତୁ ଶୁଣିବା ଠୁମ୍ରି। ଠୁମ୍ରି କୁଇନ୍ ଶୋଭା ଗୁଟ୍ଟୁଙ୍କ କଣ୍ଠରେ ହିନ୍ଦୁସ୍ତାନୀ ଶାସ୍ତ୍ରୀୟ ସଙ୍ଗୀତର ଖୁବ୍ ଲୋକପ୍ରିୟ, ରୋମାଣ୍ଟିକ ଏବଂ ଦେଶପ୍ରେମରେ ଭରା ରାଗ ଦେଶ ଆଧାରିତ ଠୁମ୍ରି। ବୋଲ ସାବନ ଆୟୋମା।

ଠୁମ୍ରେ କୁଇନ୍ ଶୋଭା ଗୋଟୁଙ୍କ କଣ୍ଠରେ ଶୁଣିଲେ ରାଗ ଦେଶ ଆଧାରିତ ଠୁମ୍ରେଇ। ଶିଳ୍ପୀଙ୍କ କଣ୍ଠରେ ଆସନ୍ତୁ ଶୁଣିବା ଆଉ ଏକ ଠୁମ୍ରେଇ, ବୋଲ ଦିଲ୍ ହେ ହାଜିର। ଗୀତ ରଚନା ଜାନ୍ ନସିର ଅଖତାର, ସଙ୍ଗୀତ ସ୍ୱପନ ଜଗମୋହନ।

ଏତେବେଳେ ଯାଏଁ କାର୍ଯ୍ୟକ୍ରମ ଶୁଣୁଥିଲେ ରିଲେକରି ପ୍ରସାର କଲୁ ଆକାଶବାଣୀ ଦିଲ୍ଲୀ କେନ୍ଦ୍ରରୁ ଆକାଶବାଣୀ ସମ୍ବଲପୁର ପ୍ରଚାର କରୁଛୁ ଲୋକଗୀତର କାର୍ଯ୍ୟକ୍ରମରେ କୃଷ୍ଣଗୁରୁ ଭଜନ ପରିବେଷଣ କରୁଛନ୍ତି କିଶୋରୀ ବେହେରା ଏବଂ ସାଥୀ।

ଶାସ୍ତ୍ରୀୟ ସଙ୍ଗୀତର କାର୍ଯ୍ୟକ୍ରମରେ ପଣ୍ଡିତ ଶିବ କୁମାର ଶର୍ମାଙ୍କ ଦ୍ୱାରା ପରିବେଷିତ ସନ୍ତୁର ବାଦନରେ ଶୁଣିଲି ଆଲାପ ଏବଂ ଜଟ୍ ତିନ୍ ତାଲରେ ନିପତ ବିଲାବଲ ଅଙ୍କ ସହିତ ଜଡ଼ିତ ହିନ୍ଦୁସ୍ତାନୀ ଶାସ୍ତ୍ରୀୟ ସଙ୍ଗୀତର ଏକ ଲୋକପ୍ରିୟ ଶାନ୍ତ ଏବଂ ହୃଦୟର ଗଭୀର ଭାବପୂର୍ଣ୍ଣ ରାଗ କୌଶିକ ଧ୍ୱନି। ତବଲାରେ ସଙ୍ଗତ କରିଥିଲେ ଉସ୍ତାଦ ଜାକିର ହୁସେନ। ସୁଦାମନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ସମ୍ବଲପୁର କେନ୍ଦ୍ରରୁ। ଶ୍ରୋତାମାନଙ୍କ ପାଇଁ ଏକ ସୂଚନା, ଆକାଶବାଣୀ ସମ୍ବଲପୁର କେନ୍ଦ୍ରରେ ଆବଶ୍ୟକ ଥିବା କିଷାନ ଉପଭାଷାର କାର୍ଯ୍ୟକ୍ରମ ଉପସ୍ଥାପନା ପାଇଁ ଆଗ୍ରହୀ ଯୁବକ ଯୁବତୀଙ୍କଠାରୁ ଦରଖାସ୍ତ ଆହ୍ୱାନ କରାଯାଉଛି। ଏଥିପାଇଁ ଯୋଗ୍ୟତା ହେଲା କିଷାନ ସାହିତ୍ୟ ଓ ସଂସ୍କୃତି ସମ୍ପର୍କରେ ପର୍ଯ୍ୟାପ୍ତ ଜ୍ଞାନ ଥିବା ଆବଶ୍ୟକ। କିଷାନ ଉପଭାଷାରେ ପରିଷ୍କାର ଭାବେ ଶୁଦ୍ଧ ଉଚ୍ଚାରଣ କରିପାରୁଥିବେ। ପ୍ରାର୍ଥୀ ବା ପ୍ରାର୍ଥୀଙ୍କ ଶିକ୍ଷାଗତ ଯୋଗ୍ୟତା ସ୍ନାତକ ବା ତଦୁର୍ଦ୍ଧ୍ୱ ହୋଇଥିବା ଆବଶ୍ୟକ। ପ୍ରାର୍ଥୀ ବା ପ୍ରାର୍ଥୀଙ୍କ କଣ୍ଠସ୍ୱର ବେତାର ଉପଯୋଗୀ ହୋଇଥିବ। ପ୍ରାର୍ଥୀ ବା ପ୍ରାର୍ଥୀଙ୍କ ବୟସ ଜୁନ୍ ମାସ 16 ତାରିଖ 2026 ସୁଦ୍ଧା 20-50 ବର୍ଷ ମଧ୍ୟରେ ହୋଇଥିବା ଆବଶ୍ୟକ। କମ୍ପ୍ୟୁଟର ସମ୍ପର୍କିତ ବ୍ୟବହାରିକ ଜ୍ଞାନ ରଖିଥିବେ। ସମ୍ବଲପୁର ମହାନଗର ନିଗମ ଅଞ୍ଚଳର ସୀମା ଭିତରେ ବସବାସ କରୁଥିବେ। ଆଗ୍ରହୀ ପ୍ରାର୍ଥୀ ବା ପ୍ରାର୍ଥୀ ସାଦା କାଗଜରେ ନିଜର ନାମ, ଠିକଣା, ଶିକ୍ଷାଗତ ଯୋଗ୍ୟତା, ବୟସ, ଜାତି, ଫୋନ୍ ନମ୍ବର, ମୋବାଇଲ ନମ୍ବର ଏବଂ ଆଧାର ନମ୍ବର ଆଦି ବିବରଣୀ ଦେଇ ଇମେଲ ଆଇଡି sambalpur.co@gmail.com ଆବେଦନ କରିପାରିବେ କିମ୍ବା ଡାକ ଯୋଗେ ପଠାଇ ପାରିବେ। ଆବେଦନ ପତ୍ର ସହିତ ଗୋଟିଏ ପାସପୋର୍ଟ ସାଇଜ୍ର ରଙ୍ଗୀନ ଫଟୋ ସଂଯୁକ୍ତ କରି ବୟସ ତଥା ଶିକ୍ଷାଗତ ଯୋଗ୍ୟତାର ପ୍ରମାଣ ପାଇଁ ଉପଯୁକ୍ତ ପ୍ରମାଣପତ୍ର ଫଟୋକପି ସଂଯୁକ୍ତ କରିବେ। ନିର୍ଦ୍ଧାରିତ ଫି ବାବଦକୁ ପ୍ରାର୍ଥୀ ବା ପ୍ରାର୍ଥୀଙ୍କୁ 225 ଟଙ୍କା ଏବଂ 18% GST ସହିତ ମୋଟ 266 ଟଙ୍କା କେବଳ NEFT ବା ଅନଲାଇନ୍ ବ୍ୟାଙ୍କିଂ ଯୋଗେ ପ୍ରସାର ଭାରତୀ ଆକାଉଣ୍ଟ ନମ୍ବର 1086170525 7, IFFC କୋଡ୍ SBIN00000059 ଜମା କରିବେ ଏବଂ ଆବେଦନ ପତ୍ରରେ ଟ୍ରାନ୍ଜାକ୍ସନ୍ ନମ୍ବର ତଥା ତାରିଖ ଦର୍ଶାଇବେ। ଡିମାଣ୍ଡ ଡ୍ରାଫ୍ଟ, ନଗଦ କିମ୍ବା ଅନ୍ୟ କୌଣସି ଆକାରରେ ଫି ଗ୍ରହଣୀୟ ନୁହେଁ। ଆବେଦନ କରିବାର ଠିକଣା ହେଲା କାର୍ଯ୍ୟକ୍ରମ ମୁଖ୍ୟ, ଆକାଶବାଣୀ, କଚେରୀ ରୋଡ୍, ସମ୍ବଲପୁର। ପିନ୍କୋଡ଼୍ଟି ହେଲା 7680001। ଆବେଦନ କରିବାର ଶେଷ ତାରିଖ 15 ଜୁଲାଇ 2026। ମନେ ରଖିବେ, ଏହା ସମ୍ପୂର୍ଣ୍ଣ ସାମୟିକ କାର୍ଯ୍ୟ, ସ୍ଥାୟୀ ନିଯୁକ୍ତି ନୁହେଁ। ଲିଖିତ ପରୀକ୍ଷା, କଣ୍ଠ ପରୀକ୍ଷା ଓ ସାକ୍ଷାତକାରରେ କୃତକାର୍ଯ୍ୟ ହୋଇଥିବା ପ୍ରାର୍ଥୀ ବା ପ୍ରାର୍ଥିନୀକୁ ଆକାଶବାଣୀର ଆବଶ୍ୟକତା ଅନୁଯାୟୀ କାର୍ଯ୍ୟକ୍ରମ ଉପସ୍ଥାପନାର ସୁଯୋଗ ଦିଆଯିବ। ସବିଶେଷ ବିବରଣୀ ପାଇଁ କେନ୍ଦ୍ର ଟେଲିଫୋନ୍ ନମ୍ବର 06632410961 ଯୋଗାଯୋଗ କରିପାରିବେ। ସୂଚନାଟି ଏତିକିରେ ଶେଷ ହେଲା। ଆକାଶବାଣୀ ସମ୍ବଲପୁର ବର୍ତ୍ତମାନ ଶୁଣନ୍ତୁ କେତୋଟି ହିନ୍ଦୀ କଥାଚିତ୍ର ଗୀତ। କାର୍ଯ୍ୟକ୍ରମ ପ୍ରଥମ ଗୀତଟି ଶୁଣନ୍ତୁ, କଥାଚିତ୍ର କଫି ଅଲବିଦା ନା କେହନା, ଶିଳ୍ପୀ ଶଙ୍କର ମହାଦେବଙ୍କ ସାଥୀ, ଗୀତ ରଚନା ଜାଭେଦ ଅଖତର, ସଙ୍ଗୀତ ଶଙ୍କର ଏହସାନ ଲୟ।

କାର୍ଯ୍ୟକ୍ରମରେ ପରବର୍ତ୍ତୀ ଗୀତ କଥାଚିତ୍ର ସ୍ୱଦେଶ ଗୀତଟି ପାଇଁ କଣ୍ଠଦାନ କରିଛନ୍ତି ଉଦିତ ନାରାୟଣ ହରିହରନ୍ ଏବଂ କୈଲାସ ଖେର। ଗୀତ ରଚନା ଜାଭେଦ ଅଖତର, ସଙ୍ଗୀତ ଏ ଆର୍ ରେହମାନ।

କେତୋଟି ହିନ୍ଦୀ କଥାଚିତ୍ର ଗୀତ ଶୁଣୁଛନ୍ତି ଆକାଶବାଣୀ ସମ୍ବଲପୁର କେନ୍ଦ୍ରରୁ। କାର୍ଯ୍ୟକ୍ରମର ପରବର୍ତ୍ତୀ ଗୀତ କଥାଚିତ୍ର ହମ୍ ତୁମ୍। ଗୀତଟି ପାଇଁ କଣ୍ଠଦାନ କରିଛନ୍ତି ଅଲକା ୟାଗ୍ନିକ ଏବଂ ସାନ। ଗୀତ ରଚନା ପ୍ରସୂନ ଯୋଶୀ, ସଙ୍ଗୀତ ଯତୀନ ଲଲିତ।

କାର୍ଯ୍ୟକ୍ରମର ଶେଷ ଗୀତରେ ଶୁଣନ୍ତୁ କଥାଚିତ୍ର ମହବତୀ। ଗୀତଟି ପାଇଁ କଣ୍ଠଦାନ କରିଛନ୍ତି ଉଦିତ ନାରାୟଣ ଏବଂ ସାଥୀ। ଗୀତ ରଚନା ଆନନ୍ଦ ବକ୍ସି, ସଙ୍ଗୀତ ଯତୀନ ଲଲିତ।

ଏଇଠି ଶେଷ ହେଲା ହିନ୍ଦୀ କଥାଚିତ୍ର ଗୀତର କାର୍ଯ୍ୟକ୍ରମ ଆକାଶବାଣୀ ସମ୍ବଲପୁର। ବର୍ତ୍ତମାନ ସମୟ ରାତି 11 ହେବାକୁ ଯାଉଛି। ହିନ୍ଦୀରେ ସମ୍ବାଦ ଶୁଣନ୍ତୁ। ରିଲିକ୍ରେ ପ୍ରସାର କରୁଛୁ ଆକାଶବାଣୀ ଦିଲ୍ଲୀ।

0: ଗୌରଙ୍କର ଅଧ୍ୟକ୍ଷତାତି ହୋଇଛି ବୈଠକ। ଆଧାର ଏକକ ପରିଚୟପତ୍ର ଅପବ୍ୟବହାର ନେଇକରି କେନ୍ଦ୍ର ଆଉ ରାଜ୍ୟ ସରକାରମାନଙ୍କୁ ଜବାବ ମାଗିଲେ ସୁପ୍ରିମକୋର୍ଟ। ରାଜ୍ୟର ଭିନ୍ ଭିନ୍ ଜିଲ୍ଲାନ ଆଇଜ୍ ଯୁଗ୍ମ ଜନ ଅଭିଯୋଗ ଶୁଣାଣି ହେଲା ଅନୁଷ୍ଠିତ। ସମ୍ବଲପୁର ଶୀତଳଷଷ୍ଠୀ ଯାତ୍ରା ଲାଗି ଭିନ୍ ଭିନ୍ ଯାତ୍ରା କମିଟି ତରଫରୁ ସରଲା ପତର୍ପେଣି। ଆଇବା କାଲି ହେବା ଦେବ ନିମନ୍ତ୍ରଣ। ଯାତ୍ରା ସମୟଥି ଭିଡ଼କେ ନଜର ଥି ରଖିକରି ଜିଲ୍ଲା ପୁଲିସ ପ୍ରଶାସନ ତରଫରୁ କରାଯାଇଛି ବ୍ୟାପକ ପ୍ରସ୍ତୁତି। ମହାନଦୀ ଜଳବିବାଦ ବାବଦେ ଟ୍ରିବ୍ୟୁନାଲ ନିର୍ଦ୍ଦେଶ ଅନୁସାରେ ଆଇଷ୍ଠାନୁ ଓଡ଼ିଶା ଆଉ ଛତିଶଗଡ଼ ଭିତରେ ଆଲୋଚନା ହୋଇଛି ମୂଲ। ନୂଆପଡ଼ା ଜିଲ୍ଲାନ 44,000 ଲକ୍ଷପତି ଦିଦି ତିଆରି କରାଯାଇଛି ବୋଲି କହିଲେ ପଞ୍ଚାୟତିରାଜ ଆଉ ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ। ଦେବଗଡ଼ଠାରେ ବିକଶିତ ଭାରତ 2036 ଉପରେ ବୁଦ୍ଧିଜୀବୀ ଆଉ ଗଣମାଧ୍ୟମ ପ୍ରତିନିଧିମାନଙ୍କ ସାଙ୍ଗେ ଆଲୋଚନା କଲେ ରାଜସ୍ୱ ଆଉ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ। ଆଇବା 21 ଜୁନ୍ରୁ 30 ଜୁନ୍ ତକ ରାଜ୍ୟର ସବୁ ଗ୍ରାମ ପଞ୍ଚାୟତକେ କରାଯିବା ସୁଭଦ୍ରା ଶକ୍ତି ସମାବେଶ। ଏଫ୍ଆଇଏଚ୍ ହକି ପ୍ରତିଯୋଗିତାର ସେମିଫାଇନାଲ୍ଥି ପ୍ରବେଶ କଲା ଭାରତୀୟ ମହିଳା ହକି ଦଳ। ଫିଫା ବିଶ୍ୱକପ୍ ଫୁଟବଲର ଗ୍ରୁପ୍ ଆଇର ଆଜିର ମ୍ୟାଚ୍ ଥି ଆଉ କିଛି ସମୟ ଆଉଥିରୁ ଫ୍ରାନ୍ସ ଆଉ ସେନେଗାଲ ଭିତରେ ହେବା ଖେଲ। ଆଉ ଦକ୍ଷିଣ ପଶ୍ଚିମ ମୌସୁମୀବାୟୁ ଆଇବା 3-4 ଦିନ ଭିତରେ ରାଜ୍ୟର ପ୍ରାୟ ଜିଲ୍ଲାକେ ଛିମ୍ବା ବୋଲି ପାଣିପାଗ ବିଭାଗର ସୂଚନା। ଆଜିର ମୁଖ୍ୟ ଖବର ନ ଶେଷ ହେଲା। ଜୁହାର।
1: ଚଳିତ ଅଧିବେଶନ ଶେଷ କରିବା ପୂର୍ବରୁ ଆସନ୍ତାକାଲି ପ୍ରଚାର ହେବାକୁ ଥିବା କେତୋଟି କାର୍ଯ୍ୟକ୍ରମ ସମ୍ପର୍କିତ ସୂଚନା ଶୁଣନ୍ତୁ। ଆସନ୍ତାକାଲି 6:30 ଶୁଣିପାରିବେ ଆଜିର ଭାବନା ଉପସ୍ଥାପନା ମନୋଜ ପୂଜାରୀ। ସ୍ୱାସ୍ଥ୍ୟ ସୂଚନା 7:10 ଏଥିରେ ଶୁଣିବେ ଅନ୍ୟ ରୋଗ ଯୋଗୁଁ ଚର୍ମ ଉପରେ ପ୍ରଭାବ ଏ ସମ୍ପର୍କରେ କହିବେ ଡାକ୍ତର ମିନତୀ ମିଶ୍ର। ପରିବେଶ ସୂଚନା 7:30 7:35 ଉଦ୍ୟାତର କାର୍ଯ୍ୟକ୍ରମ ଶିଳ୍ପୀ ମନୋଜ କୁମାର ବୁଢ଼ା ମିନତୀ ପତି ଗୀତ ରଚନା ଯୁଧିଷ୍ଠିର ମେହେର ଏବଂ ସଙ୍ଗୀତ ପରିଚାଳନା ପ୍ରଭୁଦତ୍ତ ପ୍ରଧାନ। 7:50 ସୁଗମ ସଙ୍ଗୀତର କାର୍ଯ୍ୟକ୍ରମ ଶିଳ୍ପୀ ଶେଖର ଚନ୍ଦ୍ର ଘୋଷ ଭୁବନ ମୋହନ ପ୍ରଧାନ। 7:30 ସମ୍ବଲପୁର ଗୀତର କାର୍ଯ୍ୟକ୍ରମ ଶିଳ୍ପୀ ଶଙ୍କର ପ୍ରସାଦ ମାଝି। 8:45 ସୁଗମ ସଙ୍ଗୀତର କାର୍ଯ୍ୟକ୍ରମ ଶିଳ୍ପୀ ଦେବେନ୍ଦ୍ର କର ଏବଂ ତପନ କୁମାର ନାୟକ। 9:00 ଶୁଣିବେ ଓଡ଼ିଆ କଥାଚିତ୍ର ଗୀତର ଲାଇଭ୍ ଫୋନ୍ ଇନ୍ କାର୍ଯ୍ୟକ୍ରମ ହେଲୋ ଅନୁରୋଧ। 10:05 ଶୁଣିପାରିବେ 12 ବରଷ ଭରିଛି ହସ ଏବଂ ପରେ ପରେ ଶୁଣିବେ ଓଡ଼ିଆ କଥାଚିତ୍ର ଗୀତର କାର୍ଯ୍ୟକ୍ରମ। 11:05 ସମ୍ବଲପୁରୀ ଗୀତର କାର୍ଯ୍ୟକ୍ରମ ଶିଳ୍ପୀ ରବୀନ୍ଦ୍ର ପଣ୍ଡା ଏବଂ ଧରଣୀଧର ପଣ୍ଡା। ହିନ୍ଦୀ କଥାଚିତ୍ର ଗୀତର କାର୍ଯ୍ୟକ୍ରମ ଖୋଲା ଝରକା 11:30 ଏବଂ ବାତାହୀନ 12:00। 12:30 NCERT ଦ୍ୱାରା ପ୍ରାୟୋଜିତ କାର୍ଯ୍ୟକ୍ରମ। 1:05 ସୁଗମ ସଙ୍ଗୀତର କାର୍ଯ୍ୟକ୍ରମ ଶିଳ୍ପୀ ସଂଯୁକ୍ତ ଶତପଥୀ। 1:20 ସମ୍ବଲପୁରୀ ଗୀତର କାର୍ଯ୍ୟକ୍ରମ ଶିଳ୍ପୀ କମଳ କୁମାରୀ ବେହେରା ତୁଲାରାମ କଲେଜ ଭାରତୀ କର ସଂଯୁକ୍ତ ପାତ୍ର ଏବଂ ବାଧିନ ମୁଖର୍ଜୀ। ହିନ୍ଦୀ କଥାଚିତ୍ର ଗୀତର କାର୍ଯ୍ୟକ୍ରମ 2:45। ଏ ଥିଲା ଆସନ୍ତାକାଲି ପ୍ରଚାର ହେବାକୁ ଥିବା କେତୋଟି କାର୍ଯ୍ୟକ୍ରମ ସମ୍ପର୍କିତ ସୂଚନା। ଆକାଶବାଣୀ ସମ୍ବଲପୁର ବର୍ତ୍ତମାନ ସମୟ 11:40 ଚଳିତ ଅଧିବେଶନ ଏଇଠି ଶେଷ ହେଲା। ଆସନ୍ତାକାଲିର ପ୍ରଥମ ଅଧିବେଶନ ଆରମ୍ଭ କରିବେ 5:51। ବର୍ତ୍ତମାନ ପାଇଁ ବିଦାୟ ନେଉଛୁ। ଜୟ ହିନ୍ଦ।